ନମସ୍କାର, ଶୁଭ ସକାଳ। ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସର ପଞ୍ଚମ ଦିନ, ଇଂରାଜୀ 2026 ମସିହା ଜୁନ୍ ମାସର 26 ତାରିଖ। ଏବେ ଷ୍ଟୁଡିଓ ଘରେ ସମୟ ହେଉଛି ସକାଳ 5:58:25। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ସକାଳର ଅଭିବାଦନ ଜଣେ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ। ଆପଣମାନେ ଶୁଣୁଛନ୍ତି ଆକାଶବାଣୀ FM ରେନ୍ବୋକୁ 100.4 MHz ଯୋଗେ।

ସକାଳ ଆସିଛି ଅନେକ ଆଶାକୁ ନେଇ, ସକାଳ ଆସିଛି ଅନେକ ବିଶ୍ୱାସକୁ ନେଇ। ଏହି କଅଁଳ ସକାଳରେ ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ସମର୍ପିଦେବା ଭକ୍ତିର ପୁଷ୍ପାଞ୍ଜଳି ଭାବର ସୁରାଞ୍ଜଳି ଅର୍ଘ୍ୟଥାଳି। ସେ ଗୁରୁ କିନ୍ତୁ ଦେବତାଙ୍କର ନୁହନ୍ତି, ଅସୁରଙ୍କ ଗୁରୁ କିନ୍ତୁ ଦେବତା ଭାବେ ପୂଜିତ। ନବଗ୍ରହ ମଧ୍ୟରେ ଅନ୍ୟତମ ହେଉଛନ୍ତି ସେ ଦେବାଂଶୀ ଜନ୍ମିତ। ସେ ହେଉଛନ୍ତି ଗୁରୁ ଶୁକ୍ରାଚାର୍ଯ୍ୟ, ସଞ୍ଜୀବନୀ ବିଦ୍ୟାର ଅଧିକାରୀ। ସେ ପୁଣି ଦେବଦେବ ମହାଦେବଙ୍କର ଭକ୍ତ। ଦେବାଂଶୀରେ ଜନ୍ମିତ ଶୁକ୍ର ସର୍ବଦା ଦେବତାଙ୍କ ସହିତ ସାଧନା କରିବା ସହ ଅସୁରମାନଙ୍କୁ ସହଯୋଗ କରିଆସିଛନ୍ତି। ସର୍ବଦା ଦେବତାଙ୍କ କାର୍ଯ୍ୟରେ ବାଧକ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି। ସେଥିପାଇଁ ତାଙ୍କୁ ଶୁକ୍ରାଚାର୍ଯ୍ୟ ବା ଅସୁରାଚାର୍ଯ୍ୟ କୁହାଯାଏ।

ଶୁକ୍ରର ଅର୍ଥ ସ୍ପଷ୍ଟ ବା ଉଜ୍ଜଳ। ବୈଦିକ କାହାଣୀରେ ଅସୁରମାନଙ୍କ ପରାମର୍ଶ ଦେଉଥିଲେ ଶୁକ୍ର, ସର୍ବଦା ଅସୁରଙ୍କ ସହଯୋଗ କରୁଥିଲେ, କିନ୍ତୁ ତାଙ୍କ ପୂଜା ଦେବମନ୍ତ୍ରରେ କରାଯାଇଥାଏ। ସଞ୍ଜୀବନୀ ମନ୍ତ୍ରର ଅଧିକାରୀ ଥିଲେ ଶୁକ୍ର, ମହାଦେବଙ୍କୁ ଆରାଧ୍ୟ କରୁଥିଲେ। ଦୈତ୍ୟଗୁରୁ ଶୁକ୍ର ଭୃଗୁମୁନିଙ୍କ ପୁତ୍ର ବୋଲି କଥିତ। ମତାନ୍ତରରେ ସେ ମହାଦେବଙ୍କ ଉପସ୍ଥ ଦ୍ୱାରରୁ ବହିର୍ଗତ ହୋଇଥିବାରୁ ତାଙ୍କର ନାମ ଶୁକ୍ର ହୋଇଛି। ଶୁକ୍ର ଅସୁର ବା ଦୈତ୍ୟମାନଙ୍କ ସହ ସର୍ବଦା ରହୁଥିଲେ ମଧ୍ୟ ଶୁକ୍ରଙ୍କ ପାରିବାରିକ ସମ୍ପର୍କ ଦେବତାମାନଙ୍କ ମଧ୍ୟରେ ରହିଥିଲା। ତାଙ୍କ ପତ୍ନୀ ଥିଲେ ଇନ୍ଦ୍ରଙ୍କ କନ୍ୟା ଜୟନ୍ତୀ।

ଶୁକ୍ର ଶୁକ୍ର ଦେବଂଶୀ ହେଲେ ମଧ୍ୟ ସେ ଅସୁରମାନଙ୍କ ସହଯୋଗ କରୁଥିବାରୁ ଆଉ ପ୍ରତି କ୍ଷେତ୍ରରେ ସେ ଦେବତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଭଗବାନ ନାରାୟଣ ତାଙ୍କ ବାମନ ଅବତାରରେ ଶୁକ୍ରକୁ ଦଣ୍ଡ ଦେଇଥିଲେ। ଶୁକ୍ରଙ୍କ ଏକ ଚକ୍ଷୁ ନଷ୍ଟ କରିଦେଇଥିଲେ। ବଳିରାଜାଙ୍କ ଦାନ ସମୟରେ ଦାନବେଶରେ ବ୍ୟାଘାତ ଘଟାଇବାରେ ବାମନ ରୂପୀ ଭଗବାନ ବିଷ୍ଣୁ ଶୁକ୍ରଙ୍କ ଏକ ଆଖିକୁ ନଷ୍ଟ କରିଦେଇଥିଲେ। ଶୁକ୍ରଙ୍କର ଦୁଇ ପୁତ୍ର ଥିଲେ, ଯେଉଁମାନେ ଷଣ୍ଢ ଆଉ ଅମର୍କ। ଷଣ୍ଢ ଥିଲେ ଭକ୍ତ ପ୍ରହ୍ଲାଦଙ୍କର ଗୁରୁ। ଦୁଇ କନ୍ୟା ଥିଲେ ଦେବଯାନୀ ଏବଂ ଅରଜା। ଶୁକ୍ର ପ୍ରଥମେ ମହର୍ଷି ଅଙ୍ଗିରାଙ୍କ ଶିଷ୍ୟତ୍ୱ ଗ୍ରହଣ କରିଥିଲେ, କିନ୍ତୁ ଋଷି ଅଙ୍ଗିରା ନିଜ ପୁତ୍ର ପ୍ରତି ପକ୍ଷପାତିତ କରିବାରୁ ଶୁକ୍ର ମହାଦେବଙ୍କ ଆରାଧନା କରିବା ଆରମ୍ଭ କରିଥିଲେ। ମହାଦେବଙ୍କଠାରୁ ସେ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ପ୍ରାପ୍ତ ହୋଇଥିଲେ। ଶୁକ୍ର ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଦ୍ୱାରା ଦେବାସୁର ଯୁଦ୍ଧରେ ନିହତ ରାକ୍ଷସମାନଙ୍କୁ ଜୀବନଦାନ କରିପାରୁଥିଲେ।

ଗୁରୁ ଶୁକ୍ରାଚାର୍ଯ୍ୟ, ଯିଏକି ଅନେକ ବିଦ୍ୟାର ଅଧିକାରୀ ଥିଲେ, ଶୁକ୍ରଙ୍କଠାରୁ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଶିକ୍ଷା କରିବା ପାଇଁ ଦେବତାମାନେ ଦେବଗୁରୁ ବୃହସ୍ପତିଙ୍କ ପୁତ୍ର କଚଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କଚ ଶୁକ୍ରଙ୍କ ଗୃହରେ ଶିଷ୍ୟ ରୂପେ ରହିବା ବେଳେ ଶୁକ୍ରଙ୍କ କନ୍ୟା ଦେବଯାନୀଙ୍କ ଅନୁରାଗ ଭାଜନ ହୋଇଥିଲେ। କଚ ମୃତ୍ୟୁ ସଞ୍ଜୀବନୀ ବିଦ୍ୟା ଶିଖିବା ପାଇଁ ଆସିଥିବା କଥା ଜାଣିପାରି ଅସୁରମାନେ କଚକୁ ଏକାଧିକ ଥର ବଧ କଲେ। ଦେବଯାନୀଙ୍କ ଅନୁରୋଧରେ ଶୁକ୍ର କଚଙ୍କୁ ପ୍ରତ୍ୟେକ ଥର ଜୀବଦାନ କରିଥିଲେ, କିନ୍ତୁ ଦେବଯାନୀ କଚକୁ ବିବାହ କରିନଥିଲେ, ସେ ଯଯାତିଙ୍କୁ ବିବାହ କରିଥିଲେ। ଯଯାତି ତାଙ୍କର ଅନ୍ୟ ପତ୍ନୀ ଶର୍ମିଷ୍ଠାଙ୍କ ପ୍ରତି ପକ୍ଷପାତ ଆଚରଣ କରିବାରୁ ଶୁକ୍ରଙ୍କ ଅଭିଶାପରେ ଯଯାତି ଅକାଳରେ ଜରାଗ୍ରସ୍ତ ହୋଇଥିଲେ।

ଯିଏ ଗଢ଼ିଛି ସୁନ୍ଦର ସଂସାରକୁ, ଯିଏ ଗଢ଼ିଛି ଏହି ସୁନ୍ଦର ବିଶ୍ୱକୁ, ସେ ହିଁ ଗଢ଼ିଛି ଅସୁରଙ୍କୁ, ସେ ହିଁ ଗଢ଼ିଛି ଦେବତାଙ୍କୁ, ସେ ହିଁ ଗଢ଼ିଛି କୀଟ ପତଙ୍ଗ ଜୀବ ଜଗତକୁ, ସେ ହିଁ ମନୁଷ୍ୟ ଭିତରେ, ସେ ହିଁ ବ୍ୟକ୍ତି ସତ୍ତା ଭିତରେ ମନୁଷ୍ୟତ୍ୱ ଦେଇଛି, ଦେବତ୍ୱ ଦେଇଛି, ଅସୁରତ୍ୱ ବି ଦେଇଛି। ହଁ, ଆମେ କହୁଛୁ ସେହି ଶୁକ୍ର ଗ୍ରହାଚାର୍ଯ୍ୟଙ୍କ କଥା। ଦଣ୍ଡକ ଦେଶର ରାଜା ଶୁକ୍ରଙ୍କର ଅନ୍ୟ କନ୍ୟା ଅରାଜକ ପ୍ରତି ବଳ ପ୍ରୟୋଗ କରିବାରୁ ଶୁକ୍ରଙ୍କ ଶାପରେ ସେ ରାଜା ଭସ୍ମୀଭୂତ ହୋଇଯାଇଥିଲେ। ତାଙ୍କ ରାଜ୍ୟ ଦଣ୍ଡକାରଣ୍ୟରେ ପରିଣତ ହୋଇଥିଲା।

ଶୁକ୍ର ସର୍ବଦା ଭଗବାନ ବିଷ୍ଣୁଙ୍କୁ ନିଜର ଶତ୍ରୁ ବିବେଚନା କରୁଥିଲେ। ତାଙ୍କ ମାତାଙ୍କ ମୃତ୍ୟୁ ପଛରେ ବିଷ୍ଣୁଙ୍କର ହାତ ଥିବା ସେ ସନ୍ଦେହ କରୁଥିଲେ। ତେଣୁ ଯୁଗେ ଯୁଗେ ସେ ବିଷ୍ଣୁଙ୍କ ସହ ଶତ୍ରୁତା କରିବା ସହ ଅସୁରମାନଙ୍କୁ ସହଯୋଗ କରିଆସୁଥିଲେ। ଶୁକ୍ର ନବଗ୍ରହରେ ସ୍ଥାନ ପାଇ ଦେବତାଙ୍କ ଭଳି ପୂଜା ପାଇ ଆସୁଛନ୍ତି। ଶୁକ୍ରଙ୍କୁ ପୂଜା କଲେ ଶୁକ୍ରଦୋଷ ଖଣ୍ଡନ ହୋଇଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି। ଶୁକ୍ରଙ୍କୁ ନାରୀ ଧନ ବିଳାସ ଓ ଯୌବନର ଦେବତା ଭାବେ ପୂଜା କରାଯାଇଥାଏ। ଶୁକ୍ରଙ୍କ ନାମ ଅନୁସାରେ ସାତବାରର ଶୁକ୍ରବାରକୁ କୁହାଯାଏ। ଆକାଶରେ ଶୁକ୍ରଙ୍କୁ କୁହା ତାରା ବା ପାହାନ୍ତି ତାରା ଭାବେ କୁହାଯାଇଥାଏ।

ଏଇଠି ଶେଷ କରିଛୁ ଆଜିର ଭକ୍ତିର ପୁଷ୍ପାଞ୍ଜଳି ଭାବର ସ୍ୱରାଞ୍ଜଳି ଅର୍ଘ୍ୟ ଥାଳି। ତେବେ ଭାଗବତ ଶୁଣିବା ବିନା କ'ଣ ଶେଷ ହୋଇପାରେ କି ପ୍ରଭୁଙ୍କ ଆରାଧନା? ଚାଲନ୍ତୁ ଶୁଣିବା ଅଦେବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 77ତମ ଭାଗ। ଏ ଭାଗଟିକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୁଧୁଥିବା ଆଦି ରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

ଏଇଠି ଶେଷ ହେଲା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 77ତମ ଭାଗ। ଏହି ଭାଗଟିରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ସ୍ୱରସଞ୍ଜନ ଏବଂ ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। କାର୍ଯ୍ୟକ୍ରମକୁ ବେତାର ରୂପାନ୍ତର କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି।

ଶୁଣନ୍ତୁ ମର୍ଣ୍ଣିଂ ଅପଡେଟ୍ ଆଜି ସକାଳର ରିପୋର୍ଟ କହୁଛି ସୂର୍ଯ୍ୟୋଦୟ ଆଜି ସକାଳ ହେଇଛି 5:09 ସୂର୍ଯ୍ୟୋଦୟ ହେଇଛି ସୂର୍ଯ୍ୟାସ୍ତ ହେବ 6:30 ଆଜି ଦିନର ତାପମାତ୍ରା ଦେଖିଲେ ବର୍ତ୍ତମାନ 31 ଡିଗ୍ରୀ ସେଲସିୟସ୍ ମଧ୍ୟରେ ତାପମାତ୍ରା କଟକ ଭୁବନେଶ୍ୱର ଆଦି ଅଞ୍ଚଳରେ ରହିଛି ଆଜିର ସର୍ବାଧିକ ତାପମାତ୍ରା 36 ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ 29 ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ମୋଟାମୋଟି ଭାବେ କହିବାକୁ ଗଲେ ପାଗ ଶୁଖିଲା ରହିବ ତାତି ବି ରହିବ ଖରା ବି ରହିବ କିନ୍ତୁ ମଧ୍ୟାହ୍ନ ପରେ ଅପରାହ୍ନରେ ବର୍ଷା ଘଡ଼ଘଡ଼ି ହେବାର ମଧ୍ୟ ଆଶଙ୍କା ରହିଛି ତ ଯଦି ଦେଖିବା ମୌସୁମୀ ତ ଆସିଗଲାଣି ଆକାଶରେ କଳା ବାଦଲ ଭାସିଲାଣି ତଥାପି ତାତିର ପ୍ରକୋପ ଯାଇନି ଯାହା ରିପୋର୍ଟ ଅଛି ଆଜିର ରିପୋର୍ଟ ଅନୁସାରେ ଆଜି ସୋନପୁର ବୌଦ୍ଧ ନୂଆପଡ଼ା ବଲାଙ୍ଗୀର କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଗଞ୍ଜାମ ପୁରୀ ଖୋର୍ଦ୍ଧା ନୟାଗଡ଼ ଜିଲ୍ଲାର କିଛି ସ୍ଥାନରେ ଏବଂ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ସୁନ୍ଦରଗଡ଼ ଝାରସୁଗୁଡ଼ା ବରଗଡ଼ ସମ୍ବଲପୁର ଦେବଗଡ଼ ଅନୁଗୁଳ ଢେଙ୍କାନାଳ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ସେଭଳି ଆମର ୟେଲୋ ୱାର୍ଣ୍ଣିଂ ଦିଆଯାଇଛି କଳାହାଣ୍ଡି କନ୍ଧମାଳ ନବରଙ୍ଗପୁର ରାୟଗଡ଼ା କୋରାପୁଟ ମାଲକାନଗିରି ଗଜପତି ଜିଲ୍ଲାରେ ଏ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ଆଜି ଦିନର ତାପମାତ୍ରା ଏହା ହିଁ କହୁଛି

ବନ୍ଧୁ ଆସନ୍ତୁ ଟ୍ରାଫିକ୍ ସମ୍ପର୍କରେ ଜାଣିବା। ଆଜିର ଟ୍ରାଫିକ୍ ଅପଡେଟ୍ ହେଉଛି ଟ୍ରାଫିକ୍ ଆଜି ଦିନ ଟ୍ରାଫିକ୍ କଥା କହିଲା ବେଳେ ଟ୍ରାଫିକ୍ ସଚେତନତା ଉପରେ ଆମକୁ ନଜର ଦେବାକୁ ପଡ଼ିବ। ଅନେକ ସ୍ଥାନରେ ସ୍ଥାନୀୟ ଅଞ୍ଚଳର ପରିସ୍ଥିତିକୁ ନେଇ ଟ୍ରାଫିକ୍ ଅବସ୍ଥା ଜଣାପଡ଼ିଥାଏ, ତେଣୁ ଆପଣ ଯେଉଁ ରାସ୍ତାରେ ଯାଉଛନ୍ତି ସେହି ରାସ୍ତାରେ ଟ୍ରାଫିକ୍ ସମ୍ପର୍କରେ ନିକଟସ୍ଥ ଟ୍ରାଫିକ୍ କର୍ମଚାରୀଙ୍କଠାରୁ ବୁଝି ନେଇକରି ଗାଡ଼ି ଚଳାଇକରି ଗଲେ ଅସୁବିଧା ହେବ ନାହିଁ। ଆଜି ଯେହେତୁ ମହରମ ରହିଛି, ଅନେକ ସ୍ଥାନରେ ମଧ୍ୟ ତାଜିଆ ଶୋଭାଯାତ୍ରା ବାହାରିବାର ରହିଛି ସମ୍ଭାବନା ରହିଛି, ତ ସେହି ଅଞ୍ଚଳଗୁଡ଼ିକରେ ଯେଉଁ ଅଞ୍ଚଳ ତାଜିଆ ଶୋଭାଯାତ୍ରା ଯିବ ବା ଆମର ଇସଲାମ ସମ୍ପ୍ରଦାୟର ଲୋକମାନଙ୍କର ଥିବ, ଆରାଧନା ଥିବ ବା ନମାଜ ପାଠ ଥିବ, ସେହିସବୁ ଅଞ୍ଚଳରେ ଟିକେ ଟ୍ରାଫିକ୍ କଟକଣା ଥାଇପାରେ। ଆପଣ ଆପଣଙ୍କ ଅଞ୍ଚଳର ଟ୍ରାଫିକ୍ କର୍ମଚାରୀଙ୍କ ସହିତ ଯୋଗାଯୋଗ କରିକି ଆପଣ ସେହି ଅଞ୍ଚଳରେ ଗାଡ଼ି ନେଇ ଯିବା ଆସିବା କରନ୍ତୁ। ହଁ, ମନେ ରଖନ୍ତୁ, ଗାଡ଼ି ବାହାର କଲା ମାନେ ଯଦି ଦୁଇ ଚକିଆରେ ଯାଉଛନ୍ତି ସେଥିରେ ହେଲମେଟ୍ ନିଶ୍ଚିନ୍ତ ନିଅନ୍ତୁ। ଯଦି

ତ ବନ୍ଧୁ ଧୀରେ ଧୀରେ ଆରମ୍ଭ ହୋଇଗଲାଣି ବର୍ଷା, କିନ୍ତୁ ଏଣେ ଯାଇନି ଖରାର ପ୍ରକୋପ। ଗରମ ଯେତିକି ଲାଗୁଛି ଅଚାନକ ବର୍ଷାରେ ଭିଜିବାର ଆଶଙ୍କା ମଧ୍ୟ ମନ ଭିତରେ ସେତିକି ଅଛି। ତେଣୁ ଏ ସମୟରେ ସ୍ୱାସ୍ଥ୍ୟ ଯତ୍ନ ସବୁଠୁ ବଡ଼ ଆହ୍ୱାନ, କାରଣ ଋତୁଚକ୍ରର ଏହି ସନ୍ଧିକ୍ଷଣରେ ଆମ ଶରୀର ଟିକେ ଗଡ଼ବଡ଼ ହୋଇଗଲେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ବନ୍ଧୁ ଏହି ସମୟରେ ଟିକେ ଜଗି ରଖି ଚଳିବା ନିହାତି ଆବଶ୍ୟକ। ସବୁଠୁ ବେଶୀ ପିଲାମାନଙ୍କ ପ୍ରତି ଯତ୍ନବାନ ହେବା ଜରୁରୀ। ତେଣୁ ବନ୍ଧୁ ଟିକେ ସତର୍କ ରହିଲେ, ଟିକେ ସଚେତନ ରହିଲେ ଦେଖିବେ ସମୟ ଅତିକ୍ରମି ଯିବ ଆଉ ଆମେ ସୁସ୍ଥ ରହିପାରିବା। ସୁସ୍ଥ ଜୀବନ, ସୁଖୀ ଜୀବନ।

100.4 ଆକାଶବାଣି ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏବେ ଅଛନ୍ତି ଶୁଣିବା ଆଜି ଦିନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆମର ସ୍ୱାସ୍ଥ୍ୟ ଶୁଣିପାରିବେ ସକାଳ 7:10 ଆଜିଥିରେ ବିଷୟ ରହିଛି ପେଟ ଘା ହେବାର କାରଣ ଏବଂ ପ୍ରତିକାର ଏହି ସମ୍ପର୍କରେ ଆଲୋଚନା କରିବେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର ଶୁଭ ସକାଳ ଶୁଣିପାରିବେ ସକାଳ 7:25 ଏବଂ ସକାଳ 8:30 ଶୁଣିପାରିବେ ମର୍ଣ୍ଣିଂ ମେଲୋଡି ଡାଏଲି ଲାଇଭ୍ ଚିଟ୍ଚାଟ୍ ଏହି କାର୍ଯ୍ୟକ୍ରମ ରହିଛି ସକାଳ 9:00 ଏବଂ ସନ୍ଧ୍ୟା 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ ତେବେ ଆଜି ସକାଳ 9:00 ଡାଏଲି ଲାଇଭ୍ ଚିଟ୍ଚାଟ୍ର ବିଷୟବସ୍ତୁ ରହିଛି ନିଜ ଚାରିପାଖ ସବୁଜିମା କରିବାକୁ କ'ଣ ରହିଛି ଆପଣଙ୍କର ଦାୟିତ୍ୱ ନିଜ ଚାରିପାଖର ସବୁଜିମା କରିବାରେ କ'ଣ ରହିଛି ଆପଣଙ୍କର ଦାୟିତ୍ୱ ଏ ସମ୍ପର୍କରେ ଆପଣଙ୍କର ମତ ଆମକୁ ଫୋନ୍ କଲ୍ ମାଧ୍ୟମରେ ଜଣାଇ ପାରିବେ ସକାଳ 9:00-10:00 ମଧ୍ୟରେ ଆମ ନମ୍ବର 06712303153 ନିଜ ପସନ୍ଦର ଗୀତ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିପାରିବେ କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ରେ ସକାଳ 10:00 ଏବଂ ରାତି 10:00 ଦିନଗାଡ଼ରେ ଶୁଣିବେ କାର୍ଯ୍ୟକ୍ରମ କଳାକାର କିଛି ପୁରୁଣା ହିନ୍ଦୀ ଚଳଚ୍ଚିତ୍ର ଗୀତ ଶୁଣିପାରିବେ ଦିନ 11:30 କିଛି କଥା କିଛି ଗୀତ ଏହି କାର୍ଯ୍ୟକ୍ରମକୁ ଶୁଣିପାରିବେ ଦିନ 12:00 ଆଜି ଚର୍ଚ୍ଚାରେ ଶୁଣିବେ 1:10 ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଦେଇପାରିବେ ଏସ୍ଏମ୍ଏସ୍ ଏବଂ ହ୍ୱାଟ୍ସଆପ୍ ମେସେଜ୍ ମାଧ୍ୟମରେ ଅପରାହ୍ନ 3:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି ମୋ ଦେଶ କାର୍ଯ୍ୟକ୍ରମ ଶୁଣିପାରିବେ ଅପରାହ୍ନ 3:30 ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00 ଆଉ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ 4:50 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 60ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10 ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30 ସନ୍ଧ୍ୟା 7:25 ଚାଲିବ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର କିଛି ମିଠା ଗୀତର ଆସର ଶୁଣିବେ ଗୀତରେ ମିତରେ ରାତି 8:02 ଅବୁଲା ସ୍ମୃତି ଏହି କାର୍ଯ୍ୟକ୍ରମକୁ ଆପଣମାନେ ଶୁଣିପାରିବେ ରାତି 9:15 ଏଥିଲା ଆଜି ଦିନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ବିରତି ପରେ ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି। ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାଷନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ତାରିଖ ସକାଳ 9:00 ପହଞ୍ଚବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ

0: କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ଭନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଶ କୁଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଶ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତ ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତାହା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ ଅର୍ଗାନ୍ ବା ଯନ୍ତ୍ର ରହିଛି। ଉଦାହରଣ ସ୍ୱରୂପ ଲିଭର ବା ଯକୃତ, ବୃକକ୍ ବା କିଡ୍ନୀ, ଅଗ୍ନ୍ୟାଶୟ ବା ପେନକ୍ରିଆସ୍, ପ୍ଲିହା ବା ସ୍ପ୍ଲିନ୍, ଲିମ୍ଫନୋଡ୍, ବିଭିନ୍ନ ରକ୍ତଶିରା ତଥା ଜନନେନ୍ଦ୍ରିୟ ବିଭିନ୍ନ ଅଂଶ ମଧ୍ୟ ରହିଛି। ଏହି ସମସ୍ତ ଅଂଶ ବିଶେଷ ପେଟ ଭିତରେ ଏଭଳି ଭାବରେ ସଜା ହୋଇ ରହିଛି ଯେ ପେଟକୁ ଏକ ବିରାଟ କାରଖାନା ସହିତ ତୁଳନା କରାଯାଇପାରେ। ତେବେ ପେଟର ଘା ଅର୍ଥ କହିଲେ ସାଧାରଣତଃ ଆମେ ଖାଦ୍ୟନଳୀ ଭିତର ଘା, ପାକସ୍ଥଳୀ ଘା ବା ପେପ୍ଟିକ୍ ଅଲସର, କ୍ଷୁଦ୍ରାନ୍ତ ବା ବୃହଦାନ୍ତ ଘା ଯଥା ସ୍ମଲ୍ ଇଣ୍ଟେଷ୍ଟାଇନ୍ ଅଲସର ଓ କଲୋନିଂ ଅଲସର ବୋଲି ବୁଝୁ। ବେଳେବେଳେ ମରଦ୍ୱାର ଭିତରେ ମଧ୍ୟ ଘା ହୁଏ। ଏହି ସମସ୍ତ ଘା ଭିତରେ ସାଧାରଣତଃ ପାକସ୍ଥଳୀ ଘାରେ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ଛୋଟ ଛୋଟ ପିଲାମାନଙ୍କର ଟାଇଫଏଡ୍ ଜ୍ୱର ବା ଟ୍ୟୁବରକ୍ଲୋସିସ୍ ଇତ୍ୟାଦି ହେଲେ କ୍ଷୁଦ୍ରାନ୍ତରେ ଘା ବା ସ୍ମଲ୍ ଇଣ୍ଟେଷ୍ଟାଇନାଲ ଅଲସର ହୋଇଥାଏ। ବୟସ ବ୍ୟକ୍ତିମାନଙ୍କର ସାଧାରଣତଃ ଲାର୍ଜ ଇଣ୍ଟେଷ୍ଟିନ୍ ବା ରେକ୍ଟମ୍ରେ ଘା ହୁଏ। ଏହାକୁ କଲୋନିକ ଅଲସର ବା ରେକ୍ଟାଲ ଅଲସର କୁହାଯାଏ। ତେବେ ବୟସ ବା ଲିଙ୍ଗ ନିର୍ବିଶେଷରେ ପାକସ୍ଥଳୀରେ ଘା ସାଧାରଣତଃ ବେଶୀ ଲୋକ ଆକ୍ରାନ୍ତ ହୁଅନ୍ତି। ପାକସ୍ଥଳୀରେ ଘା ହେବାର ବିଭିନ୍ନ କାରଣ ରହିଛି। 3ଟି ମୁଖ୍ୟ କାରଣ ହେଲା ହେଲିକୋବାକ୍ଟର ପାଇଲୋରି, ବିଭିନ୍ନ ପ୍ରକାର ପେନ୍ କିଲା ସେବନ ଓ ଜୋଲିଞ୍ଜା ଏଲିସନ୍ ସିଣ୍ଡ୍ରୋମ। 1984 ଅଷ୍ଟ୍ରେଲିଆର ବୈଜ୍ଞାନିକମାନେ ଏହି ହେଲିକୋବାକ୍ଟର ପାଇଲୋରି ଜୀବାଣୁକୁ ଆବିଷ୍କାର କରିଥିଲେ ଓ ଗବେଷଣା ମାଧ୍ୟମରେ ସେମାନେ ଜାଣିପାରିଲେ ଯେ ଏହି ଜୀବାଣୁ ପେଟରେ ଘା ସୃଷ୍ଟି କରେ। ଏହା ବ୍ୟତୀତ ବିଭିନ୍ନ ପ୍ରକାର ପେନ୍ କିଲା ସେବନ କଲେ ପେଟ ଭିତରେ ଅମ୍ଳକ୍ଷରଣ ବଢ଼ିଯାଏ ଓ ଘା ସୃଷ୍ଟି କରେ। ଇସୋଫେଗାସରେ ଘା ହେବାର କାରଣ କିନ୍ତୁ ଅଲଗା। ବେଳେବେଳେ ଛୋଟ ଛୋଟ ପିଲାମାନେ ବା ବୟସ ବ୍ୟକ୍ତିମାନେ ଅସାବଧାନତା ବଶତଃ ହେଉ ବା ଦୁର୍ଘଟଣା ହେଉ ବା କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ଫିନାଇଲ ବା ସଲଫ୍ୟୁରିକ ଏସିଡ୍ ବା ହାଇଡ୍ରୋକ୍ଲୋରିକ ଏସିଡ୍ ଇତ୍ୟାଦି ପିଇ ଦିଅନ୍ତି। ଏହା ପିଇବା ଦ୍ୱାରା ଇସୋଫେଗାସ ବା ଷ୍ଟୋମାକ୍ ଏବଂ କ୍ଷୁଦ୍ରାନ୍ତ ଭିତରେ ଏସିଡ୍ ବା ଆଲକାଲି ଜନିତ ଘା ସୃଷ୍ଟି ହୁଏ। ଏହାକୁ କୁହନ୍ତି କୋରୋସିଭ୍ ଅଲସର। ଏହା ବ୍ୟତୀତ କ୍ୟାନ୍ସର ବା କର୍କଟ ରୋଗ ହେଲେ ପେଟର ଯେକୌଣସି ଅଂଶରେ ମଧ୍ୟ ଘା ହୋଇପାରେ, ଯଥା ଇସୋଫେଜିଆଲ କ୍ୟାନ୍ସର, ଷ୍ଟୋମାକ୍ କ୍ୟାନ୍ସର, କୋଲନ୍ କ୍ୟାନ୍ସର ବା ରେକ୍ଟାଲ କ୍ୟାନ୍ସର ଇତ୍ୟାଦି। ଏହି କର୍କଟ ରୋଗ ପୁଣି ଖାଦ୍ୟନଳୀରୁ ଯାଇ ଦୂର ସ୍ଥାନରେ ଯଥା ଲିଭର, ଫୁସ୍ଫୁସ୍ ଓ ମସ୍ତିଷ୍କରେ ମଧ୍ୟ ଘା ସୃଷ୍ଟି କରେ। ବର୍ତ୍ତମାନ ପ୍ରଶ୍ନ ଉଠେ ଏହି ଘାର ଲକ୍ଷଣ କ'ଣ? ପେଟରେ ଘା ହେଲେ ସାଧାରଣତଃ ଭୋକ ଲାଗେ ନାହିଁ, ପେଟ ବ୍ୟଥା ହୁଏ, ବାନ୍ତି ହୁଏ, ରକ୍ତ ବାନ୍ତି ବା କଳାଝାଡ଼ା ହୁଏ। ଆଉ କ୍ୟାନ୍ସର ରୋଗ ହେଲେ ଶରୀରର ବିଭିନ୍ନ ଅଂଶ ଏହି ରୋଗ ଦ୍ୱାରା ଆକ୍ରାନ୍ତ ହୋଇ ମଣିଷକୁ ମୃତ୍ୟୁ ମୁଖରେ ପକାଇ ଦିଏ। ଏହି ରୋଗ

0: ଜାଣିବାର ଏକ ସହଜ ବାଟ ହେଉଛି ଏଣ୍ଡୋସ୍କୋପି ବା କଲୋନୋସ୍କୋପି। ଏହା ଏକ ଯନ୍ତ୍ର ଯାହା ମାଧ୍ୟମରେ ଆପଣ ରୋଗ ଜାଣିପାରିବେ ଓ ଚିକିତ୍ସା ମଧ୍ୟ କରିପାରିବେ। ଏଣ୍ଡୋସ୍କୋପି ମାଧ୍ୟମରେ ସେହି ଘାର ବିଭିନ୍ନ ଅଂଶକୁ ନେଇ ମାଇକ୍ରୋସ୍କୋପରେ ମଧ୍ୟ ହିଷ୍ଟୋଲୋଜିକାଲ ଏକ୍ଜାମିନେସନ କରିପାରିବେ। ଏହି ସମସ୍ତ ସୁବିଧା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ନୂତନ ଭାବରେ ଖୋଲାଯାଇଥିବା ହେପାଟୋଲୋଜି ବା ଲିଭର ବା ଯକୃତ ରୋଗ ବିଭାଗରେ ରହିଛି। ପ୍ରତିକାର ଭାବରେ କୁହାଯାଇପାରେ, ଆପଣ ଖାଦ୍ୟପେୟର ନିୟମତା ଆପଣମାନେ ରକ୍ଷା କରିବେ। ନିରାମିଷ ଖାଦ୍ୟ ଶରୀର ପକ୍ଷରେ ସୁପାଚ୍ୟ। ଆମିଷ ଖାଦ୍ୟ ସେବନ ଦ୍ୱାରା ସାଧାରଣତଃ କର୍କଟ ରୋଗ ବା କ୍ୟାନ୍ସର ରୋଗର ପ୍ରାଦୁର୍ଭାବ ବେଶୀ ଭାବରେ ହୁଏ। ତେବେ କ୍ୟାନ୍ସର ଘାର ଚିକିତ୍ସା ସାଧାରଣତଃ କଷ୍ଟକର ଓ ବ୍ୟୟବହୁଳ।
1: ଶେଷ ହେଲା ଆମର ସ୍ୱାସ୍ଥ୍ୟ। ଆଜି ଏଥିରେ ଶୁଣିଥିଲେ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଥିଲେ ଡାକ୍ତର ଉମେଶ ଚନ୍ଦ୍ର ପାତ୍ର। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ସମୟ ବର୍ତ୍ତମାନ ସକାଳ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚ ସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ପଶ୍ଚିମ ଏସିଆ ବିବାଦଜନିତ ଆର୍ଥିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆଇଏମ୍ଏଫ୍ର ମତବ୍ୟକ୍ତ। ଭେନେଜୁଏଲା ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ 2023 ଓ 2024 ବ୍ୟାଚ୍ର ସାମରିକ ଇଞ୍ଜିନିୟରିଂ ସେବାର ତାଲିମ ନେଉଥିବା ଅଧିକାରୀମାନଙ୍କୁ ସମ୍ବୋଧନ କରି ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଆତ୍ମନିର୍ଭରତା ବର୍ତ୍ତମାନ ରାଷ୍ଟ୍ରଗୁଡ଼ିକ ଲାଗି ଏକ ରଣନୈତିକ ଆବଶ୍ୟକତାରେ ପରିଣତ ହୋଇଛି। ଆତ୍ମନିର୍ଭର ଦେଶ ବିପର୍ଯ୍ୟୟ ସମୟରେ ମଧ୍ୟ ବିକାଶମୂଳକ କାର୍ଯ୍ୟ ଉପରେ ପ୍ରାଧାନ୍ୟ ଦେଇ ପଦକ୍ଷେପ ନେଇଥାଏ। ଅପରେସନ୍ ସିନ୍ଦୁର ସମୟରେ ଏହା ଅଧିକ ସ୍ୱଷ୍ଟ ହୋଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଶ୍ରୀମତୀ ମୁର୍ମୁ ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରତିରକ୍ଷା କ୍ଷମତା, ଆଧୁନିକ ଜ୍ଞାନକୌଶଳ ତଥା ଘରୋଇ ଶିଳ୍ପ ଭିଭିଭୂମିଗୁଡ଼ିକର କାର୍ଯ୍ୟକ୍ଷମତାର ସଠିକ୍ ପ୍ରସ୍ତୁତି ଓ ରଣନୈତିକ ସମୟୋପଯୋଗୀ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ସାମରିକ ଇଞ୍ଜିନିୟରିଂ ସେବାର ଅଧିକାରୀମାନେ ଦେଶର ପ୍ରତିରକ୍ଷା ଭିଭିଭୂମିର ମେରୁଦଣ୍ଡକୁ ଅଧିକ ସଶକ୍ତ କରିବାରେ ସହାୟକ ହୋଇଥାନ୍ତି। ଏହି ଅଧିକାରୀମାନଙ୍କ ଦକ୍ଷତା, ଉତ୍ସର୍ଗୀକୃତ ସେବା ତଥା କଠିନ ପରିଶ୍ରମ ମାଧ୍ୟମରେ ସମଗ୍ର ସେନାବାହିନୀ ଦେଶକୁ ଉପଯୁକ୍ତ ସୁରକ୍ଷା ଦେବାରେ ସକ୍ଷମ ହୋଇଥାନ୍ତି ବୋଲି ସେ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ଦେଶବ୍ୟାପୀ ନିଶାଦ୍ରବ୍ୟ ଚାଲାଣ ତଥା ବେଆଇନ କାରବାର ବିରୁଦ୍ଧରେ ଲଢ଼େଇକୁ ଅଧିକ ସଶକ୍ତ କରିବା ସହିତ ଏ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା କରିବା ଲାଗି ଏହି ବୈଠକ ଆୟୋଜିତ ହେଉଛି। ନିଶାଦ୍ରବ୍ୟ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ ଆୟୋଜିତ ଏହି ବୈଠକରେ ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାର ଏବଂ ନିଶା ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡ଼ିକ ଏକତ୍ରିତ ହୋଇ ଏହି ପ୍ରସଙ୍ଗରେ ଆଲୋଚନା କରିବେ। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଆସନ୍ତା 3 ବର୍ଷ ଲାଗି ନିଶାଦ୍ରବ୍ୟ ନିୟନ୍ତ୍ରଣ ସମ୍ପର୍କିତ ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। ଏ କ୍ଷେତ୍ରରେ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ସହିତ ବିସ୍ତୃତ ଆଲୋଚନା କରାଯାଇ ଏହି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଚାହିଦା ଓ ଯୋଗାଣ ହ୍ରାସ ଏବଂ ପୁନର୍ବାସ ଉପରେ ଅଧିକ ଧ୍ୟାନ ଦେଇ ନିଶାଦ୍ରବ୍ୟ କାରବାରକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ସେଥିଲାଗି ଏହି ଡକ୍ୟୁମେଣ୍ଟରେ ରୋଡ୍ମ୍ୟାପ୍ ପ୍ରସ୍ତୁତ ହୋଇଛି। ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏନ୍ସିବିର 2025 ବର୍ଷ ଲାଗି ବାର୍ଷିକ ରିପୋର୍ଟ ଉନ୍ମୋଚନ କରିବା ସହିତ ଜାମ୍ମୁ ଓ ଗୌହାଟୀ ଲାଗି ନବନିର୍ମିତ ଏନ୍ସିବି କ୍ଷେତ୍ରୀୟ କାର୍ଯ୍ୟାଳୟକୁ ଉଦ୍ଘାଟନ କରିବେ।

ଏତଦ୍ବ୍ୟତୀତ ଶ୍ରୀ ଶାହା ଏକ ଅନ୍ଲାଇନ୍ ପାକ୍ଷିକ ଅଭିଯାନର ଶୁଭାରମ୍ଭ କରିବେ, ଯାହା ଅଧୀନରେ ଦେଶବ୍ୟାପୀ ଜବତ ହୋଇଥିବା ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,00,000 କିଲୋଗ୍ରାମରୁ ଉର୍ଦ୍ଧ୍ୱ ନିଶାଦ୍ରବ୍ୟଗୁଡ଼ିକୁ ଆଇନ ଅନୁଯାୟୀ ନଷ୍ଟ କରାଯିବ। ନିଶାଦ୍ରବ୍ୟ କାରବାର ପ୍ରତି କେନ୍ଦ୍ର ସରକାରଙ୍କ ଶୂନ୍ୟ ସହନଶୀଳତା ନୀତିର ଦୃଢ଼ କାର୍ଯ୍ୟକାରିତା ତଥା ଏକ ନିଶାମୁକ୍ତ ଭାରତ ଗଠନ ଉଦ୍ଦେଶ୍ୟରେ ଏହି ବୈଠକ ଆୟୋଜନ କରାଯାଇଛି ବୋଲି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି। ଇରାନ ବିବାଦ ଏବଂ ଶକ୍ତି କ୍ଷେତ୍ରରେ ମୂଲ୍ୟବୃଦ୍ଧିର ଅର୍ଥନୈତିକ ପ୍ରଭାବ ସତ୍ତ୍ୱେ ଭାରତ ବିଶ୍ୱସ୍ତରରେ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାର୍ଗଦର୍ଶକ ବୋଲି ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଆଇଏମ୍ଏଫ୍ କହିଛି। ଗତକାଲି ଆଇଏମ୍ଏଫ୍ ପକ୍ଷରୁ କରାଯାଇଥିବା ନିୟମିତ ସାମ୍ବାଦିକ ସମ୍ମିଳନୀରେ ଏହାର ଯୋଗାଯୋଗ ବିଭାଗର ନିର୍ଦ୍ଦେଶକ ଜୁଲି କୋଜାକ୍ ଏହି ମତବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ବାହ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଭାରତର ଅର୍ଥନୀତି ସ୍ଥିର ରହିଛି ଏବଂ ଘରୋଇ ଚାହିଦା ମଧ୍ୟ ସମାନ୍ତରାଳ ଭାବେ ବଜାୟ ରହିଛି। 2026-27 ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି 6.5% ବୃଦ୍ଧି ପାଇବ ବୋଲି ଆଇଏମ୍ଏଫ୍ ଆକଳନ କରିଛି। ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧବିରତି ସହିତ ହର୍ମୁଜ୍ ପ୍ରଣାଳୀକୁ ପୁନଃ ଖୋଲାଯିବା ଦିଗରେ ନିଆଯାଉଥିବା ପଦକ୍ଷେପ ଯୋଗୁଁ ବିଶ୍ୱସ୍ତରରେ ଅର୍ଥନୀତି ଉପରେ ଏକ ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ଆଇଏମ୍ଏଫ୍ ଆଶାବ୍ୟକ୍ତ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲିଠାରୁ ତିନିଦିନିଆ ସେସେଲ୍ସ ଗସ୍ତ କରିବେ। ଏହି ଅବସରରେ ଶ୍ରୀ ମୋଦି ସେସେଲ୍ସର ଜାତୀୟ ଦିବସର ସୁବର୍ଣ୍ଣ ଜୟନ୍ତୀ ପୂର୍ତ୍ତି ଉତ୍ସବରେ ସମ୍ମାନୀୟ ଅତିଥି ଭାବେ ଯୋଗଦେବେ। ପ୍ରଧାନମନ୍ତ୍ରୀ 2015 ସେସେଲ୍ସ ଗସ୍ତ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ସେସେଲ୍ସର ସୁବର୍ଣ୍ଣ ଜୟନ୍ତୀ ପାଳନ ମହୋତ୍ସବରେ ଦୁଇଟି ଭାରତୀୟ ନୌଜାହାଜ ସମେତ ପ୍ରତିରକ୍ଷା ବାହିନୀର ଏକ କଣ୍ଟିଜେଣ୍ଟ ଯୋଗଦେବ। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେସେଲ୍ସର ରାଷ୍ଟ୍ରପତି ଡକ୍ଟର ପ୍ୟାଟ୍ରିକ୍ ହାର୍ମିନିଙ୍କ ସହିତ ବୈଠକ କରିବେ। ଉଭୟ ନେତାଙ୍କ ମଧ୍ୟରେ ପାରସ୍କରିକ ସ୍ୱାର୍ଥ ସମ୍ବଳିତ ଆଞ୍ଚଳିକ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସମେତ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କର ବିଭିନ୍ନ ଦିଗରେ ଆଲୋଚନା ହେବ। ପ୍ରଧାନମନ୍ତ୍ରୀ ସେସେଲ୍ସର ଜାତୀୟ ଆସେମ୍ବିରେ ଉଦ୍ବୋଧନ ଦେବା ସହିତ ସେଠାରେ ରହୁଥିବା ଭାରତୀୟଙ୍କ ସହ ଭାବ ବିନିମୟ କରିବେ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଓ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ତାଜିଆ ଶୋଭାଯାତ୍ରା ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। ଭେନେଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 188କୁ ବୃଦ୍ଧି ପାଇଛି ବୋଲି ଜାତୀୟ ଆସେମ୍ବିର ସଭାପତି ଜର୍ଜ ରୋଡ୍ରିଗିସ୍ ଘୋଷଣା କରିଛନ୍ତି। ଏଥିସହିତ ଆହତଙ୍କ ସଂଖ୍ୟା 1,520କୁ ବୃଦ୍ଧି ପାଇଥିବା ବେଳେ 200 ଜଣ ଭଗ୍ନାବଶେଷ ତଳେ ରହିଯାଇଥିବା ସେ କହିଛନ୍ତି। ଶ୍ରୀ ରୋଡ୍ରିଗିସ୍ କହିଛନ୍ତି ଲଗାତାର ଭାବେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା 7.2 ଏବଂ 7.5 ଥିଲା। ଏଥିରେ 2,927 ପରିବାର ନିଜର ବାସଗୃହ ହରାଇଛନ୍ତି। ଗତ ଶତାବ୍ଦୀରୁ ଅଧିକ ସମୟ ମଧ୍ୟରେ ହୋଇଥିବା ଭୂକମ୍ପଗୁଡ଼ିକ ଭିତରେ ଏହା ସବୁଠାରୁ ଶକ୍ତିଶାଳୀ ବୋଲି ଆକଳନ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗେସ୍ ସେଠାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଜାତି ଉଦ୍ଦେଶ୍ୟରେ ସମ୍ବୋଧନ କରି ଶ୍ରୀ ରୋଡ୍ରିଗେସ୍ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଅଣ ଅତ୍ୟାବଶ୍ୟକ ସେବାଗୁଡ଼ିକୁ ବାତିଲ କରିଛନ୍ତି। ଭାରତ ପକ୍ଷରୁ ସମସ୍ତ ପ୍ରକାର ଆବଶ୍ୟକ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରତି ଦେଇଛନ୍ତି। ରାଷ୍ଟ୍ରପତି ରୋଡ୍ରିଗିସ୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସହାୟତାପୂର୍ଣ୍ଣ ବାର୍ତ୍ତା ପାଇଁ ପ୍ରଶଂସା କରିଛନ୍ତି। ଏହି ଆହ୍ୱାନପୂର୍ଣ୍ଣ ସମୟ ମଧ୍ୟରେ ଭାରତ ଓ ଭେନେଜୁଏଲା ମଧ୍ୟରେ ଲୋକସମ୍ପର୍କ ସହଯୋଗର ଭାବନା ଉପରେ ପରିବେଷ୍ଟିତ ବୋଲି ରାଷ୍ଟ୍ରପତି ରୋଡ୍ରିଗିସ୍ କହିଛନ୍ତି। ସରକାର ପାସ୍ପୋର୍ଟ ଆବେଦନ ଲାଗି ଶୁଳ୍କ ବୃଦ୍ଧି କରିଛନ୍ତି। ଏହାଦ୍ୱାରା 36 ପୃଷ୍ଠାର ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ପାଇଁ ଏଣିକି 2,500 ଟଙ୍କା ଦେବାକୁ ପଡ଼ିବ। ପାସ୍ପୋର୍ଟ ସଂଶୋଧନ ନିୟମ 2026 ଅଧୀନରେ କରାଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ମାସ 1 ତାରିଖରୁ କାର୍ଯ୍ୟକାରୀ କରାଯିବ। ଏ ସମ୍ପର୍କରେ ଏକ ବିଜ୍ଞପ୍ତି ପ୍ରକାଶ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ନୂତନ ନିୟମ ଅନୁଯାୟୀ ତତ୍କାଳ ଅଧୀନରେ ଏକ ନୂତନ ପାସ୍ପୋର୍ଟ କିମ୍ବା ପାସ୍ପୋର୍ଟ ପୁନଃ ପ୍ରଦାନ ଲାଗି 5,000 ଟଙ୍କା ଦେବାକୁ ପଡ଼ିବ। ସେହିଭଳି 60 ପୃଷ୍ଠାର ସାଧାରଣ ପାସ୍ପୋର୍ଟ କିମ୍ବା ଏହାର ପୁନଃ ପ୍ରଦାନ ଲାଗି 3,500 ଟଙ୍କା ଏବଂ ତତ୍କାଳ ଅଧୀନରେ ଏଥିଲାଗି 6,000 ଟଙ୍କା ଏଣିକି ଦେବାକୁ ପଡ଼ିବ। ବର୍ତ୍ତମାନ 36 ପୃଷ୍ଠାର ପାସ୍ପୋର୍ଟ ଲାଗି 1,500 ଟଙ୍କା ଏବଂ 60 ପୃଷ୍ଠାର ପାସ୍ପୋର୍ଟ 2,000 ଟଙ୍କା ଦେବାକୁ ପଡ଼ୁଛି। ଭାରତ ଆୟାରଲାଣ୍ଡ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବେଲ୍ଫାଷ୍ଟରେ ଖେଳାଯିବ। ଭାରତୀୟ ସମୟ ସନ୍ଧ୍ୟା 6ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆସନ୍ତା ରବିବାର ଦିନ ଭାରତ ଆୟାରଲାଣ୍ଡ ବିପକ୍ଷରେ ଦ୍ୱିତୀୟ ତଥା ଚୂଡ଼ାନ୍ତ T20 ମ୍ୟାଚ୍ ଖେଳିବ। ଏହାପରେ ଶ୍ରେୟସ୍ ଆୟରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତ କରିବେ। ସେଠାରେ 5 ମ୍ୟାଚ୍ ବିଶିଷ୍ଟ T20 ଆନ୍ତର୍ଜାତିକ ସିରିଜ୍ ଖେଳାଯିବ।

ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ଏ'ରେ ଏକ ମ୍ୟାଚ୍ରେ ଭାରତ ବାଂଲାଦେଶକୁ 5 wicketରେ ପରାସ୍ତ କରିଛି। ଇଂଲଣ୍ଡର ମଞ୍ଚେଷ୍ଟରଠାରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଂଲାଦେଶ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 8 wicket ହରାଇ 136 ରନ୍ କରିଥିଲା। 137 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ 16 ଓଭର ଓ 5ଟି ବଲ୍ରେ 5 wicket ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଶେଫାଲି ବର୍ମା 34ଟି ବଲ୍ରୁ 53 ରନ୍ କରିବା ସହିତ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ଗ୍ରୁପ୍ ଏ'ର ଅନ୍ୟ ଏକ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେଦରଲ୍ୟାଣ୍ଡସ୍କୁ 88 ରନ୍ରେ ପରାସ୍ତ କରିଛି। ଫିଫା ବିଶ୍ୱକପ୍ରେ ଗତକାଲି ଗ୍ରୁପ୍ ଇର ଏକ ମ୍ୟାଚ୍ରେ ଆଇଭରି କୋଷ୍ଟ କ୍ୟୁରାକାଓକୁ 2-0 ଗୋଲ୍ରେ ପରାସ୍ତ କରିଛି। ଅନ୍ୟ ଏକ ମ୍ୟାଚ୍ରେ ଇକ୍ୱେଡର ଜର୍ମାନୀକୁ 2-1 ଗୋଲ୍ରେ ପରାସ୍ତ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ଦକ୍ଷିଣ କୋରିଆ ବିପକ୍ଷରେ 1-0 ଗୋଲ୍ରେ ବିଜୟୀ ହୋଇଛି। ୟୁଏସ୍ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର 3 ଜଣ ଖେଳାଳି ସିଙ୍ଗଲ୍ସ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍ସ ବର୍ଗରେ ତନ୍ଭି ଶର୍ମା ଜର୍ମାନର ୟୁଭନି ଲିଙ୍କୁ 23-21 ଓ 21-16 ସେଟ୍ରେ ଏବଂ ଦେବିକା ସିହାଗ ପେରୁର ଲୁସିଆ କାଷ୍ଟିଲୋଙ୍କୁ 21-14, 21-14 ସେଟ୍ରେ ପରାସ୍ତ କରିଛନ୍ତି। ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ବର୍ଗରେ କିଦାମ୍ବି ଶ୍ରୀକାନ୍ତ ଏସ୍ ଦୟାନନ୍ଦଙ୍କୁ 21-14, 21-12ରେ ପରାସ୍ତ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିପର୍ଯ୍ୟୟ ସମୟରେ ଏକ ଆତ୍ମନିର୍ଭର ଦେଶ ଅର୍ଥନୈତିକ ସ୍ଥିରତା ବଜାୟ ରଖିବା ଦିଗରେ ଅଧିକ ସକ୍ଷମ, କହିଲେ ରାଷ୍ଟ୍ରପତି। ନିଶାଦ୍ରବ୍ୟ ସମନ୍ୱୟ କେନ୍ଦ୍ରର 10ମ ସର୍ବୋଚ୍ଚସ୍ତରୀୟ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଭାରତ ଆୟାରଲାଣ୍ଡ ପ୍ରଥମ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବେଲ୍ଫାଷ୍ଟରେ।

କରୁଛୁ ଆଜିର ଶୁଭ ସକାଳ କାର୍ଯ୍ୟକ୍ରମ। ଶୁଭ ହେଉ ଆଜିର ଦିନ, ଧୈର୍ଯ୍ୟ ଧରୁ ଅମାନିଆ ମନ, ମଙ୍ଗଳମୟ ହେଉ ସବୁ କାର୍ଯ୍ୟ, ଦୂର ହେଉ ସବୁ ବାଧା, ଏହି କାମନା ଆଜି ସକାଳରେ। ସକାଳ ଆସିଛି ଅନେକ ଆଶାକୁ ନେଇ, ଅନେକ ଭରସାକୁ ନେଇ। ସକାଳର ପହିଲି କିରଣ ପରି ଏହି କଅଁଳ ମନ, ସେ କିରଣ ଯେତେ ଯେତେ ଟାଣ ହୁଏ ଏ ମନ ସେତେ ସେତେ ଦୃଢ଼ ହୁଏ। ଏହି କଅଁଳ ସକାଳ ଆପଣଙ୍କ ପାଇଁ ଏହି ଶୁଭେଚ୍ଛା ଜଣାଏ। ଏ କଅଁଳ ସକାଳରେ ଆପଣଙ୍କୁ ଶୁଭେଚ୍ଛା ଜଣାଏ। ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ ଶୁଭ ସକାଳ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ।

ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ କରିବାକୁ ହେଲେ ଆମେ ଶରୀର ପ୍ରତି ଟିକେ ଯତ୍ନ ନେବାକୁ ପଡ଼ିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ବ୍ୟାୟାମ କରିବାକୁ ପଡ଼ିବ। ହଁ ବନ୍ଧୁ, ସକାଳ ଆସିଛି ମାନେ ଖାଲି ସିନ୍ଦୁରା ଫାଟି ସୂର୍ଯ୍ୟ ଉଦୟ ହୋଇଛନ୍ତି ତାହା ନୁହେଁ, କି ଦିନର ଆରମ୍ଭ ହୋଇଛି ତାହା ନୁହେଁ। ସକାଳ ଆସିଛି ଆମକୁ ଅନେକ କିଛି କରିବାର ପ୍ରେରଣା ଦେଇ, ଅନେକ କିଛି କାର୍ଯ୍ୟକୁ

କରିବା ପାଇଁ ଆଗକୁ ନେବା ପାଇଁ ପୁରା ଦିନକୁ ଆରମ୍ଭ କରିବା ପାଇଁ ଆମକୁ ଉତ୍ସାହିତ କରିବା ପାଇଁ ଏ ସକାଳ ଆସିଛି। ଏ ସକାଳର ଏ ସିନ୍ଦୁର ଫାଟିଲା ବେଳେ ଯେଭଳି ଧୀରେ ଧୀରେ ଅନ୍ଧାର ହଟି ଆଲୋକ ଉଜ୍ଜଳ ଆସିଥାଏ, ଠିକ୍ ସେମିତି ଆମ ଶରୀରର ଆଳସ୍ୟ ତ୍ୟାଗ କରି, ଶରୀରର ନିଦ୍ରାକୁ ତ୍ୟାଗ କରି, ଏ ଶରୀରକୁ ଆକ୍ଟିଭ ବା ଚଳଚଞ୍ଚଳ କରିବାକୁ ହିଁ ସକାଳ ଦର୍ଶାଇ ଦେଇଥାଏ। ସେଇଥିପାଇଁ ତ ସକାଳେ ଅତି କମ୍ରେ ଘଣ୍ଟାଏ ନିଜ ଶରୀର ପାଇଁ ଦିଅନ୍ତୁ ନା, ଟିକେ ସେଜ ଛାଡ଼ନ୍ତୁ, ମୁହଁ ଧୁଅନ୍ତୁ, ପାରୁଛନ୍ତି ଟିକେ ଉଷୁମ ପାଣି ପିଅନ୍ତୁ, ଯେଉଁମାନଙ୍କର ଚା ଅଭ୍ୟାସ ଅଛି ଚା ବି ପିଇପାରନ୍ତି, କିନ୍ତୁ ତାପରେ ନିଶ୍ଚିତ ଭାବେ ଯୋଗ ଓ ବ୍ୟାୟାମ ଏସବୁରେ ସମୟ ଦିଅନ୍ତୁ। ସୁସ୍ଥ ରହିବାକୁ ହେଲେ ଶରୀରର ଯତ୍ନ ନିହାତି ଆବଶ୍ୟକ। ନିରୋଗ ଆଉ ସୁସ୍ଥ ଜୀବନ ପାଇଁ ଯୋଗର ବି ଆବଶ୍ୟକତା ରହିଛି। ଯୋଗ ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ, ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମଧ୍ୟରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହିତ ଶରୀର ଆଉ ମନକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ନିଜ ଶରୀର ପାଇଁ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

ସେଇ ଛକସୁନା ଜୀବନ ଭିତରେ ଆମକୁ ଜୀବନକୁ ଖୋଜିବାକୁ ପଡିବ, ଜୀବନକୁ ଆଗକୁ ନେବାକୁ ପଡିବ, ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାକୁ ପଡିବ। ସେଇଥିପାଇଁ ତ ଜୀବନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଖେଳ। ଖେଳ ଆମ ଜୀବନରେ ସବୁବେଳେ ଥାଏ। ତ ସେ ଖେଳର କଥା ଯେତେବେଳେ ଆସିଛି, ସକାଳୁ ସକାଳୁ ଆସନ୍ତୁ ଟିକେ ଖେଳର ଚର୍ଚ୍ଚା କରିଦେବା। ମାନେ ଏସୀୟ କ୍ରୀଡ଼ା ଚାଲୁଛି ବର୍ତ୍ତମାନ, ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଚାଲୁଛି ଆମର କଳିଙ୍ଗ ଷ୍ଟାଡିୟମରେ। 65ତମ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍, ଯେଉଁଥିରେ ଅନେକ ଖେଳାଳି ଭାଗ ନେଇଛନ୍ତି, ଆଉ ଏହି ଖେଳରେ ଯୋଗ୍ୟତା ହାସଲ କରୁଥିବା ଖେଳାଳିମାନଙ୍କୁ ଏସୀୟ ଗେମ୍ରେ ଖେଳିବାର ମଧ୍ୟ ସୁଯୋଗ ମିଳିବ। ତ ଏଥିରେ ଆମ ଓଡ଼ିଶାର ଗତକାଲି ଯେଉଁ ଖେଳ ହୋଇଥିଲା ସେଥିରେ ଆମ ଓଡ଼ିଶାର ଜଣେ ଖେଳାଳି ଯୋଗ୍ୟତା ହାସଲ କରିଛନ୍ତି। ସେ ହେଉଛନ୍ତି ତାରକା ସ୍ପ୍ରିଣ୍ଟର ଅନିମେଶ କୁଜୁର, ଯିଏକି ଆଗାମୀ ଏସୀୟ କ୍ରୀଡ଼ାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେ କାଲି ଯେଉଁ ଅନୁଷ୍ଠିତ ହେଉଥିଲା ପୁରୁଷ 200 ମିଟରରେ ସ୍ୱର୍ଣ୍ଣ ପଦକ ଜିତି ଅନିମେଶ ଏହି ସଫଳତା ହାସଲ କରିଛନ୍ତି। ଗୁରୁବାର ରାତିରେ ଅନୁଷ୍ଠିତ ପୁରୁଷ 200 ମିଟର ରେସ୍ରେ ଅନିମେଶ 20.74 ସେକେଣ୍ଡରେ ଫିନିଶ କରିକି ପୋଡିୟମରେ ପ୍ରଥମ ସ୍ଥାନ ରହିଥିଲେ। ଓଡ଼ିଶାର ଅନ୍ୟତମ ଧାବକ ଦାଣ୍ଡପତି ଜୟରାମ 20.97 ସେକେଣ୍ଡ ଏବଂ କେରଳର ଜିଷ୍ଣୁ ପ୍ରସାଦ 21.18 ସେକେଣ୍ଡ ନେଇ ରୌପ୍ୟ, ଯଥାକ୍ରମେ ରୌପ୍ୟ ଆଉ କାଂସ୍ୟ ପଦକ ଜିତିଛନ୍ତି। ସ୍ୱର୍ଣ୍ଣ ସହିତ ଅନିମେଶ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଭାଗ ନେବା ପାଇଁ ମଧ୍ୟ ସୁଯୋଗ ପାଇଛନ୍ତି। ଆହୁରି ମଧ୍ୟ ଦେଖିଲେ ଗୁରୁବାର କେରଳର ମହମ୍ମଦ ଅଫଜଲ ଉଭୟ ପୁରୁଷ 200 ମିଟର ଏବଂ 800 ମିଟର ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ତେବେ ମହିଳା ବିଭାଗ 200 ମିଟରର ଜ୍ୟୋତି ଆରିଜା ଟିକେଟ୍ ପାଇବାରୁ ଅଳ୍ପକେ ବଞ୍ଚିତ ହୋଇଛନ୍ତି। ଓଡ଼ିଶାର 100 ମିଟର ହଡଲ୍ସରେ ଓଡ଼ିଶାର ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିଛନ୍ତି। ସେହିଭଳି କର୍ଣ୍ଣାଟକର ଜି ସିନ୍ଧୁଶ୍ରୀ ମହିଳା ପୋଲ୍ ଭୋଲ୍ଟରେ 4.25 ଉଚ୍ଚକୁ ନେଇ ନୂଆ ଜାତୀୟ ରେକର୍ଡ ହାସଲ କରିଛନ୍ତି। ଏ ଥିଲା ଆମର ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ଚାମ୍ପିଅନସିପ୍ର ଫଳାଫଳ।

ବନ୍ଧୁ ଆପଣ ଜାଣିଛନ୍ତି, ଗତକାଲି ଖେଳା ଯାଇଥିଲା ଗୋଟେ ଟି ଟ୍ୱେଣ୍ଟି ମ୍ୟାଚ୍ ମାଞ୍ଚେଷ୍ଟରରେ। ଭାରତ ମହିଳା ଟି ଟ୍ୱେଣ୍ଟି ୱାର୍ଲ୍ଡ କପ୍ର ତୃତୀୟ ବିଜୟ ହାସଲ କରିଛି ଭାରତ। କାଲି ଅନୁଷ୍ଠିତ ଖେଳରେ 5 wicketରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ। ଭାରତ 4 ମ୍ୟାଚ୍ରୁ 6 ପଏଣ୍ଟ ପାଇ ଗ୍ରୁପ୍ ଏରେ ଅଷ୍ଟ୍ରେଲିଆ ପଛକୁ ଦ୍ୱିତୀୟ ସ୍ଥାନ ରହି ସେମିଫାଇନାଲ୍ ଖେଳିବାର ଆଶାକୁ ଉଜ୍ଜୀବିତ କରିପାରିଛି। ଆଜିଠୁ ଆରମ୍ଭ ହେଉଛି ଭାରତ ଆୟାରଲାଣ୍ଡ ଟି ଟ୍ୱେଣ୍ଟି ସିରିଜ। ଏହି ଦୁଇଟିକିଆ ସିରିଜ୍ର ଆଜି ହେବ ପ୍ରଥମ ମ୍ୟାଚ୍। ତ ପ୍ରଥମ ଥର ପାଇଁ ଶ୍ରେୟାସ ଆୟାରଙ୍କ ଅଧିନାୟକତ୍ୱରେ ଭାରତ ଯାଇଛି ଆୟାରଲାଣ୍ଡକୁ ଖେଳିବା ପାଇଁ। ଆଉ ଏହି ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ବିହାରର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ, ଯିଏ ଆଇପିଏଲ୍ରେ ଖୁବ୍ ସୁନ୍ଦର ଖେଳ ପ୍ରଦର୍ଶନ କରି ସିନିୟର ଦଳରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି। ଆଉ ଆଜି ଯଦି ସୁଯୋଗ ପାଆନ୍ତି ବୈଭବ ସୂର୍ଯ୍ୟବଂଶୀ ଖେଳିବାର ସୁଯୋଗ ପାଆନ୍ତି, ତାହେଲେ ସେ ହେବେ ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାର ସର୍ବକନିଷ୍ଠ ଭାରତୀୟ କ୍ରିକେଟର। 1999 ସଚିନ ତେନ୍ଦୁଲକର 16 ବର୍ଷ 205 ଦିନ ବୟସରେ ପାକିସ୍ତାନ ବିପକ୍ଷରେ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ। ଆଉ ଯଦି ସୂର୍ଯ୍ୟବଂଶୀ ଏହି ମ୍ୟାଚ୍ ଖେଳନ୍ତି ତାହେଲେ 15 ବର୍ଷ 90 ଦିନ, ସୂର୍ଯ୍ୟବଂଶୀକି ଗତକାଲି ସୁଦ୍ଧା ହୋଇଥିଲା 15 ବର୍ଷ 90 ଦିନ ହୋଇଛି। ତେବେ ଆଜି ଯଦି ଟି ଟ୍ୱେଣ୍ଟି ସୂର୍ଯ୍ୟବଂଶୀ ସୁଯୋଗ ପାଆନ୍ତି, ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳେ, ତାହେଲେ ସେ ସର୍ବକନିଷ୍ଠ ଖେଳାଳି ହେବାର ସୁଯୋଗ ପାଇବେ।

ବନ୍ଧୁ, ଆଜି ଦିନର କଥା ଯେତେବେଳେ କହୁଛେ, ଏତେ ଚର୍ଚ୍ଚା କରିଛେ, ଏବେ ସମୟ ହେଇଗଲାଣି ଜାଣିବା ଆଜି ଦିନର କାହାର ଜନ୍ମଦିନ, କାହା ପାଇଁ ଆଜି ଦିନ ପ୍ରମୁଖ, କାହାକୁ ଆମେ ପାଇଛେ, କାହାକୁ ହରାଇଛେ। ତ ଆଜି ହେଉଛି ଆମ ଜାତୀୟ ଗୀତ ବନ୍ଦେ ମାତରମ୍ ରଚିତା ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ଜନ୍ମଦିନ। ବଙ୍କିମ ଚନ୍ଦ୍ର ଚାଟାର୍ଜୀ ଜୁନ୍ 26, 1838 ମସିହାରେ ପଶ୍ଚିମବଙ୍ଗର 24 ପରଗଣା ଜିଲ୍ଲାରେ କନ୍ଥଲପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ 8 ଏପ୍ରିଲ 1894 55 ବର୍ଷ ବୟସରେ ସବୁଦିନ ପାଇଁ ଦୁନିଆ ଛାଡ଼ି ଚାଲିଯାଇଥିଲେ। ହେଲେ ଏହି ସୀମିତ ସମୟ ମଧ୍ୟରେ ସେ ଦେଶ ଜାତି ପାଇଁ ବହୁ ଉପନ୍ୟାସ ଲେଖିବା ସହ ଦେଶର ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନେକ ବିପ୍ଳବର ଶିକ୍ଷା ଜାଳି ଦେଇଛନ୍ତି। ଏହି ମହାନ ସାହିତ୍ୟିକ ସ୍ୱାଧୀନତା ସଂଗ୍ରାମୀ ଆମ ଜାତୀୟ ଗୀତ ବନ୍ଦେ ମାତରମ୍ ଲେଖି ଚିରକାଳ ପାଇଁ ଅମର ହୋଇଯାଇଛନ୍ତି। ଏହା ସହିତ ଆନନ୍ଦ ମଠ, ଦୁର୍ଗେଶ ନନ୍ଦିନୀ, କପାଳ କୁଣ୍ଡଲ, ମୃଣାଳିନୀ, ବିଷବୃକ୍ଷ, ଦେବୀ ଚୌଧୁରୀ ଭଳି ତାଙ୍କର ଅନେକ କୃତି ରହିଛି। ବଙ୍କିମ ଚନ୍ଦ୍ରକୁ ଆଧୁନିକ ବଙ୍ଗ ସାହିତ୍ୟର ଉଦ୍ଗାତା ଓ ସାହିତ୍ୟ ସମ୍ରାଟ ବୋଲି କୁହାଯାଇଥାଏ।

ଶ୍ରୀଯୁକ୍ତ ରଥ ସଭାପତି ରହିଛନ୍ତି। ସେ ବର୍ତ୍ତମାନ କେନ୍ଦ୍ରର ମନ୍ତ୍ରୀ ଅଛନ୍ତି। ଶତାଧିକ ସିନେମାର ଅଭିନୟକର୍ତ୍ତା ସୁରେଶ ଗୋପି ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ଅଭିନେତା ଲେସ୍ଲି ତ୍ରିପାଠୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି ଅଶୋକ ଗଜପତି ରାଜୁ, ଅର୍ଜୁନ ଆୱାର୍ଡ ବିଜେତା ତଥା ଏସିଆନ୍ ଗେମ୍ ପଦକ ବିଜେତା ତୀରନ୍ଦାଜ ଅଭିଷେକ ବର୍ମା ପ୍ରମୁଖଙ୍କର ଆଜି ହେଉଛି ଜନ୍ମଦିନ।

ସବୁକିଛି ଶେଷ କରିବା ଆଜିର ଶୁଭ ସକାଳ କାର୍ଯ୍ୟକ୍ରମ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ସମାଚାର ପ୍ରଭାତ ଏବଂ ପରେ ପରେ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଠିକ୍ ସକାଳ 8ଟାରୁ।

ପୂର୍ବରୁ 22 ସଂସ୍କରଣ ଖେଳାଯାଇଛି ଏହି ବିଶ୍ୱକପ୍ରେ। ତ ଚଳିତ ସଂସ୍କରଣରେ ଅନେକ ଚମକପ୍ରଦ ଘଟଣା ବିସ୍ମୟକର ଘଟଣା ଘଟି ଚାଲିଛି, ଯେମିତିକି ଚାରିଥରର ଚମ୍ପିଆନ ଜର୍ମାନୀକୁ ହରେଇ ଦେଇଛି ଗତକାଲିର ମ୍ୟାଚ୍ରେ ଛୋଟ ଏକ ଦେଶ ୟୁକ୍ରେଟର, 1-2 ହରେଇଛି ୟୁକ୍ରେଟର। ସେମିତି କୁରାସୟୁକୁ ମଧ୍ୟ 0-2 ହରେଇଛି ଆଇଭରି କୋଷ୍ଟ। ଏମିତି ଅନେକ ଚମକପ୍ରଦ ଖେଳ ଚାଲିଛି ଚଳିତ ବର୍ଷର ଫିଫା ବିଶ୍ୱକପ୍ରେ। ତ ଆମେ ଆଜି ଚର୍ଚ୍ଚା କରିବା ଫିଫା ବିଶ୍ୱକପ୍ର ସେହି ଇତିହାସକୁ ନେଇ, ଏହି ଫିଫା ବା ଫୁଟବଲ ମହାକୁମ୍ଭରେ କେଉଁ କେଉଁ ଦେଶ ନିଜର ଆଧିପତ୍ୟ ବିସ୍ତାର କରିଛନ୍ତି, କେଉଁ ଦେଶ ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ଏପର୍ଯ୍ୟନ୍ତ କେଉଁମାନେ ବିଶ୍ୱ ବିଜୟୀ ହୋଇପାରିଛନ୍ତି ଫୁଟବଲରେ। ତ ପୂର୍ବରୁ 22 ସଂସ୍କରଣ ସରିଛି, ଆଉ ଏହି 22 ସଂସ୍କରଣର ମାତ୍ର 8 ଦେଶ ନିଜ କବ୍ଜାରେ ରଖିବାକୁ ସକ୍ଷମ ହୋଇପାରିଛନ୍ତି। ଏତେ ଦେଶ ଏ ବର୍ଷ ତ 48 ଦେଶ ଖେଳୁଛନ୍ତି, ଏତେ ଦେଶ ଖେଳୁଥିଲେ ମଧ୍ୟ କିନ୍ତୁ ଶେଷରେ ବା ଶୀର୍ଷରେ ବା ଫାଇନାଲରେ ବିଜୟୀ ହେବା ପାଇଁ ମାତ୍ର 8 ଦେଶ ସଫଳ ହୋଇଛନ୍ତି ଏପର୍ଯ୍ୟନ୍ତ। ତ ସେ କେଉଁ କେଉଁ ଦେଶ କେଉଁ ଦେଶ ଭାଗରେ କେତେଥର ପଡ଼ିଛି ବିଶ୍ୱ ବିଜୟୀ ହେବାର ସ୍ୱପ୍ନ ବା କେତେଥର ବିଶ୍ୱ ବିଜୟୀ ହୋଇପାରିଛନ୍ତି, ତ ଚର୍ଚ୍ଚା କରିବା ଶୁଣୁଥିବା କିଛି ମେଲୋଡି ସଙ୍ଗ ଟ୍ୟୁନ୍ କରିଥାନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତା।

ହୋଇଥିଲା ଫିଫା ବିଶ୍ୱକପ୍ର ପ୍ରଥମ ସଂସ୍କରଣ। ବିଶ୍ୱରେ ଫୁଟବଲ ମହାକୁମ୍ଭର ପ୍ରଥମ ସଂସ୍କରଣ ଆରମ୍ଭ ହୋଇଥିଲା 1930 ମସିହାରେ। ତ ଏପର୍ଯ୍ୟନ୍ତ ମାତ୍ର 8ଟି ଦଳର କବ୍ଜା ରହିଛି ବିଶ୍ୱକପ୍। ବ୍ରାଜିଲ ସର୍ବାଧିକ 5 ଥର ବିଶ୍ୱକପ୍ ଜିତିଥିବା ବେଳେ ଜର୍ମାନୀ ଆଉ ଇଟାଲୀ ପ୍ରତ୍ୟେକ 4ଥର ଲେଖାଏଁ ଜିତିଛନ୍ତି। ମାନେ ଜର୍ମାନୀ 4ଥର ଆଉ ଇଟାଲୀ 4ଥର, ଆର୍ଜେଣ୍ଟିନା ଜିତିଛି 3ଥର ଆଉ ଫ୍ରାନ୍ସ ଉରୁଗୁଆ ଏମାନେ 2ଥର ଲେଖାଏଁ ଜିତିଛନ୍ତି। ଇଂଲଣ୍ଡ ଆଉ ସ୍ପେନ୍ ମାତ୍ର ଥରେ ଲେଖା ଜିତିବାର ଗୌରବ ହାସଲ କରିଛନ୍ତି ଏ ବିଶ୍ୱ ବିଜୟୀ ଫୁଟବଲକୁ। ତ ବନ୍ଧୁ, ବ୍ରାଜିଲ 5ଥର ଅର୍ଥାତ 1958 ମସିହାରେ, 1962 ମସିହାରେ, 1970 ମସିହାରେ, 1994 ମସିହାରେ ଏବଂ 2002ରେ ବିଶ୍ୱକପ୍ ଜିତି ଏହି ଫୁଟବଲ ମହାକୁମ୍ଭର ସଫଳ ଦଳ ହୋଇଛି। ଏହି ଦଳ ମଧ୍ୟ 7ଥର ଫାଇନାଲ୍ ଖେଳିଛି, ସେଥିରୁ 2ଥର ଉପବିଜେତା ହୋଇଛି। କିମ୍ବଦନ୍ତୀ ଷ୍ଟ୍ରାଇକର ରୋନାଲ୍ଡ ଲୁଇସ୍ ନାଜାର ଡିଲିମା ଏହି ଦେଶ ପକ୍ଷରୁ ବିଶ୍ୱକପ୍ରେ ସର୍ବାଧିକ ଗୋଲ୍ 15ଟି ଦେଇଛନ୍ତି। ଏ ଦେଶର ମହାନ ଫୁଟବଲର ପେଲେ ସର୍ବାଧିକ 3ଥର ବିଶ୍ୱକପ୍ ତୋଳି ଧରିବାର ଗୌରବ ହାସଲ କରିଛନ୍ତି ନିଜ ହାତରେ।

ଚର୍ଚ୍ଚା କରୁଥିଲେ ଫିଫା ବିଶ୍ୱକପ୍ ସମ୍ପର୍କରେ ଏପର୍ଯ୍ୟନ୍ତ ଖେଳା ସରିଛି 22 ସଂସ୍କରଣ 1930 ମସିହାରେ

ପୁଣି ଥରେ ଆସିଗଲି ବନ୍ଧୁ, ଏଥର ଆପଣଙ୍କ ସହିତ କରିବା ଚିଟ୍ ଚାଟ୍, ମାନେ ଆପଣଙ୍କ ଭାବ ଭାବନା, ଆପଣଙ୍କ ଚିନ୍ତା ଚେତନା, ମତ ମତାନ୍ତରକୁ ନେଇ କରିବା ଡାଏଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍। ଆପଣଙ୍କ ସହିତ ଚିଟ୍ଚାଟ୍ କରିବା ପାଇଁ ଆଜି ଆମର ଟପିକ୍ ରହିଛି ନିଜ ଚାରିପାଖ ସବୁଜିମା କରିବାକୁ କ'ଣ ରହିଛି ଆପଣଙ୍କର ଦାୟିତ୍ୱ। ନିଜ ଚାରିପାଖ ସବୁଜିମା କରିବା ପାଇଁ କ'ଣ ରହିଛି ଆପଣଙ୍କର ଦାୟିତ୍ୱ, ଏ ସମ୍ପର୍କରେ ଆପଣଙ୍କର ମତ ମତାନ୍ତର, ଚିନ୍ତା ଚେତନା, ଭାବ ଭାବନା ସେୟାର କରନ୍ତୁ ଆମ ସହିତ ଗୋଟିଏ ଫୋନ୍ କଲ୍ରେ। ଆମ ନମ୍ବରଟି ହେଲା 06712303153। ଏଇ ନମ୍ବରରେ କଲ୍ କରନ୍ତୁ, ଆପଣଙ୍କର ମତ ଆମକୁ ଜଣାନ୍ତୁ। ପ୍ରକୃତରେ ନିଜ ଚାରିପାଖରେ ସବୁଜିମା କରିବା ପାଇଁ, ନିଜ ଚାରିପାଖରେ ବଗିଚା ତିଆରି କରିବା ପାଇଁ, ଗଛ ଲଗାଇବା ପାଇଁ ଆପଣଙ୍କର ଦାୟିତ୍ୱ କ'ଣ, ଆପଣଙ୍କର କର୍ତ୍ତବ୍ୟ କ'ଣ, ଆପଣ ନିଜେ କେତେ ଗଛ ଲଗାଇଛନ୍ତି ବା ଗଛର ସୁରକ୍ଷା ପ୍ରତି କେତେ ଯତ୍ନବାନ ଅଛନ୍ତି, ସେସବୁ ଆମ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ, ଆପଣଙ୍କ ମତ ଆମକୁ ସେୟାର କରନ୍ତୁ।

0: ବନ୍ଧୁ, ଆରମ୍ଭ ହୋଇଗଲାଣି ବର୍ଷା। ବର୍ଷା ଆସୁଛି ମଧ୍ୟ, ବର୍ଷା ଋତୁ ଆସିଗଲାଣି। ତ ବର୍ଷା ମାନେ ସବୁଜିମାର ଋତୁ, ବର୍ଷା ମାନେ ଚାରିଆଡ଼େ ସବୁଜିମା ଖେଳିଯିବାର କଥା। ବିଭିନ୍ନ ପ୍ରକାର ଗଛ, ଛୋଟ ବଡ଼ ଗଛ ମଧ୍ୟ ଚାରିଆଡ଼େ ଉଠିଯାଇଥାଏ। ଏହି ସମୟରେ ଅନେକ ଛୋଟ ବଡ଼ ଗଛ ଚାରିଆଡ଼େ ଉଠେ, ପୁଣି ନିଜ ଚାରିପାଖ ସବୁଜିମା କରିବାକୁ ଗୋଟିଏ ଉତ୍କୃଷ୍ଟ ସମୟ ହେଉଛି ବର୍ଷା ଦିନ। ତେଣୁ ଯେଉଁମାନେ ଗଛ ଲଗାଇବାକୁ, ବାଡ଼ି ବଗିଚା କରିବାକୁ, ବନୀକରଣ କରିବାକୁ କିମ୍ବା ନିଜ ଚାରିପାଖ ସବୁଜିମାରେ ଭରିଦେବାକୁ ଆଗ୍ରହୀ ଥାନ୍ତି, ସେହିମାନଙ୍କ ପାଇଁ ଏହି ସମୟଟି ବେଶ୍ ସହଯୋଗ କରିଥାଏ। ତ ଆପଣ ନିଜ ଚାରିପାଖକୁ ସବୁଜିମା କରିବାକୁ କ'ଣ କରିଛନ୍ତି ବା କ'ଣ ରହିଛି ଆପଣଙ୍କର ଦାୟିତ୍ୱ, ନିଜ ଚାରିପାଖ ସବୁଜିମା ହେବା ପାଇଁ କ'ଣ ରହିଛି ଆପଣଙ୍କର କର୍ତ୍ତବ୍ୟ, ଆମକୁ କୁହନ୍ତୁ ଆପଣଙ୍କର ମତ। ନିଜ ଚାରିପାଖକୁ ସବୁଜିମା କରିବାକୁ କ'ଣ ରହିଛି ଆପଣଙ୍କର ଦାୟିତ୍ୱ, ଏ ସମ୍ପର୍କରେ ଆପଣଙ୍କର ମତ, ମତାନ୍ତର, ଚିନ୍ତା ଚେତନା ଆମ ସହିତ ସେୟାର କରନ୍ତୁ। ଗୋଟେ କଲ୍ ଆସିଲାଣି, ଦେଖିବା କିଏ ଅଛନ୍ତି ଆମ ସହିତ ଆଜି ପ୍ରଥମ କଲର୍, କ'ଣ କହୁଛନ୍ତି ତାଙ୍କର ମତାମତକୁ ନେଇ। 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ନମସ୍କାର,
0: ଜୟ ଜଗନ୍ନାଥ, କୁହନ୍ତୁ।
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର।
0: ହଁ ରାଜେଶ ଭାଇ, କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ।
1: ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି
0: ଆଜ୍ଞା।
1: ଆଉ ଏ ଟପିକ ଉପରେ ଭାଇ କହିବି, ଆକ୍ଚୁଆଲି କଥା ହଉଛି ମଣିଷ ବର୍ତ୍ତମାନ ଯୁଗରେ ନିଜ ଗୋଡ଼ରେ ନିଜେ କୁରାଡ଼ି ମାରୁଛି। ବର୍ତ୍ତମାନ ଦେଖନ୍ତୁ ଚାରିଆଡେ କଂକ୍ରିଟ ଜଙ୍ଗଲ, ଗଛ ବୃଛ କାଟିକି ଧ୍ୱଂସ କରୁଛନ୍ତି, ଗଛ କେହି ଲଗାଉନାହାନ୍ତି।
0: ନାଇଁ ରାଜେଶ ଭାଇ, ରାଜେଶ ଭାଇ
1: ବୋଟ ବର୍ତ୍ତମାନ ଆସିବ କୋ,
0: ରାଜେଶ ଭାଇ
1: ଏଲନିନୋ ପ୍ରଭାବ ଚାଲିଥିଲା, ଟେମ୍ପରେଚର
0: ରାଜେଶ ଭାଇ ଟିକେ ଶୁଣୁଛନ୍ତି,
1: ତେଣୁ ସମସ୍ତେ ହଇରାଣ ହଉଛନ୍ତି, ଗଛ ସମସ୍ତେ କହୁଛନ୍ତି ଡିଙ୍ଗୁରା ବାଡ଼ାଉଛନ୍ତି କିନ୍ତୁ ଲଗଉଛନ୍ତି।
0: ରାଜେଶ ଭାଇ ମୋ କଥା ଶୁଣୁଛନ୍ତି କି?
1: ଆଜ୍ଞା,
0: ଆମ ଟପିକ ହେଲା ଆପଣଙ୍କର ଦାୟିତ୍ୱଟା କଣ, କୁହନ୍ତୁ ଅନ୍ୟମାନଙ୍କ କଥା ଛାଡ଼ନ୍ତୁ, ଆପଣ କଣ କରିବେ?
1: ମୋ ଦାୟିତ୍ୱ କଣ, ମୁଁ ତ ବିଭିନ୍ନ ପ୍ରକାର ଗଛ ଲଗେଇଛି, ଆମ୍ବ ଗଛ, ପଣସ ଗଛ।
0: ନାଇଁ କଣ ଲଗେଇବେ, ଏଇ ଯୋଉ ନୂଆ ନୂଆ
1: ବିଭିନ୍ନ ପ୍ରକାର ଗଛ, ଗୁଆ ଗଛ, ନଡ଼ିଆ ଗଛ, ବିଭିନ୍ନ ପ୍ରକାର ଆମର ପ୍ରାୟ 8-10 ଗୁଣ୍ଠ ଭାଇ ବାରି ଅଛି, ପୁରା ଛାଇ ଅଛି, ବିଭିନ୍ନ ପଶୁପକ୍ଷୀ ବି ଆଶ୍ରୟ ନିଅନ୍ତି, ଲୋକମାନେ ବି ଆଶ୍ରୟ ନିଅନ୍ତି, ତେଣୁ ଗଛ ବୃଛ ମୁଁ ଭାଇ ଯେତେ ବାରି ଘର ଅଛି ସବୁଆଡେ ଲଗେଇଛି, ଏବେ ବି ଆମ୍ବ ଚାରା ବି ପକେଇଛି ଲଗେଇବା ପାଇଁ।
0: ଆଗାମୀ ସିଜିନରେ ମାନେ ଆପଣ ଏବେ କଣ କରିବେ, ଯୋଉ ନୂଆ ବର୍ଷା ଋତୁ ଅଛି, ଏଇ ବର୍ଷା ଋତୁରେ କଣ କରିବେ ସେଇଟା କୁହନ୍ତୁ।
1: ବର୍ତ୍ତମାନ ଆଉ ତ ଜାଗା ନାହିଁ ଲଗେଇବା ପାଇଁ, ତେଣୁ ଦଣ୍ଡା ମଶାଣି ଯୋଉଠି ପଡିଛି ଫାଙ୍କା ପଡିଛି ସିଆଡେ ଆଣିଲେ ଆମେ ଯୁବକ ସଂଘ ତରଫରୁ ନେଇକି ବୃକ୍ଷରୋପଣ କରୁଛୁ, ଆଉ ବିଭିନ୍ନ ପୋଖରୀ ଯୋଉଗୁଡା ସବୁ ଦଳ ପୋଖରୀ ରହିଛି ସେଗୁଡା ସବୁ ଉଦ୍ଧାର କରାଯାଉଛି,
0: ଜଗନ୍ନାଥ। ତ ବନ୍ଧୁ ରାଜେଶ ଭାଇ କହୁଥିଲେ ସେ ଅନେକ ଗୁଡ଼ିଏ ଗଛ ଲଗାଇଛନ୍ତି, କିନ୍ତୁ ଆମର ଆଜି

0: ଆଜିର ଟପିକ୍ ହେଉଛି ଯେ ନୂଆ ବର୍ଷା ଋତୁ ଆସିଲା, ବର୍ଷା ଋତୁ ଆସିଲା ମାନେ ଗଛ ଲଗେଇବାର କଥା ଆସିଲା, ସବୁଜିମା ଭରିଦେବାର କଥା ଆସିଲା, ତ ଏଇ ନୂଆ ସିଜିନ୍ରେ ଆପଣଙ୍କ ଚାରିପାଖ ସବୁଜିମା କରିବାକୁ ଆପଣଙ୍କର କ'ଣ ଦାୟିତ୍ୱ ରହିଛି, ଆପଣ କ'ଣ ଯୋଜନା କରିଛନ୍ତି, ସେ ବିଷୟରେ ଆମ ସହିତ ଆପଣଙ୍କର ମତ ସେୟାର କରନ୍ତୁ। ଆଗାମୀ ବର୍ଷା ଋତୁରେ ଆପଣ କିଭଳି ଭାବେ ନିଜ ଚାରିପାଖକୁ ସବୁଜିମା କରିବା ପାଇଁ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ଆପଣଙ୍କର ମତ ଆମକୁ ଫୋନ କଲ୍ ମାଧ୍ୟମରେ ଜଣାଇ ପାରିବେ। ଆମ ନମ୍ବର ହେଲା 0671230315। ଏଇ ନମ୍ବରରେ କଲ୍ କରନ୍ତୁ, ଆପଣଙ୍କ ମତ ଜଣାନ୍ତୁ, ଆପଣ ନିଜ ଚାରିପାଖ ସବୁଜିମା କରିବା ପାଇଁ କ'ଣ ଦାୟିତ୍ୱ ଅଛି ଆପଣଙ୍କର, ଆଉ କି ପ୍ରକାର ଯୋଜନା ରଖିଛନ୍ତି। ଦେଖିବା ଆଉ ଜଣେ କଲର୍ ଅଛନ୍ତି, କିଏ ସେ କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହାଇ, ଗୁଡ୍ ମର୍ଣ୍ଣିଂ, ନମସ୍କାର।
0: ନମସ୍କାର, ଶୁଭ ସକାଳ, କୁହନ୍ତୁ।
1: ବର୍ଷା ଋତୁ ପୂର୍ବରୁ ଯୋଉ
0: ଆପଣ ପରିଚୟଟା,
1: ରଜ ପୂର୍ବରୁ ଆମର ଯୋଉ ପଣା ସଂକ୍ରାନ୍ତି ପଡେ,
0: ଆପଣ ପରିଚୟ,
1: ଆଜ୍ଞା,
0: ପରିଚୟଟା,
1: ସନ୍ଧ୍ୟାରାଣୀ
0: ସୁତାର,
1: ପଟ୍ଟାମୁଣ୍ଡରେ
0: ଆପଣ କାର୍ଯ୍ୟକ୍ରମ ସ୍ୱାଗତ କରୁଛି। ଏବେ କୁହନ୍ତୁ, ନୂଆ ସିଜିନ ପାଇଁ କଣ କରିବେ, କଣ ଗଛ ଲଗେଇବା ପାଇଁ କଣ ରହିଛି ଦାୟିତ୍ୱ ଆପଣଙ୍କର?
1: ବର୍ଷା ଋତୁ ସିଜିନ ତ ସବୁ ଗଛ ଲାଗେ, ବାଡି ଘରେ ପୁରା ଫୁଲ ହେଇଯାଏ, ମାନେ ଖଡା ଠୁ ଆରମ୍ଭ କରି ଶାଗ ଠୁ ବିଭିନ୍ନ ପ୍ରକାର ଲତା ଜାତୀୟ ଗଛ ଆମର ବି ଲଗେଇଛୁ। ଆଗରୁ ଖରାରୁ ଲଗେଇ ଦଉ, ଏବେ ସେଇଟା ପୁରା ସବୁଜିମା ହେଇଗଲାଣି, ବର୍ଷା ଟିକେ ଯୋଉ ହେଇଗଲା ଏବେ, ହଁ ଏଇସବୁ ଲଗେଇଛୁ। ଆଉ ବାଡିରେ ତ ଆମର ବହୁତ ଗଛ ଅଛି ବାଡି ସାରା। ଏବେ ଯୋଉ ବର୍ଷା ଋତୁରେ ଆପଣ ଯୋଉ ଟପିକ ରଖିଛନ୍ତି, ବର୍ଷା ଋତୁ ପାଇଁ କାକୁଡି, ଜହ୍ନି, ଭେଣ୍ଡି
0: ସେଇଟା ତ ଆପଣ ଫସଲ ଲଗେଇଲେ, ମୁଁ ମୋ କହିବା କଥା ଦୀର୍ଘକାଳୀନ ଯୋଉ ଗଛ ଲଗେଇବେ ତା ଆଗାମୀ ଦିନରେ ସବୁଜିବା ଦବ, କଖାରୁ କାକୁଡି ତ ସବୁଜିବା ଦବନି ନା, ସେ ଫଳ ଦବ।
1: ନାଇଁ ନାଇଁ ନାଇଁ, ଆପଣ ଯୋଉ ରଖିଛନ୍ତି ନଡିଆ ଗଛ, ନଡିଆ ଗଛ ଲଗା ହେଇଛି, ଆଉ ଆମର ଆମ୍ବ, ପଣସ, ପିଜୁଳି ଏଗୁଡା ସବୁ ଲଗା ହେଇଯାଇଛି, ଯେହେତୁ ମାନେ ବାଡି ଘର ପୁରା ଫୁଲ ଗଛରେ।
0: ଆଉ କିଛି ଲଗେଇବେନି ଏ ବର୍ଷ? ଆଗରୁ ପ୍ରସ୍ତୁତ ଅଛନ୍ତି ଆଉ।
1: ଆପଣ ଯଦି କେବେ ଆସନ୍ତି ବି ଆମର ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡାକୁ, ଦେଖିବେ ଆମ ବାଡିରେ ଆଉ ଗଛ ବୋଲି ଗୋଟେ ଜାଗା ବି ପାଇବେନି,
0: ପୁରା ଅରଣ୍ୟ କୁଆଡେ ରଖି ସାରିଲେଣି, ଭିତର କନିକା କୁଆଡେ ଘର ପାଖରେ ରଖି ସାରିଲେଣି,
1: ଆମର କିଛି କିଣା ହବାକୁ ପଡେନି। ପରିବା ଠୁ ଆରମ୍ଭ କରି ଆମର ଯୋଉ ଫଳ ବି ଅଛି, ସବୁ ପ୍ରକାର ଫଳର ଗଛ ବି
0: ଅଛି, ବହୁତ ବଢିଆ କଥା, ନିଜ ବାଡି ବଗିଚାରେ ରହିବା ଦରକାର, ଯାହା ଖୁବ ସୁନ୍ଦର କଥା କହିଲେ।
1: ଖରାଦିନେ ଆମର ବି ଅଭାବ ପଡେନି ଫଳର, କି ପୂଜା ପର୍ବ ପଡିଲେ ବି ପୁରା ଆମ୍ବ, ପଣସ ଠୁ ସପୁରୀ ପର୍ଯ୍ୟନ୍ତ ସବୁ ଫଳ ଅଛି।
0: ବାପରେ ବାପ, ଏଥର ତାହେଲେ ଆପଣଙ୍କଠୁ ଆଣିବାକୁ ପଡିବ, ସାବିତ୍ରୀ ବେଳକୁ ମଗେଇବାକୁ ପଡିବ,
1: ଏବେ ବି ସପୁରୀ ଗଛରେ ଅଛି ନା।
0: ଠିକ ଅଛି, ଆମ ସହିତ ଆଜି ଯୋଡି ହେଇକି ନିଜର ସୁନ୍ଦର ମତ ସେୟାର କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହୁଛି ଭଉଣୀ, ଆଜ୍ଞା ନମସ୍କାର ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ସନ୍ଧ୍ୟାରାଣୀ ସୁତାର ଭଉଣୀ କହୁଥିଲେ, ପ୍ରକୃତରେ ତାଙ୍କ ବାଡି ବଗିଚା ସେ ଭରପୁର ସବୁଜିମାରେ ଭରି ସାରିଛନ୍ତି, ଆଉ ଯେଉଁଠି ବି ଫାଙ୍କା ଜାଗା ଅଛି ନିଶ୍ଚିନ୍ତ ଭାବେ ଚଳିତ ବର୍ଷ ଏ ନୂଆ ସିଜିନ୍ରେ ନୂଆ କିଛି ଗଛ ଲଗେଇବେ ଆଉ ସବୁଜିମାକୁ ପୁରା ଭରିଦେବେ। ତ ଆପଣ ସେମିତି ନିଜ ଚାରିପାଖକୁ ସବୁଜିମାରେ ଭରିବା ପାଇଁ କ'ଣ ରଖିଛନ୍ତି ଯୋଜନା, କ'ଣ ରହିଛି ଆପଣଙ୍କର ଦାୟିତ୍ୱ, ଆମ ସହିତ ସେୟାର କରନ୍ତୁ ଆପଣଙ୍କର ମତ, ଏବଂ କୁହନ୍ତୁ ଏଇ ସିଜିନ୍ ପାଇଁ ଆପଣ କିଭଳି ଭାବେ ପ୍ରସ୍ତୁତ ଅଛନ୍ତି ନୂଆ ଗଛ ଲଗାଇବା ପାଇଁ, ନୂଆ ଚାରା ଲଗାଇବା ପାଇଁ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟଦେବ ଭାଇ ନମସ୍କାର, ଗୁଡ ମର୍ଣ୍ଣିଂ, ଜୟ ଜଗନ୍ନାଥ।
0: ଗୁଡ ମର୍ଣ୍ଣିଂ, ଜୟ ଜଗନ୍ନାଥ, କିଏ କହୁଛନ୍ତି କୁହନ୍ତୁ?
2: ଆବାସ କହୁଥିଲି, ଟାଟା ଷ୍ଟିଲ ପ୍ଲାଣ୍ଟରୁ।
0: ଆବାସ ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କ'ଣ କହିବେ ଟପିକ ସମ୍ପର୍କରେ?
2: ବହୁତ ବହୁତ ଧନ୍ୟବାଦ, ଭଲ ଟପିକ ରଖିଥିବାରୁ। ଯାହା ହଉ, ଆମେ ତ ପ୍ଲାଣ୍ଟରେ ଆଠ ଜଣ ଡ୍ୟୁଟି, ଘର କଥା ଟିକେ ଦେଖିପାରୁନା, ସମୟ ମିଳିଲେ ଆମେ ଘର ଫ୍ୟାମିଲିକି ଦେଖାଯାଇ ପାରୁ। ଏମିତି ବି କହିଲେ ଆମର ଫ୍ୟାମିଲି, ଆମ ଯେତିକି ଘର ଜାଗା ଅଛି, ପ୍ରଥମେ ଆମର ଏଇ ଆମର ପ୍ଲାଣ୍ଟ ତରଫରୁ ଯୋଉ ଗଛ ଆମେ ମିଳେ, ମୁଁ ଘରକୁ ବି ନେଇକି ଯାଏ, ଘରକୁ ନେଇକି ଯାଏ, ଗାଁ ସାହି ପଡ଼ିଶାକୁ କିଛି ମାଗନି, ତାକୁ ବି ଦିଏ। ସେଇ ପରିସ୍ଥିତିରେ ଗଛ ଆମର କିଛି କିଛି
0: ନିଜ ଚାରିପାଖ, ଖାଲି ଘର ନୁହେଁ ଆବାସ ଭାଇ,
2: ଆଜ୍ଞା,
0: ଆମେ ଯୋଉ ନିଜ ଚାରିପାଖ କହିଲୁ, ଖାଲି ଘର ନୁହେଁ, ଆମେ ଯୋଉଠି ରହୁଛେ, ଯୋଉଠି ଯେକୌଣସି ଅଞ୍ଚଳରେ ଚଳୁଛେ, ସେ ଚାରିପାଖ ବି ସବୁଜିମା ଆମ ପାଇଁ ଦରକାର ନା, ଶିଳ୍ପାଞ୍ଚଳରେ ତ ଆଗେ ଦରକାର।
2: ଆଜ୍ଞା, ମୁଁ ବି ସେ କଥା କହିବାକୁ ଚାହୁଁଛି, ଆମର ଏଠି ବି ଆମର ପ୍ରତି ଶନିବାର, ପ୍ରତି ମାସରେ, ପ୍ରତି ଶନିବାର ଦିନ ଆମର ଟମକା ହଉ କି ସୁକିନ୍ଦା ହଉ କି ଯାଜପୁର ରୋଡ ହଉ କି କନେଇପୁର ଯୋଉଟା ଆମର କେନ୍ଦୁଝର ରୋଡ ବାଇପାସ, ଏଠି ବି ଆମର କିଛି କିଛି ଜଙ୍ଗଲ ଏରିଆ ଅଛି, ପ୍ରତି ଶନିବାର ଦିନ ଆମର ବୃକ୍ଷରୋପଣ କରିକି ନୂଆ ନୂଆ ଚାରା ମିଳୁଛି, ଯଥା ଆମ୍ବ, ପଣସ, ଓଉ, ସେପ୍ଟା, କଦଳୀ ଆଉ ଲେମ୍ବୁ, ଏଇ ଯୋଉ ଆମ ପ୍ରତି ମାସରେ କିଛି କିଛି ଆମେ ଜାଗାକୁ ଯାଇକି ପ୍ରତି ସନ୍ଧ୍ୟା ଆମେ ଲଗାଲେ।

0: କରୁଛୁ, ତାପରେ ପାଣି ଫାଣି ଦେଇକି ଆସୁଛୁ, ସେଠି କଣ ପିଲା
1: ଅଛନ୍ତି ଦରକାର ତାର ନା
0: ଆଜ୍ଞା, ସହଯୋଗ କରୁଛୁ, ସାର କ୍ଷେତ ପ୍ରତି ସନ୍ଧ୍ୟାରେ ଗାଡ଼ିରେ ଯାଏ, ସେଠି ଲୋଡ୍ କରିକି ସେଠି ପିଲାମାନଙ୍କ ଦ୍ଵାରା ଆମେ ସେ କାମଟା କରୁ।
1: ଯାହା ବହୁତ ବଢିଆ କାମ କରୁଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆବାସ ଭାଇ, ସୁନ୍ଦର ମତାମତ ଦେଇଥିବାରୁ
0: ଧନ୍ୟବାଦ।
1: ନମସ୍କାର। ତ ବନ୍ଧୁ ଶୁଣୁଥିଲେ ଆବାସ ଭାଇ କହୁଥିଲେ ପ୍ରତ୍ୟେକ ଶନିବାର ସେମାନେ ବୃକ୍ଷରୋପଣ କରୁଛନ୍ତି, ଚାରା ଲଗାଉଛନ୍ତି ଆଖପାଖ ଚାରିଆଡେ ଯେଉଁଠୁ ରହୁଛେ, ଖାଲି ଘର ନୁହେଁ, ଆମେ ଯେଉଁ ଅଞ୍ଚଳରେ ରହୁଛୁ ବା ଯେଉଁ ଅଞ୍ଚଳ ବିଚରଣ କରୁଛୁ, ଆମ ଆଖପାଖ ସବୁକିଛି ଆମର ଆଖପାଖ ସବୁଜି ମା, ଗୋଟେ ଗଛ ବା ଏଭଳି ଗୋଟେ ଗଛ ମାନେ ଗଛର ଉପକାରିତା ଅଛି, ସେ ସମସ୍ତଙ୍କୁ ତାର ଉପକାରୀ ଗୁଣରେ କେବେ କାହାକୁ ଅବହେଳା କରିନଥାଏ। ସେ ଛାଇ ପ୍ରଦାନ କରିବା ହଉ, ସେ ଶୁଦ୍ଧ ବାୟୁ ଦେବା ହଉ, ଅମ୍ଳଜାନ ଦେବା ହଉ, ଫଳ ଦେବା ହଉ, ଫୁଲ ଦେବା ହଉ, ସେ କେବେ ବାଛ ବିଚାର କରିନଥାଏ କିଏ ପର କିଏ ନିଜର। ତ ବନ୍ଧୁ ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ, ନିଜ ଚାରିପାଖ ସବୁଜିମା କରିବା ପାଇଁ କ'ଣ ରହିଛି ଆମର ଦାୟିତ୍ୱ, କ'ଣ ରହିଛି କର୍ତ୍ତବ୍ୟ, କି ଯୋଜନା ରହିଛି ଆଗାମୀ ସିଜିନ ପାଇଁ, ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସେ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆକାଶ ପ୍ରଧାନ ଡେଲାଙ୍ଗରୁ।
1: ଆକାଶ ଭାଇ କୁହନ୍ତୁ, କ'ଣ ଟପିକ ସମ୍ପର୍କରେ କ'ଣ ଆପଣଙ୍କର ମତ?
2: ମୋ ମତ ହେଲା, ଆମର ଯେଉଁ ସବୁ ବୃକ୍ଷ ରହିଛି ଆମେ ଲଗେଇବା ଅପେକ୍ଷା ଯୋଉ ସବୁ ବଡ ବଡ ମାନେ ପୁରୁଣା ଗଛ ସବୁ ରହିଛି ସେଗୁଡା
1: କାଟିବା ବଡ କଥା।
2: ଆଉ ପୃଥିବୀରେ ଯେତେ ସବୁ ମଣିଷ ଗଛ ଲଗେଇବା ଅପେକ୍ଷା ନ କାଟିବା ପାଇଁ ଯଦି କଟା ନ ହବା ପାଇଁ ଅଧିକ ଧ୍ୟାନ ଦବ, ତାହେଲେ ଆମ ଚାରିପଟରେ ସବୁଜ ରହିବ।
1: ଠିକ କଥା କହିଲେ ଆକାଶ ଭାଇ। ଗୋଟେ କଥା, ବର୍ଷା ଦିନରେ ଅନେକ ଗଛ ଆପେ ଆପେ ଉଠିଥାଏ, ଆମେ ଆମ୍ବ ଖାଇଛେ, ଫୋପାଡ଼ି ଦେଇଛେ ରାସ୍ତା କଡ଼କୁ, ବିଭିନ୍ନ କୋଳି ଏଇ ଗଲା ସବୁ ବିଭିନ୍ନ ପ୍ରକାର କୋଳି ଖଜୁରୀ ସେସବୁ ଆପେ ଆପେ ଉଠେ, ବହୁତ ଗଛ ଉଠେ, ଖାଲି ସେଇମାନେ ଯଦି ଟିକେ ଯତ୍ନ ନେବା ନା ବହୁତ ବଡ଼ ଜଙ୍ଗଲ ହେଇଯିବ ଆମର, ନା କଣ କହୁଛନ୍ତି?
2: ଆଜ୍ଞା ଦେଖନ୍ତୁ, ପୃଥିବୀରେ ଯେତେ ସବୁ ଜଙ୍ଗଲ ଅଛି ସେ କଣ ମଣିଷ ତାକୁ ସବୁ ଇଏ କରିଛି, ସେତେବେଳୁ ଆମାଜନ ଜଙ୍ଗଲ ହଉ ଯେତେ ପ୍ରକାର ସବୁ ଜଙ୍ଗଲ ହଉ ସେ ସବୁ ପ୍ରାକୃତିକ ଭାବେ ଆପେ ଆପେ ବଢିଛି। ଆମର ଦାୟିତ୍ୱ ହେଲା ଆମେ ସବୁ ଯତ୍ନ ନବା, ସେ ସବୁ ଲଗେଇବା ଅପେକ୍ଷା ଯେଉଁ ସବୁ ବୃକ୍ଷ ଅଛି ପୁରୁଣା ବୃକ୍ଷ ସେ ନ କାଟିବା, ତାହେଲେ ଆମ ଚାରିପାଖେ ସବୁଦିନ ପାଇଁ ସବୁଜିମା ବଜାୟ
1: ରଖିବା। ଖୁବ ସୁନ୍ଦର କଥା କହିଲେ, ଆଜି ଆମ ସହିତ ଯୋଡି ହେଇକି ନିଜ ମତ ସେୟାର କରିଥିଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ବନ୍ଧୁ ଶୁଣୁଥିଲେ ବଢିଆ କଥାଟି କହିଲେ ଆକାଶ ଭାଇ, ଆମେ ଗଛ ତ ଲଗେଇବା, ପ୍ରତିବର୍ଷ ବି ଲଗଉଛୁ, କିନ୍ତୁ ବନ୍ଧୁ ଥରେ ସେଇ ପ୍ରାକୃତିକ ଗଛ ଯେଉଁମାନେ ପ୍ରାକୃତିକ ଉପାୟରେ ଆପେ ଆପେ ଉଠିଛନ୍ତି, ଅନେକ ଜଙ୍ଗଲ ସୃଷ୍ଟି ହେଇଛି ଏ ବର୍ଷା ଦିନେ, ଅନେକ ଗଛ ଆପଣ ଯେଉଁଠି ଦେଖିବେ, ରାସ୍ତା କଡ଼, ନଦୀ ବନ୍ଧ, କେନାଲ ବନ୍ଧ, ପାହାଡ଼ ପର୍ବତ ସବୁଠି ବହୁତ ଚାରା ଗଛ, ବହୁତ ଗଛ ଉଠେ। ସେସବୁ କିଛି ଆମେ ଖାଇକିରି ମଞ୍ଜି ପକେଇଥାଉ, କିଛି ପଶୁପକ୍ଷୀମାନେ ଖାଇକିରି ମଞ୍ଜି ପକେଇଥାନ୍ତି, ବିଭିନ୍ନ ଜାଗାରେ ପବନରେ ଉଡ଼ି ଆସିଥାଏ ମଧ୍ୟ, ସେସବୁରେ ଅନେକ ଗୁଡ଼ିଏ ଚାରା ଗଛ ଉଠିଥାଏ। ତ ସେସବୁକୁ ଯଦି ଖାଲି ଆମେ ଟିକେ ଯତ୍ନ ନେବା, ସେ ତା ପ୍ରତି ଟିକେ ଯତ୍ନବାନ ହେବା, ତାକୁ ଯେମିତି କେହି ଗୋରୁ ଗାଈ କି କୌଣସି ପଶୁପକ୍ଷୀ ଖାଇବେନି, ପୋକଜୋକ ଖାଇବେନି, କି ନଷ୍ଟ ହେବନି, କାହାର ପାଦ ତଳେ ସେ ମାଡ଼ି ହେଇଯିବନି, କି ନଷ୍ଟ ନ ହେବ, ତ ଆମେ ଯଦି ଯତ୍ନ ନେବା ସେସବୁ ଗଛଗୁଡ଼ିକ ଆପେ ଆପେ ପ୍ରକୃତିର ସବୁ ପ୍ରକାର ଉପାଦାନ ପାଇଁ ସେ ଆପେ ଆପେ ବଢ଼ି ଆଉ ସୁନ୍ଦର ଗଛଟିଏ ପରିଣତ ହେବ, ଆଉ ସେ ତାର ଉପକାରୀ ଗୁଣ ଆମକୁ ଦେଇ ଚାଲିବ। ତ ବନ୍ଧୁ କ'ଣ ରହିଛି ଆପଣଙ୍କର ମତାମତ, ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ସାର ନମସ୍କାର।
1: ନମସ୍କାର ଆଜ୍ଞା, କୁହନ୍ତୁ।
3: ମୁଁ ରାଜେନ୍ଦ୍ର ରନ୍ନା କହୁଛନ୍ତି।
1: ରାଜେନ୍ଦ୍ର ରନ୍ନା କାର୍ଯ୍ୟକ୍ରମକୁ ସ୍ଵାଗତ କରୁଛି, କ'ଣ କହିବେ ଆଜିର ଟପିକକୁ ନେଇ?
3: ମୋ ଟପିକ ଆଜି ଆପଣ ସୁନ୍ଦର ମାନେ କ୍ୱେଶ୍ଚିନ୍ ବି ପଚାରିଛନ୍ତି ଶ୍ରୋତାମାନଙ୍କୁ,
1: ଆଜ୍ଞା,
3: ଇଏ ବି ସୁନ୍ଦର ଉପଦେଶ।
1: ଆଜ୍ଞା,
3: କଣ ନା ବୃକ୍ଷ ରୂପୀ ନାରାୟଣ, ନର ରୂପକ ନାରାୟଣ ତାଙ୍କୁ ଯୋଉଠି ହେଲେ ରୋପଣ କରି ତାଙ୍କର ଯତ୍ନ ନେଇ ବଡ କରିବା। ବର୍ତ୍ତମାନ ଆଜ୍ଞା ସମାଜରେ ମୁଁ ଦେଖୁଛି ଲୋକମାନଙ୍କର ବହୁତ ମାନେ ସ୍ୱଚ୍ଛ ମାନେ ବିବେକ ବୁଦ୍ଧି ବର୍ତ୍ତମାନ ସେଇ ଯୋଉ କଥାଟା ଆପଣ ପଚାରିଛନ୍ତି ବହୁମାତ୍ରାରେ ସବୁଆଡେ ହଉଛି, ରୋଡ କଡ଼େରେ ହଉଛି, ସରକାରଙ୍କ ଜାଗାରେ ହଉଛି, ଲୋକମାନେ ତାଙ୍କ ନିଜ ଜାଗାରେ ମଧ୍ୟ କରୁଛନ୍ତି। ଆପଣ ଚିନ୍ତା କରିବେ, ମୁଁ ଏଇଠି ଗୋଟେ ହନୁମାନ ଠାକୁରଙ୍କୁ ପୂଜା କରିବାକୁ ଯାଉଛି, ସେଠି କିଛି ଆଦିବାସୀ ଲୋକ ଅଛନ୍ତି, ସରକାରଙ୍କର ଏଗ୍ରିକଲଚର ଅଫିସର ମାନେ ଆସି ତାଙ୍କୁ ସବୁ ମତାମତ ଇଞ୍ଜିନିୟର ଦେଉଛନ୍ତି, ଆଉ ସେମାନେ ଭାରି ପରିଶ୍ରମୀ ଲୋକ, ସେଠି ସବୁ ପ୍ରକାର ଗଛ କରୁଛନ୍ତି, ଯେମିତି ସେ ଜାଗାଟା ବଢିଆ ଜାଗା, ଆଉ ବଢିଆ ଜଳାଶୟ ଗୋଟେ ଝରଣା ପାଣି ଆସୁଛି, ପମ୍ପ ସେଟ୍ ସବୁ ସରକାର ଯୋଗାଇଛନ୍ତି, ଏତେ ଲଙ୍କା ବାଇଗଣ ଆଉ କଲରା ଫଲରା ସବୁ ହଉଛି, ଆଉ ଆପଣ ଚିନ୍ତା କରିପାରିବେନି ମାନେ ଗାଡି ଲୋଡ୍ ହେଇକି କଟକ ଭୁବନେଶ୍ୱର ଯାଉଛି, ହଁ ଗାଡି ଲୋଡ୍ ହେଇ ଯାଉଛି ବା, ଆଉ ଆମ୍ବ ଗୁଡାକ ସେଇ ଜାଗାରେ ଏ ବର୍ଷ ଏତେ ହେଇଥିଲା

0: ଏ ବସ୍ତା ବସ୍ତା ଆମର ସେମିତି ଶୁଆଇଦେବ ଯେ ସେମାନେ ଭାରି ସତର୍କବାଦୀ ଲୋକ ଆୟୁର୍ବେଦ ଲୋକ ସିଏ କହ ଯିଏ ନଉଛି ନଉ ତେଣୁ କେହି ବି ନଉନଥିବେ ଗାଈ ଗୋରୁ
1: କୋଉ ଜାଗାଟା ଆପଣ କୋଉ ଜାଗାରେ ଅଛନ୍ତି
0: ଆମର ଆପଣ ଯୋଉଠୁ ବସନ୍ତି ଆମ ଏଫ୍ଏମ୍ ରେନ୍ବୋ ସେଇଠୁ 10-15 କିଲୋମିଟର ବାଟଟା ଆଉ କଣ
2: ନୂଆଗାଁଟା କୋଉ ପଟେ ସେଟା
0: ଏପଟେ ଆସିବ ଆମର ମହାନଦୀ ବ୍ରିଜ ଦେଇକି ଆସିବ ମୁଁ ଏ ମନ୍ଦିରରେ ପୂଜା କରୁଛି ରୋଡ୍ କଟେ
2: ମୁଣ୍ଡୁଲି ଏପଟ ସାଇଡ୍ ମାନେ ଆଠଗଡ଼ ସାଇଡ୍
0: ନା ନା ଏତେ ବେଳେ କାହିଁ
2: ଆଉ
0: ଏଇ ଯେ ମଙ୍ଗୁଲି ଛକ
2: ମଙ୍ଗୁଳି ଛକ ପାଖ ନୂଆଗାଁ ଓହୋ ବୁଝିଗଲି ଆପଣଙ୍କର ଚୌଦ୍ୱାର ନୂଆଗାଁ ଟାଙ୍ଗି ଚୌଦ୍ୱାର ଟାଙ୍ଗି ଚୌଦ୍ୱାର ତ
0: ଆଦିବାସୀ ଜାଗାଟା ସେଇଟା ଏଇଠୁ ବି 2 କିଲୋମିଟର ବାଟ ହବ ହନୁମାନ ମନ୍ଦିର ଗୋଟା ଅଛି
2: ସେମାନେ ହେଲେ ପ୍ରକୃତିର ଉପାସକ ଜନଜାତି ଆମର ଯୋଉ ଭାଇ ଭଉଣୀ ମାନେ ପ୍ରକୃତିର ଉପାସକ ସବୁବେଳେ ସେମାନେ ପ୍ରକୃତି ପୂଜା କରନ୍ତି ସେଇଥିପାଇଁ ପ୍ରକୃତିରେ ସେମାନେ
0: ରୁହନ୍ତି ବ୍ୟବହାର ତାଙ୍କର ଆଉ ଭାଇ ପରିଶ୍ରମୀ ଲୋକ ଆପଣ କଣ ଦେଖିବେ ବାଇଗଣ କଲରା ଲଙ୍କା ଆଉ ଦେଖନ୍ତୁ ଆମ୍ବ ଗଛ ସେଠି ଆଗରୁ ଥିଲା ରେବେ ବି ଅଛି ବହୁତ ଗଛ
2: ଆମେ ସମସ୍ତେ ଚାହିଁଲେ ମଧ୍ୟ ସେଇଭଳି ସବୁଜିମା ତିଆରି କରିପାରିବା ଯାହା ହଉ ଆପଣ ଆମ ସହିତ ଯୋଡ଼ି ହେଇ ନିଜର ମତ ଦେଇଥିବାରୁ ଆପଣ ବହୁତ ବହୁତ ଧନ୍ୟବାଦ
0: ଆଜ୍ଞା ନାଇଁ ସବୁ ତ ଠିକ ଅଛି ଆପଣ ଶ୍ରୋତାମାନଙ୍କୁ ଜନସାଧାରଣଙ୍କୁ ଆହୁରି ଡେଭଲପମେଣ୍ଟ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ଧନ୍ୟବାଦ ଆପଣଙ୍କୁ ଆଜ୍ଞା
2: ଆଜ୍ଞା ଆଜ୍ଞା ବହୁତ ବହୁତ ଧନ୍ୟବାଦ ଆପଣଙ୍କ କାର୍ଯ୍ୟକ୍ରମ
0: ଆପଣ ପୁରା ଲୋକ ଆପଣ ପୁରା ଲୋକ ଏଫ୍ଏମ୍ ମେମ୍ବର ଆପଣ ଏମିତି ଆସି ପ୍ରୋଗ୍ରାମ କଲେ ପୁରା କେତେ ଖାତିରି ଅଛି ରେନ୍ବୋର ଖାତିରି ବଢିବ ଆପଣଙ୍କର ଶ୍ରୋତାମାନେ ଅଧିକ କନେକ୍ଟ ହେବେ ଆଉ
2: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ କାର୍ଯ୍ୟକ୍ରମରେ ଭାଗ ନେଇଥିବାରୁ ରହିଲି ଆଜ୍ଞା ନମସ୍କାର
0: ଆଜ୍ଞା।

ବନ୍ଧୁବାନ୍ଧବ କଥା ହେଉ, ଆମ ପାଖରେ ଆହୁରି ମଧ୍ୟ କଲ୍ ଆସିଗଲାଣି। ଆମର ଯେଉଁ ଆଜିର ଟପିକ୍ ରହିଛି, ପ୍ରକୃତରେ ଆମ ଚାରିପାଖକୁ ସବୁଜିମା କରିବା ପାଇଁ ଆମେ ଯେଉଁ ପରିବେଶରେ ରହୁଛୁ ତାର ସୁରକ୍ଷା ହେଉଛି ଆମର ଦାୟିତ୍ୱ। ପରିବେଶ ସୁରକ୍ଷାର ଅନେକ ମାର୍ଗ ରହିଛି, ତେବେ ସବୁଠୁ ବଡ଼ ମାଧ୍ୟମ ହେଲା ସବୁଜିମା। କାରଣ ବୃକ୍ଷ ହିଁ ଅନେକ ସମସ୍ୟାକୁ ସମାଧାନ କରିପାରେ। ଜୀବଜଗତକୁ ଏ ଧରାରେ ତିଷ୍ଠି ରହିବାକୁ ବହୁ ପ୍ରଭାବ ପକାଇଥାଏ ବୃକ୍ଷ। ତେଣୁ ବୃକ୍ଷରୋପଣ ପ୍ରତି ସର୍ବଦା ଗୁରୁତ୍ୱ ଦିଆଯାଇଥାଏ। ଆଉ ବର୍ଷା ଦିନ ଆସିଲା ମାନେ ଏ ବୃକ୍ଷରୋପଣ କରିବାକୁ ସମସ୍ତେ ଲାଗି ପଡ଼ିଥାନ୍ତି। ନିଜ ଆଖପାଖ ଚାରିପାଖକୁ ସବୁଜିମା କରିବା ପାଇଁ ଭିନ୍ନ ଭିନ୍ନ ଉପାୟରେ ଭିନ୍ନ ଭିନ୍ନ ଭାବରେ ସମସ୍ତେ ଚେଷ୍ଟା କରନ୍ତି। ତ ଆପଣ ନିଜ ଚାରିପାଖକୁ ସବୁଜିମା କରିବା ପାଇଁ କ'ଣ ରଖିଛନ୍ତି ଦାୟିତ୍ୱ, ରହିଛି ଆପଣଙ୍କର କ'ଣ ରହିଛି ଯୋଜନା, ଆମ ସହିତ ସେୟାର କରନ୍ତୁ। ଆପଣ

0: ମତ କଲ୍ କରନ୍ତୁ 06712303153 ନମ୍ବରରେ ଆଉ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ। ଆମର ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା, ଆଉ ଜଣେ କଲର ଆମର କନେକ୍ଟ ହେଇଗଲେ ଦେଖିବା ସେ କେଉଁଠୁ କହୁଛନ୍ତି ଆଉ କିଏ କହୁଛନ୍ତି। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ,
0: କିଏ? ଆଜ୍ଞା କୁହନ୍ତୁ
1: ଭାଇ। ନମସ୍କାର।
0: ନମସ୍କାର,
1: ଉର୍ମିଳା ବେହେରା କହୁଥିଲେ ସୁଦର୍ଶରଙ୍ଗୀରୁ।
0: ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। କଣ କହିବେ ଆଜିର ଟପିକ ସମ୍ପର୍କରେ?
1: ନିଶ୍ଚିନ୍ତ କହିବି। ଆମର ଆଖପାଖଟା ନିଜ ପାଖଟାକୁ ଆଗ ସଫା କରିବା, ତାପରେ ଆଉ ଆମ ଆଖପାଖ ଯୋଉ ବାରି ଘର ରହିଲା ସେଇଟା, ଯେମିତି ବର୍ଷା ଦିନିଆ ଗଛ ଯୋଉଥିରୁ ଆମେ ଦିଟା ପନିପରିବା ଖାଇପାରୁଥିବା, ତା ସହିତ ଖରା ପାଇଁ କିଛି ଛାଇ କରୁଥିବା ଗଛ, ତାକୁ ଯଦି କିଛି ଲଗେଇ ପାରିବା ଆଖପାଖରେ, ଲଗେଇକି ତାର ଯତ୍ନତା ନବା, ଯେମିତି ଗୋରୁ ଗାଈ ନ ଖାଇପାରିବେ, କିଛି ଜାଲି ଅଖା ତା ଦେହରେ ବତା ବାନ୍ଧିକି ଦେଇଦବା, ସୁରକ୍ଷିତ ଭାବରେ ରହିବ। ଆଉ ମଝିରେ ମଝିରେ ପାଣି ଦଉଥିବା, ଆଉ ଘାସ ଯଦି ମାଡି ଯାଉଥିବ ନଟି ନୁଟା ସେଗୁଡା ଟିକେ କଟାକଟି କରିଦବା। ଟିକେ ଯତ୍ନ ନେଲେ ମୋ ମତରେ ଗଛ ତା ଉତରିବା ଯାଏ ଟିକେ ତାକୁ ସମୟ ଦବା। ଏମିତି ରଖିଲେ ହୁଏତ କିଛି ମାତ୍ରାରେ କିଛି ବାଟ ହେଇ ଯାଉଥିବେ, ଯଦି ସେଥିରେ ଛାଇ ତଳେ ବସିପାରିବେ।
0: ଆହୁରି ମଧ୍ୟ ଏ ସମୟରେ ଆମେ ଅନେକ ଗୁଡ଼ିଏ ଫଳ ଖରାଦିନ ଗଲା ବହୁତ ପ୍ରକାର ଫଳ ଖାଇଛେ, ତାର ମଞ୍ଜି ରଖିଛି, ତାକୁ ମଧ୍ୟ ଏଣେ ତେଣେ ଯୋଉଠି ଫାଙ୍କା ଜାଗା ଅଛି ବୁଣି ପକେଇଦେଲେ ମଧ୍ୟ ସେ ଆପେ ଆପେ ବହୁତ ଗଛ ଉଠିବ।
1: ଗଛ ବି ହେଇଗଲାଣି ଭାଇ, ଯୋଉ ଆମେ
0: ଆମ୍ବ ଗଛ ବହୁତ ଉଠୁଥିବ। ହଁ,
1: ସେ ଗଛ ବାରିଆଡେ ବି ମୁଁ ଗୋଟେ ଥାକରେ ଗଦେଇଛି, ସେ ଗଛ ସବୁ ମାନେ ବାହାରିଛି ଜଷ୍ଟ। ତାକୁ ଯଦି ଆମର ଏପଟେ ନାଳ ଖୋଳା ହେଇଛି, ସେ ପରେ ଯଦି ପକେଇଦେବା ହୁଏତ ଭଲ। ଆପଣ କାଲି ବି ଆସିଥିଲେ, ମୁଁ ବି ସେ ବାରି ଫାରି ସଫା କରୁଥିଲି। ବାବୁ ଆମର ଆଣିଥିଲେ ଦିଟା ଲେମ୍ବୁ ଗଛ ଆଉ ପିଜୁଳି ଗଛ, ତାକୁ ମୁଁ ନେଇକି ଲଗେଇଛି,
0: ବହୁତ ବଢିଆ।
1: ଆଉ ସଫା ସୁତରା ବି କରିଛି, ବଢିଆ ଲାଗୁଛି। ଏଇଆ ବଞ୍ଚିଗଲେ ହୁଏତ ଭଲ ଲାଗିବ।
0: ବଞ୍ଚିଯିବ ନିଶ୍ଚିନ୍ତ, ଖାଲି ଟିକେ ଯତ୍ନ ଦରକାର ତାକୁ ଗଛକୁ। ବର୍ଷା ଦିନେ ଟିକେ ଅଳ୍ପ ଯତ୍ନ ନେଲେ ସେ ଆପେ ଆପେ ବଞ୍ଚିଯିବ, ଯେହେତୁ ପାଣି ସବୁବେଳେ ପାଉଥାଏ। ଆଉ ଖାଲି
1: ଗେଣ୍ଡୁର ଯୋଉ ମଞ୍ଜିଟା ସବୁ ଖରାଦିନେ ହେଇଥିଲା ଆମେ ତାକୁ ରଖିଛୁ, ଏଇ ସିଜିନରେ ତାକୁ ଯଦି ବୁଣି ଦବା ମଞ୍ଜି ମାନେ ଗଛ ଉଠିବ, ତା ଚାରାକୁ ଲଗେଇଦେଲେ ଆଉ 4 ମାସରେ ସିଏ ହୁଏତ ଫୁଲ ଫୁଟିକି
0: ଚାରିଆଡେ
1: ସୁନ୍ଦରତା ଦବ, ତା ସହିତ ଠାକୁରଙ୍କ ପାଖରେ ବି ଲାଗିପାରିବ।
0: ଖୁବ ସୁନ୍ଦର କଥା କହିଲେ, ଆମେ ଟିକେ ଯତ୍ନବାନ ହେଲେ ନିଶ୍ଚିନ୍ତ ଭାବେ ଆମ ଚାରିପାଖକୁ ସବୁଜିମାର ଭରି ଦେଇପାରିବା। ଆଜି କାର୍ଯ୍ୟକ୍ରମ ଭାଗ ନେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଆପଣଙ୍କୁ ବି ଧନ୍ୟବାଦ, ଏତେ ଦିନ ପରେ ଆସିଛନ୍ତି ଫୋନ ଇନରେ, ମତେ ବି ଖୁସି ଲାଗୁଛି। କାଲି ସୁଯୋଗ ପାଇନଥିଲି, ଆଜି ପାଇଲି, ଧନ୍ୟବାଦ ଭାଇ।
0: ହଁ, ଧନ୍ୟବାଦ ଆପଣଙ୍କୁ ମଧ୍ୟ, ରଖୁଛି, ନମସ୍କାର। ଶୁଣୁଥିଲେ ବନ୍ଧୁ ଆମ ସହିତ ଉର୍ମିଳା ଭଉଣୀ କହୁଥିଲେ, ସୁଦ ଷଡ଼ଙ୍ଗୀ କର୍ଦାର କହୁଥିଲେ। ପ୍ରକୃତରେ ଟିକେ ଯତ୍ନବାନ ହେଲେ ଆମ ଆଖପାଖରେ ଅନେକ ଗୁଡ଼ିଏ ଗଛ ବାରି ବଗିଚାରେ ଆମେ ଲଗେଇ ପାରିବା, ଯୋଉଠି ଫାଙ୍କା ଜାଗା ଅଛି, ବାରି ବଗିଚା ହଉ, ଆମ ଗାଁରେ ହଉ, କେନାଲ ବନ୍ଧ ହଉ, ନଦୀ ବନ୍ଧ ହଉ, ପଡ଼ିଆ ହଉ, କିମ୍ବା ଯଦି ଆମ ଘର ପାଖରେ ପାହାଡ଼ ପର୍ବତ ଅଛି ସେଠି ମଧ୍ୟ ଅନେକ ଫାଙ୍କା ଜାଗା ଅଛି, ସେଠି ମଧ୍ୟ ଆମେ ଟିକେ ଯତ୍ନ ହେଲେ ଅନେକ ଗଛକୁ ଲଗେଇ ପାରିବା। ଆଉ ଯେଉଁ ସବୁ ଗଛ ଅଛି ଆପେ ଆପେ ଉଠିଛି, ତାକୁ ମଧ୍ୟ ଯତ୍ନ ନେଲେ ସେଗୁଡ଼ିକ ମଧ୍ୟ ବଡ଼ ହେଇପାରିବ ଆଉ ସୁନ୍ଦର ସବୁଜିମା ଆମକୁ ପ୍ରଦାନ କରିବ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ? କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ନମସ୍କାର, ମୁଁ ସାଇ କହୁଛି, ବେଲପଡ଼ାରୁ।
0: ସାଇ ବେଲପଡ଼ା ମହାଙ୍ଗାରୁ ସ୍ୱାଗତ ଆପଣଙ୍କ କାର୍ଯ୍ୟକ୍ରମକୁ। କଣ କହିବେ ଟପିକ ସମ୍ପର୍କରେ?
2: ମୁଁ ତ ମାନେ ଏମିତି ଯାହା ଆମ୍ବ ଖାଇଥିଲୁ ତ ପିଜୁଳି ଖାଇଥିଲୁ ସେଗୁଡା ସବୁ ଚାରା କରିଛି, ତାପରେ ମାଙ୍କଡ଼ ବି ଯୋଉଗୁଡା ଖାଇକି ପକେଇଥିଲ ସେଗୁଡା ବି ଗଛ ଉଠିଗଲାଣି। ତ ମୁଁ ତ ଭାବିଛି ମାନେ ଯେତେବେଳେ ଝିପଝିପିଆ ବର୍ଷା ହବ ସେଇ ଟାଇମରେ ଲଗେଇଦେଲେ ଆଉ ପାଣି ବେଶୀ ଦବାକୁ ପଡିବନି, ସେ ଶୀଘ୍ର ବଞ୍ଚିଯିବ। ଆଉ ସେମିତିରେ ବି ଆଗରୁ ବି ଆମର ବହୁତ ଗଛ ଅଛି, ଆଉ ଯୋଉଠି ଫାଙ୍କା ଅଛି ଦେଖିବି ଏଇସବୁ ଗଛ ଗୁଡା ଲଗେଇବି, ଆଉ ଲେମ୍ବୁ ଚାରା ବି ବହୁତ ରଖିଛି।
0: ସାଇ ଆଗରୁ କିଛି ଗଛ ଲଗେଇଛନ୍ତି?
2: ଆଗରୁ ତ ଆମର ପଣସ ଗଛ ଅଛି, ଆମ୍ବ ଗଛ, କଦଳୀ ଗଛ।
0: ଆପଣ ଆପଣ ନିଜେ କଣ ଲଗେଇଛନ୍ତି? ଆପଣ ଆପଣ କଣ ଲଗେଇଛନ୍ତି ଗଛ?
2: ମୁଁ ତ ସେମିତି ମୁଁ କେବଳ ଆମ୍ବ ଗଛ ପିଜୁଳି ଗଛ ଲଗେଇଛି, ଆଗରୁ ସବୁ
0: ସେ ଗଛ କେଡେ କେଡେ ହେଇଗଲାଣି
2: ଫଳୁଛି। ଆଜ୍ଞା,
0: ଆପଣ ଯୋଉ ଗଛ ଲଗେଇଥିଲେ କେତେ ବଡ ହେଇଗଲାଣି?
2: ସିଏ ତ ଜମାରୁ 5 ଫୁଟ କି 6 ଫୁଟ ହେଲାଣି
0: ସେ ଗଛ,
2: ଅଧିକା ବଡ ହେଇନି କାହିଁକିନା ସିଏ ବହୁତ ଟାଇମ ଲାଗିବ। ଆଉ ଆମର ଜେଜେ ଯୋଉ ଲଗେଇଥିଲେ ଆଉ ବାପା ଯୋଉ ଲଗେଇଥିଲେ ସିଏ ସବୁ ବଡ ହେଲାଣି, ଜେଜେ ଲଗେଇଥିବା ଗଛ ଫଳିଲାଣି ବି।
0: ବାସ, ଜେଜେ ଲଗେଇଥିବା ଗଛରୁ ଆମେ ଫଳ ଖାଇଲେଣି, ତ ଆପଣ ବି ମନେ ମନେ ଭାବୁଥିବେ ଆପଣ ଯୋଉ ଗଛ ଲଗେଇଛନ୍ତି ସେଥିରୁ ବି
2: ଫଳିଲାଣି, ପ୍ରବଳ ତା ଦେହରେ ଫଳୁଛି, ଆଉ ବିକ୍ରି ବି ହଉଛି, ଘରେ ଖାଉଛୁ ବି।
0: ଆପଣ ବି ଲଗେଇଥିବା ଗଛ ଦିନେ ଫଳିବ, ସେ ବି ବହୁତ ଖୁସି ଦବ, ଆନନ୍ଦ ଦବ ନା, କଣ କହୁଛନ୍ତି?
2: ଫଳ ଯୋଉମାନେ ଗଛ ଲଗେଇବାକୁ ଟିକେ ଭଲ ପାଉନାହାନ୍ତି ସେମାନେ ଯଦି ଫଳ ଗଛ ଲଗେଇବେ ତାହେଲେ ନିଜେ ଖାଇବା ସହିତ ବିକ୍ରି ବି କରିପାରିବେ।
0: ବାସ ବାସ ବାସ, ଯାହା ହଉ ଆମ ସହିତ ସାମିଲ ହେଇ ନିଜର ମତ ସେୟାର କରିଥିଲେ ଆପଣଙ୍କୁ ବହୁତ

0: ବହୁତ ଧନ୍ୟବାଦ, ରଖିଲି,
1: ନମସ୍କାର।
0: ତ ବନ୍ଧୁ ଶୁଣୁଥିଲେ, ସାଇ ବେଲପଡ଼ାରେ କହୁଥିଲେ ସେ ଗଛ, ତାଙ୍କ ଜେଜେ ଲଗାଇଥିବା ଗଛ ଫଳ ଫଳିଲାଣି, ସେ ମଧ୍ୟ ଗଛ ଲଗାଇଛନ୍ତି, ସେ ବି ଆଗାମୀ ଦିନରେ ଫଳିବ, ତ ସବୁଜି ମା ଦେବ ଆଉ ତା ସହିତ ଫଳ ମଧ୍ୟ ମିଳିବ, ବହୁତ ଖୁସି ଲାଗିବ, ଆନନ୍ଦ ଲାଗିବ। ତା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଦେଖିବା ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଆପଣଙ୍କୁ
0: ସ୍ୱାଗତ କରୁଛି ଚନ୍ଦ୍ରକାନ୍ତ, କେମିତି ଅଛ?
2: ବହୁତ ବଢିଆ ଅଛି।
0: ବିନ୍ଦାସପୁରା ଗୋପପୁରର କୃଷ୍ଣ ନା କଣ? ଏବେ କୁହ, ଗୋପପୁରକୁ ସବୁଜିମା କରିବାରେ ଚନ୍ଦ୍ରକାନ୍ତଙ୍କର ଭୂମିକା କଣ ରହିବ?
2: ଗଛ ତ ଲଗେଇବା ଏମିତି ଭଲ ଲାଗେ, ଏମିତି ବି ବାଡ଼ିରେ ବି ବହୁତ ଗଛ ଲଗା ହେଇଛି ଆମର, ମୁଁ ଲଗେଇଛି କଦଳୀ ଗଛ ଠାରୁ ଆରମ୍ଭ କରି ମନ୍ଦାର ଗଛ, ତାପରେ ଟଗର ଗଛ, ତା ସହିତ ଅମୃତଭଣ୍ଡା ଗଛ, ସଜନା ଶାଗ ଗଛ, ସବୁ ଗଛ ଲଗା ହେଇଛି। ଆଉ ମଧ୍ୟ ଆମେ ଗୋଟେ ଆମର ଗୋଟେ କ୍ଲବ ଅଛି, ଆପଣ ଜାଣିଥିବେ ଆମ ନିଶ୍ରିଙ୍ଗୁଲି ବଜାରରେ ନିର୍ବାଣ କ୍ଲବ ଗୋଟେ ଅଛି, ତା ଦେହରେ ଆମେ ସବୁ ମେମ୍ବର ଅଛୁ, ରାଜେଶ ସାହୁ ଆଉ ସୁକାନ୍ତ ମାଡେଇ, ଯିଏକି ଗୋତରାରୁ ଜଣେ ତାଙ୍କ ଘର, ଆଉ ସିଏ ଆହୁରି ମୁଁ ଆହୁରି ଆଉ ଦି ତିନି ଜଣ ଅଛନ୍ତି ସଦସ୍ୟ, ଆମେ ଯାଇକି ଆମେ ସବୁ ରାସ୍ତାଘର ମାନଙ୍କରେ ଏଇ ବର୍ଷା ଦିନ ଆରମ୍ଭ ହେଲା ମାତ୍ରକେ ଆମେ ଲଗଉ ଚାକୁଣ୍ଡା ଗଛ, ତାପରେ ନିମ୍ବ ଗଛ, ଆଉ ସହିତ ଯାଇ ଚାକୁଣ୍ଡା ଗଛ, ଆଉ ବିଭିନ୍ନ ଫଳ ଗଛ ଯେମିତିକି ପିଜୁଳି ଗଛ, ଏଇଟା ଗଛଟା ପିଜୁଳି ଗଛଟା ବହୁତ ଶୀଘ୍ର ପିଜୁଳି ହବ, ଆଉ ଲୋକମାନେ ଖାଇପାରିବେ, ଆଉ ଖରାଦିନେ ସନ୍ତୁଷ୍ଟ ମଧ୍ୟ ହେଇପାରିବେ ଗଛ
0: ଚନ୍ଦ୍ରକାନ୍ତ।
2: ଆମେ ଏଇ ତିନି ଚାରି ପ୍ରକାର ଗଛ ଲଗଉ ବେସିକାଲି। ଆଉ
0: ଚନ୍ଦ୍ରକାନ୍ତ, ପୂର୍ବରୁ ଯୋଉ ଗଛ ଲଗେଇଥିଲ ସେ ସବୁ ଗଛ ବଞ୍ଚିଛି ନା ମରିଯାଇଛି?
2: ସେ ଗଛ ବି ଏବେ ବି ଅଛି, ଆଉ ଏବେ ଆମର ଏପଟେ ସାଇଡ୍ ରେ ଆମର ଆମର ବ୍ଲକ ଛକ ଜାଣିଥିବେ ତହସିଲ ଯାଇଛି, ଆମର ଇକୁରୁକି ଯାଇଛି, ଛନ୍ଦାବଜାର ଯାଇଛି, ସେ ରୋଡ ରେ ଆମେ ଲଗେଇଥିଲୁ ସବୁ ନିମ୍ବ ଗଛ ହରିକା, ସେ ଗଛ ଗଛ ମଧ୍ୟ ବଞ୍ଚିଛି, ଆଉ ପିଜୁଳି ଗଛ ବି ଲଗେଇଥିଲେ, ପିଜୁଳି ମଧ୍ୟ ହଉଛି, ଆମେ ଯେତେବେଳେ ଯାଉ ଆମେ ସେଇଠି ମଧ୍ୟ ପିଜୁଳି ମଧ୍ୟ ଖାଇଥାଉ।
0: ବାସ୍, କେତେ ଖୁସି ଲାଗେ, କେତେ ଆନନ୍ଦ ଲାଗେ, ଆପଣ ଲଗେଇଥିବା ଗଛରୁ ଫଳ ଖାଇଲେ?
2: ଆଜ୍ଞା, ନିଜେ ଗଛରେ ଲଗେଇଥିବା ସେ ଗଛରେ ପ୍ରଥମ ଫଳ ବାହାରି, ଆଉ ତାକୁ ଖାଇବୁ ତାର ସର୍ଭିସ ଟେଷ୍ଟ ଥାଏ, ଆଉ ମିଠା ବି ବହୁତ ବଢିଆ ଲାଗେ, ଆଉ ନିଜ ମାନେ ସ୍ୱପ୍ନରେ ସାକାର ବଢିଆ ଲାଗେ। ଆଉ
0: ବହୁତ ବହୁତ ଧନ୍ୟବାଦ ଚନ୍ଦ୍ରକାନ୍ତ, ଆମ ସହିତ ସାମିଲ ହେଲେ, ନିଜର ମତ ସେୟାର କଲେ, ଆପଣଙ୍କର ଗଛ ବା ବୃକ୍ଷରୋପଣ ଚାରାରୋପଣର କଥା କହିଲେ। ଆଗାମୀ ସିଜନ୍ରେ ବି ଅନେକ ଗଛ ଲଗାନ୍ତୁ, ସେସବୁ ଗଛର ଯତ୍ନ ନିଅନ୍ତୁ, ପୂର୍ବରୁ ଯେଉଁ ଗଛ ଲଗେଇଛନ୍ତି ତାକୁ ବି ଟିକେ ଯତ୍ନ ନିଅନ୍ତୁ, ବର୍ଷା ଦିନେ ଘାସ ମାଡ଼ି ଯାଇଥିବ, ଗଛଲତା ମାଡ଼ି ଯାଇଥିବ, ଗୋରୁ ଗାଈଠାରୁ ରକ୍ଷା କରିବା ପାଇଁ ତାକୁ ବାଡ଼ ବି ବୁଝନ୍ତୁ। ଆମ ସହିତ ସାମିଲ ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରହୁଛୁ, ନମସ୍କାର। ନମସ୍କାର। ତ ବନ୍ଧୁ ଶୁଣୁଥିଲେ ଚନ୍ଦ୍ରକାନ୍ତ କହୁଥିଲେ ପ୍ରକୃତରେ ସେ ଗଛ ଲଗାଇଛନ୍ତି ଅନେକ, ଆଉ ଲଗାଉଛନ୍ତି ମଧ୍ୟ। ଆପଣମାନେ ସେମିତି ଆଗାମୀ ସିଜିନ୍ ପାଇଁ ନିଜ ଚାରିପାଖ, ଘର ଚାରିପାଖ, ନିଜ ଚାରିପାଖ ସବୁଜିମା କରିବାରେ କଣ ଆପଣଙ୍କର ଦାୟିତ୍ୱ ରହିଛି, କର୍ତ୍ତବ୍ୟ ରହିଛି, ଆମ ସହିତ ସେୟାର କରନ୍ତୁ ଆପଣଙ୍କର ମତ। ପରବର୍ତ୍ତୀ କଲର ଦେଖିବା କିଏ ଅଛନ୍ତି ଆମ ସହିତ ଲାଇନ୍ରେ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର ସାର।
0: ନମସ୍କାର।
3: ରଶ୍ମିରଞ୍ଜନ ସାହୁତ୍ରୀ ନାଥ ବଜାର ଫୁଲନାକରା,
0: ଆପଣଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ରଶ୍ମି ଭାଇ କଣ କହିବେ ଟପିକ ସମ୍ପର୍କରେ?
3: ଆପଣ କେମିତି ଅଛନ୍ତି? କାରଣ ଭାଲି ଇଭିନିଂ ରେ ଆସୁଥିଲେ, ମର୍ଣ୍ଣିଂ ରେ ଆସୁନଥିଲେ, ଲାଗ ଲାଗ ଆସିଲେଣି ଦି ଦିନ ପୁରା ପ୍ରୋଗ୍ରାମ ଜମଉଛନ୍ତି।
0: ଆପଣ ମାନେ ସେଠି ବସିକି ପୂଜା ପାଠ କଲେ ମୁଁ ଆଉ ରହିପାରିବିନି।
3: ଆପଣମାନେ କାଇଁ ଆମକୁ ଏମିତି ହତାଦର କରୁଛନ୍ତି, ମଝିରେ ମଝିରେ ଛାଡିକି କାଇଁ ପଢଉଛନ୍ତି ଡାଇଲିଂ ଭଳିଆ ପ୍ରୋଗ୍ରାମକୁ?
0: ଆରେ କିଏ ଜଣେ ଛାଡିଗଲେ ଆଉ କିଏ ଜଣେ ଆସିବ ନା, ସବୁବେଳେ ଟିକେ ମିଠା, ଗୋଟିଏ ଗୋଟିଏ ମିଠାର ସ୍ୱାଦ କଣ ଭଲ ଲାଗେ? ଆପଣ କାହିଁକି ଭଳିକି ଭଳି ମିଠା କରୁଛନ୍ତି?
3: ନା
0: ନାଇଁ, ଆପଣଙ୍କ ଦୋକାନରେ ଭଳିକି ଭଳି ମିଠା କାହିଁ କରୁଛନ୍ତି? ଖାଲି ରସଗୋଲା କରୁନାହାନ୍ତି? ରସଗୋଲା କରୁଛନ୍ତି, ଗୋଲାପଜାମୁ କରୁଛନ୍ତି, ଆପଣ ଛେନାପୋଡ଼, ଛେନା ଗଜା କରୁଛନ୍ତି, ଯେମିତି ଭିନ୍ନ ଭିନ୍ନ କରୁଛନ୍ତି ସେମିତି ଭିନ୍ନ ଭିନ୍ନ ସ୍ୱାଦ ଦରକାର ନା? ଠିକ ଅଛି, ଆପଣ କୁହନ୍ତୁ କଣ କହିବେ ଟପିକ ସମ୍ପର୍କରେ।
3: ଟପିକ ଆକ୍ଚୁଆଲି ମୁଁ ତ ଗଛ ଲଗେଇବା କେତେ ଟାଇମ ପାଏନି ହେଲା, କିନ୍ତୁ ଆମ ବୋଉ ସୁଭାଷିନୀ ସାହେବ ସେ ପ୍ରବଳ ଗଛ ଲଗାନ୍ତି, ଆମ ବାଇରେ ଏମିତି କୋଉ ଗଛ ନାହିଁ ବୋଲି କଥା
0: ନାହିଁ।
3: ସବୁଠେ ବଣ ମାନେ ଟିକେ ଜେଗା ଦେଖିଲେ ମାନେ ଯେମିତି ଧାନ ତଳି ରୁହନ୍ତି ସେମିତି ରୋଇ ଦେଇ ଚାଲିଯିବ।
0: ଠିକ କଥା, ଗଛ ଯାହା ବି ଅଛି ତାକୁ ଟିକେ ମାଟି ଦେଇଦେଲେ ସେ ଆପେ ଆପେ ବଞ୍ଚିଯିବ, ଯିଏ ବଞ୍ଚିବା କଥା ବଞ୍ଚିଯିବ।
3: ଏବେ କହୁଥିଲା ଯେ ଆପଣ ଟପିକ ଶୁଣି କଣ ଟଗର ଡାଳ ଆଣିଲେ ଦାଣ୍ଡରେ ଗୋଟେ ଜେଗା ସଫା ହେଇଛି ସେଟା ଲାଗିବ ବୋଲି ହେଲା,
0: ତାହେଲେ ଆଜି ବି ଗଛ ଲଗା ହେଇଗଲା, ଶୁଭ ଦିଆ ହେଇଗଲା। ଠିକ ଅଛି,
3: ବର୍ଷା ହେଇଗଲା, କାଳ ବୈଶାଖୀ ଚାରିଟା ବେଳକୁ ବୋଧେ ଆଜି ଶୁଭ ପଡିଯିବ। ଆଉ
0: ଏଇଟା ଏଫ୍ଏମ୍ ରେନ୍ବୋ ନାଁରେ ସମର୍ପି ଦିଅନ୍ତୁ ଗଛଟିକୁ। ଆଉ
3: ଆଜ୍ଞା।

0: ବହୁତ ବହୁତ ଧନ୍ୟବାଦ ରଶ୍ମୀ ଭାଇ ଆମ ସହିତ ଯୋଗ ଦେଇଛନ୍ତି ଆଉ ନିଜର ମତ ସେୟାର କରିଛନ୍ତି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ରଖିଲି, ନମସ୍କାର। ତ ବନ୍ଧୁ ଶୁଣିଲେ ତ, ରଶ୍ମୀ ଭାଇ କହିଲେ ଯଦିଓ ସିଏ ଗଛ ଲଗାନ୍ତିନି, ତାଙ୍କ ମା ମାଉସୀ ମଧ୍ୟ ଗଛ ଲଗାନ୍ତି, ସେ ଆଜିର କାର୍ଯ୍ୟକ୍ରମ ଶୁଣିକରି ମଧ୍ୟ ଗଛ ଲଗେଇବେ, ସେ ଟଗର ଡାଳ ଫୁଲ ଗଛଟିଏ ଲଗେଇବା ପାଇଁ ମଧ୍ୟ ମନସ୍ଥ କରିଛନ୍ତି। ତ ଆପଣ ସେମିତି କିଛି ମନସ୍ଥ କଲେଣି କି ସବୁଜିମା ଏ ବର୍ଷ ଭରିଦେବା ପାଇଁ? ଏ ବର୍ଷ ଏ ଯେଉଁ ସବୁଜିମାର ସିଜିନ୍ ଆରମ୍ଭ ହୋଇଯାଇଛି, ଋତୁରୁ ମାନେ ବର୍ଷା ଋତୁରେ ଗଛ ଲଗେଇବାର ସିଜିନ୍, ତ ଆପଣ କେମିତି ପ୍ରସ୍ତୁତ ଅଛନ୍ତି ନିଜ ପାଇଁ ବା ପରିବେଶ ପାଇଁ ଗଛଟିଏ ଲଗେଇବା ପାଇଁ କିଭଳି ପ୍ରସ୍ତୁତ ହୋଇଛନ୍ତି, କ'ଣ ରହିଛି ଆପଣଙ୍କର ଦାୟିତ୍ୱ ମଧ୍ୟ ଆବଶ୍ୟକ ସେୟାର କରନ୍ତୁ ଆପଣଙ୍କର ମତ। ଦେଖିବା ଆଉ ଜଣେ କଲର୍ କିଏ ଅଛନ୍ତି, କେଉଁଠୁ କହୁଛନ୍ତି, କ'ଣ କହୁଛନ୍ତି, କିଏ କହୁଛନ୍ତି ଭାଇ, କୋଉଠୁ କହୁଛନ୍ତି? ହଁ କିଏ କହୁଛନ୍ତି? ସୁନିତା ଆପଣଙ୍କ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି।
1: ଆଜ୍ଞା ଧନ୍ୟବାଦ, ମୁଁ ଆଜି ଫାଷ୍ଟ ଟାଇମ୍ ଭାଗ ନେଇଛି ଆପଣଙ୍କ ସହିତ। ଆଉ ଟପିକ ଉପରେ ମୁଁ ଏତିକି କହିଲି ଯେ ବର୍ଷା ଦିନେ ମୁଁ ଭାବୁଛି ଏଥିରେ ମନ୍ଦାର ଫୁଲ ଗଛ ଲଗେଇବି, ଆଉ ମଲ୍ଲି ଫୁଲ ଗଛ ଲଗେଇବି, ଆଉ ଅନ୍ୟାନ୍ୟ ଯେତେକ ଗଛ ଅଛି ମାନେ ଏଇ ବର୍ଷା ଦିନେ ଲଗେଇବି, କାହିଁକି ଲଗେଇଲେ ଗଛ ମାନେ ମେଘ ପାଣିରେ ସେ ଗଛ ବହୁତ ଗଛରେ କହିବ, ଆଉ ଗଛ ବି ବଞ୍ଚି ରହିବ, ଆଉ ଗଛ ଲଗେଇଲେ ବି ଏମିତିରେ ଆମ ପାଇଁ ଭଲ, ଆମ ଦେହ ପାଇଁ ବି ବଢିଆ ଫିଟ୍ ରହିବ, ଆଉ ପବନ ବି ହବ,
0: ଆପଣଙ୍କୁ ବି ଧନ୍ୟବାଦ କାର୍ଯ୍ୟକ୍ରମରେ ଯୋଗ ଦେଇକରି ଭାଗ ନେଇଛନ୍ତି, ଆପଣଙ୍କ ସୁନ୍ଦର ମତ ସେୟାର କରିଛନ୍ତି, ବହୁତ ବହୁତ ଧନ୍ୟବାଦ। ତ ବନ୍ଧୁ ଶୁଣୁଥିଲେ ସୁନିତା କହୁଥିଲେ ଏ ବର୍ଷ ଫୁଲମୟ କରିଦେବେ, ତାଙ୍କ ଅଞ୍ଚଳକୁ ଫୁଲ ଗଛ ଲଗେଇବେ। ତ ଆପଣ ସେମିତି କି ଗଛ ଲଗାଇବା ପାଇଁ ମନସ୍ଥ କରିଛନ୍ତି, କେଉଁ ପ୍ରକାର ଗଛ ଆପଣ ଲଗାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି? ପରବର୍ତ୍ତୀ କଲର୍ କିଏ କୋଉଠୁ କହୁଛନ୍ତି, ଆସନ୍ତୁ ଶୁଣିବା, କିଏ କହୁଛନ୍ତି? ହ୍ୟାଲୋ ହ୍ୟାଲୋ, ପରବର୍ତ୍ତୀ କଲର୍ଙ୍କ ସହିତ ଆମେ ଯୋଡ଼ି ପାରିନେ, ସେ କଟିଯାଇଛନ୍ତି। ଦେଖିବା ନେକ୍ସଟ କଲର୍ଙ୍କ ଅପେକ୍ଷା କରିବା, ହେଲେ ତା ପୂର୍ବରୁ ଆଉ ଗୋଟେ ନେଇଯିବା ଗୋଟେ ମ୍ୟୁଜିକାଲ୍ ପ୍ରେ।

0: ଦେଖିବେ କିଏ ଅଛନ୍ତି ଆମ ସହିତ କଲର ଆପଣମାନେ ଶୁଣୁଛନ୍ତି 100.4 ଆକାଶ ପୁଣି ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆଜି ଆମର ଟପିକ୍ ଅଛି ନିଜ ଚାରିପାଖକୁ ସବୁଜିମ କରିବାକୁ କ'ଣ ରହିଛି ଆମର ଦାୟିତ୍ୱ କ'ଣ ରହିଛି ଯୋଜନା ଆଗାମୀ ସିଜିନ୍ରେ ଆମେ କିଭଳି ଗଛ ଲଗାଇବାକୁ ନିଜକୁ ପ୍ରସ୍ତୁତ କରୁଛୁ ବନ୍ଧୁ ବର୍ଷା ଦିନ ମାନେ ଚାରା ଅନେକ ଉଠିଥାଏ ପୁଣି ଚାରା ଲଗାଇଲେ ତାକୁ ପାଣି ଦେବାକୁ ବି ପଡ଼ିନଥାଏ ଅଳ୍ପ ଯତ୍ନ ନେଲେ ଚାରା ଖୁବ୍ ଶୀଘ୍ର ବି ବଢ଼ିଯାଇଥାଏ ଏସବୁ ସୁବିଧା କାରଣରୁ ବର୍ଷା ଦିନକୁ ଚାରା ରୋପଣର ପ୍ରକୃଷ୍ଟ ସମୟ ଭାବରେ ବିବେଚନା କରାଯାଏ ତେଣୁ ଆପଣ ଏହି ସମୟରେ ଚାରା ଲଗାଇବା ପ୍ରତି କିଭଳି ଦାୟିତ୍ୱବାନ ଅଛନ୍ତି କ'ଣ ରହିଛି ଆପଣଙ୍କର ଭୂମିକା କ'ଣ ରହିଛି ଯୋଜନା ସେୟାର କରନ୍ତୁ ଆପଣଙ୍କର ମତ ଆମକୁ ଫୋନ୍ କଲ୍ ମାଧ୍ୟମରେ ଆମ ନମ୍ବର ହେଲା 0671230315 ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କ'ଣ କହୁଛନ୍ତି ଆଜିର ଟପିକ୍କୁ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
1: ହ୍ୟାଲୋ ଭାଇ ନମସ୍କାର ଜୟ ଜଗନ୍ନାଥ
0: ଜୟ ଜଗନ୍ନାଥ ନମସ୍କାର କିଏ କହୁଛନ୍ତି
1: ଭାଇ ମୁଁ ପ୍ରଫୁଲ୍ଲ ପ୍ରଧାନ କହୁଥିଲି କୁଆଁରପାଳ ମାଣିଆ ମନ୍ଦରୁ
0: ପ୍ରଫୁଲ୍ଲ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି କ'ଣ କହିବେ ଟପିକ୍ ସମ୍ପର୍କରେ
1: ଭାଇ ଏତେ ଦିନ ହେଲାଣି କୁଆଡେ ଯାଇଥିଲେ କହିବେ କେତେ ଦିନ ପରେ ଆସିଲେ
0: ଆପଣଙ୍କ ଦିଲ୍ ସେ ଦିଲ୍ ତକ୍ ଅଛି କୁଆଡେ ଯିବି ଭାଇ
1: ନାଇଁ ଭାଇ ଏତେ ଦିନ ଗ୍ୟାପ୍ ନିଅନ୍ତୁନୁ ମଝିରେ 15 ଦିନ 8 ଦିନ ଥରେ ଲାଗି ଆସନ୍ତୁ ଟିକେ ଭଲ ଲାଗିବ ଆଉ ଏତେ ଦିନ ଗ୍ୟାପ୍ ନେଲେ କେମିତି ହବ ଭାଇ
0: ତେବେ
1: ଅନେଇଛୁ ଆପଣ ଭାଇ କୋଉଦିନ ଆସିବେ ଆମେ ଟିକେ କଥା ହବୁ ଆପଣଙ୍କ ସହିତ କିନ୍ତୁ ଆପଣ ଯାଉଛନ୍ତି ଯାଉଛନ୍ତି ଯେମିତି ଆକାଶ କହିବା ଚିଲିକା ମାଛ ସେଇଭଳିଆ ଆମକୁ ଅପେକ୍ଷା କରିବାକୁ ପଡୁଛି
0: ଅଛି ଆପଣଙ୍କ ସାଥିରେ ସବୁବେଳେ ଅଛି ଆପଣଙ୍କ ଦିଲରେ ବା ଅଛି ଧଡ଼କନରେ ଅଛି ଏବେ କୁହନ୍ତୁ କଣ କହିବେ ଟପିକ୍ ସମ୍ପର୍କରେ
1: ଭାଇ ଦେଖନ୍ତୁ ବାହାରେ ତ ଆମର ଗଛ କଣ ଲାଗି ସାରିଛି ଜାଗା ନାହିଁ ଆମର ଆବାସ ବାବୁ ଆସିଥିଲେ ଆମର ରଜକୁ ଦେଖିକି ଯାଇଥିବେ ଆଉ ଅଧିକା କହିବିନି କିନ୍ତୁ ଆମର 56 ଜାତୀୟ ରାଜପଥ କରେ ଗୋଟେ ଜାଗା ସିଲେକ୍ସନ ହେଇଛି ଆଉ ଗୋଟେ ବର ଗଛ ଦେଖା ହେଇଛି ସେଇଟା ପାଗ ମୌସୁମୀ ଟିକେ ଆସିଲେ ବର୍ଷା ଲାଗି ରହିଲେ ଏ ଗଛ ଆଣିକି ଲଗେଇବି ବୋଲି ବରାଦ କରିକି ରଖିଛି
0: ବର୍ଷା ଆସିଲେ ଆପଣ ଗଛ ଲଗେଇବେ
1: ହଁ ବର ଗଛଟେ ଠିକ କରିକି ରଖା
0: ହେଇଛି ଗୋଟେ ବର
1: ଜାଗା ଯୋଉଠି ଜାତୀୟ ରାଜପଥ ବୋଲି ଆମର 56 ରାଜପଥ କରିରେ ଆମ ଛକରୁ 300 ଦୂରରେ ଜାଗାଟା ଠିକ କରିକି ରଖିଛି କେବଳ ବର୍ଷା ଯୋଉ ଝଡ଼ି ହବ ଲାଗି ନହେଲେ
0: ରାଜପଥଟା ଟିକେ ଛାଡିକି ଲଗେଇବେ
1: ଲଗେଇଥିଲି ପରା ଆର ଥର ଲଗେଇଥିଲି 5-7 ତଳେ ଗୋଟେ ଯେ
0: ପୁଣି କାହାର ଗୋଟେ କୁ ନଜର ପଡିଯିବ ସେ ତାକୁ କାଟିଦେବେ ତାକୁ ଆଗେ ବଳି ପକେଇ
1: ଆମେ ରାସ୍ତାଠୁ 5 ଛାଡିକି ମୁଁ ଭିତରକୁ ଲଗେଇବି
0: 5 ବି ବେଶୀ ଇଏ ହେଇଯାଉଛି ଆହୁରି ଟିକେ ଦୂରେଇକି ଯଦି ଅଛି ଲଗାନ୍ତୁ
1: 10 ଖଣ୍ଡେ ଜାଗା ଅଛି ଭାଇ ଏଠି 10 ଖଣ୍ଡେ ଜାଗା ଅଛି ତେଣୁକରି ମୁଁ ଭାବୁଛି 5 ରାସ୍ତା କରକୁ 5 ନା 6 ରହିବ ଏକରକୁ 5 ଖଣ୍ଡେ ରହିବ ତାରି
0: 5-10 ବି ନୁକାମ ନୁହେଁ ସେ କେତେବେଳେ କାହାକୁ ନଜର ପଡିଯିବ ସେ ତାକୁ ବଳି ପକେଇ ଦେବେ ଟିକେ ଦୂରେଇକିରି ଜାତୀୟ ରାଜପଥ ଟିକେ ଦୂରେଇକିରି ଲଗାନ୍ତୁ ନିଶ୍ଚିତ ଭାବେ ଗଛ ଲଗାନ୍ତୁ ପ୍ରସ୍ତୁତ ହୁଅନ୍ତୁ ଆଉ ଅନ୍ୟ ଚାରା ବି ଲଗାନ୍ତୁ ଯୋଉଠି ଫାଙ୍କା ଜାଗା ଅଛି ସେଠି ଗଛ ଲଗାନ୍ତୁ
1: ହଁ ଭାଇ ଦାମକୋଳି ଗଛ 2-3 ହେଇଛି ଆମର ଏଠି ପାଖରେ ଦୁଆର ସାମ୍ନା କରିବେ ସେ 3 ବି ଲଗେଇବି ବୋଲି ବରାଦ କରିଛି ସେ ରାସ୍ତା କରିବେ ତେଣୁ 3 ଗଛ ଲଗେଇବି ବୋଲି 4 ବରାଦ କରିଛି ଆଉ ଜାଗା ସିଲେକ୍ସନ ହେଇଛି ଗଛ ବି ଠିକ ହେଇକି ଅଛି ଆଉ
0: ଯାହା ହଉ ଆମ ସହିତ ଆଜି ଯୋଡ଼ି ହେଲେ ନିଜର ମତ ସେୟାର କଲେ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଶୁଣୁଥିଲେ ବନ୍ଧୁ ପ୍ରଫୁଲ୍ଲ ଭାଇ ଆମ ସହିତ ଯୋଡ଼ି ହେଇକି ନିଜର ମତ ସେୟାର କରୁଥିଲେ ଆପଣ ମଧ୍ୟ ଚାହିଁଲେ ଆମକୁ ସେୟାର କରିପାରିବେ ମତ ଆମର ସମୟ ସରି ସରି ଆସୁଛି ଆମର ଆଜିର ଟପିକ୍ ନିଜ ଚାରିପାଖ ସବୁଜିମା କରିବାରେ

0: କ'ଣ ରହିଛି ଆପଣଙ୍କର ଦାୟିତ୍ୱ, କ'ଣ ରହିଛି ଭୂମିକା, କ'ଣ ରହିଛି କର୍ତ୍ତବ୍ୟ, ସେୟାର କରନ୍ତୁ, ଆପଣଙ୍କର ମତ କଲ୍ କରନ୍ତୁ 06 7 1 2 3 0 3 1 5 3। ଦେଖିବା ପରବର୍ତ୍ତୀ କଲର୍ କିଏ ଅଛନ୍ତି, କୋଉଠୁ କହୁଛନ୍ତି, କ'ଣ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ।
1: ବିଜୟ କୁମାର ଦାସ, ସୌରୀ ମହାସିଂହପୁର, ବହୁରାମ କଟକ।
0: ବିଜୟ ଭାଇ, କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି, କ'ଣ କହିବେ ଟପିକ ସମ୍ପର୍କରେ?
1: କାର୍ଯ୍ୟକ୍ରମ ସବୁ ଆରମ୍ଭ ହେଇଗଲାଣି
0: ଆଜ୍ଞା।
1: ଅଭ୍ୟାସ ପିଲାବେଳୁ ଆଜି ସକାଳୁ ବି ଆରମ୍ଭ ହେଇଯାଇଛି।
0: ମୁଁ ଆଜି ସକାଳୁ
1: ବି ଆରମ୍ଭ ହେଇଯାଇଛି, ସାର ଲଗେଇବା,
0: ଆମ୍ବ ଟାକୁଆ ବାସ ବାସ
1: ଆମ୍ବ ଗଛ ପ୍ରଚୁର ଖୋଳିଛି, ସେ ଟାକୁଆଟା ସଂଗ୍ରହ କରିକି ଯୋଉଠି ଗଛ ଫଛ ନାହିଁ, ନଈ କରେ କରେ, ନାଳ କରେ କରେ
0: ପକଉଛି ଆଉ।

0: ସମ୍ପର୍କରେ
1: ଆମର ସବୁ ମାନେ କାର୍ଯ୍ୟକ୍ରମ ସବୁ ଆରମ୍ଭ ହେଇଗଲାଣି
0: ଆଜ୍ଞା
1: ଅଭ୍ୟାସ ପିଲାବେଳୁ ସକାଳୁ ବି ଆରମ୍ଭ
0: ହେଇଯାଇଛି
1: ମୁଁ ଆଜି ସକାଳୁ ବି ଆରମ୍ଭ ହେଇଯାଇଛି ଯୋଉ ସାରୁ ଲଗେଇବା
0: ଆମ୍ବ ଟାକୁଆ ବାସ୍ ବାସ୍
1: ଆମ୍ବ ଗଛ ପ୍ରଚୁର ଫଳିଛି ସେ ଟାକୁଆ ସଂଗ୍ରହ କରିକି ଯୋଉଠି ଗଛ ପଚ ନାହିଁ ନଈ କରେ କରେ ନାଳ କରେ କରେ
2: ପକଉଛି
1: ଆଉ ପିଲାମାନଙ୍କୁ ବି କହୁଛି ଏଇ କଥା କୁହ ଏ ଗଛ ହଉ ରାସ୍ତା କରେ ସବୁ ଗଛ ପୁରା ବହୁତ କଟା ହେଇଯାଇଛି
0: ଯାହା ହଉ ଆପଣ ସବୁବେଳେ ଚଳଚଞ୍ଚଳ ରହୁଛନ୍ତି ଗଛ ଲଗାଉଛନ୍ତି କୁହନ୍ତୁ ଭାଇ ଶୁଣିପାରୁଛୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣ କୋଉଠି ରାସ୍ତା କଡ଼ରେ ଅଛନ୍ତି କି ରାସ୍ତା କଡ଼ରେ କୋଉଠି ଅଛନ୍ତି କି ଗାଡି ସାଉଣ୍ଡ ହଉଛି ଅଧିକା ଠିକ ଅଛି ଆପଣ ଲଗାନ୍ତୁ ଗଛ ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ ଗଛ ଲଗାଇବା ପାଇଁ ବହୁତ ବହୁତ ଧନ୍ୟବାଦ ରହିଲି ଭାଇ ନମସ୍କାର
1: ଜୟ
0: ଜଗନ୍ନାଥ ଶୁଣିଥିଲେ ବନ୍ଧୁ ବିଜୟ ବାବୁ କହୁଥିଲେ ସେ ଅନେକ ଗୁଡ଼ିଏ ଗଛ ଲଗାନ୍ତି ଆଉ ଲଗାଉଛନ୍ତି ମଧ୍ୟ ଅନ୍ୟମାନଙ୍କୁ ପ୍ରେରଣା ମଧ୍ୟ ଦେଉଛନ୍ତି ଗଛ ଲଗାନ୍ତୁ ସବୁଜିମା ଭରି ଦିଅନ୍ତୁ ନିଜ ଚାରିପାଖକୁ ଏଇ ବର୍ଷା ଋତୁରେ ଏଇ ଯୋଉ ବର୍ଷା ଋତୁ ଆସିଛି ଏଇଥିରେ ନିଜେ ମଧ୍ୟ ଯୋଉଠି ବି ଅଛି ଆଖପାଖ ଫାଙ୍କା ଜାଗା ନିଶ୍ଚିନ୍ତ ସବୁ ପ୍ରକାର ଗଛ ଲଗାଇବାକୁ ଚେଷ୍ଟା କରନ୍ତୁ ପରବର୍ତ୍ତୀ କଲର କିଏ ଅଛନ୍ତି କୋଉଠୁ କହୁଛନ୍ତି ଦେଖିବା କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ହ୍ୟାଲୋ ରବି ସାର ନମସ୍କାର ମୁଁ ପ୍ରକାଶ ଚନ୍ଦ୍ର ସାହୁ କହୁଛି ଭୁବନେଶ୍ୱର ସାଲିଆ ସାହିରୁ
0: ପ୍ରକାଶ ଭାଇ କାର୍ଯ୍ୟକ୍ରମ ସ୍ୱାଗତ କରୁଛି
3: ଶୁଣିକି ବହୁତ ଭଲ ଲାଗୁଛି ସାର
0: ବହୁତ ବହୁତ ଧନ୍ୟବାଦ କଣ କହିବେ ଟପିକ ସମ୍ପର୍କରେ
3: ଟପିକ ସମୟରେ ମୋ ଘର ଦୁଆର ସାମ୍ନାରେ ଚଉଡ଼ା ଗଛ ଅଛି ଆଉ ଗୋଟେ କାଠ ଚମ୍ପା ଗଛ ଅଛି ଆଉ ଅଁଳା ଗଛ ଅଛି ଆଉ ଟଗର ଗଛ ଅଛି
0: ନୂଆ କଣ ଲଗେଇବେ ଏ ବର୍ଷ
3: ନା ସେଗୁଡାକ ହଉଛି ଆମ ମିଶ୍ର ସବୁ ଆମ ସେ ଠାକୁରଙ୍କ ପୂଜା ମୁଜା କରନ୍ତି ସିଏ ସବୁ ଲଗାନ୍ତି ଆମ ଦୁଆର ସାମ୍ନାରେ ସେ ତାଙ୍କ ଠାକୁର ପୂଜା କରନ୍ତି ଚଉଡ଼ା ମଉଡ଼ା ଧୁଆ ମୁଇ କରନ୍ତି ସିଏ ତାଙ୍କ ଯତ୍ନ ନିଅନ୍ତି ଗଛରେ ଆଉ ଗେଟ୍ ମୁହଁରେ ଆମର ଯୋଉ ଟଙ୍କା ଲମ୍ବା ଗଛ ସିଏ ହେଇଛି ଆଉ ମୋ ଦୋକାନ ଆଗରେ ସବୁ ସବୁ ଯୋଉ ପନିପରିବା ସବୁ ଡାଲାରେ ଥୁଆ ହେଇଛି ଦେଖିବାକୁ ବି ସୁନ୍ଦର ଲାଗେ ଝୁଡୁଙ୍ଗ କଲରା ବାଇଗଣ ଜହ୍ନି ବନ୍ଧାକୋବି ପୋଟଳ ମୁଁ ଭେରାଇଟି ଷ୍ଟୋର ଦୋକାନ ତ ପନିପରିବା ମୁଁ ବିକ୍ରି କରେ ଆଉ ମୋ ଦୋକାନ ପାଖରେ ସଜା ହେଇକି ରହିଲେ ବହୁତ ସୁନ୍ଦର ଲାଗେ କାରଣ ମୁଁ ଏକ ନମ୍ବରରୁ ବାଛି ବାଛିକି ଭଲ ପରିବା ଆଣେ ଭଲ ପରିବା ଲୋକ ନିଅନ୍ତି ଅଧିକା ପଇସା ଦିଅନ୍ତି କିଣା ନେଇକି ବିକା ଆଉ ଆଉ ରଜରେ ଗାଁକୁ ଯାଇଥିନି ଆଉ ମୋ ବଡ଼ ବାପା ପୁଅ ଭାଉଜ ଆଉ ସଜନା ଗଛ ପଣସ ଗଛ ପିଜୁଳି ଗଛ ଆମ ବାଡିରେ ସବୁ ଲଗେଇଛି ତାପରେ ଖଡା ଗଛ ଲଗେଇଛି ଆମେ ଆସିଲା ବେଳକୁ ଖଡା ଦିଟା କାଟିକି ଦେଲା
0: ବହୁତ ବଢିଆ କଥା
3: ତାପରେ କୁନ୍ଦିରି ଗଛ ଲଗେଇଛନ୍ତି ଜହ୍ନି ଗଛ ଲଗେଇଛନ୍ତି
0: ଠିକ କଥା ନୂଆ ସିଜନରେ କିଛି ଫଳ ଗଛ ଛାଇ ଦେଉଥିବା ଗଛ ବା ଦୀର୍ଘ ଦିନ ରହୁଥିବା ଗଛ କିଛି ଲଗାନ୍ତୁ ରହିଲି ଭାଇ
3: ଏଠି ଆମର ସୁବିଧା ନାହିଁ ଆମର ଘର ଉପରେ
0: ଯୋଉଠି ବି ସୁବିଧା ଅଛି ଯୋଉଠି ବି ସୁବିଧା ଅଛି
3: କଦମ ଗଛ ଅଛି ସାଇଡରେ ମୋ ଘରଟା ପୁରା ଛାଇ ହୁଏ
0: ବହୁତ ବଢିଆ କଥା ଆଜି ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
3: ହଁ ସାର ନମସ୍କାର ସାର
0: ନମସ୍କାର ରହିଲି ଆଜ୍ଞା
3: ଆଜ୍ଞା
0: ତ ଶୁଣୁଥିଲେ ବନ୍ଧୁ ପ୍ରକାଶ ଭାଇ କହୁଥିଲେ ଗଛ ଲଗେଇବାକୁ ସବୁବେଳେ ଚେଷ୍ଟା କରିବା ଦରକାର ନିଜ ଚାରିପାଖରେ ଗଛ ଛାଇ ଦେଇଥାଏ ଗଛ ଫଳ ଦେଇଥାଏ ଗଛ ଆବଶ୍ୟକ ଅନୁସାରେ ଆମର ଖାଦ୍ୟ ଅଭାବକୁ ମଧ୍ୟ ଦୂର କରିଥାଏ ସଜନା ଗଛ ଲଗାନ୍ତୁ ବା ଅମୃତଭଣ୍ଡା ଗଛ ଲଗାନ୍ତୁ ଯାହା ବି ଗଛ ଆପଣଙ୍କର ସୁବିଧା ଅନୁସାରେ ଗଛ ନିଶ୍ଚିନ୍ତ ଲଗାନ୍ତୁ ପରବର୍ତ୍ତୀ କଲର ଦେଖିବା କିଏ କହୁଛନ୍ତି କୋଉଠୁ କହୁଛନ୍ତି କିଏ କହୁଛନ୍ତି
4: ହ୍ୟାଲୋ
0: ଆଜ୍ଞା କୁହନ୍ତୁ
4: ମୋ ନାଁ ଅନିତା ରାଉତ
0: କୋଉଠୁ କହୁଛନ୍ତି ଅନିତା ରାଉତ ଆମ ସହିତ ସଂଯୋଗ ହଉଥିଲେ ଅଚାନକ ଫୋନ କଲ୍ଟି କଟିଗଲା ସେ ତାଙ୍କର କଥା ଆଉ ସମ୍ପୂର୍ଣ୍ଣ କରିପାରିଲେନି ଆମେ ଜାଣିପାରିଲେନି ତାଙ୍କର ଯୋଜନା କଣ ରହିଛି ଏଥର ସବୁଜୀବ କରିବାକୁ ତେବେ ଠିକ ଅଛି ଆପଣ କଲ୍ ନ ଲାଗିଲେ ମଧ୍ୟ ଆପଣ କିଛି ନ କହିଲେ ମଧ୍ୟ ଆମେ ବି କହୁଛୁ ନିଶ୍ଚିନ୍ତ ଏ ବର୍ଷ କିଛି ଗଛ ଲଗାନ୍ତୁ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି ଏ ଲାଇନ୍ ଟି ବି କଟିଗଲା ତଥାପି ଜାଣି ହେଲାନି ତ ବନ୍ଧୁ ନିଶ୍ଚିତ ଭାବେ ଗଛ ଲଗାନ୍ତୁ, ଗଛ ଆମକୁ ବହୁତ ଉପକାରୀ ଦେବ, ଗଛ ବିନା

ସଂସାରରେ କିଛି ବି ନୁହେଁ, ଅଚାର ଗଛ ନଥିଲେ ଏ ସଂସାର ଗୋଟେ ଶୂନ୍ୟ ମରୁଭୂମିରେ ପରିଣତ ହୋଇଯିବ। ତେଣୁ ଗଛ ଲଗାନ୍ତୁ, ଗଛର ଉପକାରୀ ଗୁଣକୁ ଅନ୍ୟକୁ ଜଣାନ୍ତୁ ଓ ନିଜେ ତାର ଉପକାରୀ ଗୁଣକୁ ଉପଭୋଗ କରନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସମୟ ଖୁବ୍ କମ୍, ଦେଖିବା ତାରି ମଧ୍ୟରେ ଆମେ କାହାଙ୍କ ସହିତ ସଂଯୋଗ ହୋଇପାରୁଛୁ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ହ୍ୟାଲୋ, ତଥାପି ଠିକ୍ ଅଛି, ଆମେ ସଂଯୋଗ କରିପାରୁନୁ, ପରବର୍ତ୍ତୀ କଲରକୁ ଅପେକ୍ଷା କରିବା।

0: ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କୋଉଠୁ କହୁଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଜ୍ଞା କୁହନ୍ତୁ।
1: ହ୍ୟାଲୋ ଭାଇ ନମସ୍କାର।
0: ନମସ୍କାର, ଆପଣଙ୍କର ଇକୋ ହଉଛି, ରେଡିଓଟା ବନ୍ଦ କରିଦିଅନ୍ତୁ। ଆଜ୍ଞା କୁହନ୍ତୁ। ଚଉପଡ଼ାରୁ?
1: ଆଜ୍ଞା।
0: ସେଟା କୋଉଠି ଚଉପଡ଼ାଟା?
1: ଚଉପଡ଼ା ହଉଛି ଝାରପଡ଼ା ଗୋବିନ୍ଦପୁର।
0: ଝାରପଡ଼ା ଗୋବିନ୍ଦପୁର ନିଆଳି ଆମର କଣ୍ଟାପଡ଼ା।
1: ହଁ କଣ୍ଟାପଡ଼ା।
0: ଆପଣଙ୍କୁ ବହୁତ କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ ସମ୍ପର୍କରେ କୁହନ୍ତୁ।
1: ହ୍ୟାଲୋ
0: କୁହନ୍ତୁ। ଆଜ୍ଞା ସମୟ କମ ଅଛି, ଶୀଘ୍ର ଶୀଘ୍ର ଟିକେ କୁହନ୍ତୁ। ଆଜ୍ଞା
1: ଟପିକ ହେଲେ ଏଇ ଗଛ ପଛ ଲଗେଇବା ଟପିକ ଅଛି।
0: ଆଜ୍ଞା।
1: ଆଉ ଏଇ ଗଛ ପଛ ନେଇକି ତ ସବୁ ସମସ୍ତେ ଗଛ ପଛ ହାଣି ଦଉଛନ୍ତି, ସେଇଥିପାଇଁ କି ମନ ଟିକେ ଦୁଃଖ ହଉଛି। ସମସ୍ତଙ୍କୁ କୁହାଯାଉଛି ଆଉ ଗଛ ପଛ ସଫା ସୁତୁରା କରି ଗଛ ପଛ ଲଗାନ୍ତୁ। ଆଉ କିଛି ସମସ୍ୟା,
0: ଆପଣ କିଛି ନୂଆ ଗଛ ଲଗେଇବା ପାଇଁ ଯୋଜନା କରିଛନ୍ତି ଏ ବର୍ଷ?
1: ଆମର ମୁଁ ପିଜୁଳି ଗଛ ଲଗେଇଛି, ଆଉ ଆମ୍ବ ଗଛ ବି ଲଗେଇଛି, ଆଉ ପଣସ ଗଛ ଲଗେଇଛି। ସେ ହେଇଗଲାଣି ଠିକ ପାଞ୍ଚ ଛଅ ପୁଣି ଲେଖା
0: ଫଳିଲାଣି।
1: ଆଚ୍ଛା
0: ଆଚ୍ଛା, ପିଜୁଳି ଗଛ ଶୀଘ୍ର ଫଳିବ, ଅନ୍ୟ ଗୁଡା ଟିକେ ଡେରି ହବ। ଆଉ ଏ ବର୍ଷ ନୂଆ କଣ ଗଛ ଲଗେଇବେ?
1: ଏ ବର୍ଷ ଲଗେଇଛି ଏଇ ଯୋଉ ଆମର ତ ନଡ଼ିଆ ଗଛ ଲଗେଇବନି, ଗୁଆ ଗଛ ଯାହା ଦି ଚାରିଟା।
0: ଆଚ୍ଛା ଆଚ୍ଛା,
1: ମାନେ ଅଳ୍ପ ଜାଗା ଅଛି ନା,
0: ଗୁଆ ଗଛ କିଛି ଲଗେଇଲେ ବି ଅନ୍ୟ କିଛି ଫସଲ କରିବାକୁ ମଧ୍ୟ ଜାଗା ମିଳିବ। ଯାହା ହଉ, ଆପଣଙ୍କର ଆଜି ଭାଗ୍ୟରେ ଥିଲା, ଲାଗିଗଲା ଆମ ସହିତ ଯୋଡ଼ି ହେଇଥିବାରୁ ବହୁତ ବହୁତ ଧନ୍ୟବାଦ। ନିଶ୍ଚିନ୍ତ ଏ ବର୍ଷ ଗଛ ଲଗାନ୍ତୁ।
1: ହେଲା,
0: ରଖୁଛି ଆଜ୍ଞା, ନମସ୍କାର।
1: ନମସ୍କାର।
0: ତ ବନ୍ଧୁ, ଶୁଣୁଥିଲେ ମୋହିନୀ ବେହେରା ଚଉପଡ଼ା କଣ୍ଟାପଡ଼ା ଗୋବିନ୍ଦପୁର କହୁଥିଲେ। ପ୍ରକୃତରେ ସେ ଗଛ ଲଗାନ୍ତି ଆଉ ଲଗାଉଛନ୍ତି ମଧ୍ୟ। ଆପଣମାନେ ମଧ୍ୟ ଗଛ ଲଗାନ୍ତୁ, ସବୁଜିମାରେ ଭରି ଦିଅନ୍ତୁ ନିଜ ପରିବେଶକୁ। ପରବର୍ତ୍ତୀ କଲର, ସମୟ ସରି ଆସୁଛି, ଆଉ ମାତ୍ର ଛଅ ମିନିଟ ରହିଲା, ଦେଖି କିଏ ଅଛନ୍ତି ପରବର୍ତ୍ତୀ କଲର। କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଆଜ୍ଞା କୁହନ୍ତୁ।

0: ନମସ୍କାର
1: ନମସ୍କାର
0: ଆଜ୍ଞା ଆପଣ ଭଲ ଅଛନ୍ତି?
1: ଭଲ ଅଛି, ଆପଣ କୁହନ୍ତୁ, ପରିଚୟ ଦିଅନ୍ତୁ।
0: ମୁଁ ତୋଟାପଡ଼ାର ସୀମାରାଣୀ ସାହୁ କହୁଥିଲି।
1: ସୀମାରାଣୀ ସାହୁ ତୋଟାପଡ଼ା?
0: ଆଠଗଡ଼
1: ତୋଟାପଡ଼ା। କଣ କହିବେ ଟପିକ ସମ୍ପର୍କ କୁହନ୍ତୁ, ଆମର କମ ସମୟ କମ ଅଛି, ଶୀଘ୍ର ଶୀଘ୍ର କୁହନ୍ତୁ। ଆଜ୍ଞା,
0: ଗଛ ମୁଁ ଜୀବନରେ ଥରେ ଆମ ଘରେ କେହି କଦଳୀ ଗଛ ଲଗାଉ ନଥିଲେ।
1: ଆଜ୍ଞା,
0: କଦଳୀ ଗଛ ସମସ୍ତଙ୍କ ଦେହ ଖରାପ ହଉଥିଲା, ମୁଁ ସେ ଗଛ ଲଗେଇଲି, ସେ ବହୁତ ବିସ୍ତାର ବଡ କଦଳୀ ଗଛ ହେଇ ବହୁତ ଫଳ ଦେଲାଣି, ବହୁତ କଦଳୀ ଲୋକ ଆମ ଘରେ ଖାଇଲେଣି।
1: ସେ ଗୋଟେ ବିଶ୍ୱାସ ଗୋଟେ ରହିଯାଇଛି କୋଉ ପିଢ଼ିରୁ, ଯେ ଗଛ ଲଗେଇଲେ ଅସୁବିଧା, ଗଛ କେବେ ଅସୁବିଧା କରେନି, ଗଛ ସବୁବେଳେ ଉପକାର ଦେଇଥାଏ, ତା ଗୁଣ ଉପକାରୀ ଗୁଣ ଗଛ ଅଛି।
0: କଦଳୀ ଆମେ ବି ଖାଇଲୁଣି, ବହୁତ କାନ୍ଦିନି, କଦଳୀ କାନ୍ଦି ପଇଲାଣି, ପୂଜା ପର୍ବ ସବୁଥିରେ ବି ଇଏ ହଉଛି କଦଳୀ ଗଛରୁ।
1: ଏ ବର୍ଷ ବି ଆଉ କିଛି ନୂଆ ଗଛ ଲଗାନ୍ତୁ।
0: ଆଜ୍ଞା,
1: ସମସ୍ତଙ୍କ ଯୋଉ ରହିଛି ବିଶ୍ୱାସ ଗଛ ଲଗେଇଲେ ଅସୁବିଧା, ସେ ବିଶ୍ୱାସଟାକୁ ଅନ୍ଧବିଶ୍ୱାସଟାକୁ ଦୂର କରିଦିଅନ୍ତୁ ନା, କଣ କହୁଛନ୍ତି? ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର। ତ ବନ୍ଧୁ, ଶୁଣିଲେ ତ, ଗୋଟେ ଗଛ ଲଗେଇଲେ ଗୋଟେ ଅବିଶ୍ୱାସ ଅନ୍ଧବିଶ୍ୱାସ ଆମର ରହିଥିଲା, ଯେ ଗଛ ଲଗେଇଲେ ଅସୁବିଧା, ଗଛ କେବେ ଅସୁବିଧା ହୁଏନି, ଗଛ ସବୁବେଳେ ସୁବିଧା ଦେଇଥାଏ, ଗଛ ସବୁବେଳେ ଉପକାରୀ ଦେଇଥାଏ। ଦେଖିବା, ସମୟ ସରିଆସୁଛି, ଆଉ କିଏ ଅଛନ୍ତି ଆମର ଶେଷ ଆଡ଼କୁ? କଲର୍ କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ନାଇଁ, କଟିଯାଇଛି, ଆମେ କଥା ହେଇପାରୁନି, ପରବର୍ତ୍ତୀ କଲର୍ଙ୍କ ସହିତ ଯୋଗାଯୋଗ ହେଇପାରିନି। ବନ୍ଧୁ, ଗଛ ସବୁବେଳେ ଉପକାରୀ ଗୁଣରେ ତାର ସମସ୍ତଙ୍କୁ ମୋହିତ କରିଥାଏ, ତାର ଉପକାରୀ ଗୁଣରେ ସମସ୍ତଙ୍କୁ ଆମୋଦିତ କରିଥାଏ, ସମସ୍ତଙ୍କୁ ସୁବିଧା ସୁଯୋଗ ଦେଇଥାଏ, ଏ ବିଶ୍ୱକୁ ସ୍ୱଚ୍ଛ ବାୟୁ ଦେଇଥାଏ, ଶୀତଳ ବାୟୁ ଦେଇଥାଏ, ଜଳ ଦେଇଥାଏ, ଅମ୍ଳଜାନ ଦେଇଥାଏ, ଫଳ ଦେଇଥାଏ, ପୁଷ୍ପ ଦେଇଥାଏ, ସବୁ କିଛି ଦାନ କରିଥାଏ ଗଛ। ଆଉ ସେଇ ଗଛର ଆମର କର୍ତ୍ତବ୍ୟ ରହିଲା ଖାଲି ଟିକେ ସମୟ ପାଇଲେ ତାକୁ ଟିକେ ସୁରକ୍ଷା ଦେବା, ନା କ'ଣ କହୁଛନ୍ତି? ପରବର୍ତ୍ତୀ କଲର୍ ଦେଖିବା କିଏ ଅଛନ୍ତି, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଜୟଦେବ ଭାଇ ନମସ୍କାର।
1: ନମସ୍କାର ଭାଇ, କୁହନ୍ତୁ।
2: ବାବନ ଚନ୍ଦ୍ର ପାଲ, କିଶୋରନଗର କଟକରୁ।
1: ବାବନ ଭାଇ, କାର୍ଯ୍ୟକ୍ରମ ସ୍ୱାଗତ କରୁଛି, କଣ କହିବେ ଟପିକ? ମାତ୍ର ଦୁଇ ମିନିଟ ରହିଲା, ଶୀଘ୍ର କହିଦିଅନ୍ତୁ।
2: ମୁଁ ତ ଗଛ ଲଗାଇବା ବହୁତ ଭଲ ପାଏ।
1: ଆଜ୍ଞା,
2: ଆମ ବାରିରେ ଯୋଉ ଗଛ ଲଗୁ ସେଇ ଗଛ କଥା ଆପଣଙ୍କୁ ମୁଁ କହୁଛି। କଦଳୀ ଲଗେଇଛି, ଗୁଆ ଲଗେଇଛି, ପିଜୁଳି ଲଗେଇଛି, କାଗିଜି ଲଗେଇଛି, ଆଉ ତାପରେ ଆମର ଆମ୍ବ ଲଗେଇଛି, ପ୍ରତ୍ୟେକ ଗଛରେ ଫଳ ବି ଫଳିଲାଣି ଏବେ।
1: ନୂଆ ଏବର୍ଷ କଣ ଲଗେଇବାକୁ ଯୋଜନା କରିଛନ୍ତି?
2: ଏବର୍ଷ ନୂଆ ଏବର୍ଷ ନଡ଼ିଆ ଗଛ ଲଗେଇବୁ, ନଡ଼ିଆ ଗଛ ବାରିରେ ଥିଲା, ବାତ୍ୟା ପୂର୍ବରୁ ସବୁ ନଷ୍ଟ ହେଇଯାଇଥିଲା, ଏବେ ନଡ଼ିଆ ଗଛ ଲଗେଇବାର ବ୍ୟବସ୍ଥା କରୁଛି ଏ ବର୍ଷ ଆମ ବାରିରେ।
1: ଆଚ୍ଛା, କିଛି ନଡ଼ିଆ ଗଛ ଲଗାନ୍ତୁ ନା କଣ? ଆଉ କିଛି
2: ନଡ଼ିଆ ଗଛ ମାନେ ଆମର ହାଇବ୍ରିଡ୍ ଗଛ ଲଗେଇ, ଯେମିତି ଛୋଟ ଗଛ
1: ଶୀଘ୍ର ଯେମିତି ଫଳିବ।
2: ଆଜ୍ଞା,
1: ଏମିତି ତ ଲଗେଇଲେ ବହୁତ ଡେରି ହେଇଯିବ, ତ ଆଉ କଣ ଗଛ ମାନେ ଜଲ୍ଦି ଫଳିଲା ବେଳକୁ କଣ ଗଛ ଲଗାଇବାକୁ? ଆଉ
2: ଗୋଟେ ଗଛ କହୁଛି ଆପଣଙ୍କୁ, ଲଙ୍କା ଗଛ ମନକୁ ଉଠୁଥିଲା, ତାର ମୁଁ ଯତ୍ନ ନେଲି, ଆପଣ ଦେଖିଲେ ସେ ଲଙ୍କା ମାନେ ସେ ଗଛ ପୁରା ଫୁଲ ଆଉ ଫଳରେ ପୁରା ବୋଝେଇ ହେଇଯାଇଛି ପୁରା ସେ ଗଛର, ମୁଁ ଯତ୍ନ ଟିକେ ନେଲି ସେ ଗଛରେ ବୋଝେଇ ବର୍ତ୍ତମାନ। ପିଜୁଳି ବି ବର୍ତ୍ତମାନ ତିନିଟା ଗଛ ଆମ ଗଛ, ତିନିଟା ଗଛରେ ପିଜୁଳି ବୋଝେଇ ବର୍ତ୍ତମାନ, କାଗିଜି ଆମ ବାରିରେ ଆମର କାଗିଜି ହଉଛି, କାଗିଜି କିଣିବାର ନାହିଁ। ମୁଁ ଗଛ ଲଗାଇବା ବହୁତ ଭଲ ପାଏ, ଏ ବର୍ଷ ବାରି ସାରା ଘାସ ଯୋଉ ଭର୍ତ୍ତି ହେଲା, ଘାସ ସବୁ ଗଛ ମୂଳ ସବୁ ଘାସ ଉପାଡିକିରି ପୁରା ସକାଳୁ ଉଠିଲା ମାନେ ବାରିରେ ମୁଁ 2 ଘଣ୍ଟା କମେଇ ଦେବି। ଆଉ ଗୋଟେ କଦଳୀ କାନ୍ଦି ଏମିତି ହେଇଥିଲା, ଆପଣ ହାଟକୁ ମୁଁ ନେଇଥିଲି, ସେ କଦଳୀ କାନ୍ଦା 800 ଟଙ୍କା ବିକ୍ରି ହେଲା, ଆଉ ବନ୍ତଳ କଦଳୀ ସେ କଦଳୀ ଦେଖିଲା ଭଳି କଦଳୀ ହେଇଥିଲା, କିନ୍ତୁ ସାର ଫାର କିଛି ମୁଁ ଦେଇନଥିଲି।
1: ଗଛକୁ ଯତ୍ନ ହେଲେ ସେ କେବେ ହେଲେ ଆମ ଉପକାର କରିବାକୁ କେବେ ବି ଅବହେଳା କରିବନି, ସେ ନିଶ୍ଚିନ୍ତ ତା ଉପକାର ଗୁଣ ଆମକୁ ଦେବ।
2: ଆଜ୍ଞା ଆଜ୍ଞା, ମୁଁ ଗଛର ବହୁତ ଯତ୍ନ ନିଏ, ଖରାଦିନେ ମୁଁ ଟ୍ୟାପରୁ ପାଣି ଦିଏ, ସପ୍ତାହକୁ ଥରେ ପାଣି ଦେବି ମୁଁ ପ୍ରତ୍ୟେକ ଗଛରେ। ଆଉ ଫୁଲ ଗଛ ପ୍ରତ୍ୟେକ, ମନ୍ଦାର ଗଛ ଲଗେଇଛି, ଟଗର ଗଛ ଲଗେଇଛି, କନିଆରି ଲଗେଇଛି, କନିଆର 3 ଭେରାଇଟି କନିଆରି ଅଛି, ମନ୍ଦାର 4 ପ୍ରକାର କନିଆରି ଅଛି, ଟଗର ତରାଟା 3 ପ୍ରକାରର ଅଛି, ପ୍ରତ୍ୟେକ ଫୁଲ ଗଛ ଆଉ ଅପରାଜିତା ସବୁ ଗଛ ଆମ ବାରିରେ ମୁଁ ଲଗେଇଛି। ଫୁଲ ତୋଳିବା ପାଇଁ ମୁଁ କହୁଛି ଯିବିନି, ଆମ ନିଜ ବାରିରେ ମୁଁ ସକାଳୁ ଆମ ନିଜ ବାରିରୁ, ଅନ୍ୟମାନେ ଆମ ବାରିରୁ ଫୁଲ ନିଅନ୍ତି।
1: ଯାହା ହଉ ବାବନ ଭାଇ, ଆମ ସହିତ ଯୋଡି ହେଲେ, ସମୟ ସରିଗଲାଣି, ଆମ ସହିତ ଯୋଡି ହେଲେ, ନିଜର ସୁନ୍ଦର, ଆଜ୍ଞା ସୁନ୍ଦର ମତ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
2: ଆପଣଙ୍କୁ ବହୁତ ଧନ୍ୟବାଦ, ଆପଣଙ୍କୁ କାର୍ଯ୍ୟକ୍ରମ ବହୁତ ସୁନ୍ଦର ହଉଛି
1: ଭାଇ, ରହିଲେ ଧନ୍ୟବାଦ ଭାଇ, ନମସ୍କାର। ତ ବନ୍ଧୁ, ଶୁଣୁଥିଲେ ବାବନ ଭାଇ କହୁଥିଲେ ପ୍ରକୃତିରେ ଗଛ ଲଗେଇବା ପାଇଁ କୌଣସି ସମୟକୁ ଆବଶ୍ୟକ ପଡ଼େ ନା, ଇଚ୍ଛା କଲେ ସବୁକିଛି ସମ୍ଭବ, ନିଜ ବାରିଘରେ ଗଛ ଲଗାନ୍ତୁ, ସବୁ ଜିମାରେ ଭରି ଦିଅନ୍ତୁ। ଆଜି ଆମ ସହିତ ଯେଉଁମାନେ ଯୋଡ଼ି ହେଲେ, ନିଜର ମତ ସେୟାର କଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତ ଯେଉଁମାନେ ଚେଷ୍ଟା କରି ମଧ୍ୟ ଆମ ସହିତ ସଂଯୋଗ ହୋଇପାରିନଥିଲେ ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତୁ, ସୁନ୍ଦର ମତ ଦିଅନ୍ତୁ, କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରନ୍ତୁ, ଓ ପୃଥିବୀକୁ ସବୁ ଜିମାରେ ଭରି ଦିଅନ୍ତୁ।

କାର୍ଯ୍ୟକ୍ରମ ଆରମ୍ଭ କରିବା। ଆମ ପାଖରେ ପହଞ୍ଚି ଯାଇଛି ଅନେକ ଗୁଡ଼ିଏ ମେସେଜ ପହଞ୍ଚି ଗଲାଣି। ସକାଳ 6ଟାର ମେସେଜ ତ ଆରମ୍ଭ କରିଦେଇଛନ୍ତି ଆମ ଭାଇମାନେ। ତ ବନ୍ଧୁ, କାର୍ଯ୍ୟକ୍ରମ ଶୁଣିବା ସମୟରେ ମେସେଜ ଦେଲେ ଆମେ ନିଶ୍ଚିତ ଭାବେ ଆପଣଙ୍କ ପାଖରେ ସବୁ ଗୀତ ପ୍ଲେ କରିବାକୁ ଚେଷ୍ଟା କରିବୁ। ବହୁତ ମେସେଜ ମୋ ପାଖରେ ଅଛି, ତଥାପି ମୁଁ ପହଞ୍ଚିବାକୁ ଚେଷ୍ଟା କରୁଛି। ଆପଣ ସମସ୍ତଙ୍କର ଗୀତ ତ ପହଞ୍ଚି ହେବନି, ତ କିଛି ଗୀତ ଆମେ ଆପଣମାନଙ୍କ ପାଖରେ ପହଞ୍ଚାଇବୁ ଆଉ ସମସ୍ତଙ୍କ କାର୍ଯ୍ୟକ୍ରମରେ ସ୍ଥାନ ଦେବାକୁ ଚେଷ୍ଟା କରୁଛୁ। କାର୍ଯ୍ୟକ୍ରମ ଆରମ୍ଭରେ ମୋର ପ୍ରଥମ ମେସେଜଟି ଆସିଛି ସମୀର ପଣ୍ଡା, ସଙ୍ଗୀତା ପଣ୍ଡା ତେଲେଙ୍ଗାପେଠ କଟକରୁ ଦେଇଛନ୍ତି ମେସେଜଟି, ଶୁଣିବାକୁ ଚାହିଁଛନ୍ତି। ଗୋଟେ ସୁନ୍ଦର ଗୀତଟିଏ ଶୁଣେଇ ଦେଉଛୁ ଆପଣଙ୍କୁ, ଏଇ ଗୀତଟିକୁ।

ସ୍ମୃତି ତ ସତରେ ରୂପାଜନ, ସେଇ ରୂପାଜନର କଥା କହିଲା ଭଳି ଆମ ପାଖରେ ପହଞ୍ଚି ସାରିଲାଣି। ଆହୁରି କେତେ ମେସେଜ ଆସି ପହଞ୍ଚି ଯାଇଛି ଆପଣମାନଙ୍କର, ଘନ ଘନ ମେସେଜ, ବହୁତ ଗୁଡ଼ିଏ ମେସେଜ ପଠାଇଛନ୍ତି ଆପଣ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜଟି ଆସିଛି, ଦେଇଛନ୍ତି ଉର୍ମିଳା ବେହେରା, ନିର୍ମଳା ଉର୍ମିଳା ବେହେରା, ପ୍ରଶାନ୍ତ କୁମାର ବେହେରା, ଲିପୁ ଲୁଟୁ ନାତି ଗୁଗୁଲା, ସୁଧୁ ଷଡ଼ଙ୍ଗୀ, ସୁଧୁ ଷଡ଼ଙ୍ଗୀ ଖୋର୍ଦ୍ଧାରୁ ଦେଇଛନ୍ତି। ନମସ୍କାର ଜୟଦେବ ଭାଇ, ଆଜିର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଥିଲା, ଫୋନ୍ ଇନ୍ କାର୍ଯ୍ୟକ୍ରମ କର୍ମ ବି କାର୍ଯ୍ୟକ୍ରମ ବହୁତ ଭଲ ଲାଗିଲା। ଆଜି ଗୋଟେ ଗୀତ ଶୁଣିଦେବେ, ନିଶ୍ଚିନ୍ତ ଶୁଣିଦେଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି। ତ ଏଇ ଗୀତଟି ମଧ୍ୟ ଶୁଣିବା ପାଇଁ ଆମକୁ ଆହୁରି ଅନେକ ମେସେଜ ଆସିଛି, ଯେମିତି ପ୍ରେମାନନ୍ଦ ମହାପାତ୍ର ଦୁର୍ଗାପୁର ବାଙ୍କି କଟକରୁ ଦେଇଛନ୍ତି, ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ ଦେଇଛନ୍ତି, ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତି କୁଟୀର ବାବା ତିଳକ ନଗର ସେକ୍ଟର 12 CDA କଟକରୁ ମଧ୍ୟ ଦେଇଛନ୍ତି, ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ମଧ୍ୟ ଦେଇଛନ୍ତି, ଲିଜାରାଣୀ କଲ୍ୟାଣୀ ରଶ୍ମି ସୁରେଖା ମାମି ଲତା ଖଟୁଆ ମଙ୍ଗଳ ବଜାର ଜେମାଦେଇପୁର ନୂଆପାଟଣା ତିଗିରିଆ କଟକରୁ ପଠାଇଛନ୍ତି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ସୁନୀଲ କାନ୍ତ ମହାନ୍ତି ସିଲୁ ଆକୃତି ଦେଓକାଲି ଶଙ୍ଖତ୍ରାସ କଟକରୁ ଆହୁରି ମଧ୍ୟ ଗୀତ ଶୁଣିବାକୁ ଚାହିଁଛନ୍ତି ବାସନ୍ତୀ ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ସ୍ୱରାଜ କଲୋନୀ ମଦନ ମୋହନ ନଗର ପଟିଆରୁ ପ୍ରେମଜୀ ଭାଇ ଭାରତୀୟ ସିଡିଏ ସେକ୍ଟର 7 ମର୍କତାନଗର କଟକରୁ ଶାନ୍ତି ଅଶାନ୍ତି ଚନ୍ଦ୍ରକାନ୍ତି କୁଆଁରପାଳ ମାଣିଆବନ୍ଧ କଟକରୁ ଶୁଣିଦେଉଛୁ ଆପଣ ସମସ୍ତଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟିଏ।

0: ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଉର୍ମିଳା ନିର୍ମଳା ପ୍ରତ୍ୟୁଷ ପ୍ରଭାକର ସେକ୍ଟର 11 ସିଟିଏ କଟକରୁ। ଜୟଦେବ ଭାଇ ନମସ୍କାର, ସବୁ ଷ୍ଟାଫ ମାନଙ୍କୁ ନମସ୍କାର, ସବୁ ଶ୍ରୋତାମାନଙ୍କୁ ଗୁଡ୍ ମର୍ଣ୍ଣିଂ। ଦୁଇ ଦିନ ହେଲା କଣ୍ଟିନ୍ୟୁ ମର୍ଣ୍ଣିଂ ଶୋରେ ଆପଣ ଉପସ୍ଥାପନା କରୁଛନ୍ତି, ଆଉ ଆଜିର ସମସ୍ତ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆପଣଙ୍କୁ ଧନ୍ୟବାଦ। ଆମ ରିକ୍ୱେଷ୍ଟ ସଙ୍ଗ୍ଟି ପହଞ୍ଚାଇଦେବେ, ନିଶ୍ଚିନ୍ତ ଭାବେ ପହଞ୍ଚାଇଦେବେ ଆପଣଙ୍କ ନିକଟରେ। ଆଉ ସେହି ଗୀତଟି ଶୁଣିବା ପାଇଁ ମଧ୍ୟ ମେସେଜ୍ କରିଛନ୍ତି ମାମା ମିଶ୍ର ଭୁବନେଶ୍ୱରରୁ। ଆହୁରି ଗୋଟେ ମଧ୍ୟ ଆସିଛି ମେସେଜ୍ ସାବିତ୍ରୀ ରାଉଳ ସୁଧ ଷଡ଼ଙ୍ଗୀରୁ ଦେଇଛନ୍ତି। ଝାଡ଼ଖଣ୍ଡରୁ ମଧ୍ୟ ଆସିଛି ମେସେଜ୍ଟି, ଝାଡ଼ଖଣ୍ଡ ଜାମସେଦପୁର ସୁପାଇସ ଗାଁରୁ। ଦେବେନ୍ଦ୍ର ତନ୍ତି, ରାକେଶ ତନ୍ତି, ପ୍ରକାଶ, ନିଶା କୁମାରୀ, ରେଶ୍ମା କୁମାରୀ, ଦୀପାଳୀ କୁମାରୀ ଏବଂ ଦେବେନ୍। ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ ମଧ୍ୟ ସେ ମେସେଜ୍ ଆସିଛି। ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତୋଲ ଆଠଗଡ଼ରୁ ମଧ୍ୟ ମେସେଜ୍ ଆସିଛି। ତ ପହଞ୍ଚାଇ ଦେଉଛୁ ଆପଣ ସମସ୍ତଙ୍କ ପାଖରେ ଆପଣଙ୍କ ପସନ୍ଦର ଏହି ଗୀତଟି।
1: ସା ରେ ଗା ମା, ତୁମ୍ଭେ ଗାଓ।

0: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ସମୀର ସସ୍ମିତା ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ, ଆହୁରି ମଧ୍ୟ ରମେଶ ଚନ୍ଦ୍ର ସାହୁ ଓକମା ଭାପୁର ଢେଙ୍କାନାଳରୁ, ପ୍ରଭାତ ବଳିଆର ସିଂ ଚନ୍ଦନ ଟୁନା ବାଙ୍କି କଲେଜ ବାଙ୍କି କଟକରୁ, ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।
1: तुम भी गाओ।

ଶୁଣୁଛନ୍ତି ଆପଣମାନେ ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଦିଲ୍ ସେ ଦିଲ୍ ତ କାର୍ଯ୍ୟକ୍ରମ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆପଣଙ୍କ ପସନ୍ଦର ଗୀତର ସଫର ଚାଲିଛି ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ପ୍ରମୋଦ କୁମାର ସାହୁ ଢିଅ ସାହି କାଦୁଆପଡ଼ା ଜଗତସିଂହପୁରରୁ ଆହୁରି ମଧ୍ୟ ବିଜୟ କୁମାର ଦାସ ସସ୍ମିତା ଦାସ ମାମୁନି ପୂଜା ସୌରୀ ମାସିଂପୁର ବହୁଗ୍ରାମ ସାଲେପୁର କଟକରୁ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ନିକଟରେ ପହଞ୍ଚୁଛୁ ବାବନ ଚନ୍ଦ୍ର ପାଲ ମମତା ପାଲ କିଶୋରନଗର କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଜିତେନ୍ଦ୍ର ନିଆଳି ମାଧବ କଟକରୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଏହି ଗୀତଟି ପହଞ୍ଚେଇ ଦେଉଛୁ ଆପଣଙ୍କ ନିକଟରେ ଆପଣଙ୍କ ପସନ୍ଦର ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ପାଇଁ ଚାହିଁଛନ୍ତି ହାଲୋ ଭାଇ ସିଆନ ଆଠଗଡ଼ କଟକରୁ। ଆହୁରି ମଧ୍ୟ ମେସେଜ ପରେ ମେସେଜ ମୋ ପାଖରେ ପହଞ୍ଚିଛି। ଦେଇଛନ୍ତି ଚୈତନ୍ୟ ଚାନ୍ଦ, ପ୍ରଫୁଲ୍ଲ ପ୍ରଧାନ କୁଆଁରପାଳ ମାଣିଆବନ୍ଧ କଟକରୁ, ନାରାୟଣ ଚନ୍ଦ୍ର ପ୍ରଧାନ ବି ବ୍ରହ୍ମପୁର ବୁଗୁଡ଼ା ଗଞ୍ଜାମରୁ, ରାଜେନ୍ଦ୍ର ନନା ନୂଆଗାଁ କଟକରୁ, ହିତେନ୍ଦ୍ର ଦାସ ଆସାମରୁ। ତ ପହଞ୍ଚେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟିଏ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବା ପାଇଁ ଚାହିଁଛନ୍ତି ଭରତ ଚନ୍ଦ୍ର ନାୟକ, କଳ୍ପନା ମହାନ୍ତି, ସୋମ ପ୍ରକାଶ, ସିଡିଏ ସେକ୍ଟର 6 କଟକରୁ, ଆହୁରି ମଧ୍ୟ ଟୁକୁ ମିକି ଟିକି ଶିବାନୀ ମାଳିଆବନ୍ଦ ବଡ଼ମ୍ବା କଟକରୁ, ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ ସେ ଡେଡିକେଟ୍ କରିଛନ୍ତି ସବୁ ଶ୍ରୋତାବନ୍ଧୁମାନଙ୍କୁ, ଆର୍ଯ୍ୟମାନଙ୍କୁ, ଆକାଶବାଣୀ କଟକକୁ, ଟୁନା ଭାଇନାଙ୍କୁ, ରାଜେଶ ନାୟକ, ଗରିବ ଖାନ ଏବଂ ବାସନ୍ତୀ ଖଟୁଆ ଶହୀଦନଗର ଭୁବନେଶ୍ୱରଙ୍କୁ ଶୁଣେଇ ଦେଉଛୁ ଆପଣଙ୍କ ପସନ୍ଦର ଗୀତ। ପରବର୍ତ୍ତୀ ଗୀତ ପସନ୍ଦ ଆସିଛି ଭାଟପଡ଼ା ଛତିଶଗଡ଼, ଭାଟପଡ଼ା ଛତିଶଗଡ଼ରୁ ହୀରାମଣି ବର୍ମା, ପାରସମଣି ବର୍ମା, ପୁଷ୍ପେନ୍ଦ୍ରମଣି ବର୍ମା ଏବଂ ନେଖଲାଲ ବର୍ମା ଶୁଣିବାକୁ ଚାହିଁଛନ୍ତି ଏହି ଗୀତଟି। ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତଟି।

ପରବର୍ତ୍ତୀ ଗୀତଟି ଶୁଣିବା ପାଇଁ ଚାହିଁଛନ୍ତି ବାମଦେବ ପୃଷ୍ଟି ଝାଞ୍ଜିର ମଙ୍ଗଳା କଟକରୁ, ଆହୁରି ମଧ୍ୟ ଆସିଛି ବହୁତ ଦୂରରୁ ଆସିଛି, ଦେଇଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ରାଜଦୀପ ରାୟ, ରୁଚିକା ରାୟ, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଡେଡିକେଟ୍ କରିଛନ୍ତି ମୁନା ଭାଇ ନା ରମେଶ ଭାଇ ନା ଉର୍ମିଳା ଅପା ମୁନା ଭାଇ, ବିଜୟ ଭାଇ ଚାନ୍ଦ ଭାଇଙ୍କୁ ଶୁଣେଇ ଦଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ବର୍ଷା, ସୁବ୍ରତ, ବାବା, ମାମା, ବଡ଼ବାପା, ବଡ଼ବାବା, ବଡ଼ମାମା, ପିଙ୍କୁ ଭାଇ, ଓମ୍ ଭାଇ, ଗୋପାଳ ସାହି ଆଠଗଡ଼ରୁ, ଆହୁରି ମଧ୍ୟ ରାଜେଶ, ରୀତିକା, ମନୀଷା ନାୟକ, ଚର୍ଚ୍ଚିକା ବଜାର, ଜଗତସିଂହପୁର। ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି।

0: ହଁ ସୋଲୁ, ଆମର ଦୁନିଆରେ ସମୟ ତ ସରି ଆସିଲାଣି। ଜୟଦେବକୁ ଆଜିର କାର୍ଯ୍ୟକ୍ରମ ବିଦାୟ ନେବାକୁ ପଡ଼ିବ, ରେନ୍ବୋ ଏସ୍ଏମ୍ଏସ୍କୁ ଏଠି ସାରିବାକୁ ପଡ଼ିବ। ତ କାର୍ଯ୍ୟକ୍ରମର ଶେଷ ଗୀତ ଶୁଣିବାକୁ ଚାହିଁଛନ୍ତି ଜଲିଲ ଖାନ ସିମରନ ନିମଚୌଡ଼ି କଟକରୁ। ଶୁଣିଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି। ଏଇଠି ଶେଷ କରୁଛୁ ଆଜିର ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ।
1: ଇଲୋ ମାଉସୀ, ତୁ କାହିଁକି ଏମିତିକା ଟେନସନ୍ ହଉଛୁ? ଏ କଲୋନୀରେ କାହା ଝିଅ କୋଉ କଲେଜରେ ପାଠ ପଢୁଛି, କାହା ସ୍ତ୍ରୀ କୋଉ ଅଫିସରେ ଚାକିରି କରୁଛି, କାହା ବାଡ଼ିରେ କ'ଣ ଫଳୁଛି, କିଏ କୋଉ ଚାଉଳରେ ଭାତ ଖାଉଛି, ଆମକୁ ସବୁ ଜଣା। ସମିତିଙ୍କର ଭଲରେ ମନ୍ଦରେ ସୁଖରେ ଦୁଃଖରେ ଆମେ ଯଦି ନାକ ନ ପୁରେଇଛୁ, ଠିପି ଏକବାର ଟାଇଟ୍ ହେଇଯିବ, ଆମ ରଙ୍ଗ ଢଙ୍ଗ ଦେଖି ସମସ୍ତଙ୍କୁ ସିନା ନାଗିଯାଏ ଚେଙ୍କା, ହେଲେ ଆମେ ଦା ପରି ପୁରା ଷ୍ଟ୍ରେଟ୍ ସିଧା ନୁହେଁ ଜମାରୁ ବଙ୍କା। ସମସ୍ତେ କହନ୍ତି ଆମକୁ ବାଳୁଙ୍ଗା ଟୋକା, ଇଦଂ ବିଛୁଆତି ଗୋତ୍ର ସିଓ ଭାଇଡଙ୍କ କର୍ମକାଣ୍ଡେନ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ସମୟ ଦିନ 11 ବାଜିସାରିଛି, ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର। ଆଜି ଆମେ କଥା ହେବା ଏମିତି ଜଣେ କଳାକାରଙ୍କ ବିଷୟରେ, ଯିଏ ବ୍ୟୁଟିଫୁଲ୍ କନ୍ଫିଡେଣ୍ଟ ଆଣ୍ଡ ଚାର୍ମିଂ ଆକ୍ଟ୍ରେସ୍, ଯିଏ ତାଙ୍କ ସ୍ମାଇଲ୍ରେ 90s ଦର୍ଶକଙ୍କ ହୃଦୟରେ ଗୋଟେ ସ୍ପେଶିଆଲ୍ ଜାଗା ବନେଇଥିଲେ, ମାନେ ଅନେକ ଫ୍ୟାନ୍ମାନଙ୍କର ଫେଭରେଟ୍ ବନିଯାଇଥିଲେ। ସେ ହେଉଛନ୍ତି ଦ ୱାନ୍ ଆଣ୍ଡ ଓନ୍ଲି ଜୁହି ଚାୱଲା। ତାଙ୍କ ବିଷୟରେ ତ ଆଗକୁ ଢେର ସାରା କଥା ହେବା, କିନ୍ତୁ ଚାଲନ୍ତୁ ଶୁଣିଦେବା ତାଙ୍କ ଫିଲ୍ମରୁ ଗୋଟେ ପ୍ୟାରାସାଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସୌଚାଲିଛି କଳାକାର କଳାକାରରେ ଆଜି ଆମେ କଥା ହେଉଛେ ଜୁହି ଚାୱଲାଙ୍କ ବିଷୟରେ। ତେବେ ସାଥୀ, ଜୁହି ଚାୱଲା 1967 ମସିହାରେ ଜନ୍ମ ହୋଇଥିଲେ। ପିଲାଟି ବେଳୁ ଫିଲ୍ମ ପ୍ରତି ତାଙ୍କର ବହୁତ ହି ଇଣ୍ଟରେଷ୍ଟ ଥିଲା। 1984 ମସିହାରେ ସେ ମିସ୍ ଇଣ୍ଡିଆର ଟାଇଟଲ ମଧ୍ୟ ଜିତିଥିଲେ। ସେଠାରୁ ତାଙ୍କର ଲାଇଫ୍ର ନୂଆ ଜର୍ଣ୍ଣି ଷ୍ଟାର୍ଟ ହେଲା। ତେବେ ମଡେଲିଂଠୁ ଷ୍ଟାର୍ଟ କରି ସିନେ ଜଗତକୁ ଏଣ୍ଟ୍ରି ଦୀର୍ଘ ଦିନ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ତେବେ ସେଠି ଆଗକୁ ତାଙ୍କ ବିଷୟରେ କଥାବାର୍ତ୍ତା ଜାରି ରହିବ। ତେବେ ଚାଲନ୍ତୁ ଶୁଣି ନେବା ତାଙ୍କ ଫିଲ୍ମରୁ ଆଉ ଗୋଟେ ସୁପରହିଟ୍ ଗାନା। ତେବେ ଗୀତଟି ଶୁଣିଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ତେବେ ଆଗକୁ ତ ତାଙ୍କ ବିଷୟରେ କଥା ହବା, କିନ୍ତୁ ଚାଲନ୍ତୁ ଏବେ ଶୁଣିନେବା ତାଙ୍କ ଫିଲ୍ମର ଆଉ ଗୋଟେ ସୁପରହିଟ୍ ଗାନ। ତେବେ ଗୀତଟି ଶୁଣୁଥାନ୍ତୁ ଆଉ ଗୀତର ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ତେବେ ସାଥୀ ଜୁହି ଚାୱଲାଙ୍କର ନ୍ୟାଚୁରାଲ ଆକ୍ଟିଂ ତାଙ୍କୁ ଅନ୍ୟମାନଙ୍କଠାରୁ ବହୁତ ଖାସ୍ ବନେଇ ଦେଇଥିଲା। ତେବେ ଏ ଥିଲା ଆଜିର କଳାକାର ସଫରରେ ଜୁହି ଚାୱଲାଙ୍କ ବିଷୟରେ କିଛି ସୁନ୍ଦର କଥା, ଯାହା ନାଇଣ୍ଟିଜ୍ର ଦର୍ଶକମାନଙ୍କର ଅନେକ ମେମୋରୀ ତାଜା କରିନେଲା। ତେବେ ଆଜି ତ ସମୟ ହୋଇଯାଇଛି, କଳାକାର ଶୋକୁ ଏଇଠି ରଖୁଛୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଆମ ସମସ୍ତଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ଆଉ ଗୀତ ଯଦି ଟିକେ ପୁରୁଣା ଥାଏ ନା, ସେ ଗୀତରେ ବହୁତ ସାରା ସୁଗନ୍ଧ ଥାଏ। ମାନେ ସେ ଗୀତ ଆମେ ଯେତେବେଳେ ଶୁଣୁ ଆମ ମନ ବହୁତ ହାଲକା ହେଇଯାଏ। କେବେ ସେ ଗୀତ ଆମକୁ ଖୁସି ଦିଏ, କେବେ ମନ ଦୁଃଖ ଥିଲେ ଆମ ଦୁଃଖକୁ ବହୁତ ମାତ୍ରାରେ ହାଲକା କରିଦିଏ। କଣ ସେଥି ମୋ କଥା ଶୁଣି ଆପଣ କିଛି ସେମିତି ଗୀତ କଥା ଭାବିଗଲେଣି କି? ତେବେ ଆପଣଙ୍କ ଭାବନାକୁ ଟିକେ ଅଟକେଇ ମୁଁ ଶୁଣେଇ ଦେଉଛି ସେ ହିନ୍ଦୀ ଫିଲ୍ମର କିଛିଟା ସୁପରହିଟ୍ ଗାନା। ତେବେ ଶୁଣୁଥାନ୍ତୁ ଆଉ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଟକ୍ ଭି ଟ୍ୟୁନ୍ ଭି ସବୁ କିଛି ଗୋଟେ ସୋରେ ଫୁଲ୍ ଅନ୍ ମସ୍ତି ଫୁଲ୍ ଅଫ୍ ଏଣ୍ଟରଟେନମେଣ୍ଟ ଓନ୍ଲି ଅନ୍ କିଛି କଥା କିଛି ଗୀତରେ ଆଉ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। ଆଜି ଆମେ ଢେର ସାରା କଥା ହେବା ଗୀତ ମଧ୍ୟ ଶୁଣିବା କିଛି କଥା କିଛି ଗୀତରେ। ତେବେ ଆପଣ କେବେ ଚୁପଚାପ ବସିଥିବେ ଆଉ ସେ ଟାଇମ୍ରେ ମନରେ କେତେ କଥା ଗୁଡ଼େଇ ତୁଡ଼େଇ ହୋଇ ଆସୁଥିବ, କେବେ ଖୁସିର କଥା ପୁଣି କେବେ ଷ୍ଟ୍ରଗଲର କଥା। ହଁ ସାଥୀ, ଆମ ମନରେ କେତେବେଳେ କୋଉ କଥା ଆସିବ ସେ କଥା କେବଳ ଆମ ମନକୁ ହିଁ ଜଣା। କଣ ମୋ କଥା ଶୁଣି ଆପଣ କିଛି ଭାବିଗଲେଣି କି? ତେବେ ଆପଣଙ୍କ ଭାବନାକୁ ଟିକେ ଅଟକାଇ ଦେଉଛି। ତେବେ ସାଥୀ, ଆପଣଙ୍କ ଭାବନାକୁ ଟିକେ ଅଟକାଇ ଚାଲନ୍ତୁ ନା, ଆମେ ହଜିଯିବା ଆଉ ଗୀତରେ ଭିଜି ମନର କଥାକୁ ଖୋଜିବା। ତେବେ ପହଞ୍ଚାଇ ଦେଉଛି ଆପଣଙ୍କ ପାଖରେ ଏହି ଗୀତଟି ଶୁଣୁଥାନ୍ତୁ ଆଉ।

ଗୀତରେ କହିପାରିଲେ କେତେ ଭଲ ହୁଅନ୍ତା କହିଲେ, ସାୟଦ ସବୁ ଭାବନା ସୁନ୍ଦର ଭାବରେ ଖୋଲି କହିପାରନ୍ତେ। ତେବେ ଚାଲନ୍ତୁ ନା ଏ ଗୀତରେ ମନର ସବୁ ଅକୁହା କଥାକୁ କହିଦବା, ଚାଲନ୍ତୁ ଶୁଣିଦବା ଆଉ ଗୋଟେ ଗୀତର ତାଳେ ତାଳେ ହଜିଯିବା।

କେବେ କେବେ ମନ ପୁରୁଣା ଦିନ କଥା ବହୁତ ଭାବେ। ସେ ସ୍କୁଲ ଦିନ ସାଙ୍ଗସାଥିମାନଙ୍କ ସହ ହସ ହେଉ ବା କାହା ସହ କଟିଥିବା କିଛି ଛୋଟ ଛୋଟ ମେମୋରେବଲ ମୋମେଣ୍ଟ। ସେତେବେଳେ ଇଚ୍ଛା ହୁଏ ପୁରୁଣା ଗୀତ ଶୁଣିବାକୁ, ଆଉ ଯେବେ ପୁରୁଣା ଗୀତ ସହ ମନର ଭାବନା ମିଶିଯାଏ ନା, ସେବେ ଲାଗେ ସବୁ ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଯାଉଛି। ଏଥିପାଇଁ ତ କୁହାଯାଏ ଗୀତ ହେଉଛି ମନର ଭାଷା।

ଯେତେବେଳେ ମନ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖେ ତା ମନରେ ଥାଏ କିଛି ଗୋଟିଏ କରିବାର ଇଚ୍ଛା ଆଶା ସେତେବେଳେ ଗୋଟିଏ ପ୍ରେରଣାଦାୟକ ଗୀତ ଆମକୁ ଉତ୍ସାହ ଦିଏ ଆଉ ମନ କୁହେ ଜୀବନ ଗୋଟିଏ ସୁନ୍ଦର ସଙ୍ଗୀତ ଯାହାର ପ୍ରତ୍ୟେକ ସ୍ୱର ଆମ ଅନୁଭବରେ ତିଆରି ହୋଇଥାଏ।

ସେଥିପାଇଁ ସାଥୀ ଯଦି ଆପଣଙ୍କ ମନ କିଛି ଭାବୁଛି ତାକୁ ହସରେ କଥାରେ କିମ୍ବା ଗୀତରେ କହିଦିଅନ୍ତୁ କାରଣ ମନ ଖୁସି ରହିଲେ ଜୀବନ ବହୁତ ସୁନ୍ଦର ହେଇଯିବ ତେବେ ସାଥୀ କଥାରେ କଥାରେ ଗୀତରେ ଗୀତରେ କେତେବେଳେ ସମୟ ସରି ସରି ଆସିଲାଣି ଜମା ବି ଜଣାପଡ଼ୁନି ତେବେ ଆଜି ତ ସମୟ ହେଇଯାଇଛି କିଛି କଥା କିଛି ଗୀତ ସୋକୁ ଏଇଠି ରଖୁଛି ପୁଣି ଆସିବି ଆଉ ଗୋଟେ ସୁନ୍ଦର କାହାଣୀ ନେଇ ସେ ପର୍ଯ୍ୟନ୍ତ ହସୁଥାନ୍ତୁ ଲାଇଫର ସବୁ ମୁମେଣ୍ଟକୁ ଏନ୍ଜୟ କରନ୍ତୁ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆପଣ ମାନେ କେମିତି ଅଛନ୍ତି? ନିହାତି ବହୁତ ଭଲରେ ଥିବେ। ବର୍ତ୍ତମାନ ସମୟ ତ 10:10 ବାଜି ସାରିଛି। ଆରମ୍ଭ କରୁଛୁ ଆପଣମାନଙ୍କର ମନପସନ୍ଦର ଶୋ ଆଜି ଚର୍ଚ୍ଚାରେ। ଯୋଉଠି ଢେର ସାରା ଚିଟ୍ଚାଟ୍ ସହ ଗାନାର ଝଲସା, ଆଉ ମୁଁ ଅଛି ଆପଣମାନଙ୍କ ସହ ମୋନାଲିସା। ଢେର ସାରା କଥା ହେବା, ଗୀତ ମଧ୍ୟ ଶୁଣିବା ଆଜି ଚର୍ଚ୍ଚାରେ। ତେବେ ସାଥୀ, ଆମ ଜୀବନରେ ଗୋଟେ ମିଠାସ ନିହାତି ଦରକାର, ଆଉ ସେ ମିଠାସର ସ୍ୱାଦ ବଢ଼େଇତେ ଆମର ପ୍ରିୟ ମିଠା। କାହାର ରସଗୋଲା ଦେଖିଲେ ମନ ଲୋଭାଏ, ତ କାହାର ଛେନାପୋଡ଼, କାହାର ଗୋଲାପଜାମୁନ, ତ ଆଉ କାହାର କ୍ଷୀରି। ପର୍ବପର୍ବାଣି ହେଉ କି ଖୁସିର ମୁହୂର୍ତ୍ତ, ମିଠା ବିନା ସେ ଖୁସି ଯେମିତି ଅଧୁରା ଲାଗେନି। ତେବେ ଆପଣଙ୍କୁ କୋଉ ମିଠା ଖାଇବାକୁ ସବୁଠାରୁ ବେଶୀ ଭଲ ଲାଗେ, ଆଉ ସେ ମିଠା ସହ ଯଦି କିଛି ଖଟା ମିଠା ସ୍ମୃତି ଅଛି, ତେବେ ଆମକୁ ସେୟାର ନିହାତି କରନ୍ତୁ।

ତେବେ ଆଉ ଡେରି କାହିଁକି, ମେସେଜ କରନ୍ତୁ ଆଉ ଯୋଗ ଦିଅନ୍ତୁ ଆଜିର ମିଠା ମିଠା ଆଲୋଚନାରେ। ମେସେଜ ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ ଦେଇ ନିଜ ନାଁ, ମେସେଜ ଆଉ ଠିକଣା ଲେଖି ଆମକୁ ପଠାଇ ଦିଅନୁ 09495963210 ନମ୍ବରକୁ। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଜଲ୍ଦି ଜଲ୍ଦି ଆପଣ ଆପଣମାନଙ୍କର ମନର କଥା ଆମକୁ ମେସେଜ ମାଧ୍ୟମରେ ଲେଖି ପଠାଇ ଦିଅନ୍ତୁ। ସେତେ ପର୍ଯ୍ୟନ୍ତ ଏଇ ଗୀତଟି ଶୁଣିଥାନ୍ତି।

ଚାଲିଛି ଆଜି ଚର୍ଚ୍ଚାରେ ଆଉ ମୁଁ ଅଛି ମୋ ନାଲିସା ଆପଣମାନଙ୍କ ସାଥିରେ। ତେବେ ଆପଣମାନଙ୍କର ଖୁବ୍ ସାରା ମେସେଜ ଆସି ଆମ ପାଖରେ ପହଞ୍ଚି ଗଲାଣି। ତେବେ ଚାଲନ୍ତୁ ପଢି ନବା ପରବର୍ତ୍ତୀ ମେସେଜଟି କିଏ କରିଛନ୍ତି ହଉ କଣ ଲେଖିଛନ୍ତି। ପରବର୍ତ୍ତୀ ମେସେଜଟି କରିଛନ୍ତି ସୁଶ୍ରୀ ଲିଙ୍କରୋଡ କଟକରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମୋନାଲିସା, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ମିଠା ହେଉଛି ମୋର ବହୁତ ଫେଭରେଟ୍। ମୁଁ ଯେବେ ଛୋଟ ଥିଲି ମୋ ଜେଜେମା ମୋ ପାଇଁ ସବୁବେଳେ ମିଠା ଆଣେ। ମୋର ସବୁଦିନ ବ୍ରେକଫାଷ୍ଟରେ ଯାହା ବି ହେଲେ ମିଠା ନିହାତି ଥିବ। ସେବେଠୁ ମୋର ମିଠା ପ୍ରିୟ ହୋଇଯାଇଛି। ମୋ ଜେଜେମା ମୋତେ ବହୁତ ଭଲ ପାଏ। ଏତିକି ଅଫସୋସ ଯେ ଆଜି ଜେଜେମା ମୋ ପାଖରେ ନାହିଁ। ପିଲାଦିନର ସେ କଥା ମନେ ପଡ଼ିଲେ ଆଜି ମୋତେ ଯେତିକି ଖୁସି ଲାଗେ ଆଉ ଆଖିରେ ଲୁହ ସେତିକି ଆସିଯାଏ। ମେସେଜଟି କରିଥିଲେ ସୁଶ୍ରୀ ଲିଙ୍କରୋଡ କଟକରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ସେ ଲେଖିଛନ୍ତି, ଶୁଭ ମଧ୍ୟାହ୍ନ ମୋନାଲିସା ଭଉଣୀ, ମା ସାରଳା ଆପଣଙ୍କ ଓ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି। ଆପଣଙ୍କୁ ମଧ୍ୟ ମୋ ତରଫରୁ ଶୁଭ ମଧ୍ୟାହ୍ନ ଓ ଆପଣଙ୍କର ଏତେ ସାରା ଗୁଡ୍ ୱିସେସ୍ ପାଇଁ ଆପଣଙ୍କ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ସେ ଲେଖିଛନ୍ତି, ଭଉଣୀ ଆପଣଙ୍କର ଉପସ୍ଥାପନା ବହୁତ ସୁନ୍ଦର, ଆପଣ ବହୁତ ସୁନ୍ଦର ସୁନ୍ଦର ଗୀତ ବଜାଇଛନ୍ତି, ସେଥିପାଇଁ ହୃଦୟରୁ ଧନ୍ୟବାଦ। ଆପଣଙ୍କୁ ମଧ୍ୟ ବହୁତ ଧନ୍ୟବାଦ, ଆପଣ ଆମ ପ୍ରୋଗ୍ରାମକୁ ଏତେ ସାରା ଭଲ ପାଉଛନ୍ତି ଆଉ ଆମ ସହିତ ଯୋଡ଼ି ହେଇକି ରହିଛନ୍ତି। ସେ ଲେଖିଛନ୍ତି ଟପିକ ବିଷୟରେ ଲେଖିଛନ୍ତି କି, ଭଉଣୀ ମୁଁ ମିଠା ଖାଇବା ପାଇଁ ଭଲ ପାଏ ନାହିଁ, ମୁଁ ପିଲାବେଳୁ ମିଠା ଖାଏନି, ଯଦି କିଏ ଖାଇବା ପାଇଁ କହେ ତାଙ୍କ କଥା ରଖି ଗୋଟିଏ ଖାଇଦିଏ, ମୁଁ ବରା ଆଉ ଡାଲମା ଖାଏ, ଏକାବେଳେ 30ଟା ବରା ମୁଁ ଖାଇପାରିବି, ମୁଁ ବେଶୀ ପସନ୍ଦ କରେ ଢେଙ୍କାନାଳର ବରା। ବହୁତ ସୁନ୍ଦର ମେସେଜଟି କରିଥିଲେ ଟୁନା ଭାଇନା ମେଡିକାଲ କଲୋନୀ ଜଗତସିଂହପୁରରୁ। ପରବର୍ତ୍ତୀ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ମୋତେ ମନ୍ଦିରରେ ହେଉଥିବା କ୍ଷୀରି ବହୁତ ଭଲ ଲାଗେ। ଆଉ ଲେଖିଛନ୍ତି, ଦିଦି ଆପଣଙ୍କର ଉପସ୍ଥାପନା ବହୁତ ଭଲ ଲାଗୁଛି, ଧନ୍ୟବାଦ ଆପଣଙ୍କର ଏତେ ସୁନ୍ଦର ମେସେଜ ପାଇଁ, ଆଉ ଆପଣ ଆମକୁ ଏତେ ସାରା ଭଲ ପାଉଛନ୍ତି, ସେଥିପାଇଁ ଆପଣଙ୍କୁ ମଧ୍ୟ ହୃଦୟରୁ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜଟି କରିଛନ୍ତି ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନି ଶର୍ମା, ଆଲିସା ଅପା, ତମନା ରେଡ୍ଡି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ସେ ଲେଖିଛନ୍ତି, ଟାଟା ଷ୍ଟିଲ୍ ପରିବାର ତରଫରୁ ଓଡ଼ିଶାବାସୀଙ୍କୁ ପ୍ୟାର ଭରା ନମସ୍କାର। ଆଜି ଅଫିସରେ ବହୁତ କାମ, ତଥାପି ଆପଣଙ୍କ ପ୍ରୋଗ୍ରାମ ଆମେ ଶୁଣୁଛୁ। ଅପା, ଆମେମାନେ ରସଗୋଲା ଆଉ କ୍ଷୀରିପାସ ଖାଇବାକୁ ବହୁତ ଭଲ ପାଉ, ଆମକୁ ରସଗୋଲା 100ଟା ଦେଲେ ବି ଆମେ ତାକୁ ଖାଇଦେବୁ। ଥରେ ଅଫିସରେ ଜଣେ ଷ୍ଟାଫଙ୍କ ବର୍ଥଡେରେ ଆମେ 5 ଜଣ ମିଶି 500ଟା ରସଗୋଲା ଏକାବେଳେ ଖାଇଦେଇଥିଲୁ। ବହୁତ ସୁନ୍ଦର ମେସେଜଟି, ସେ ତାଙ୍କର ଅଫିସର କିଛି ମେମୋରି ସେୟାର କରିଛନ୍ତି, ଆଉ ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ମେସେଜଟି କରିଥିଲେ ଆଭା ସେନ, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ

ତେବେ ସାଥୀ ଆପଣଙ୍କର କଣ ରହିଛି ଆଜିର ଟପିକକୁ ନେଇକି, ଆପଣଙ୍କର ସବୁଠାରୁ ଫେଭରେଟ୍ ମିଠା କ'ଣ? ଯଦି ସେ ମିଠାକୁ ନେଇ କିଛି ସେମିତି ଖଟା ମିଠା ସ୍ମୃତି ଥିବ ଆମ ସାଙ୍ଗରେ ଆପଣଙ୍କର ମନର କଥା ବାଣ୍ଟନ୍ତୁ। ମେସେଜ୍ କରିବା ପାଇଁ ଟାଇପ୍ କରନ୍ତୁ FMRC ଟିକେ ସ୍ପେସ୍ ଦେଇ ନିଜ ନାଁ, ମେସେଜ୍ ଆଉ ଠିକଣା ଲେଖି ଆମକୁ ପଠାଇ ଦିଅନ୍ତୁ 09495963210 ନମ୍ବରକୁ। ଆଉ ଆମ ହ୍ୱାଟ୍ସଆପ୍ ନମ୍ବର ହେଉଛି 8895254200। ତେବେ ଡେରି ଜମା ବି କରନ୍ତୁନି, ଆପଣ ଜଲ୍ଦି ଜଲ୍ଦି ଆମକୁ ମେସେଜ୍ ଲେଖି ପଠାଇ ଦିଅନ୍ତୁ। ସେତିକି ସମୟ ଭିତରେ ମୁଁ ଆପଣଙ୍କୁ ଗୋଟେ ବଢ଼ିଆ ସଙ୍ଗଟେ ଶୁଣେଇ ଦେଉଛି, ତେବେ ଗୀତଟି ଶୁଣିଥାନ୍ତୁ ଆଉ ଗୀତରେ ତାଳେ ତାଳେ ପୁରା ଝୁମି ଯାଆନ୍ତୁ।

ଚାଲନ୍ତୁ ପଢ଼ିନବା ପରବର୍ତ୍ତୀ ମେସେଜଟି। କିଏ ଲେଖିଛନ୍ତି ଆଉ କ'ଣ ଲେଖିଛନ୍ତି? ପରବର୍ତ୍ତୀ ମେସେଜଟି କରିଛନ୍ତି ମିନତୀ ମିଶ୍ର କୁଆଖିଆ ଯାଜପୁରରୁ। ସେ ଲେଖିଛନ୍ତି, ପ୍ରଣାମ, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍, ଆପଣଙ୍କୁ ମଧ୍ୟ ମୋ ତରଫରୁ ପ୍ରତି ନମସ୍କାର ଏବଂ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ସତରେ ଜୀବନର କିଛି ସ୍ମୃତି, କିଛି ଅନୁଭବ ଆମ ଜୀବନକୁ ରଙ୍ଗମୟ କରେ, ତ କିଛି ସ୍ମୃତି ଜୀବନକୁ ଭାବପ୍ରବଣ କରିଦିଏ। ଆଉ ଆଜିର ବିଷୟ ସତରେ ମୋତେ କିଛି ସମୟ ପାଇଁ ଫେରେଇ ନେଲା, ଆଉ ମୋର ଅତୀତ ରାଇଜକୁ। ସତରେ ମିଠା ଖାଇବା ଆଉ ଖୁଆଇବା ଦୁଇଟା ଯାକ ମୋ ବାପାଙ୍କର ବହୁତ ପ୍ରିୟ। ଯେତେବେଳେ ଉତ୍ସବ ହେଉ ବା ଦୈନନ୍ଦିନ ଜୀବନରେ ପ୍ରାୟ ଅଧିକାଂଶ ଦିନ ଆମ ପରିବାରରେ ମିଠା ଖିଆ ହୁଏ। ବାପାଙ୍କର ଡାଇବେଟିସ୍ ବାହାରିବା ପରେ ଡାକ୍ତର ମନା କଲେ ମିଠା ଖାଇବା ପାଇଁ ଆଉ ମୋ ବାହାଘର ପରେ, କିନ୍ତୁ ମୁଁ ଘରକୁ ଗଲେ ବାପାଙ୍କ ପାଇଁ ବାପାଙ୍କର ପ୍ରିୟ ଛେନାପୋଡ଼ ଅବା ଡାଇବେଟିସ୍ ଫ୍ରି ମିଠା ଲୁଚେଇ ଲୁଚେଇ ମାଙ୍କ ବାରଣ ସତ୍ତ୍ୱେ ବାପାଙ୍କୁ ଦିଏ। ଆଉ ଏଇ ବର୍ଷ ଅକ୍ଟୋବର 22 ତାରିଖ ଦିନ ମୋ ବାପାଙ୍କ ଦେହାନ୍ତ ପରେ ମୁଁ ଯେବେ ମିଠା ଦେଖେ ଅଜାଣତରେ ମୋର ଦୁଇ ଆଖିରୁ ଲୁହ ଝରିଯାଏ, ଆଉ ଆଖି ଆଗରେ ନାଚି ଉଠେ ମୋ ବାପାଙ୍କ ମୁହଁ, ଆଉ କାନ ପାଖରେ ଶୁଭିଛେ ମୋ ବାପାଙ୍କର କଣ୍ଠସ୍ୱର, ବାୟାଣୀ ସେଇ ଛେନାପୋଡ଼ ଟିକେ ଆଣନ୍ତୁନି, ଯଦିଓ ମୁଁ ମନା କରେ ଦେହ ଖରାପ ହେବ, କିନ୍ତୁ ମୁଁ ପାରେ ନା। ତାଙ୍କ ଆଖିର ସ୍ନେହ ଭର ଚାହାଣୀ ଆଉ ଅସରନ୍ତି ସ୍ନେହ ମୁଁ ହାରିଯାଏ, ଆଉ ମିଠା ନେଇ ଦିଏ ମାର ବାରଣ ସତ୍ତ୍ୱେ, ଆଉ ମୁଁ ଭାବେ ମୁଁ କ'ଣ ଭୁଲ କରୁଛି, କିନ୍ତୁ ସେ ମୋ ମୁଣ୍ଡ ଉପରେ ଆଶୀର୍ବାଦର ହାତ ବୁଲେଇ ଆଣନ୍ତି। ଆଜି ମୋ ପାଖରେ ଛେନାପୋଡ଼ ଅଛି, ହେଲେ ସେ ଆଶୀର୍ବାଦର ହାତ ନାହିଁ। ଆଉ ବାପାଙ୍କର ଦେହାନ୍ତ ପରେ ମୁଁ ପୁଣି ଆଜି ଆପଣଙ୍କର ବିଷୟବସ୍ତୁ ମୋତେ ଭାବପ୍ରବଣ କରିଦେଲା, ସେଥିପାଇଁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ମିସେସ୍ଟି କରିଥିଲେ ମିନତୀ ମିଶ୍ର କୁଆଖିଆ ଯାଜପୁରରୁ। ବହୁତ ହୃଦୟକୁ ଛୁଇଁ ପାରୁଥିବା ମେସେଜଟା ପଢ଼ିକି ମୁଁ ବି ଭାବପ୍ରବଣ ବହୁତ ହେଇଗଲି। ଆପଣଙ୍କର ଯାହା ବି ସ୍ମୃତି ଥିଲା ମିଠାକୁ ନେଇକି, ସେଟା ସେଇ ମେସେଜଟା ପଢ଼ିକି ବହୁତ ଭଲ ଲାଗିଲା। ତେଣୁକରି ଆପଣ ଦୁଃଖ ତ ଲାଗିବ, କ'ଣ କରିବା, କିନ୍ତୁ ଆପଣଙ୍କ ବାପାଙ୍କ ଆଶୀର୍ବାଦ ସବୁବେଳେ ଆପଣଙ୍କ ପାଖରେ ଅଛି। ଆପଣ ଜମା ବି ମନ ଦୁଃଖ କରନ୍ତୁନି, ସବୁବେଳେ ଖୁସିରେ ରୁହନ୍ତୁ। ମେସେଜଟି କରିଥିଲେ ମିନତୀ ମିଶ୍ର କୁଆଖିଆ ଯାଜପୁରରୁ।

ପରବର୍ତ୍ତୀ ମେସେଜଟି କରିଛନ୍ତି ପୂଜା ଭୁବନେଶ୍ୱରରୁ। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କୁ ମଧ୍ୟ ମୋ ତରଫରୁ ଭେରି ଗୁଡ୍ ଆଫ୍ଟରନୁନ୍। ସେ ଲେଖିଛନ୍ତି, ମୋର ପ୍ରିୟ ମିଠା ହେଉଛି ରସଗୋଲା। ଛୋଟବେଳେ ପରୀକ୍ଷାରେ ଭଲ ନମ୍ବର ଆସିଲେ ବାପା ଘରକୁ ରସଗୋଲା ଆଣୁଥିଲେ। ସେ ମିଠାର ସ୍ୱାଦ ଆଜି ବି ସେଇ ଖୁସି ମୁହୂର୍ତ୍ତରେ ଜଡ଼ିତ ଅଛି। ସେଥିପାଇଁ ରସଗୋଲା ମୋ ପାଇଁ କେବଳ ଗୋଟିଏ ମିଠା ନୁହେଁ, ବରଂ ସୁନ୍ଦର ସ୍ମୃତିର ଗୋଟିଏ ମିଠା ଅନୁଭବ। ମେସେଜଟି କରିଥିଲେ ପୂଜା ଭୁବନେଶ୍ୱରରୁ। ବହୁତ ସୁନ୍ଦର ମେସେଜଟି, ମେସେଜଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପରବର୍ତ୍ତୀ ମେସେଜଟି କରିଛନ୍ତି ରାହାସ କୁମାର ବେହେରା ଢେଙ୍କାନାଳରୁ। ସେ ଲେଖିଛନ୍ତି, ସ୍କୃତିରେ ସେହି ସ୍ୱାଦ, ତୁମ ସାଥି ବିତିଥିବା ସେହି ପିଲାଦିନ ମନେ ପଡ଼େ ଆଜି ସତେ ଆପଣର ସେହି ଦିନ। ପବନରେ ଥିଲା ଅନାବିଳ ପ୍ରେମର ମହକ, ହୃଦୟରେ ଲାଗୁଥିଲା ସପନର ଚମକ, ଯେମିତି ରସଗୋଲା ସେହି ମିଠାର ରସ ଝରି ଦେଇ ଯାଉଥିଲା ଭରି ଅଫୁରନ୍ତ ହସ। ଆଜି ବି ସେହି ସ୍କୃତି ସବୁ ସତେଜ ଓ ମିଠା, ସମୟ ବଦଳିଲେ ଛୁଟି ନାହିଁ ତାର ସ୍କୃତି। ତେବେ ମେସେଜଟି କରିଥିଲେ ରାହାସ କୁମାର ବେହେରା ଢେଙ୍କାନାଳରୁ।

କେବେ କେବେ ଗୋଟେ ମିଠାର ସ୍ୱାଦ ଆମକୁ ବର୍ଷ ବର୍ଷ ପଛକୁ ନେଇଯାଏ। ହୁଏତ ଜେଜେମାର ହାତ ତିଆରି କ୍ଷୀରି, ମା ଆଣି ଦେଇଥିବା ରସଗୋଲା କିମ୍ବା ସ୍କୁଲରେ ସାଙ୍ଗସାଥୀମାନଙ୍କ ସହ ବାଣ୍ଟି ଖାଉଥିବା ଲଡ଼ୁ, ସେ ଛୋଟ ଛୋଟ ମୁହୂର୍ତ୍ତଗୁଡ଼ିକ ଆଜି ବି ଆମକୁ ଖୁସିରେ ଭରିଦିଏ। ସେଥିପାଇଁ ମିଠା କେବଳ ଗୋଟେ ଖାଦ୍ୟ ନୁହେଁ, ଏହା ସୁନ୍ଦର ସ୍ମୃତିର ସାଥୀ।

ତେବେ ସାଥୀ ଆଜି ଆମେ ବହୁତ ସୁନ୍ଦର ସ୍ମୃତି ବାଣ୍ଟିଲେ, ମିଠା ମିଠା କଥା ସହ ମିଠା ମିଠା ଗୀତ ବି ଶୁଣିଲେ। ଆଶା କରୁଛି ଆଜିର ଚର୍ଚ୍ଚାର ବିଷୟ ଆପଣମାନଙ୍କୁ ବହୁତ ସ୍ମୃତିର ଆପଣଙ୍କର ବହୁତ ସ୍ମୃତି ତାଜା କରିଦେଇଥିବ। ତେବେ ଆଜି ତ ସମୟ ହେଇଯାଇଛି ଆଜିର ଚର୍ଚ୍ଚାର ସହକୁ ଏଇଠି ରଖୁଛି, ପୁଣି ନେଇ ଆସିବି ଆଉ ଗୋଟେ ସୁନ୍ଦର ଟପିକ ସହ। ସେହି ପର୍ଯ୍ୟନ୍ତ ହସୁଥାନ୍ତୁ, ଭଲରେ ଥାଆନ୍ତୁ ଆଉ ଜୀବନକୁ ପୁରା ମିଠା ମିଠା ସ୍ମୃତିରେ ଭରି ଦିଅନ୍ତୁ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି। ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବାବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୁହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି,
1: पहला स्तंभ है एनफोर्समेंट, इंटेलिजेंस और ऑपरेशंस। इसका उद्देश्य पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
0: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୁଲିସ୍ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ

ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜିକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି, ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତି ବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱ ନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ୍ କହିଛନ୍ତି। ଏକ ସମ୍ଭାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆଜି ଦେଶବ୍ୟାପୀ ଆଶୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସ୍ଜିଦ୍, ନିଜାମୁଦ୍ଦିନ, ଓଖଲା ଏବଂ ମହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍କରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଷ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍କରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟ୍ୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଷ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜ୍ସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି।
ମିଶନ

0: ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ ଦୁଇଟି ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁସଂଖ୍ୟା 235କୁ ବୃଦ୍ଧି ପାଇଛି। 1500ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ୍ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ ଦୁଇଟି ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟ୍ରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲ୍ଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ ସନ୍ଧ୍ୟା 6:00ରେ ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20ରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବାବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the Midday News. The headlines. Home Minister Amit Shah calls for a united fight against drugs, says drug menace poses threat to national security and future of youth. Uttar Pradesh police arrest 8 people in connection with Ram Mandir donation embezzlement case. India along with 34 nations sign US-led initiative to build resilient AI supply chains. Prime Minister Narendra Modi recalls sacrifices of Hazrat Imam Hussein on Muharram. In men's cricket, India to take on hosts Ireland in T20 International in Belfast this evening. All eyes on debutant prodigy Vaibhav Suryavanshi. And Australia qualify for knockout stage after goalless draw against Paraguay in Group D clash in FIFA World Cup. Home Minister Amit Shah today called for a united war against drugs, saying that drug menace threatens national security, social stability, economic interests, and the future of youth and the country. He urged spiritual leaders, youth, and mothers to come together on a single platform to win this war. Mr. Shah made these remarks while addressing the 10th apex level meeting of the Narco Coordination Center in New Delhi.
2: Today, our country stands at a critical juncture in its fight against narcotics. The next 3 years will determine whether drugs prevail over us or we prevail over drugs. My humble appeal to all of you is that for the future of our nation over the next 100 years, this is a battle we must win. Win with the determination and win through our collective efforts.
1: Mr. Shah said authorities seized around 2.6 million kilograms of synthetic drugs between 2004 and 2014. In comparison, the quantity of synthetic drugs seized increased to 11.8 million kilograms between 2014 and 2026. He said the figures show that the government's campaign against drug trafficking is making steady progress. Speaking about the anti-narcotics efforts, Mr. Shah said the Narcotics Control Bureau has developed several online portals to facilitate the timely sharing of information related to drug crimes.

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଇଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନକ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇଛି ତାକୁ ରିଟର୍ନ କରାଯିବ ଏବଂ ନୂଆ ବହି ପୁଣି ଆଉ ଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ
2: ସେବନ ବ୍ୟକ୍ତିର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟକୁ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୁହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପୁନର୍ବାର

0: ଚାଷ ଓ ଚିକିତ୍ସା ସେବା ନିଶାମୁକ୍ତି କେନ୍ଦ୍ର ଏବଂ ନିଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନିଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ଭନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବାର ନଜରକୁ ଆସେ ତେବେ ତୁରନ୍ତ ଅବକାରୀ ବିଭାଗ ବା ପ୍ରଶାସନକୁ ସୂଚନା ଦିଅନ୍ତୁ।
0: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
2: ଦେଶବ୍ୟାପୀ ଆସନ୍ତା ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ। ଏଥିପାଇଁ 2,400 ଜଣ ଟିକାଦାନକାରୀ, 1,200 ଟିମ୍, 40 ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଦିଦି, ମହିଳା ସୁପରଭାଇଜର ଓ ସଂଯୋଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5,504 ସ୍କାର୍ଟଫୋନ୍ ବଣ୍ଟନ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଅଭିଯାନକୁ ସୁଦୃଢ଼ ଓ ସ୍ୱଚ୍ଛତାର ସହ ପରିଚାଳନା ପାଇଁ ଏକ ଅତ୍ୟନ୍ତ ସହାୟକ ହେବ ବୋଲି ସିଡିପିଓ କହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମଞ୍ଜୁରପ୍ରାପ୍ତ 5,129 ଜଣ ଅଙ୍ଗନବାଡ଼ି କର୍ମୀ, 118 ଜଣ ସୁପରଭାଇଜର, 23 ଜଣ ବ୍ଲକ ସଂଯୋଜକ କାର୍ଯ୍ୟରତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଗତକାଲି ରୁକ୍ମିଣୀ ହରଣ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ମଙ୍ଗଳ ଆଳତୀ ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଜାତଭୋଗ ଶେଷ ହେବା ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ। ଏହାପରେ ବିବାହ ଠାକୁରଙ୍କୁ ବନ୍ଦାପନା କରାଯାଇ ଶ୍ରୀନହରକୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀନହରରେ ବିବାହ ଠାକୁରଙ୍କ ସ୍ୱତନ୍ତ୍ର ବନ୍ଦାପନା ନୀତି କରିବେ। ଏହାପରେ ଠାକୁରମାନେ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବା ସହ ପଞ୍ଚାଗ୍ରାସୀ ନୀତି ସମ୍ପନ୍ନ କରାଯିବ। ବିଶିଷ୍ଟ ସାହିତ୍ୟିକ ତଥା ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଦେଶର ସାହିତ୍ୟ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। ରାଜ୍ୟପାଳ ହରିବାବୁ କମ୍ମପାଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଭାରତୀୟ ସାହିତ୍ୟର ସେ ଜଣେ ମହାନ ସ୍ତମ୍ଭ। ତାଙ୍କର ଅମର ସୃଷ୍ଟି ବନ୍ଦେ ମାତରମ୍ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ ଓ ଜାତୀୟ ଚେତନାର ସଞ୍ଚାର କରିବା ସହିତ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା। ଭାରତର ବୌଦ୍ଧିକ, ସାହିତ୍ୟିକ, ରାଷ୍ଟ୍ରବାଦୀ ଐତିହ୍ୟରେ ତାଙ୍କର ଅବଦାନ ସଦାସର୍ବଦା ଅମର ଓ ପ୍ରେରଣାଦାୟକ ହୋଇ ରହିବ ବୋଲି ଡକ୍ଟର କମ୍ବମ୍ପାଟି କହିଛନ୍ତି। ଦେଶବ୍ୟାପୀ ଆଜି ଆଶୁରା ଏ ମହରମ୍ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍କରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଧାମନଗର ସମେତ 7 ବ୍ଲକରେ ମହରମ ପର୍ବ ପାଳିତ ହୋଇଯାଇଛି। ସାହିବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ମୋ ଦେଶର କାହାଣୀ ପ୍ରତିଟି କାନରେ ଗୁଞ୍ଜରିତ ହୁଏ। ଏଠି ପବନ କୁହେ ସ୍ୱଦେଶର କାହାଣୀ, ବିଭିନ୍ନତା ଭିତରେ ଏକତା ସାଜେ ମୋ ଦେଶର ପ୍ରତିଛବି। ପ୍ରତିଟି ହୃଦୟରେ ରହିଛି ଦେଶପ୍ରେମର କାହାଣୀ। ଏହି ଦେଶପ୍ରେମ ଭିତରେ ଭରି ରହିଛି ମୋ ଦେଶର ସ୍ମୃତି ଆଉ ଗୌରବ। ସେହି ସ୍ମୃତିରେ ଲୁଚି ରହିଛି ଆମ ଭାବନା ଆଉ ଗୌରବରେ ଲୁଚି ରହିଛି ଆମର ପରିଚୟ। ତେବେ ଚାଲନ୍ତୁ ସେହି ଦେଶପ୍ରେମର କାହାଣୀକୁ ନେଇ ଆରମ୍ଭ କରୁଛୁ ମୋ ଦେଶ।

ଇତିହାସର ପୃଷ୍ଠାକୁ ଲେଉଟେଇଲେ ଅନେକ କାହାଣୀ ଆମ ହୃଦୟକୁ ଗର୍ବିତ କରେ। ସେହି ଦେଶ ପ୍ରେମର ସ୍ମୃତି ସହ ଯୋଡ଼ି ହୋଇ ରହିଛି ଆମ ଦେଶର ଇତିହାସ। ଶହୀଦ ଓ ବୀରମାନଙ୍କର ବଳିଦାନ ଓ ତ୍ୟାଗ ଆମକୁ ବହୁତ କିଛି ଶିଖେଇଛି। ସେମାନଙ୍କ ସାହସ ଆମକୁ ପ୍ରେରଣା ଦିଏ ଦେଶ ପାଇଁ କିଛି କରିବା ପାଇଁ। କେବଳ ଇତିହାସ ନୁହେଁ, ଆମ ସଂସ୍କୃତି ମଧ୍ୟ ଆମର ଗର୍ବ। ଆମ ପର୍ବପର୍ବାଣୀର ଖୁସିରେ, ଭାଷାର ମଧୁରତାରେ, ପରମ୍ପରାର ସୁନ୍ଦରତା ଓ ବିଭିନ୍ନତା ଭିତରେ ଏକତା, ଏସବୁ ଆମକୁ ଆମ ପରମ୍ପରା ସହ ଯୋଡ଼ି ରଖିଛି। ଆଜିର ଭାରତ ନୂଆ ସ୍ୱପ୍ନ ସହ ଆଗକୁ ବଢ଼ୁଛି। ବିଜ୍ଞାନ, ଖେଳ, ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶ ନୂଆ ଗୌରବ ଲେଖୁଛି।

ମଧ୍ୟ ଆମର ଗର୍ବ ଆମ ପର୍ବପର୍ବାଣୀର ଖୁସିରେ ଭାଷାର ମଧୁରତାରେ ପରମ୍ପରାର ସୁନ୍ଦରତା ଆଉ ବିଭିନ୍ନତା ଭିତରେ ଏକତା ଏସବୁ ଆମକୁ ଆମ ପରମ୍ପରା ସହ ଯୋଡ଼ି ରଖିଛି। ଆଜିର ଭାରତ ନୂଆ ସ୍ୱପ୍ନ ସହ ଆଗକୁ ବଢ଼ୁଛି। ବିଜ୍ଞାନ ଖେଳ ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶ ନୂଆ ଗୌରବ ଲେଖୁଛି।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଆନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନ ହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

ଟିକେ ହଲଚଲ ମଚି ଯାଇଥାଏ ଆଣ୍ଡ ଆମେ ପ୍ରାୟତଃ ବର୍ଷା ଆସିଲେ ଟିକେ ପୋଇଟିକ ହେଇଯାଉ ଆଣ୍ଡ କେବେ ଭାବିଛନ୍ତି କାହିଁକି ସୋ ଆର ଗୋଟେ ବହୁତ ହି ସାଇଣ୍ଟିଫିକ୍ ଆଣ୍ଡ ସାଇକୋଲୋଜିକାଲ ରିଜନ୍ ରହିଛି କାହିଁକି ନା ଆମର ମେଘୁଆ ଆକାଶ ଦେଖିଲେ ଆମ ବ୍ରେନ୍ରେ ଗୋଟେ ସେରିଟୋନିନ୍ ନାମକ ହରମୋନ୍ର ସ୍ତର କମିଯାଇଥାଏ ଯେଉଁଟାକି ଆମ ମନକୁ କେତେବେଳେ ଶାନ୍ତ କରିଦିଏ ତ ଆଉ କେତେବେଳେ ବିଷାଦଗ୍ରସ୍ତ କରିଦିଏ ଆଣ୍ଡ ଏଇ ଟାଇମ୍ରେ ଆମେ ନିଜ ସହିତ ଅଧିକ ଟାଇମ୍ ସ୍ପେଣ୍ଡ କରିବାକୁ ପସନ୍ଦ କରୁ ଏକୁଟିଆ ବସି ଗୋଟେ ଚା କପ୍ ଧରି ବର୍ଷାକୁ ଏନ୍ଜୟ କରିବା ମନକୁ ଗୋଟେ ନିଆରା ହିଁ ଖୁସି ଦେଇଥାଏ ହଁ ଫ୍ରେଣ୍ଡସ୍ ଆଣ୍ଡ ଏଇ ସିନେରୀକୁ ଏନ୍ଜୟ କରିବା ଆଣ୍ଡ ତା ସହିତ ଯେତେବେଳେ ହେଇଯାଇଥାଏ ୱିକେଣ୍ଡ ଆଣ୍ଡ ସେତେବେଳେ ବାହାରେ ମେଘୁଆ ମେଘରୁ ଯେତିକି ବର୍ଷା ହେଉଥାଏ ତ ଆପଣଙ୍କ ପାଖରେ ଏଫ୍ଏମ୍ ରେନ୍ବୋ ବି ସେତିକି ମ୍ୟୁଜିକାଲ ବାରିଶ ଜାରି ରଖିଥାଏ ଆଣ୍ଡ ଆପଣଙ୍କ ପାଖରେ ପହଞ୍ଚିଥାଏ ମିଠା ମିଠା ଗୀତ ଆଣ୍ଡ କିଛି ମିଠା ମିଠା ଗସିପ୍ ସୋ ଫ୍ରେଣ୍ଡ ଆଜି ବି ସେମିତି କେତେ ଜାଗାରେ ପାଗ ରହିଛି ମେଘୁଆ ଆଣ୍ଡ ଏଇ ମେଘୁଆ ମେଘୁଆ ପାଗରେ ଆପଣଙ୍କର ଏଫ୍ଏମ୍ ରେନ୍ବୋ ସହିତ ଗୋଟେ ମ୍ୟୁଜିକାଲ ଜର୍ଣ୍ଣି ତ ବନ୍ତା ହେ ସୋ ଆପଣଙ୍କ ପାଖରେ ଢେର ସାରା ବଡ଼ ବଡ଼ିଆ ଗୀତ ପହଞ୍ଚାଇ ଦେବା ପାଇଁ ସୁବିତ ହେଇଗଲାଣି ରେଡି କ'ଣ ଆପଣମାନେ ହେଲେଣି ତ ରେଡି ସୋ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି ଗୋଟେ ବହୁତ ହି ଖାସ୍ ବ୍ୟୁଟିଫୁଲ୍ ଟ୍ରାକ୍ ଓନ୍ଲି ଅନ୍ ଦ ଶୋ ସୁରିଲା ଆଫ୍ଟରନୁନ୍ ଆଣ୍ଡ ଆପଣମାନେ ଯୋଡ଼ି ହେଇଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ଷ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ସହିତ ଆଣ୍ଡ ଶୁଣୁଥାନ୍ତୁ ଏନ୍ଜୟ କରୁଥାନ୍ତୁ ଝୁମୁଥାନ୍ତୁ ଆଣ୍ଡ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍

ଫ୍ରେଣ୍ଡ୍ ସେଇ ମୌସୁମି ଯେତିକି ଆମ ମନକୁ ସତେଜ କରିଦିଏ ସେତିକି ସତେଜ କରିଦିଏ ଆମର ସ୍ମୃତିକୁ। ମାନେ ଏଇ ବର୍ଷା ଆସିଲେ ନଷ୍ଟାଲ୍ଜିକ୍ ଫିଲିଙ୍ଗସ୍ଟା ଟିକେ ବଢ଼ିଯାଏ, ଅତୀତର ସ୍ମୃତି ଗୁଡ଼ାକ ପୁଣି ସ୍ମୃତିର କାନଭାସରେ ଆଙ୍କି ହୋଇଯାଏ। ପିଲାଦିନର ସେ କାଗଜ ଡଙ୍ଗା ଭସେଇବା କିମ୍ବା ବର୍ଷାରେ ଭିଜିବା କଥା ମନେ ପଡ଼ିଲେ ମନଟା କେମିତି ଖୁସି ହୋଇଯାଏ। ଏହି ସ୍ମୃତିଗୁଡ଼ିକ ବର୍ତ୍ତମାନର ଚାପରୁ ଠିକ୍ କିଛି ସମୟ ପାଇଁ ନିହାତି ଭାବରେ ଆମକୁ ମୁକ୍ତି ଦିଏ। ସେହି ଅତୀତର ନିରୀହ ସମୟଗୁଡ଼ିକୁ ମନେ ପକାଇବା ଗୋଟିଏ ପ୍ରକାର ସାଇକୋଲୋଜିକାଲ ଟ୍ରିଟମେଣ୍ଟ ଭଳି କାମ କରେ। ସୋ ଫ୍ରେଣ୍ଡ୍, ସେହି ବର୍ଷା ଆମକୁ ଆମର ସେହି ଗୋଲ୍ଡେନ୍ ପାଷ୍ଟ ସହିତ କନେକ୍ଟ କରିଦିଏ। ସୋ ଏ ମୌସୁମୀ ଆସିଲେ ଆମେ ଗୋଟିଏ କଥା ଶିଖିଯାଉ କି ନା ଦୁଃଖ ଆମ ଜୀବନରେ ଚିରସ୍ଥାୟୀ ନା ସୁଖ। ଠିକ୍ ଯେମିତି ଟିକେ ବର୍ଷା ପରେ ଖରା ଆସେ, ଟିକେ ଖରା ପରେ ବର୍ଷା ଆସେ, ସେମିତି ସୁଖ ଦୁଃଖ ହସ ଲୁହ ସବୁକିଛି ଭିତରେ ଜୀବନ ବିତେଇବାକୁ ପଡ଼େ। ଏଣ୍ଡ ଆପଣଙ୍କର ଜୀବନ ଲାଇଫର କିଛି ଚାପ୍ଟରକୁ ସେମିତି କଲରଫୁଲ କରିବା ପାଇଁ ହିଁ ଆପଣମାନେ ଯୋଡ଼ି ହୋଇଛନ୍ତି ଆମ ସହିତ, ମାନେ ଏଫ୍ଏମ୍ ରେନ୍ବୋ କଟକ ସହିତ। ସୋ ଆପଣଙ୍କ ପାଖରେ ସୁବି ପହଞ୍ଚୁଛି ଆଉ ଗୋଟିଏ ବହୁତ ହି ଖାସ୍ ବ୍ୟୁଟିଫୁଲ୍ ସା ଟ୍ରାକ୍। ସୋ ଷ୍ଟେ ଟ୍ୟୁନ୍ ଆଣ୍ଡ୍ ସେଇ ଦିଲ୍ ତାକ୍।

ବର୍ଷାକୁ ବିରହର ଋତୁ ବୋଲି ବହୁତ ସାରା କବି ଲେଖିଛନ୍ତି, ବହୁତ ସାରା ପୋଏମ୍ ଏମିତି ଅଛି ଯେଉଁଥିରେ ବର୍ଷାକୁ ଗୋଟେ ବିରହର କବିତା ବା ବିରହର ଋତୁ ବୋଲି ଲେଖାଯାଇଛି। କିଛି ବ୍ୟକ୍ତି ବର୍ଷା ଦିନ ଆସିଲେ ଅଧିକ ଏକାକୀ ଫିଲ୍ କରିଥାନ୍ତି, ଟିକେ ଉଦାସ ଅନୁଭବ କରିଥାନ୍ତି। ସାଇକୋଲୋଜି ଏଇଟାକୁ କହେ ସିଜନାଲ ଆଫେକ୍ଟିଭ ଡିସଅର୍ଡର। ସୂର୍ଯ୍ୟକିରଣର ଅଭାବ ଆଉ ମେଘୁଆ ପାଗ ଏସବୁ ଆମର ସାଇକୋଲୋଜିକାଲ ହେଲ୍ଥ ଉପରେ କିଛି ମାତ୍ରାରେ ନେଗେଟିଭ ଇମ୍ପାକ୍ଟ ପକାଇଥାଏ। ତଥାପି ଆମେ କେମିତି ଏଇ ସମୟକୁ ପଜିଟିଭଲି ସ୍ପେଣ୍ଡ କରିବା ସେଟା ତ ଆମ ଉପରେ ଡିପେଣ୍ଡ କରେ ନା। ସୋ ଏଇ ସମୟରେ ମ୍ୟୁଜିକ୍ ହିଁ ସବୁଠୁ ଭଲ ଉପାୟ, ଯାହାକି ଆପଣଙ୍କ ମାଇଣ୍ଡକୁ ପୁରା ପଜିଟିଭ ରଖିପାରିବ। ସୋ ଜମା ବି ନେଗେଟିଭ ଥିଙ୍କିଙ୍କୁ ମାଇଣ୍ଡକୁ ଆଣନ୍ତୁ ନାହିଁ, ଆଣ୍ଡ ନିଜର ନିୟରର ଆଣ୍ଡ ଡିୟରଙ୍କ ସହିତ ଟାଇମ୍ ସ୍ପେଣ୍ଡ କରନ୍ତୁ। ଦେଖିବେ ଏଇ ଜମା ବି ଆଉ ଏକାକୀ ଅନୁଭବ ହେବନି, ବର୍ଷା ଦିନ ବି ଆପଣଙ୍କର ଫେଭରେଟ୍ ପାଲଟିଯିବ।

ସବୁ ଆପଣଙ୍କ ସହିତ ଏଇ ମୌସୁମୀ ବିଷୟରେ ମେଘ ମେଘ ପାଗରେ କଥା ହେଉ ହେଉ କେତେବେଳେ ସୁରେଲା ଆଫ୍ଟରନୁନ୍କୁ ଏଣ୍ଡ କରିବାର ଟାଇମ୍ ଆସିଗଲା, ଜଣା ହିଁ ପଡ଼ିଲାନି। ସୋ ଫ୍ରେଣ୍ଡ, ସେଇଠି ହିଁ ଏଣ୍ଡ କରିବାକୁ ପଡ଼ିବ।

ସେ ସୁରେଲା ଆଫ୍ଟରନୁନ୍କୁ ଏଣ୍ଡ କରିବାର ଟାଇମ୍ ଆସିଗଲା, ଜଣା ହିଁ ପଡ଼ିଲାନି। ସୋ ଫ୍ରେଣ୍ଡ, ସେଇଠି ହିଁ ଏଣ୍ଡ କରିବାକୁ ପଡ଼ିବ ସୋ ସୁରେଲା ଆଫ୍ଟରନୁନ୍କୁ। ଆଣ୍ଡ ମୁଁ ପୁଣି ଆପଣଙ୍କ ସହିତ 5:02 ଯୋଡ଼ି ହେଇଯିବି ୱିଥ୍ ଦ ଶୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ ଚାଟ୍। ସୋ ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ ସଭିଙ୍କୁ, ଆଣ୍ଡ ଏନ୍ଜୟ କରୁଥାନ୍ତୁ ଏଇ କାର୍ଯ୍ୟକ୍ରମ ଗୁଡ଼ିକୁ।

ନମସ୍କାର ଶ୍ରୋତା ବନ୍ଧୁ, ଅପରାହ୍ନ 5 ଏଫ୍ଏମ୍ ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକ ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରର ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦରେ ଯୋଗ ଦେଇଛନ୍ତି। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ। ତାମିଲନାଡୁର ତିରୁଭଲୁରରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11 ବୃଦ୍ଧି ପାଇଛି। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ। ଦେଶବ୍ୟାପୀ ଆସନ୍ତା ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନର ତୁଷାରପାତ ମାମଲାରେ 8 ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। କେନ୍ଦ୍ର ସରକାର ଅପରେସନ ସିନ୍ଦୁରରେ ଶହୀଦ ହୋଇଥିବା 6 ଯବାନଙ୍କ ନାମକୁ ସାର୍ବଜନୀନ କରିଛନ୍ତି। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235 ବୃଦ୍ଧି ପାଇଛି ଏବଂ ଭାରତ ଓ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ ଟି20 କ୍ରିକେଟ୍ ମ୍ୟାଚ୍। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ମୋର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6। ନମସ୍କାର।

0: ଯଦି କିଛି ମେମୋରେବଲ୍ ଘଟଣା ଆପଣଙ୍କ ଲାଇଫ୍ରେ ବି ଘଟିଛି ତାହେଲେ ଆଜି କଲ୍ ଯୋଗେ ଏଇ ମେଘୁଆ ମେଘୁଆ ପାଗରେ ଜଣେଇ ଦିଅନ୍ତୁ ଆମକୁ ଆମକୁ ଡାଏଲ୍ କରନ୍ତୁ ନମ୍ବର 06712303153 ଆଉ ଥରେ କହି ରଖୁଛି ନମ୍ବରଟି 06712303153 ଫଟାଫଟ କଲ୍ କରିଦିଅନ୍ତୁ ଆମ ପାଖକୁ ଆଣ୍ଡ କହିଦିଅନ୍ତୁ ଆମକୁ କ'ଣ ରହିଛି ଆପଣଙ୍କର ସେଇ ମେମୋରି ବା ସେଇ ଘଟଣା ଯାହା ଆପଣଙ୍କ ଲାଇଫକୁ ଦେଇଛି ଗୋଟେ ୟୁ ଟର୍ନ ମାନେ ଆପଣଙ୍କ ଜୀବନର ମୋଡ଼ ବଦଳି ଯାଇଛି। ସୋ କହୁ କହୁ ଆମ ସହିତ କନେକ୍ଟ ହେଇଗଲେଣି ଆମର ଲିସନର। ସୋ ଚାହାନ୍ତୁ କଥା ହେଇଯିବା ତାଙ୍କ ସହିତ ଆଣ୍ଡ ଶୁଣିନେବା କିଏ କହୁଛନ୍ତି ଆଣ୍ଡ କୋଉଠୁ କହୁଛନ୍ତି। ହ୍ୟାଲୋ ହ୍ୟାଲୋ ଗୁଡ ଆଫ୍ଟରନୁନ୍।
1: ନମସ୍କାର ଜୟ ଜଗନ୍ନାଥ।
0: ନମସ୍କାର ଜୟ ଜଗନ୍ନାଥ। କିଏ କହୁଛନ୍ତି କୋଉଠୁ କହୁଛନ୍ତି।
1: ମୁଁ ରାଜେନ୍ଦ୍ର ସେଠୀ କହୁଛି କେନ୍ଦ୍ରାପଡା ଜିଲ୍ଲା ରାଜନା ବ୍ଲକ ଘଡିଆମାଳରୁ।
0: ରାଜେନ୍ଦ୍ର ଭାଇ ଆପଣଙ୍କୁ ଆମ ସୋ କୁ ସ୍ୱାଗତ। କଣ କହିବେ ଆଜିର ଟପିକ ବିଷୟରେ।
1: ମ୍ୟାଡାମ ନେଟୱାର୍କ ପ୍ରୋବ୍ଲେମ ଯୋଗୁଁ ଆଜି ଟପିକଟା ଟିକେ ଭଲସେ ଶୁଣିପାରିନି, ଟିକେ କହିଦେଲେ ଭଲ ହବ।
0: କୁହନ୍ତୁ କି ଆପଣଙ୍କ ଲାଇଫରେ ଏମିତି କିଛି ଘଟଣା ଅଛି ଯୋଉଟା କି ଆପଣଙ୍କ ଲାଇଫକୁ ଗୋଟେ କମ୍ପ୍ଲିଟ ୟୁ ଟର୍ନ ଦେଇଛି ବା ଆପଣଙ୍କ ଜୀବନର ମୋଡ଼ ବଦଳି ଯାଇଛି ସେଇ ଘଟଣା ପରେ ସେୟାର କରନ୍ତୁ ଆପଣଙ୍କ ଜୀବନର ସେମିତି ଗୋଟେ ଘଟଣା।
1: ନିଶ୍ଚିନ୍ତ ଭାବରେ ଗୋଟେ ବଢିଆ ସୁନ୍ଦର ଟପିକ ରଖିଛନ୍ତି, ଧନ୍ୟବାଦ। ଆମର ବହୁତ ଦିନ ପରେ ମୁଁ ଲଗେଇଛି, ଏମିତି ଗୋଟେ ଛୋଟିଆ କଥାଟେ କହୁଛି ଯୋଉଟାକି ମୋ ଲାଇଫର ସବୁଦିନ ପାଇଁ ଚେଞ୍ଜ କରିଦେଲା, ଯୋଉଟାକି ମୁଁ ପଇସା ପତ୍ର ରୋଜଗାର କରିପାରୁଛି।
0: ଭାଇ ଆପଣଙ୍କୁ ଗୋଟେ ରିକ୍ୱେଷ୍ଟ, ଆପଣଙ୍କ ପାଖରେ ନଏଜ୍ ବହୁତ ଆସୁଛି, ହୁଏତ ଆପଣଙ୍କ ପାଖରେ କୌଣସି
1: ପ୍ରୋଗ୍ରାମ ଆସୁଛି ସେଠି ସାଉଣ୍ଡଟା ବାଜୁଛି ତ ଆଉ କିଛି କରିପାରିବିନି ଆଜ୍ଞା।
0: ଆଜ୍ଞା ଟିକେ ଯଦି ମାନେ ଯେଉଁଠି ମାଇକ୍ ଅଛି ଟିକେ ଯଦି ତାଠୁ ଦୂରରେ ଆସି କଥା ହେବେ ତାହେଲେ ଆମେ ଆପଣଙ୍କ କଥା ଶୁଣିପାରିବୁ, କାରଣ ପୁରା କମ୍ପ୍ଲିଟ ଆପଣଙ୍କ ବ୍ୟାକଗ୍ରାଉଣ୍ଡ ନଏଜ୍ ହିଁ ଶୁଣାଯାଉଛି। ତ ପ୍ଲିଜ ଟିକେ ଆପଣ ସୋ ଏଇଥିଲେ ରାଜେନ୍ଦ୍ର ଭାଇ ଆମ ସହିତ କଥା ହେବାକୁ ଚାହୁଁଥିଲେ କିନ୍ତୁ ଯେହେତୁ ତାଙ୍କର ବ୍ୟାକଗ୍ରାଉଣ୍ଡ ନଏଜ୍ ଏତେ ଆସୁଥିଲା ଯେ ଆମେ କଥା ହେଇପାରିଲୁନି। ସୋ ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ମୁଁ ଆପଣଙ୍କୁ ରିକ୍ୱେଷ୍ଟ କରୁଛି ଯେଉଁମାନେ ବି ଆମକୁ ଡାଏଲ୍ କରୁଛନ୍ତି ନା ଆମେ ଆପଣଙ୍କ ସହିତ କଥା ହେବା ପାଇଁ ଏତେ ଖାସ୍ ମୁମେଣ୍ଟ ଆସିଛି ଆପଣଙ୍କ ସହିତ ହିଁ କଥା ହେବାକୁ ଚାହୁଁଛୁ। ସୋ ଆପଣଙ୍କ ସହିତ ଯଦି ଆମେ ଠିକ୍ସେ କଥା ନ ହେଇପାରିବୁ ତାହେଲେ କ'ଣ ମନ ଭଲ ଲାଗିବ। ସୋ ଆମ ପାଖକୁ କଲ୍ କଲାବେଳେ ନିହାତି ଟିକେ ପାଖ ଆଖର ଶବ୍ଦ ଯେମିତି କମ୍ ହେଉଥିବ, ଯେଉଁଠି ଟିକେ କମ୍ ନଏଜ୍ ଆସୁଥିବ ସେପରି ଜାଗାକୁ ଆସିଯାଆନ୍ତୁ, ସୋ ଦ୍ୟାଟ୍ ଆମେ ଆପଣଙ୍କ କଥା ଠିକ୍ସେ ଶୁଣିପାରିବୁ ଆଣ୍ଡ ଆପଣଙ୍କ ସହିତ ଦୁଇପଦ ମିଠା ମିଠା କଥା ହେଇପାରିବୁ। ସୋ ରାଜେନ୍ଦ୍ର ଭାଇ ଆଇ ଏମ୍ ରିଲି ସରି କି ଆପଣଙ୍କ ସହିତ କଥା ହେଇହେଲାନି। ସୋ ଆଇ ହୋପ୍ ନେକ୍ସଟ ଟାଇମ୍ ଆପଣଙ୍କ ସହିତ ଆମେ ନିହାତି ଭାବରେ ବହୁତ ଭଲରେ କଥା ହେଇପାରିବା। ସୋ ଆପଣ ଯଦି ଚାହୁଁଛନ୍ତି ଆପଣଙ୍କ ଲାଇଫରେ ଏମିତି କିଛି ଘଟଣା ଅଛି ଯାହାକି ଆପଣଙ୍କ ଜୀବନର ମୋଡ଼ ବଦଳେଇ ଦେଇଛି ସେ ବିଷୟରେ ସେୟାର କରିବାକୁ ତାହେଲେ କଲ୍ କରନ୍ତୁ ଆମକୁ ଆଣ୍ଡ ଡାଏଲ୍ କରନ୍ତୁ ନମ୍ବର 06712303153। ସୋ ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି କୋଉଠୁ କହୁଛନ୍ତି।
2: ବାପା ନମସ୍କାର, ଗୁଡ ଇଭିନିଂ, ଜୟ ଜଗନ୍ନାଥ।
0: ନମସ୍କାର, ଗୁଡ ଇଭିନିଂ, ଜୟ ଜଗନ୍ନାଥ। ଆମ ଲିସନର ମାନଙ୍କୁ ଫାର୍ଷ୍ଟ ଆପଣଙ୍କ ପରିଚୟ ଦେଇଦିଅନ୍ତୁ ଆଣ୍ଡ ଦେନ୍ ଆମେ କଥା ହେବା।
2: ବାପା ଆବାସ କହୁଥିଲି।
0: ଆବାସ ଭାଇ ଆପଣଙ୍କ ଆମ ସୋ କୁ ୱେଲକମ୍, କେମିତି ଅଛନ୍ତି ଆଣ୍ଡ ଆପଣଙ୍କ ପଟରେ ମେଘୁଆ ମେଘୁଆ ପାଗ ଦେଇଛି ନା ନାହିଁ।
2: ଟିକେ ମେଘ ଝିପିଝିକି ବର୍ଷା ହେଇଯାଇଛି ଆଉ ଏବେ ଜଷ୍ଟ ରୁମ୍ରେ ଆସି ପ୍ୟାଣ୍ଟ ସାର୍ଟରେ ଖୋଲିକି ଟିକେ ଫେସ୍ଫାସ୍ ହଉଛି ଆଉ।
0: ଆଜ୍ଞା, ଏଇ ମେଘୁଆ ପାଗରେ ମେମୋରି ଗୁଡାକ ବେଶୀ ରିଫ୍ରେଶ ହେଇଯାଏ ନାହିଁ। ଆଜ୍ଞା, ତ କଣ କହିବେ ଆଜିର ଟପିକ ବିଷୟରେ, ଏମିତି କିଛି ଘଟଣା ଆପଣଙ୍କ ଲାଇଫରେ ଅଛି ଯୋଉଟା କି ଆପଣଙ୍କ ଲାଇଫକୁ ୟୁ ଟର୍ନ ଦେଇଛି।
2: ମାନେ ମୋ ଜୀବନରେ ଗୋଟେ ସବୁଠାରୁ ବଡ ମୋଡ ଥିଲା, ମୁଁ ପ୍ଲାଣ୍ଟ ଟାଇମରେ ସେଦିନ ଥିଲା ମାନେ ସଣ୍ଡେ ଥିଲା 2022 ଅକ୍ଟୋବର 14 ତାରିଖ। ଯେହେତୁ ଆମ ଷ୍ଟାଫ କହିଲେ କାଲି ସଣ୍ଡେ ଅଛି, ତୁ ଆଉ ଡ୍ୟୁଟି ଆସିବୁ ନାହିଁ। ମୁଁ କହିଲି ଆଗକୁ ଦଶହରାଟା ଅଛି ଆଉ ଏତେବେଳେ ଛୁଟି କଲେ ଆଗକୁ ମୁଁ ଦଶହରାକୁ ଯାଇପାରିବିନି, ଯେହେତୁ ମୁଁ କାଲି ସଣ୍ଡେ ଡ୍ୟୁଟି କରିବି। ଆଉ ତଥାପି ସେ ପିଲାଙ୍କ କଥା ମାନିଲି, ଡ୍ୟୁଟିକୁ ସକାଳୁ ପଳେଇଲି। ଏମିତି ମୋର ଅଚାନକ ଜଗତ ଅଛି ଆଉ ଏମିତି ମୋର ଗୋଟେ ହାତ ପ୍ଲାଣ୍ଟ ଭିତରେ ଭାଙ୍ଗିଛି, ପ୍ଲାଣ୍ଟ ଭିତରେ ଭାଙ୍ଗିବା ଭିତରେ ଗୋଟେ ସବୁ ଦେଖିଲେ ସବୁ ଆମର ସବୁ ଆମର ଉପର ଅଫିସର ମାନେ ସାଙ୍ଗେ ସାଙ୍ଗେ ମେଡିକାଲ ନେଇଗଲେ, ସିଟି ସେଠୁ ହାତ ବ୍ୟାଣ୍ଡେଜ୍ ହେଲା, ବ୍ୟାଣ୍ଡେଜ୍ ନେଇକି ଟାଟା ମେଡିକାଲରେ ତାପରେ ଟାଟା ମେଡିକାଲ ରେଫର କରିଦେଲା ଆମର ଭୁବନେଶ୍ୱର।

0: ଇଏସ୍ ହସ୍ପିଟାଲ
1: ଆଜ୍ଞା
0: ମେ ଫେୟାର ହୋଟେଲ ପାଖରେ ସେଠି ମୁଁ ମାସେ ରହିଲି ହାତ ଅପରେସନ ହେଲା ଆମର ଟାଟା ଆମର ମାଲିକ ରତନ ଟାଟା ଟିକେ ଛାଡି ଟିକେ ଫୋନ କରି ଭଲ ମନ୍ଦ ବୁଝିଲେ ଅପରେସନ ହେଇସାରିଲା ପରେ ମତେ ଘରକୁ ଡିସଚାର୍ଜ ହେଇଗଲା ପରେ ରତନ ଟାଟା ନିଜେ ଆସିଥିଲେ ଘରକୁ ଦେଖିବା ପାଇଁ ଆଉ ସେଇ ଟାଇମରେ ଏମିତି ମୋର ପରିସ୍ଥିତି ସାଙ୍ଗାତିକ ଜଟିଳ ହେଲା ଯେ ମୁଁ ଦି ମାସ କି ଅଢେଇ ମାସ ଘର ବସିଲି ଆଉ ଯେହେତୁ ଟାଟା ବାଲା ଆସିଥିଲେ ଘରକୁ କିଛି କଲେ ବ୍ୟସ୍ତ ହବାର ନାହିଁ ଆମେ ତୁମକୁ ବହୁତ ସାହାଯ୍ୟ କରିବୁ ଆଉ ମୋ ମିସେସ୍ କହିଥିଲେ କିଛି ପଇସା ଦେଇଥିଲେ ସେଇ ଟାଇମରେ ମିସେସ୍ ମନା କରିଦେଲେ କାରଣ ନାଇଁ ପଇସା ନାହିଁ ଆଉ ମୋର ଦି ଜଣ ତାଙ୍କର ସାଙ୍ଗ ଅଛନ୍ତି ଜଣ ତାଙ୍କୁ ଦିଦିଟା ଜବ୍ ଦେଇଛନ୍ତି
1: ହେଲା
0: ଆଉ ରତନ ଟାଟା ଦୟାକରି ବହୁତ ରିକ୍ୱେଷ୍ଟ କରି ଦି ଜଣ ମୋ ସାଙ୍ଗ ହେଲା ଦୀପକ କୁମାର ଆଉ ଗୋଟେ ଅଶୋକ କୁମାର ତାଙ୍କୁ ଜବ୍ ଦେଇଥିଲେ
1: ବହୁତ କମ ଲୋକଙ୍କ ପାଖରେ ଏଇଟା ଅଛି କି ଯିଏ ନିଜେ ଗୋଟେ ସର୍ଟେନ୍ ଆମାଉଣ୍ଟ କୁ ସାକ୍ରିଫାଇସ୍ କରିକି ଦୁଇ ଜଣଙ୍କ ପାଇଁ ଜବ୍ ରତନ ଟାଟା ଥ୍ୟାଙ୍କ ୟୁ ସୋ ମଚ୍ ଆବାସ ଭାଇ ଏତେ ସୁନ୍ଦର ଘଟଣା ଆମ ସହିତ ସେୟାର କଲେ ଆଇ ହୋପ୍ ଏବେ ଆପଣ ଠିକ ଅଛନ୍ତି ସୁସ୍ଥ ଅଛନ୍ତି
0: କଷ୍ଟ କାମଟା ମୋତେ ପ୍ରେସର ପଡିଥିଲା ଏବେ ମୁଁ ଅଫିସ ଉପରେ ହାଲକା କାମ କରୁଛି କମ୍ପ୍ୟୁଟର ପ୍ରୋଜେକ୍ଟ କାମ କରୁଛି
1: ଥ୍ୟାଙ୍କ ୟୁ ସୋ ମଚ୍ ଭାଇ ଆପଣଙ୍କ ଲାଇଫର ଗୋଟେ ୟୁଟର୍ନ ନିହାତି ଭାବରେ ଆସିଥିଲା ଆଣ୍ଡ ଆଇ ହୋପ୍ ଏଇ ୟୁଟର୍ନ ଆପଣଙ୍କ ଲାଇଫର ଆହୁରି ଆଗକୁ ନେଉ ଆପଣ ସବୁବେଳେ ସୁସ୍ଥ ଥାନ୍ତୁ ଆଣ୍ଡ ଆମ ସହିତ ଏମିତି ବିନ୍ଦାସ ହେଇ କନେକ୍ଟ ହେଉଥାନ୍ତୁ ନମସ୍କାର ଶୋଇଥିଲେ ଆଭାସ ଭାଇ ସେୟାର କଲେ ସେ କେମିତି ଗୋଟେ ସାଧାରଣ ଛୋଟ ନୁହେଁ ତ ଗୋଟେ ଦୁର୍ଘଟଣାରୁ କେମିତି ସେ ବର୍ତ୍ତି କଲେ ଏବଂ ସେହି ସମୟରେ ତାଙ୍କର ଦେଖା ହେଇଥିଲେ ଲିଜେଣ୍ଡାରୀ ଇଣ୍ଡିଆନ ବିଜନେସମ୍ୟାନ ରତନ ଟାଟା ଆଣ୍ଡ ଆମେ କଥା ହଉଥିଲେ ସୋ ଏମିତି ଯଦି ଆପଣଙ୍କ ଲାଇଫରେ କିଛି ଘଟଣା ଅଛି ଯେଉଁଥିରେ କି ଆପଣଙ୍କ ଲାଇଫର ମୋଡ ବଦଳି ଯାଇଛି ଆପଣଙ୍କ ଲାଇଫର ଗୋଟେ ୟୁଟର୍ନ ଆସିଯାଇଛି ସୋ ସେୟାର କରିଦିଅନ୍ତୁ ଆମ ସହିତ କଲ୍ କରନ୍ତୁ ନମ୍ବର 0671230315 ଆମ ସହିତ କନେକ୍ଟ ହେଇଯାଇଛନ୍ତି ଆମର ନେକ୍ସଟ କଲର ଚାଲନ୍ତୁ ଫଟାଫଟ କଥା ହେଇଯିବା ତାଙ୍କ ସହିତ ହ୍ୟାଲୋ ଗୁଡ୍ ଆଫ୍ଟରନୁନ୍ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହ୍ୟାଲୋ ମ୍ୟାମ୍ ଭେରି ଗୁଡ୍ ଆଫ୍ଟରନୁନ୍ ମୁଁ ମଧୁସୂଦନ ଦାସ କହୁଛି ଭୁବନେଶ୍ୱରରୁ
1: ମଧୁସୂଦନ ଭାଇ ଆପଣଙ୍କୁ ଆମ ଶୋ କୁ ୱେଲକମ୍ ତ ଆପଣଙ୍କର ଭୁବନେଶ୍ୱର ଆଡେ ଏବେ ପାଗ କେମିତି ରହିଛି ମେଘୁଆ ମେଘୁଆ ରହିଛି ନା ଖରା ହେଉଛି
2: ଧନ୍ୟବାଦ ଆମ ଭୁବନେଶ୍ୱର ପାଗ ବର୍ତ୍ତମାନ ଟିକେ ମେଘୁଆ ମେଘୁଆ ଅଛି ମଝିରେ ମଝିରେ ଘଡ଼ଘଡ଼ି ବିଜୁଳି ମାରୁଛି କିନ୍ତୁ ବର୍ଷା ହେଇନି
1: ଆଚ୍ଛା ତ ମେଘୁଆ ପାଗରେ ଆମ ରେନ୍ବୋ କୁ ଏନ୍ଜୟ କରୁଛନ୍ତି ନା ନାଇଁ
2: ନିହାତି ନିହାତି ମତେ ତ ବହୁତ ମଜା ଲାଗୁଛି
1: ତ କଣ କହିବେ ଆଜିର ଟପିକ ବିଷୟରେ
2: ଦେଖନ୍ତୁ ଏ ସମ୍ପର୍କରେ ମୁଁ ଏତିକି କହିବି ଯେ ଏମିତି ତ ବହୁତ ଘଟଣା ଦୁର୍ଘଟଣା ଜୀବନରେ ଘଟିଛି ସେଠୁ ବହୁତ
1: ଯେ
2: ବିଜେପି କଲେଜରେ ଆମର ମ୍ୟୁଜିକ ମାନେ ଅନର୍ସ ଅଛି ଗ୍ରାଜୁଏସନ ସେ ସମୟରେ କିନ୍ତୁ ପ୍ଲସ ଟୁ ସମୟରେ ଅଛି ବୋଲି ମୁଁ ଜାଣିନି ପ୍ଲସ ଟୁ ତାପରେ ଜାଣିଲି ଯେ ପ୍ଲସ ଟୁ ଠାରୁ ହିଁ ଷ୍ଟାର୍ଟିଂ ହେଇଛି ଟୋଟାଲି
1: ହଁ
2: ବାସ୍ ବାସ୍ ହିନ୍ଦୁସ୍ତାନୀ ଭୋକେସନାଲ କୋର୍ସ
1: ଆଉ
2: ମୁଁ ଯେବେ ଠାରୁ ଶୁଣିଲି ମୋର ଗୋଟେ ଡ୍ରିମ୍ ଥିଲା ଯେ ମୁଁ ଏଇଟା କରିବି ନିହାତି ମୁଁ ପ୍ଲସ ଟୁ ଯଦିଓ ଜେନେରାଲ ସବଜେକ୍ଟ ନେଇଥିଲି କିନ୍ତୁ ମୋର ବହୁତ ଇଚ୍ଛା ଥିଲା ଯେ ମୁଁ ପ୍ଲସ ଥ୍ରୀ ରେ ଯେମିତି ହେଲେ ବି ମୁଁ ମ୍ୟୁଜିକ ଅନର୍ସ ନେବି ଯୋଉଟା କି ମୋର ଫୁଲଫିଲ ହେଲା ଆଉ ମୁଁ ଭାବେ ସେଇଟା ଯଦି ମୁଁ ନ କରିଥାନ୍ତି ମାନେ ମୋତେ କୋଉଠି ଥାନ୍ତି ମୁଁ ନିଜେ ବି ଜାଣିନି ମୋର କଣ ଭବିଷ୍ୟତ ଥାଆନ୍ତା କଣ ହେଇଥାନ୍ତା ମୁଁ ନିଜେ ବି ଜାଣିନି
1: ଆଉ
2: ସେଇ ଦେଖନ୍ତୁ ଗୋଟେ କଥା ମାନେ ସେଇ ଗ୍ରାଜୁଏସନ କରିବାକୁ ଗଲି ବୋଲି ମାନେ ମୋ ଜୀବନରେ ଜଣେ ଏମିତି ଗୁରୁ ଆସିଲେ ଯେ କି ପ୍ରତି ମୁହୂର୍ତ୍ତରେ ମତେ ଏବେ ବି ସପୋର୍ଟ କରୁଛନ୍ତି, ସେ ସମୟରେ ବି କରୁଥିଲେ, ଆଗକୁ ବି କରିବେ, ତାଙ୍କ ଛତ୍ର ସହାୟତ ମୁଁ ଏବେ ବି ଅଛି, ଶିଖୁଛି।
1: ଯା ହଉ, ଏମିତି ଗୋଟେ ଘଟଣା, ଏମିତି ଗୋଟେ ସ୍ଥାନ ଆପଣଙ୍କୁ ଆପଣଙ୍କ ମେଣ୍ଟର ଆପଣଙ୍କ ଗୁରୁଙ୍କ ସହିତ ଭେଟ କରିଦେଇଛି। ବହୁତ

0: ମଝିରେ କରୋନା ଆସିଲା
1: ମାନେ
0: କରୋନା ସମୟରେ କଣ ହେଲା ଆମେ ଘରୁ ମୁଁ ଟୋଟାଲି ମାନେ ଜାଣିଥିଲେ ଲକଡାଉନ ସିଚୁଏସନ ଟାଇପ୍ ହେଇଥିଲା ଏମିତି ପରିସ୍ଥିତି ହେଇସାରିଥିଲା ମାନେ ଯେତେବେଳେ ଲକଡାଉନ ଫିଟିଲା ମୁଁ କାହା ସାଥିରେ କେମିତି କଥା ହେବି କାହାକୁ କେମିତି କଣ କହିବି ମୁଁ ସବୁ ସେ ସମୟରେ ଆଉ ତାପରେ ସେ ସମୟରେ ଗୁରୁ ହିଁ ଥିଲେ ଯେ କି ମତେ ସବୁ ମାନେ ପ୍ରତି ମୁହୂର୍ତ୍ତରେ ମୁଁ ସତରେ କହୁଛି ଯୋଉ ଟାଇମରେ ବି ମୁଁ ଫୋନ କରୁଥିଲି ସେ ମୋ ସହିତ ରହୁଥିଲେ ମାନେ ମତେ ମାନସିକ ସାନ୍ତ୍ୱନା ଦଉଥିଲେ ଆଉ ମୋ ଜୀବନରେ ଗୋଟେ ଏମିତି ଘଟଣା ଘଟିଥିଲା ସେ ସମୟରେ ଆଉ ଗୋଟେ କଥା କହୁଛି ମୋର ସତରେ କହୁଛି ମୋର ଜନ୍ମରୁ ମୁଁ ଆକ୍ଚୁଆଲି ପ୍ରି ମ୍ୟାଚର ବର୍ଥ ମୋର 7 ମନ୍ଥରେ ମାନେ ମୁଁ ଜନ୍ମ ହେଇଥିଲି ମୋର ଆଖି ଟିକେ ମାନେ ଗୋଟେ ଆଖି ଯଦି ଟୋଟାଲ ନାହିଁ ଆଉ ଗୋଟେ ଆଖି ମାନେ ଜଷ୍ଟ ଏମିତି ଦେଖାଯାଉଥିଲା ଆଟଲିଷ୍ଟ ମାନେ ମୁଁ ମୋର ପଢାପଢି କରିପାରୁଥିଲି ସାଇକେଲ ଚଲେଇକି ଯିବା ଆସିବା କରୁଥିଲି ସବୁ କରୁଥିଲି କିନ୍ତୁ 2017 ସେଇଟା ଧୀରେ ଧୀରେ ଡ୍ୟାମେଜ ହେବା ଷ୍ଟାର୍ଟ ହେଇଥିଲା ତାପରେ ଗ୍ରାଜୁଏସନ ସମୟରେ ଆହୁରି ଡ୍ୟାମେଜ ହେଇଗଲା ଆଉ ସବୁଠୁ ବଡ ଦୁଃଖର କଥା କଣ ଜାଣିଛନ୍ତି
1: ମାନେ
0: କୋରୋନା ସମୟରେ ଏମିତି ପରିସ୍ଥିତି ଥିଲା ବାହାରକୁ ମୁଁ ଆସିପାରିଲିନି ମୁଁ ମେଡିସିନ ନେଇପାରିଲିନି ଯୋଉଟାକି ଆଖିକି ରକ୍ଷା କରିବା ପାଇଁ ଆହୁରି ଡ୍ୟାମେଜ ହେଇଗଲା ମୁଁ ମାନସିକ ସ୍ତରରେ ଏତେ ଭାଙ୍ଗି ପଡୁଥିଲି ମୁଁ ଭାବୁଥିଲି ମୁଁ ଜୀବନକୁ ଶେଷ କରିଦେବି କେବଳ ସେ ଗୁରୁ ହିଁ ମାନେ ତାଙ୍କ ଯୋଗୁ ହିଁ ସତ କଥା ସେ ମତେ ଏମିତି କଥା ସବୁ କହିଲେ
1: ଭଗବାନ ଦେଇଛନ୍ତି ଏତେ ସୁନ୍ଦର ଟ୍ୟାଲେଣ୍ଟ ଆପଣଙ୍କୁ ଦେଇଛନ୍ତି ଆପଣ ମ୍ୟୁଜିକ ପରସ୍ୟୁ କରିଛନ୍ତି ବହୁତ ରେୟାର ଲୋକଙ୍କୁ ନିଜର ଡ୍ରିମ୍ ପରସ୍ୟୁ କରିବାକୁ ମିଳିଥାଏ ଏମିତି ଆଉ ଜୀବନରେ କେବେ ବି ହାରିବେନି କେବେ ବି ଭାଙ୍ଗିବେନି
0: ମାନେ ଶୁଣନ୍ତୁ ମାନେ ସେଇ ସମୟରେ ମାନେ ମୁଁ ଆଖିଟା ପୁରା ମାନେ ଡ୍ୟାମେଜ ହେଇଗଲା ମାନେ ପୁରା ଅଲମୋଷ୍ଟ ଖରାପ ହେଇଗଲା ଟୋଟାଲି ମୁଁ ଭାବିଥିଲି ମୋ ଜୀବନ ସରିଗଲା ଟୋଟାଲି କିନ୍ତୁ ସେ ବୁଝେଇଲେ ନା ଏଇ ମାନେ ଗୋଟେ ଜିନିଷ ଯାଇଛି ମାନେ ଆହୁରି ଗୋଟେ ଜିନିଷ ତମ ପାଖରେ ଅଛି ତମେ ସେଇଟାକୁ ବେଷ୍ଟ କର ତା ଉପରେ ଫୋକସ୍ କର ୟା ବିଷୟରେ ତ ଭାବନି ଟୋଟାଲି ମତେ ଏମିତି ଏମିତି କଥା ସବୁ କହିଲେ ଟୋଟାଲ ମାନେ ଯେତିକି ଦିନ ଲକଡାଉନ ଥିଲା
1: ତା
0: ମାନେ ପୁରା ଟୋଟାଲ ମତେ ମୁଁ ଯୋଉ ଟାଇମରେ ବି ମୁଁ ଫୋନ କରିଛି ସେ ମୋ ଫୋନ ଉଠେଇଛନ୍ତି ମତେ ମୋ ସାଥିରେ ଘଣ୍ଟା ଘଣ୍ଟା ଗପିଛନ୍ତି ଟାଇମ ସ୍ପେଣ୍ଡ କରିଛନ୍ତି ତାଙ୍କ ଯୋଗୁଁ ଜାଣ ମୁଁ ସେ ଲକଡାଉନ ପିରିୟଡଟା ଆଉ ମୋର ଯୋଉ ଅବସ୍ଥା ଥିଲା ମାନେ ସେଇଟା ପୁରା ମୁଁ ମାନେ ମାନେ ମୁକୁଳି ପାରିଲି ସେ ଅବସ୍ଥାରୁ ନହେଲେ ମୁଁ ଭାବୁଛି ବୋଧେ ମୁଁ ଆଉ ଯେତେବେଳେ ନଥାନ୍ତି ବୋଧେ ମୁଁ ଭାବୁଛି
1: ଯା ହଉ ବହୁତ ସୁନ୍ଦର କଥା ସେୟାର କଲେ ଆପଣଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଏବଂ ଆପଣଙ୍କ ଗୁରୁଙ୍କୁ ମଧ୍ୟ ଅଶେଷ ଅଶେଷ ଧନ୍ୟବାଦ ଯିଏକି ଆପଣଙ୍କୁ ସବୁବେଳେ ଗୋଟେ ସୁନ୍ଦର ପଥ ଦେଖେଇଛନ୍ତି ଏବଂ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ
0: ଆଜ୍ଞା ଆପଣଙ୍କୁ ମଧ୍ୟ ଧନ୍ୟବାଦ ମୋ ଗୁରୁ ଏବେ ବି ମୋ ପାଖରେ ଅଛନ୍ତି ସବୁବେଳେ ଅଛନ୍ତି ମାନେ
1: ସବୁବେଳେ ଥାନ୍ତୁ ଆପଣଙ୍କୁ ସବୁବେଳେ ଏମିତି ଆଗକୁ ବଢିବା ପାଇଁ ଗାଇଡ କରୁଥାନ୍ତୁ ଆଣ୍ଡ ଆପଣ ମଧ୍ୟ ଏମିତି ଆଗକୁ ଆଗକୁ ବଢି ଚାଲନ୍ତୁ ଆଣ୍ଡ ସବୁ ସକ୍ସେସ ହାସିଲ କରନ୍ତୁ ନମସ୍କାର ସୋ ଏଥିଲେ ମଧୁସୂଦନ ଭାଇ ଭୁବନେଶ୍ୱରରୁ ସୋ ଯଦି ଏମିତି କିଛି ଘଟଣା ଆପଣଙ୍କ ଜୀବନରେ ବି ରହିଛି ଯାହା ଆପଣଙ୍କ ଲାଇଫକୁ କମ୍ପ୍ଲିଟଲି ଦେଇଦେଇଛି ଗୋଟେ ୟୁ ଟର୍ନ ଆପଣଙ୍କ ଜୀବନର ମୋଡ଼ ବଦଳେଇ ଦେଇଛି ତାହେଲେ ଆଉ ଡେରି କାହିଁକି ଜଲ୍ଦି ଜଲ୍ଦି ଡାଏଲ କରନ୍ତୁ ନମ୍ବର 0671230315 ଆଣ୍ଡ ସେୟାର କରିଦିଅନ୍ତୁ ସୁଭି ସହିତ ଆପଣଙ୍କର ସେଇ ମେମୋରେବଲ୍ ଘଟଣାଟି ସୋ ଚାଲିଛି ଡାଏଲ ଇନ୍ ଲାଇଫ ଚିଟ୍ଚାଟ୍ ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଷ୍ଟେ ଟ୍ୟୁନ୍ଡ।

0: ସୋ ଫ୍ରେଣ୍ଡସ୍, ଏମିତି କିଛି ଘଟଣା ଥାଏ ଯାହାକି ଆମ ଲାଇଫକୁ ଗୋଟେ ୟୁଟର୍ନ ଦେଇଦିଏ, ଆମେ ଯେତେବେଳେ ଏକ୍ସପେକ୍ଟ ବି କରିନଥାଉ କିଛି ସେମିତି ଘଟଣା ଘଟିଯାଏ। ଏମିତି କିଛି ଘଟଣା ବାଣ୍ଟିବାକୁ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, ଆମ ସହିତ କିଏ ଅଛନ୍ତି ଆଣ୍ଡ କୋଉଠୁ ଅଛନ୍ତି?
1: ଦିଦି ନମସ୍କାର।
0: ନମସ୍କାର, ମୁଁ ତ ଭଏସ୍ରୁ ହିଁ ଜାଣିଗଲି ଆମ ସାଇ କହୁଛନ୍ତି ବେଲପଡ଼ାରୁ, ତ କଣ କେମିତି ଚାଲିଛି? ଯା ହଉ, ଆପଣ ନା ଏତେ ବିନ୍ଦାସ ହେଇକି କଥା ହୁଅନ୍ତି, ଏତେ ସୁନ୍ଦର ଭାବରେ ପୁରା ଏନର୍ଜେଟିକ ୱେରେ କୁହନ୍ତି, ମୁଁ ତ ପୁରା ଖୁସି ହେଇଯାଏ ଆଗ ଶୁଣିକି। ଯା ହଉ, ସବୁବେଳେ ଆମ ଲାଇଫରେ ନା ଯେତେ ସୁଖ ଆସୁ ଦୁଃଖ ଆସୁ ଆମେ ସବୁବେଳେ ଏମିତି ଏନର୍ଜେଟିକ ରହିବାଟା ହିଁ ଭଲ। ଆଜିର ଟପିକ ବିଷୟରେ
1: ମୁଁ ତ ମାନେ ଯେତେବେଳେ ପଢୁଥିଲି କଲେଜରେ, ମତେ ସେତେବେଳେ 18 ବର୍ଷ ହେଇଥିଲା। ସେଇ ଟାଇମରେ ମୁଁ ଏଇଟାକୁ ଜୀବନ ଭାବୁଥିଲି ଯେ ଖାଲି ସମସ୍ତଙ୍କ ସହିତ, ସାଙ୍ଗମାନଙ୍କ ସହିତ ବୁଲିବି ଆଉ ଏମିତି ସବୁ ମସ୍ତି କରିବି, ଆଉ କୌଣସି କାମ ମୋର କରିବାର ନାହିଁ, ଆଉ ଯେତେବେଳେ ଇଚ୍ଛା ସେତେବେଳେ ଉଠିବି, ତାପରେ କୌଣସି ଦାୟିତ୍ୱ ବୋଲି ମୋର ନେବାର ନାହିଁ, ଏଇଟା ଭାବୁଥିଲି। ହେଲେ ଏମିତି ଗୋଟେ ଟାଇମ ଆସିଲା, ସେତେବେଳେ କହିଲା ନା

0: ଜେଜେଙ୍କ ଦେହ ଖରାପ ଥିଲା ଆଉ ତାଙ୍କର ଗୋଟେ ଅପରେସନ ହବାର ଥିଲା ଆଉ ବାପା ତାପରେ ଦୋକାନ ବି ବୁଝି କରିପାରିଲେନି ଆଉ ହସ୍ପିଟାଲରେ ଜେଜେଙ୍କୁ ନେଇକି ଗଲେ ଆଣିଲେ ତାପରେ ମେଡିସିନ ଖର୍ଚ୍ଚ ବି ଜେଜେଙ୍କର ଥିଲା ତାପରେ ଅପରେସନ ଖର୍ଚ୍ଚ ବି ଥିଲା ତ ଏମିତି ବହୁତ ପଇସା ଦରକାର ଥିଲା ଆଡେ ଦୋକାନ ବନ୍ଦ ରହିଲା ଆଉ ମୁଁ ସେ ଟାଇମରେ ଭାବିଲି ମୁଁ କହିଲି ଯଦି ମୁଁ ଯଦି ଦୋକାନକୁ ଯିବି ତାହେଲେ ଆମର ତ କିଛି ତ ପଇସା ତ ହବ ଯାହା ବି ହେଲେ ଆମର ଏଇନା ଦରକାର ସେଇ ଗୋଟେ ଟଙ୍କା ବି ଆମର ବହୁତ ଦରକାର ଥିଲା ସେଇ ଟାଇମରେ ଯଦି ଦୋକାନ ଏମିତି ବନ୍ଦ ରହିବ ତାହେଲେ ଆମର ବି ବହୁତ ଲସ୍ ହବ ତାପରେ ବାପା ସେତେବେଳେ ମତେ କହିଥିଲେ ଯେ ତୁ ତ ବିଜନେସ ବିଷୟରେ କିଛି ଜାଣିନୁ କଣ କରିବୁ ମୁଁ ସେଇ ଟାଇମରେ ଭାବିଲି ମୁଁ କହିଲି ନାଇଁ ଆଗେ ଟିକେ ଟ୍ରାଏ କରେ ସେଥିରେ କଣ ଅସୁବିଧା ଅଛି ଆଉ ଏମିତି ଜାଣୁ ଜାଣୁ ଜାଣିଯିବି କେହି ତ ପିଲା ଛୋଟବେଳୁ ସବୁ କିଛି ଜାଣିନଥାନ୍ତି ମୁଁ କଲେ ଯାଇ ଜାଣିବି ମୁଁ ଫାର୍ଷ୍ଟ ଯୋଉ ଯାଇଥିଲି ମତେ ତ ଟିକେ ମାନେ ଡର ଲାଗୁଥିଲା କଣ କରିବି କଣ ନାଇଁ ତାପରେ ଏମିତି ଯାଉ ଯାଉ ମାନେ କାହାର ବି ରେଟ୍ କିଛି ମୁଁ ଜାଣିନଥିଲି ତ ବାପାଙ୍କୁ ସବୁ ଫୋନ କରି ପଚାରେ ଏଇଟାର ରେଟ୍ କେତେ ସେଇଟାର ରେଟ୍ କେତେ ବାପା ମତେ ଯାହା କୁହନ୍ତି ମୁଁ ସେଇ ଅନୁସାରେ କାମ କଲି ଏବେ ପୁରା ଭଲସେ ଦୋକାନ ସମ୍ଭାଳି ପାରିଲିଣି
1: ଯା ହଉ ବହୁତ ସୁନ୍ଦର କଥା ବହୁତ ସୁନ୍ଦର କଥା ଯା ହଉ ଆପଣ ଆପଣଙ୍କ ବାପାଙ୍କ ସହିତ କାନ୍ଥରେ କାନ୍ଥ ମିଶେଇ ତାଙ୍କୁ ଏତେ ସାହାଯ୍ୟ କରିଛନ୍ତି ଏବଂ ସେଇଟା ଆପଣଙ୍କ ଜୀବନର ଗୋଟେ ମୋଡ଼ ବଦଳେଇ ଦେଇଛି ଏତେ ସୁନ୍ଦର ଘଟଣା ସେୟାର କଲ ସାଇ ବହୁତ ବହୁତ ଥ୍ୟାଙ୍କ ୟୁ ଦିଲସେ ଧନ୍ୟବାଦ
0: ମାନେ ଏମିତି ଜବ୍ ଖୋଜିବାକୁ ପଡିଥାନ୍ତା
1: ହଁ ନିହାତି ପାଠ ପଢା
0: ସରିଥାନ୍ତା ଆମେ ନିଜେ କାମ କଲୁ ନିଜେ ପଇସା ପାଇଲୁ ଆଉ ଯେତେବେଳେ ଇଚ୍ଛା ଛୁଟି ନେଲୁ ଏମିତି ଅନ୍ୟ କୋଉଠି ଜବ୍ କରିଥିଲେ ଛୁଟି ମିଳିଥାନ୍ତା ଏମିତି ନିଜ କାମରେ ନିଜେ ଯୋଉନା ଆମେ ଛୁଟି ନେଇପାରିବୁ ସେଇଟା ବି ହେଲା
1: ଯା ହଉ ବହୁତ ସୁନ୍ଦର ବହୁତ ପଜିଟିଭଲି ତମେ ସେଇ ଘଟଣାଟିକୁ ନେଇଛ ଆଣ୍ଡ ବହୁତ ପଜିଟିଭଲି ତାକୁ ମଧ୍ୟ ନିଜ ଲାଇଫରେ କାମରେ ଲଗେଇଛ ସେଥିପାଇଁ ସାଇ ତମକୁ ଦିଲସେ ଧନ୍ୟବାଦ
0: ଧନ୍ୟବାଦ ଦିଦି ରହିଲି ନମସ୍କାର
1: ନମସ୍କାର ସୋ ଏଥିରେ ସାଇ କେତେ ସୁନ୍ଦର ଭାବରେ ସେୟାର କଲେ ତାଙ୍କ ଲାଇଫର ଟର୍ଣ୍ଣିଂ ପଏଣ୍ଟ ନର୍ମାଲି ଜେନୁଆଲି ଆମେ ଗୋଟେ ଟାଇମ ଥାଏ ଗୋଟେ ଏଜ୍ ଥାଏ ଆମେ ଏଇ ସମୟରେ ବହୁତ ହି ଚୁଲବୁଲାପନ ଥାଏ ଆମେ ଲାଇଫର କୌଣସି ରେସ୍ପନ୍ସିବିଲିଟି ନେଇନଥାଉ ବଟ୍ ଲାଇଫରେ ଏମିତି କିଛି ମୋଡ଼ ଆସି ହିଁ ଯାଏ ଯେଉଁଠି ଆମକୁ ନ ଚାହିଁଲେ ବି ରେସ୍ପନ୍ସିବିଲିଟି ନେବାକୁ ପଡ଼େ ଆଣ୍ଡ ସେଇଥିରେ ହିଁ ଜୀବନ ଆଗକୁ ବଢ଼ି ଚାଲେ ସୋ ଯଦି ଆପଣଙ୍କ ଲାଇଫରେ ବି ଏମିତି କିଛି ଘଟଣା ରହିଛି ଯାହା ଆପଣଙ୍କ ଲାଇଫକୁ ଦେଇଛି ୟୁଟର୍ନ ସୋ ଫଟାଫଟ ଆମ ସହିତ ସେୟାର କରିଦିଅନ୍ତୁ ସୋ ଡାଏଲ ଇନ୍ ଲାଇଭ ଚିଟ୍ ଚାଟ୍ରେ ସୋ ଆଣ୍ଡ ସୁଭି ଅଛି ଆପଣଙ୍କ ସହିତ କଥା ହେବା ପାଇଁ ଆଣ୍ଡ ଡାଏଲ କରିଦିଅନ୍ତୁ ନମ୍ବର 0671 230 3153

0: ତ ପୁରା ପ୍ରଥମରୁ ହିଁ କନେକ୍ଟ ହେଇକି ଅଛନ୍ତି ଆଣ୍ଡ ଆଗକୁ ମଧ୍ୟ ରୁହନ୍ତୁ। ନମସ୍କାର,
1: ଧନ୍ୟବାଦ
0: ଧନ୍ୟବାଦ। ସୋ ଏଇଥିଲେ ଅଶୋକ ଭାଇ, ସେ କେତେ ସୁନ୍ଦର ଭାବରେ ଆମକୁ ଶୁଣୁଛନ୍ତି। ସୋ ବହୁତ ଡେସ୍ପରେଟଲି ଆମକୁ ଶୁଣୁଛନ୍ତି କି ସେ ଭଲ୍ୟୁମ୍ ହିଁ ଲୋ କଲେନି, ବଟ୍ ଆଇ ଜେନୁଇନ୍ଲି ରିକ୍ୱେଷ୍ଟ କି ଆପଣମାନେ ଯେତେବେଳେ ବି ମୋ ସହିତ କଥା ହେଉଛନ୍ତି, ଆମ କୋଉ ବି ଆର୍ଜେଙ୍କ ସହିତ କଥା ହେଉଛନ୍ତି ନା, ପ୍ଲିଜ୍ ପ୍ଲିଜ୍ ପ୍ଲିଜ୍ ଆପଣ ଯେଉଁ ବି ମିଡିୟମ୍ରେ ଶୁଣୁଛନ୍ତି ଆମକୁ, ତାର ଭଲ୍ୟୁମ୍ ଟିକେ ଲୋ ରଖନ୍ତୁ। ସୋ ଆମେ ଆପଣଙ୍କ କଥା ବହୁତ କ୍ଲିୟରଲି ଶୁଣିପାରିବା ଆଣ୍ଡ ଆମ ସହିତ ଯେଉଁମାନେ ବି ଅଛନ୍ତି ନା, ସେ ବି ଆପଣଙ୍କର ଏଇ ମିଠା ମିଠା କଥାକୁ ଶୁଣିପାରିବେ ଏବଂ ବହୁତ ଏନ୍ଜୟ ମଧ୍ୟ କରିପାରିବେ। ସୋ ଚାଲିଛି ଡାଇଲ୍ ଇନ୍ ଲାଇଫ୍ ଚିଟ୍ ଚାଟ୍ର ଆଣ୍ଡ ଦେଖୁ ଦେଖୁ କେତେବେଳେ ହାଫ୍ ଅଫ୍ ଦ ଟାଇମ୍ ପଳେଇଲା, ଜଣା ପଡ଼ିଲାନି ଆପଣଙ୍କ ସହିତ କଥା ହେଇକି। ସୋ ଆଗକୁ ବି ଆହୁରି ଢେର ସାରା କଥା ବାକି ଅଛି। ହଁ ଫ୍ରେଣ୍ଡସ୍, ଆପଣ ତ ଶୁଣୁଥିଲେ କେମିତି ଆମ ଲିସନର ମାନେ ସେୟାର କରୁଥିଲେ କି ଲାଇଫ୍ରେ ଏମିତି କିଛି ଘଟଣା ଆସିଥାଏ, ଘଟଣା ଘଟିଥାଏ ଯାହାକି ଆମ ଲାଇଫ୍ର ମୋଡ଼ ବଦଳାଇ ଦେଇଥାଏ ଏବଂ ଆମେ ନ ଚାହିଁଥିଲେ ବି ସେହି ଘଟଣା ଘଟିଯାଏ ଏବଂ ଆମକୁ କିଛି ଶିଖାଇ ଦେଇଯାଏ, କିଛି ଘଟଣା ଆମ ଜୀବନର ଗତିପଥକୁ ବଦଳାଇ ଦିଏ। ତ ସେମିତି କିଛି ଘଟଣା ଯଦି ଆପଣଙ୍କ ଲାଇଫ୍ରେ ଅଛି, ଫଟାଫଟ ଡାଏଲ୍ କରନ୍ତୁ ନମ୍ବର 06712303153 ଆଣ୍ଡ ସେୟାର କରିଦିଅନ୍ତୁ ସୁଭି ସହିତ। ଷ୍ଟେ ଟ୍ୟୁନ୍ଡ। ସୋ ଫଟାଫଟ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର, ଜାଣନ୍ତୁ କଥା ହେଇଯିବା। ହ୍ୟାଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର,
2: ମୁଁ କହୁଥିଲି ଗଞ୍ଜାମ ଜିଲ୍ଲା ଷୋଳ ବ୍ଲକ ଲୋକାବାରରୁ ରାଜୀବ କୋଡ କହୁଥିଲି ମ୍ୟାଡମ୍।
0: ରାଜୀବ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ୍। ଆପଣଙ୍କ ପଟରେ ବର୍ଷା ହେଉଛି ନା ନାହିଁ?
2: ନା ମ୍ୟାଡମ୍, ଖରାବେଳେ ଟିକେ ମେଘ ଉଠିଥିଲା କିନ୍ତୁ ବର୍ତ୍ତମାନ ଏବେ ଖରା ମ୍ୟାଡମ୍, ବହୁତ ଗରମ ଲାଗୁଛି।
0: ନିହାତି ଏଇ ସମୟରେ ତ ଖରା ହେଲେ ଗରମ ହିଁ ଲାଗୁଛି ବହୁତ ଇଏ, ତ ନିହାତି ଗରମରୁ ତ୍ରାହି ପାଇବା ପାଇଁ ଯାହା ଯାହା ସତର୍କତା ଆପଣ ଅବଲମ୍ବନ କରୁଥାନ୍ତୁ ଆଣ୍ଡ ଆମକୁ ବି ଶୁଣୁଥାନ୍ତୁ। ସୋ କଣ କହିବେ ଆଜିର ଟପିକ ବିଷୟରେ?
2: ମ୍ୟାଡମ୍, ଆଜିର ଟପିକ ବିଷୟରେ ମୁଁ କହିବି ଯେ 2007 ମସିହାରେ ମୁଁ ଗୋଟେ କଟକ ଟିକେରିଆରେ ଗୋଟେ ପିଜି ଟ୍ରେନିଂ ନେଇଥିଲି, ଯାହାଫଳରେ କି ସେ ଟ୍ରେନିଂ ନେଇସାରିବା ପୂର୍ବରୁ 2008 ମସିହାରେ ଗୋଟେ ଗଭର୍ଣ୍ଣମେଣ୍ଟ ଜବ୍ ମିଳିଯାଇଥିଲା, ସେଥିପାଇଁ ଟର୍ଣ୍ଣିଂ ପଏଣ୍ଟ ହେଇଯାଇଥିଲା ସେ କଥାଟା ମୋର ମ୍ୟାଡମ୍।
0: ଯା ହଉ,
2: ଗୋଟେ ବଡ ବଡ ହାଇସ୍କୁଲରେ ଗୋଟେ ପିଜି ଟିଚର ହିସାବରେ ଅଛି ମ୍ୟାଡମ୍ ଏବେ।
0: ତ ଆପଣ ଯେହେତୁ ଟ୍ରେନିଂ ନେଇଥିଲେ, ଯେହେତୁ ଗୋଟେ ସ୍କିଲ ଆପଣ ଶିଖିଥିଲେ, ସେଇଟା ହିଁ ଆପଣଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ଥ୍ୟାଙ୍କ ୟୁ ସୋ ମଚ୍।
2: ବହୁତ ସେ ସମୟରେ ଆମ ବାପା ବହୁତ ପଇସା ପତ୍ର ଖରଚ କରି ଟ୍ରେନିଂଟେ ନେଇଥିବାରୁ
0: ନିହାତି, ଯାହା ହଉ ଆପଣ ଭଲରେ ଅଛନ୍ତି ବୋଲି ସବୁବେଳେ ଭଗବାନଙ୍କ ପାଖରେ ଗ୍ରେଟଫୁଲ ହେଇକି ଥାନ୍ତୁ ଏବଂ ଏମିତି ହିଁ ନିଜକୁ ପଜିଟିଭ ରଖନ୍ତୁ ଆଉ ଆମ ସହିତ କନେକ୍ଟ ହେଇକି ଥାନ୍ତୁ। ନମସ୍କାର। ଏଥିରେ ରାଜୀବ ଭାଇ କେତେ ସର୍ଟ ଆଣ୍ଡ କ୍ରିସ୍ପରେ ନିଜର ଥଟ୍ କହିଦେଲେ, ନିଜର ମତାମତ ରଖିଦେଲେ, ଏମିତି ହିଁ ଫଟାଫଟ ଆପଣ ଆମକୁ କଲ୍ କରନ୍ତୁ ଆଣ୍ଡ ଫଟାଫଟ ଆପଣଙ୍କର ଥଟ୍ ସେୟାର କରିଦିଅନ୍ତୁ। ଫଟାଫଟ ଡାଏଲ୍ କରନ୍ତୁ 06712303153। ସୋ ଆମକୁ ମିଳିଯାଇଛନ୍ତି ଆମର ନେକ୍ସଟ କଲର, ଚାଲନ୍ତୁ କଥା ହେଇଯିବା ତାଙ୍କ ସହିତ। ହେଲୋ, ଗୁଡ୍ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ରାଜେନ୍ଦ୍ର ରଣା ଆପଣଙ୍କୁ ଆମ ଶୋ କୁ ୱେଲକମ୍।
3: ବହୁତ ଦିନ ପରେ ଆପଣଙ୍କ ସାଙ୍ଗରେ କନେକ୍ଟ ହେଲି।
0: ଆଜ୍ଞା, କଣ କହିବେ ଆଜିର ଟପିକ ବିଷୟରେ? ନା ନା, ଆପଣଙ୍କର କଥା ବହୁତ କଟି କଟି ଶୁଣାଯାଉଛି ଆମକୁ। ଆଜ୍ଞା କୁହନ୍ତୁ। ଆଜ୍ଞା କୁହନ୍ତୁ। ଆଜ୍ଞା କୁହନ୍ତୁ।
3: କଣ ହେଇଛି ନା, ଆମେ ଯୋଉ ଦେବତାଙ୍କୁ ପୂଜା କରୁଛେ,
0: ଆଉ
3: ଯେତିକି ପଥର ମୂର୍ତ୍ତି ଆଉ ମୂର୍ତ୍ତିରେ ଫୁଲ ଖୁଆଉଛି କି ବେଦ ପାଠ ପଣ୍ଡିତ ମାନେ କରୁଛନ୍ତି, ସେ ଶୁଣାରେ ଲୋକ ଶୁଣୁଛନ୍ତି ନା ନା ଦେବତା ଠିକ ଅଛନ୍ତି। କାହିଁକି ନା, ମୁଁ ଥରେ ଦେବତାଙ୍କୁ ଦେଖିଥିଲି ଆସିଲେ ନା, ମୁଁ ଏଇଖାନ ମୋତେ ଦୋଷ ହେଇଯାଇଛି, ମୁଁ ଆଉ ପ୍ରବର୍ତ୍ତନରେ ଯାଉନି, ପ୍ରବର୍ତ୍ତନରେ ଯାଉଥିଲି, ପ୍ରବର୍ତ୍ତନରେ ଗଲେ ମୁଁ ଫେରିଲା ବେଳକୁ ମୁଁ ଆଉ ରହେନି, ପାଖ ପାଖ ଯାଇଥିଲି ସାଧୁ ମାନଙ୍କର ପ୍ରବର୍ତ୍ତନରେ, ସେଠୁ ତିନି ଚାରି ଦିନ ଗଲିନି, ରାମଚରିତ ମାନଙ୍କ ସେଠି ପଢାଉ ଥାଏ କହୁଥାଏ, ସେଠି ଆମ ମୋ ମ୍ୟାଡାମ ସେ ମୁଁ ରାତି 12ଟାରେ ପଳେଇ ଆସେ, 12ଟା ଅଳ୍ପ ପଳେଇ ଆସେ ଗାଡ଼ିରେ, ଆସିକିରି
1: ଆମ ଘର ପାଖରେ ଗୋଟେ ରୁଗୁଡ଼ ଅଛି।

0: ଯୋଉଟା ପୋଲ ଅଛି ବୁଝିପାରିଲେ
1: ଆଜ୍ଞା,
0: ସେଇଟା ପୋଖରୀ ଅଛି, ପୋଖରୀ ଧୋଇ ହେବାକୁ ଗାଧେଇବାକୁ ଯାହା ଆମ ସବୁ ଗ୍ରାମାଞ୍ଚଳ ଲୋକ ପୋଖରୀ ଦରକାର, ବାଥରୁମ୍ ଭଲ ମନ୍ଦ ହେଇଯାଇଛି ସେ ପୋଖରୀ ଗଲି, ସେଠି ପାୱାର ପ୍ଲାଣ୍ଟ ଅଛି, ବଡ ପାୱାର ପ୍ଲାଣ୍ଟ ଅଛି, ପାୱାର ପ୍ଲାଣ୍ଟର ଯୋଉ ସିକ୍ୟୁରିଟି ମାନେ ରାତିରେ ସେ ରୋଡ କୁ ଆସନ୍ତି, ତାର ଟ୍ରେନ ଲାଇନ ଅଛି ଯୋଉ ଜଗିବାକୁ, କିଏ କଣ ନେଇଯିବି, ସେ ଦିଟା ସିକ୍ୟୁରିଟି ଅଛନ୍ତି, ମୁଁ ଗଲି ସେ ପୋଲ ଉପରେ ବସିଛନ୍ତି, ମତେ ସେ ଅନ୍ଫ୍ରେନ୍ ନ କୁହନ୍ତି, ମୁଁ ଯାଇଥିଲି କାର୍ଯ୍ୟକ୍ରମରେ ଆସିଲି, ଆଉ ତମେ ଯଦି ବସ ମୁଁ ଟିକେ ଧୋଇଯାଇ ହେଇଯାଏ, ସେଠି ପାଣିରେ ଧୋଇ ଯାଇକି ସେ ପୋଲ ପାଖରେ ବସି ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଉଛି, ସେଠି ଇଆଡ଼େ ଦକ୍ଷିଣ ଦିଗରୁ ଉତ୍ତର ଦିଗକୁ ଗୋଟେ ସେ ପୋଖରୀ ଉପରେ ଦିଏ ଗୋଟେ ଆଲୁଅ ଲାଇଟା, ବଡ଼ ଲାଇଟା ତା ଭଳିଆ ଲାଇଟ୍ଟା କଣ ଯାଉଛି ଉପରେ, ଦେଖିଲା ବେଳକୁ ସେ ପୋଖରୀ ଯେମିତି ଚକିଦେଲା ବଡ ହେଇଗଲା, ବଡ ହେଲା ଲାଇଟ୍ଟା, ସେଟା ଆଉ ଟିକେ ଆଗକୁ ଜମିଗଲା, ଗୋଟେ ମଣିଷ ଭଳିଆ ନମ୍ବା ହେଲା, ଆଉ ଜଙ୍ଗଲିଆଟା ଅଛି ଗୋଟେ ବଡ ହୁଡ଼ା ପୁରୀ ପାହାଡ ଭଳିଆ ଯାହା ଭିତରେ ପଶିଲା, ସେ ଲାଇଟ୍ଟା ପଶିଗଲା, ସେତେବେଳକୁ ନମ୍ବା ହେଇଗଲା, ତରା ଭଳିଆ ଥିଲା ଗୋଲିଆ ହେଲା, ବଡ ହେଇଗଲା, ଇଏ ରାତିରେ କଣ ନମ୍ବା ହେଲା, ମଣିଷ ଭଳିଆ କଣ ଚାଲିଲା, ତାପରେ ଆମେ ଦେଖିଲୁ ସେଇ ଦୂରରୁ ଗଲା ଗୋଟା ମନ୍ଦିର ଅଛି, ଗୋଟେ ଠାକୁରାଣୀ ଅଛନ୍ତି, ଠାକୁରାଣୀ ପଥର ଠାକୁରାଣୀ, ସେ ଠାକୁରାଣୀ ନାଁ ଯଜ୍ଞେଶ୍ୱର ଠାକୁରାଣୀ, ସେ ବିରାଟ ରାଜାଙ୍କ ଟାଇମର ପରଶୁର ରାଜାଙ୍କ ଟାଇମର ଦ୍ୱାପର ଯୁଗର ଠାକୁରାଣୀ, ସେ ଏଇ ଠାକୁରାଣୀ ଆଉ ଏଇ ଠାକୁରାଣୀ ଆଉ ମୁଁ ଜାଣିଲି ଠିକ ଆଉ, ମୁଁ କହିଲି ଆମେ ଯୋଉ ଫୁଲ ଥୋଇକିରି ରାମଙ୍କ ସେଗୁଡା ସ୍ପିରିଟ ଆଉ ଦେବତା ସବୁ ସେଗୁଡା ସ୍ପିରିଟ, ସେ ପଥର କି ଯେ କୌଣସି ମୂର୍ତ୍ତିରେ ସେ ସ୍ପିରିଟ ଅଛନ୍ତି,
1: ବହୁତ ସୁନ୍ଦର ଥଟଫୁଲ କଥା ଆପଣ ସେୟାର କଲେ, ବହୁତ ଗୋଟେ ଅଲୌକିକ ଘଟଣା ସେୟାର କଲେ ଆମ ସହିତ,
0: ମୁଁ ପୁରା ଆଉ ଦେଖିଛି ପୁରା ତାନ୍ତ୍ରିକ ଦେଖିଛି ପୁରା ସତରେ, ମଶା ବସି ଯୋଉ ଗୁଣି କରୁଛି ସତରେ ପୁରା, ଦିଟା ଗୋଡ ଚାଲିଲା, ଗୋଡ ଖାଲି ଚାଲିବ ଆଉ କିଛି ନାହିଁ, ଆଉ ଦେଖିଛି ମୁଣ୍ଡ ନାହିଁ ଆଉ ଲୋକଟା ଯାଉଛି ମୁଣ୍ଡ ନାହିଁ, ଇଏ କଣ ସେଇ ତାନ୍ତ୍ରିକ ଗୁଣି, ସେ ଯୋଉ ପଇସା ପଇସା ନେଇ ଲୋକଙ୍କୁ ସବୁ କରିଦେବନି, କାହାକୁ ପାଗଣା କରିଦେବ, କାହାକୁ ଇଏ କରିଦେବ, କାହାକୁ ଇଏ କରିଦେବ,
1: ଯାହା ତ ଆମେ ଲୋକ କଥାରେ ବି ଶୁଣିଛେ ସେ ସବୁ ହୁଏ ବୋଲି, କିନ୍ତୁ ତାର ତ
0: ତାର ମନ୍ତ୍ର, ତାର ତାନ୍ତ୍ରିକ ମନ୍ତ୍ର ଅଛି, ସେ ଯୋଉ ସାହସ ଲୋକ ସେ ସେଠି ବସିଯିବ ରାତିରେ ତାର କରିବ ଆସିବ,
1: ଓକେ ସୋ ନନା ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ଆମ ସହିତ ସେୟାର କଲେ ଏମିତି ସବୁ ଘଟଣା, ଆଣ୍ଡ ଶୁଣିକି ମଧ୍ୟ ବହୁତ ଖୁସି ଲାଗିଲା ଏସବୁ ଘଟଣା, ନନା ଆମ ସହିତ ତ କଥା ହେବାକୁ ଆହୁରି ବହୁତ ଲିସନର ୱେଟ୍ କରିଛନ୍ତି, ସୋ ଆପଣ ଏତେ ସାରା ଘଟଣା ଆମ ସହିତ ସେୟାର କଲେ ସେଥିପାଇଁ ଆପଣଙ୍କୁ ଦିଲସେ ଧନ୍ୟବାଦ, ଆଜ୍ଞା ସୋ ଏଇଥିଲେ ରାଜେନ୍ଦ୍ର ନନା, କେତେ ସୁନ୍ଦର କୌତୁକିଆ ମଜେଦାର କଥା ଶୁଣାଉଥିଲେ, ତାଙ୍କ ଲାଇଫ୍ ର ଏକ୍ସପିରିଏନ୍ସ ଶୁଣାଉଥିଲେ, ସୋ ଫ୍ରେଣ୍ଡସ୍ ଏବେ ତ ସମୟ ବି ଏମିତିରେ ଆଗକୁ ବଢୁଛି, ଆଣ୍ଡ ସୋକୁ ମଧ୍ୟ ଆଗକୁ ବଢେଇବା, ଆପଣଙ୍କ ସହିତ ଢେର ସାରା କଥା ହେବା, ସୋ ଯଦି ଆପଣଙ୍କ ଲାଇଫ୍ରେ ଏମିତି କିଛି ଘଟଣା ରହିଛି ଯାହା ଆପଣଙ୍କ ଜୀବନର ମୋଡ଼ ବଦଳେଇ ଦେଇଛି ସେ ବିଷୟରେ ସେୟାର କରିଦିଅନ୍ତୁ ଆମ ସହିତ, ଡାଏଲ୍ କରନ୍ତୁ ନମ୍ବର 0671230315।

0: ସୁଚାରନ୍ତୁ କଥା ହେଇଯିବା ଆମର ନେକ୍ସଟ କଲରଙ୍କ ସହିତ ଶୁଣି ନେବା କଣ କହୁଛନ୍ତି ସେ। ହ୍ୟାଲୋ ଗୁଡ ଆଫ୍ଟରନୁନ୍, କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
1: ହ୍ୟାଲୋ ସୁମିଆ ନମସ୍କାର, ମୁଁ ଆଲୋକ ସମୁଦ୍ର ଜେନା ଆଇଲୋ କଟକରୁ କହୁଥିଲି।
0: ଆଲୋକ ଭାଇ ଆପଣଙ୍କୁ ଆମ ଶୋ କୁ ୱେଲକମ। ତ ଆପଣଙ୍କ ପଟରେ ବର୍ଷା ହେଉଛି ନା ନାଇଁ?
1: କାଟିଛି ପକେଇ ଦଉଁ।
0: ତ ବର୍ଷା ପାଗକୁ ରେନବୋ ସହିତ ଏନ୍ଜୟ କରୁଛନ୍ତି ନା ନାହିଁ?
1: ଆଜ୍ଞା, ରେନବୋ ସହିତ ପୁରା ଥଣ୍ଡା ଥଣ୍ଡା କୁଲ ପାଗ, ଖରା ବି ନାହିଁ, ଗୋରା ଗରମ ଗୋରା କରିଛି।
0: ଆଜ୍ଞା,
1: ତ କଣ କହିବି, ପୁରା କେତେ ବିନ୍ଦାସ ଯେ ଗୋଟେ
0: କୁଲ କୁଲ ମୌସମ
1: ସୌଦାଗର ଭିତରେ ଗୋଟେ ଇଲୁ ଇଲୁ ଭିତରେ ଅଛି ମୌସମ।
0: ଆଜ୍ଞା,
1: ଏମିତି ପାଗ।
0: ତ କଣ କହିବେ ଆଜିର ଟପିକ ବିଷୟରେ?
1: ଯେତେବେଳେ ଥିଲା ଗାଡି, ମୁଁ କହୁଛି 2003-04 କଥା, ଆମ୍ବା ସେଟର ମହିନ୍ଦ୍ରା ଯିବି ଗାଡି ଚାଲେ, ଅଫିସର ମାନେ ଜିପରେ ଯାଆନ୍ତି, ଆମ୍ବା ସେଟର ଯାଆନ୍ତି। ମୁଁ ଭାବେ କେମିତି ଗାଡି ବସିକି କେମିତି ଚଲାନ୍ତି, ମୁଁ ଚଲେଇବି କେମିତି ଭାବେ, କିନ୍ତୁ ଭାବିଲି ମୁଁ ଗାଡିରେ ଥରେ ଥରେ ବସିଲି, ମୁଁ ଭୟ ଲାଗିଲା, ମୁଁ ଗାଡି କେମିତି କୁଆଡେ ଏତେ ରାସ୍ତା କଭର କରିଦେଉଛି, କେମିତି ସାଇଡ କାଟନ୍ତି, କେମିତି କଣ, ସେଠୁ ଜଣଙ୍କୁ ପଚାରିଲି କେମିତି କଣ କରିବା। ନା ତୁ ଗାଡି ଶିଖିବୁଛି, ଆମେ ଟ୍ରେନିଂ ନେ, ଟ୍ରେନିଂ ନେଲା ପରେ ଗାଡି ବିଷୟରେ ଜାଣିଛୁ, ସୁଇଚ୍ ତ ଫଣ୍ଡାମେଣ୍ଟାଲ, ଇଞ୍ଜିନ କୋଉଠି ଲିକ୍ ହେଇଗଲା, କୋଉଠି ବ୍ୟାଟେରୀ ଲିକେଜ ବ୍ୟାଟେରୀ କନେକ୍ସନ କଟିଯିବ, କୋଉଠି ଗାଡି ଆଗ ଫଣ୍ଡାମେଣ୍ଟାଲ ନେଲେ, ତ ଟ୍ରେନିଂ ନେଲା ପରେ ଡ୍ରାଇଭିଂ ଟେଷ୍ଟ ନେଲା ପରେ ତୁ ହେଇଯିବୁ ଡ୍ରାଇଭର।

0: ତାପରେ ମୁଁ କଟକରେ ଜଣେ ଡ୍ରାଇଭିଂ ସ୍କୁଲରେ ମୁଁ 3 ମାସ ଟ୍ରେନିଂ ନେଲି। ଟ୍ରେନିଂ ହେଲା ପରେ ମୁଁ ଆସ୍ତେ ଆସ୍ତେ ମାରୁତି 800 ଶିଖିଲି, ତାପରେ ଆମ୍ବାସେଟର, ତାପରେ ଜିପ୍। ଶିଖି ଶିଖି ଆସ୍ତେ ଆସ୍ତେ ଇନ୍ଷ୍ଟ୍ରକ୍ଟର ଥାଏ, ତାଙ୍କ ପାଖେ ଗୋଟେ ବ୍ରେକ୍ ଥାଏ, ଆମ ପାଖେ କ୍ଲଚ୍ ବ୍ରେକ୍, ଏକ୍ସିଲେଟର ଥାଏ। ଆସ୍ତେ ଆସ୍ତେ କଷି ଦିଏ ଭିଡ଼ିଓ ରିଙ୍ଗ ରୋଡ଼ରେ ଫାଙ୍କା ରୋଡ଼ରେ ଶିଖିଲି, ମୁଁ ଗଲୁ ବିଶ୍ୱନାଥ ପାର୍କ ସେପଟେ ଧବଳେଶ୍ୱର ଆଡେ ଫାଙ୍କାରେ ଶିଖି ଶିଖି ଲାଷ୍ଟ ସେ କଟକ ମେନ୍ ଗହଳିରେ ଏଣ୍ଟ୍ରି ମୋତେ କଲେ ଛାନିଯେ ଭୟ ଲାଗିଲା। ମୁଁ ଏତେ ଲୋକ ଜାମ୍ରେ ମୁଁ କାଟିବି କେମିତି? ରେଜିଷ୍ଟର ପାଖେ ଶିଖିଲେ ଭୟ କରନା, ସାହସ ରଖ, ଧୈର୍ଯ୍ୟ ଧର, କିଛି ହବନି, ଚଲା, ମୁଁ ତ ପାଖେ ପାଖେ ଅଛି। କିନ୍ତୁ ମୁଁ ଆସ୍ତେ ଆସ୍ତେ କଟକ ସେଠି କଟକ ଗହଳି ଭିତରେ ଗାଡି ଚଲା ଶିଖିଗଲି, ମୋ ଲକ୍ଷ୍ୟ ବି ପୂରଣ ହେଇଗଲା। ତାର ପୁଣି ଭାବିଲି ହାଇବା ଟ୍ରକ ବି ଚଲାନ୍ତି, ମୁଁ ତ ଜଣା ସବୁ ଡ୍ରାଇଭିଂ। ଟାଟା ମାଇନ୍ସ ସୁକିନ୍ଦ୍ର ଯୋଉଟା ଅଛି, ଟାଟା ମାଇନ୍ସ ସୁକିନ୍ଦ୍ରରେ ଅଛି ମାଇନ୍ସ, ସେଠି ମୋର ଡ୍ରାଇଭର ମୋ ସାଙ୍ଗ ପୁଅ ଭାଇ ଡ୍ରାଇଭିଂ କରେ। ସିଏ ମୁଁ ତ ଡ୍ରାଇଭର ଆପଏଣ୍ଟମେଣ୍ଟ ନାହିଁ, ସିଏ କଣ କଲା ନା ଗାଡି ଷ୍ଟାର୍ଟ କରିକି ହେଲମେଟ ପିନ୍ଧିକି କଲା, ତୁ ଚଲା, ମୋ ସାଙ୍ଗେ ତୋର ଅଛି। ଟାଟା ମାଇନ୍ସ ରେ ମୁଁ ହେଲମେଟ ପିନ୍ଧିଲି, ଷ୍ଟାର୍ଟ କଲି, ହାଇୱେକୁ ପୁରା ଉପରେ ବୁଲି ଖାଲଟା ନା ବୁଲି ବୁଲି ବୁଲି ବୁଲି ତଳକୁ ଆସିଲି, ପୁଣି ଗାଡି ଆଲୁମିନିୟମ ଲୋଡ ହେଲା, ପୁଣି ବୁଲି ବୁଲି ବୁଲି ବୁଲି ପୁରା 20 ଫୁଟ 40-60 ଫୁଟ ଉପରକୁ ନେଇକି ଆସିଲି। ଏଇ
1: ୱାଓ, ବହୁତ ପୁରା ଆଡଭେଞ୍ଚରସ, ଗୋଟେ ବହୁତ ବଢିଆ ଆଡଭେଞ୍ଚରସ ଇନସିଡେଣ୍ଟ ଆପଣଙ୍କ ଲାଇଫ ରେ ସେୟାର କଲେ।
0: ଆଜ୍ଞା,
1: ଥ୍ୟାଙ୍କ ୟୁ ସୋ ମଚ,
0: ଧନ୍ୟବାଦ
1: ଧନ୍ୟବାଦ। ସୋ ଏଇଥିଲେ ଆଲୋକ ଭାଇ ଆମ ସହିତ କନେକ୍ଟ ହେଇଥିଲେ, ଆଣ୍ଡ କେମିତି ତାଙ୍କର କ୍ୟୁରିଓସିଟି ହିଁ ତାଙ୍କ ଲାଇଫ ର ଟର୍ନ ଆଣିଦେଇଥିଲା, ଆଣ୍ଡ ୟୁ ଟର୍ନ ଆଣିଦେଇଥିଲା। ସୋ ଟିକି ନା ଭାଇ, ସୋ ରୁ ୟୁ ଟର୍ନ, ଗୋଟେ ମ୍ୟୁଜିକାଲ ୟୁ ଟର୍ନ, ଆଣ୍ଡ ଗୋଟେ ଖାସ ମ୍ୟୁଜିକ ଆପଣଙ୍କ ପାଖରେ କିଛି ସମୟ ପାଇଁ ପହଞ୍ଚେଇ ଦେବି, ଆଣ୍ଡ ଦେନ୍ ପୁଣି ଫେରି ଆସିବେ ଆପଣଙ୍କ ସହିତ କଥା ହେବା ପାଇଁ। ସୋ ଆପଣ ବି ଏନ୍ଜୟ କରୁଥାନ୍ତୁ ଏଇ ମ୍ୟୁଜିକ ଟିକୁ, ଆଣ୍ଡ ସୋ ଚାଲିଛି ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍, ଆଣ୍ଡ ଆପଣମାନେ ଶୁଣୁଛନ୍ତି ଆପଣଙ୍କର ଫେଭରେଟ୍ ମ୍ୟୁଜିକାଲ ଏଫ୍ଏମ୍ ସ୍ଟେସନ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କାଟାକୁ। ସୋ କୁଆଡେ ବି ଯିବେନି, ଷ୍ଟେ ଟ୍ୟୁନ୍, ଷ୍ଟେ ମ୍ୟୁଜିକାଲ।

0: ଆପଣଙ୍କ ନାଁ ଦୟା କରି କହିଦିଅନ୍ତୁ, କୋଉଠୁ କହୁଛନ୍ତି କହିଦିଅନ୍ତୁ।
1: ମୁଁ କଟକରୁ କହୁଛି, ଆପଣଙ୍କ କନିକା ଛକରୁ।
0: ଆପଣଙ୍କ ନାଁଟା?
1: ଶିବପ୍ରସାଦ ମହାନ୍ତି।
0: ଆପଣଙ୍କୁ ଆମ ଶୋ କୁ ୱେଲକମ। ତ କଣ କହିବେ ଆଜିର ଟପିକ ବିଷୟରେ?
1: ଆଜ୍ଞା, ଭଗବାନ ବୋଲି ଗୋଟେ ଜିନିଷ ନିଶ୍ଚିନ୍ତ ଅଛି।
0: ଆଜ୍ଞା,
1: ସେଟା ମୁଁ ଭୁକ୍ତଭୋଗୀ। କାହିଁକି ତା ମିସେସ ଏଇ ଛଅ ସାତ ମାସ ହେଲା ଗଲା।
0: ଆଚ୍ଛା,
1: ଆଉ ତ ମୁଁ ଗୋଟେ ଅନୁଭୂତି ଆଜ୍ଞା, ଅନୁଭୂତି ଆଜ୍ଞା, ଜଣେ କହିଲେ ଯେ ଏମିତି ଆପଣ ମାଙ୍କ ପାଖରେ ଦୀପ ଜଳାଉଥିଲେ, ସବୁଦିନ ଦୀପ ଜଳାଉଥିଲେ, ଅତିନିରୁ ଥରେ ଯାଇକି ଫେରିକି ଆସିଥିଲେ,
0: ପୁଣି
1: ଆଉ ଥରେ ଦୀପ ଜଳାଉଛି, ସବୁଦିନ ଭୋରୁ ଉଠିକି ମୁଁ ଗାଧେଇ ପାଧେଇ ତାକୁ ଇଏ କରେ, କିନ୍ତୁ ରହିବା ଗୋଟେ ଦିନ ଏମିତି ହେଲା ପରିସ୍ଥିତି, ମୁଁ ସ୍ୱପ୍ନ ଦେଖୁଛି ସେ କାମ ବଢିଯାଇଛି, ଯାହା କଲେ ବି ସେ ଆଉ ହଉନି, ଦୀପ ଲୁଡ଼ିଯାଇଛି। ଗୋଟେ ବୋହୂକୁ କହିଲି, ମୁଁ କହିଲି ଆଜ୍ଞା ଟିକେ ମା ଘିଅ ଦେଇଦେ, କଣ ହବ ସେ ସବୁ ତ ସରିଲାଣି ଲିଭିଗଲାଣି, ଆଉ କଣ ହବ, ନହେଲେ ଅଖଣ୍ଡ ଦୀପ ଜଳୁଥିଲା। ଇଏ ଗୋଟେ ଆଜ୍ଞା ଜୀବନର ସମ୍ପୂର୍ଣ୍ଣ, ମୁଁ ଆପଣଙ୍କ ଷ୍ଟେସନକୁ ଯାଇଛି, ମୁଁ ବୋର୍ଡ ଅଫ୍ ସର୍ଭିସ କରିଥିଲି, ଜାଣିଲେ କି, ଯାଇକି ଆପଣ ରେଜଲ୍ଟ ବାହାରିଲା ପରେ ନେଇକି ଯାଇଛି ରେଜଲ୍ଟ ବହି।
0: ଆଜ୍ଞା
1: ଆଜ୍ଞା, ମୁଁ ପୁରୁଣା କଲର ଆଜ୍ଞା।
0: ଯାହା ହଉ, ଆପଣ ଆମ ସହିତ ସେୟାର କଲେ ଆପଣଙ୍କର ଏତେ ଥଟ, ଥ୍ୟାଙ୍କ ୟୁ ସୋ ମଚ ସେଥିପାଇଁ। ଏମିତି ସବୁବେଳେ ଆମ ସହିତ ଯୋଡି ହେଇକି ଥାନ୍ତୁ ଏବଂ ଆମକୁ ଶୁଣିଥାନ୍ତୁ। ନମସ୍କାର। ସୋ ସେୟାର କଲେ ଭାଇ ତାଙ୍କ ଜୀବନ ଗୋଟେ ଏମିତି ଘଟଣା ଯାହାକି ତାଙ୍କୁ ଦେଇଛି ୟୁ ଟର୍ନ। ବେଳେବେଳେ ଯଦି କେହି ସାଥୀ ଆମ ଜୀବନରୁ ଦୂରେଇ ଯାଆନ୍ତି, ଯାହା ସହିତ ଆମେ ବାଟ ଚାଲୁଥାଏ ଏବଂ ସେଇଠି ମଧ୍ୟ ଗତିପଥ ବଦଳିଯାଏ ଜୀବନ। ସତରେ ଜୀବନ ବେଳେବେଳେ ଏମିତି ବି ଦୁଃଖଦାୟକ କଷ୍ଟବାଲା ମୋଡ୍ ବି ନେଇଥାଏ। ସୋ ସେୟାର କରିଦେଲେ ଏସବୁ କଷ୍ଟ ଧୀରେ ଧୀରେ କମିଯାଇଥାଏ। ସୋ ଯଦି ଆପଣଙ୍କ ଲାଇଫ୍ରେ ବି ଏମିତି କିଛି ୟୁ ଟର୍ନ ନେଲା ଭଳିଆ ଇନ୍ସିଡେଣ୍ଟ ହେଇଛି, ତାହେଲେ ଜଲ୍ଦି ଜଲ୍ଦି ଫଟାଫଟ ସେୟାର କରିଦିଅନ୍ତୁ ଆମକୁ, ଏଣ୍ଡ ଡାଏଲ୍ କରନ୍ତୁ ନମ୍ବର 0671230313।

0: सो चलिछि डायल इन लाइव चर्चा र नाम परमनि सुनछन्ति सहित स्मिक चारि आकाशवाणी एफएम रेनबो कटक दिल से दिल तक अंड म सते जोडी हि गलिनी हमर नेक्स्ट कॉलर चलंतु कथा हिजबा हेलो गुड आफ्टरनून के कहछन्ति कोठ छथि
1: भुवनेश्वर कहथिलि कृपासिंधु कवि
0: कृपासिंधु भाई आपनको हम शो को वेलकम कोन कहबे आज रो टॉपिक विषय रे
1: टॉपिक विषय रे कहबी कोन जी मु पुरी जाउथिलि
0: आज्ञा
1: ଏଇଟା ବହୁତ ଦିନର ଘଟଣା ତଥାପି ବାର ତେର ପନ୍ଦର ବର୍ଷ ହେଇଯିବ ପୁରୀ ଯାଉଥିଲି ସେଇଟା ଏକାଦଶୀ ସେଦିନ ଥିଲା ଆଉ ମୁଁ ବି ତରବର ହେଇକି ଯାଇଛି ଗାଡିରେ ଆଉ ଗାଡି ରଖିକି ମନ୍ଦିର ଭିତରକୁ ସିଧା ଯାଇଛି ଭିତରକୁ ସେତେବେଳେ ସାଢେ ଗୋଟେ ଟାଇମ ଘଣ୍ଟେ ହବ ମୁଁ କହିଲି ଭିତରେ ବସି ବହୁତ ଲୋକ ଦେଖା ପହଡ଼ ଯୋଉପଟେ ମେନ୍ ପଟେ ଯାଆନ୍ତି ଦର୍ଶନ କରିବାକୁ
0: ସିଂହଦ୍ୱାର
1: ଇଏପଟେ ଗରୁଡ଼ ସେଇପଟେ ଦେଖିଲାକୁ ଏତେ ମୁଁ କହିଲି ଏତେ ଲୋକ କଣ ଅଛି ନା ପହଡ଼ ଖୋଲିନି ଆଉ ଠାକୁରଙ୍କର କଣ ଚାଲିଛି ଭିତରେ ଯାଇ ନୀତି ଆଉ ଖୋଲିବ ମୁଁ କହିଲି ସାର୍ ଭଲ କଥା ଆଉ ପୁଣି ଗଲେ ମୋର କାମ ଅଛି ମୋ ମନେ ମନେ ଭାବିଲି ପ୍ରକୃତରେ ଯଦି ଜଗନ୍ନାଥ ଥିବେ ତାହେଲେ ଏଇ ସାଙ୍ଗେ ସାଙ୍ଗେ ପହଡ଼ ଖୋଲିବ ସେଇଦିନ ମାନେ ବିଶ୍ୱାସ କରିବେନି ସେ ପାଖରେ ଆଉ ଗୋଟେ ସ୍ୱାମୀ ସ୍ତ୍ରୀ ଦି ଜଣ ଛିଡ଼ା ହେଇଥିଲେ ସେ ସ୍ତ୍ରୀ ଲୋକଟି କହିଲା ଯଦି ନିଷ୍ଠାରେ ଥିବ ଯଦି କହିଥିବ ତାହେଲେ ଖୋଲିଯିବ ମୁଁ ମାନେ ଏଇ କଥାଟା ଆମ ଭିତରେ ବିଚାର ହଉ କା ମୁଁ କହିଛି ତା ସାଙ୍ଗେ ସାଙ୍ଗେ ପହଡ଼ ଖୋଲିଲା ମାନେ ମୁଁ ସେବେଠୁ ଏକାଦଶୀ ମୁଁ କଲି ମୁଁ କହିଲି ନାଇଁ ଆଜି ଗୋଟେ ଏକାଦଶୀ ଥିଲା ଆଉ ସେବୁଠୁ ମୁଁ କହିଲି ଏଇଟା ଗୋଟେ ଟର୍ଣ୍ଣିଂ ପଏଣ୍ଟ
0: ମାନେ
1: ସେବୁଠୁ ମୁଁ ଆଧ୍ୟାତ୍ମିକ ଲାଇନ ଉପରେ ଆସେ ଆଉ ପ୍ରବଚନ ବହୁତ ଶୁଣେ ଏଇ ସେଇଥିପାଇଁ ମୁଁ କହେ ଏଇଟା ଗୋଟେ ବିଶ୍ୱାସର କଥା ଯାହା ବି ହଉ ମାନେ ଏଇଟା ମତେ ଗୋଟେ ମାନେ ଟର୍ଣ୍ଣିଂ ଗୋଟେ ନେଇଥିଲା ମୋ ଭିତରେ ଆଧ୍ୟାତ୍ମିକ ଆଣିବା ପାଇଁ
0: ଯା ହଉ ଗୋଟେ ବହୁତ ବଢିଆ କଥା ସେୟାର କଲେ ସତରେ ଏମିତି ବହୁତ ଘଟଣା ଅଛି ତାଙ୍କୁ ନେଇ ସିଏ ସତରେ ଭକ୍ତ ଯେତେବେଳେ ବିଶ୍ୱାସର ସହିତ ତାଙ୍କୁ ଡାକି ସେ କେବେ କାହାକୁ ନିରାଶ କରନ୍ତିନି ଏମିତିକାର ବହୁତ ନଜରିଆ ମୁଁ ବି ଶୁଣିଛି ଆଣ୍ଡ ଶୁଣି ଆସୁଛି ମଧ୍ୟ ଏଇଠି ମଧ୍ୟ ଏଫ୍ଏମ୍ ରେନ୍ବୋ ଜରିଆରେ ମଧ୍ୟ ବହୁତ ଏମିତି ଏକ୍ସପିରିଏନ୍ସ ମୁଁ ଶୁଣିଛି ସୋ ଥ୍ୟାଙ୍କ ୟୁ ସୋ ମଚ୍ ଏତେ ସୁନ୍ଦର କଥା ସେୟାର କଲେ ନା ମୋର ତ ପୁରା ଗୁଜବମ୍ପସ୍ ଆସିଗଲା ଆପଣ ଯେତେବେଳେ କହୁଥିଲେ କି ପହଡ଼ ଫିଟିଗଲା ଯେତେବେଳେ କହୁଥିଲେ

0: Lady Luck. ଆମ ସହିତ ଯୋଡି ହେଇଯାଇଛନ୍ତି ଆମର ନେକ୍ସଟ କଲର, କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ, ଗୁଡ ଆଫ୍ଟରନୁନ
1: ମ୍ୟାଡାମ, ନମସ୍କାର।
0: ନମସ୍କାର, କିଏ କହୁଛନ୍ତି, କୋଉଠୁ କହୁଛନ୍ତି? ଅଶୋକ ଭାଇ, ଆପଣଙ୍କୁ ଆମ ଶୋ କୁ ୱେଲକମ। ଆଣ୍ଡ ପ୍ରଥମେ କହିବି ଯେ ଆପଣ ଯେଉଁ ଜରିଆରେ ଆମକୁ ଶୁଣୁଛନ୍ତି ତାର ଭଲ୍ୟୁମ୍ ଟିକେ ଲୋ କରିଦିଅନ୍ତୁ। ଆଜ୍ଞା, ଟିକେ ବାହାରକୁ ଆସି କଥା ହୁଅନ୍ତୁ।
1: ସେଦିନ ଥିଲା ବୋଧେ ଶନିବାର, ସେଠି ଆମକୁ ସେ ଲଜ୍ ବୋଲା କହୁଛନ୍ତି ଆମ ଛତିଆ। କହିଲେ କହିଲେ ନାଇଁ ଆଜି କାହିଁ ଆସିଲ, ଲୋକାଲ ମାନେ ହଲି ଛୁଟି ଦିନ ତ ଲୋକାଲ ଲୋକଙ୍କର ପ୍ରବଳ ଜାମ ହେଇଥିବ, ଆଉ ଆପଣ ଆଜି କାହିଁ ଆସିଲେ ସେ କହୁଥିଲା। ଯାହା କହିଲା ସେଇଆ ହେଲା, ଆମେ ଯାଇଥିଲୁ ଗୋଟାଏ ଖଣ୍ଡେ ହବ, ପ୍ରବଳ ଜାମ ଅଛି। ସେଠି କହିଲା ବେଳକୁ ମତେ ସେ କଥା ମାନେ ପୁରା ବିରକ୍ତ ହେଇଯାଇଛି। ଆଚ୍ଛା, ମୁଁ ସେଠି ଅଭିମାନରେ ଫେରିଲୁ, ରହିଲୁ ତିନି ଜଣ ଯାଇଥିଲେ ଛତିଆ ପିଲା। ତାପରେ ସେଠୁ ସନ୍ଧ୍ୟାବେଳକୁ ଯାଇଛି, ସନ୍ଧ୍ୟାବେଳକୁ ପ୍ରବଳ ଭିଡ଼, ଆଉ ଦେଖି ହେଲାନି ଅଭିମାନରେ ସେଠୁ ଆସିକିରି କପ ଅଟୋ ପାଖରେ ଛିଡ଼ା ହେଇଛି। ମୁଁ ଦେଖିଲି ତିନୋଟି ବିଲେଇ ବସିଛନ୍ତି, ଯାଇ ବି ମୋର ଛିଡ଼ା ହେଇଛନ୍ତି ସେଠି କପ ଅଟୋ ପାଖରେ ତିନୋଟି ବିଲେଇ, ଦିଟା ଧଳା ବିଲେଇ। ଏଇଟା ମାନେ ଇଏ କଥା କହିଲା ବେଳକୁ ମୁଁ ସେଠି ବୁଝିପାରିନି, ପରେ ଯେତେବେଳେ ଭାବିଲି ଏ କଥା ମତେ ପୁରା ରୋମାଞ୍ଚ ଲାଗିଲା। ତାପରେ ସେଇଠି କଣ ହେଇଛି, ସେ ବିଲେଇ ସେ ଦିଟା ବିଲେଇ କାଇଁ ପଳେଇଲେ, ଗୋଟା ବଡ ଧଳା ଆଉ ଗୋଟେ ଛୋଟିଆଟି ଆଉ ଗୋଟା କଳା ବିଲେଇ। କଳା ବିଲେଇ ମୁଁ ତାକୁ ଦୂରେ ଆସିଲା ଲାନ୍ଦି ଭଲେ ଗଲେ, ତା ମୁଣ୍ଡକୁ ମୋ ମୁଣ୍ଡ ଘସିଲେ ସେଠୁ ଛାଡ଼ିଦେଲି। ପୁଣି ସେ ବିଲେଇଟି ଆସିକି ମୋ ଗୋଡ ଉପରେ ଗୋଡ ଥୋଇ ଦେଇ ଦେଇ ପଳେଇଲା। ମତେ ଆଶ୍ଚର୍ଯ୍ୟ ଲାଗିଲା, ତାପରେ ଆଉ ସେ ବିଲେଇ ପାଇଲି। ଏଇଟା ମୁଁ
0: ନିଜେ ଦର୍ଶନ ନ କରିପାରିଲେ ବି ଏ ବାଟରେ କୋଉ ନା କୋଉ ଜରିଆରେ ଭଗବାନ ଆପଣଙ୍କ ପାଖରେ ପହଞ୍ଚିଛନ୍ତି ଏବଂ ଆପଣଙ୍କୁ ଦର୍ଶନ ଦେଇଛନ୍ତି। ନମସ୍କାର, ଏତେ ସୁନ୍ଦର କଥା ସେୟାର କଲେ ଆମ ସହିତ। ସୋ ଏଇସବୁ ଏମିତି କିଛି କିଛି ଏକ୍ସପିରିଏନ୍ସ ଥାଏ ଯାହା ଆଖିକୁ ମନକୁ ବିଶ୍ୱାସ ନହେଲେ ବି ଆମ ସହିତ ଘଟିଥାଏ ଏବଂ ଏସବୁ ଘଟଣା ଆମ ଜୀବନରେ ସବୁଦିନ ପାଇଁ ମେମୋରି ହେଇକି ରହିଯାଇଥାଏ। ସୋ ବହୁତ ହି ଖାସ ଘଟଣା ଏମିତି ସବୁ ଆପଣମାନେ ସେୟାର କରୁଛନ୍ତି। ସୋ ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ରେ ବହୁତ ହି କମ୍ ସମୟ ବଞ୍ଚିଛି ଆଣ୍ଡ ଗୋଟିଏ ଲାଷ୍ଟ କଲ୍ ତ ମୁଁ ନିହାତି ନେବି। ସୋ ଦେଖିନେବା କିଏ ଯୋଡ଼ି ହେଉଛନ୍ତି ଆମ ସହିତ।

0: ଜାଣିନି କଣ କରିବା, ପେଟ ବହୁତ ଦର ଥିଲା, ମୁଁ ଜାଣିନି ଯେ ସେ ଏତେ ଦୂରକୁ ସେ ଦର ପହଞ୍ଚି ଯାଇଛି। ମୁଁ ଗଲି ଆମର ରହମନ ଛକରୁ ଗୋଟେ ଦରସ ଆଣିଲି, ବଟିକା ଖାଇଦେଲି, ସେ ଆହୁରି ଜୋର ହେଲା। ଏଇ ସମୟ ହେଲା ଠିକ ସାଢେ ପାଞ୍ଚଟା, ପାଞ୍ଚଟା ପଇଁଚାଳିଶ ହବ, ସନ୍ଧ୍ୟା ହେଇକିନା ଆଉଛି। ମୋ ସାଙ୍ଗକୁ ମୁଁ ଫୋନ କଲି, ତାଙ୍କ ଘରଟା ହଉଛି ଆମର ଜୟଗୁରୁ ମଠ ପାଖରେ, ତ କଲିମ ତାନା ସେ ଦୋଳ ମୁଣ୍ଡରେ କାମ କରେ, ସେତେବେଳେ କରୁଥିଲାନି। ମୁଁ କହିଲି ସାଙ୍ଗ ଆଉ କଣ କରିବା, ଭାରି ଜୋର ବିନ୍ଧୁଛି ଡାଳ ପଟୁ, ମୁଁ ମରିଯିବି ଯେମିତି, ତୁ ଜଲ୍ଦି ଆ। ମାନେ ତା ସାଙ୍ଗର କଥା ମୁଁ କେବେ ଭୁଲି ପାରିବିନି, ମରିଲା ପର୍ଯ୍ୟନ୍ତ ବି ଭୁଲି ପାରିବିନି। ସେ ଯେମିତିଆ ଥାଉ ଯାହା ବି କରୁ, କିନ୍ତୁ ବହୁତ ସାହାଯ୍ୟ କରୁଛି ସେ କାର୍ଯ୍ୟ। ନିଜ ଭାଇ ବି କରିବନି ନା ନିଜ ପୁଅ ବି କରିବନି ସେ
1: କାର୍ଯ୍ୟ।
0: ତ ଧୋଡ଼ିକିନା ଆସିଲା, କହିଲା ଦୋକାନ ସେମିତି ଖୋଲା ପଡିଥାଉ, ଚୋରି ହେଇଯାଉ, ଯାହା ବି ହଉ ତମେ ଆଗେ ଚାଲିଲା। ସେ ମତେ ନେଇକିନା ଗଲା ଏମର୍ଜେନ୍ସିରେ ଦେଖେଇଲା, ସେଠି ଗୋଟେ ମୁସଲିମ ଡକ୍ଟର ଥିଲେ, ଦେଖିଲେ କହିଲେ ଚେକ୍ ଚାକ୍ କରିବାକୁ ପଡିବ, ଇଏ କରିବାକୁ ପଡିବ। ସେଠୁ ଔଷଧ ଦେଲେ, ମୁଁ ଆସିଲି ରାତି ଦଶଟାରେ, ଫେର ଦର ଥିଲା, ଫେର ଗଲୁ ଯାଇକିନା ଏକ୍ସରା ଫେକ୍ସରା ସବୁ ହେଲା, ତାର ତେରଶହର ସେ ଆମର ଧାଣି ଯାଇକିନା ଔଷଧ ନେଇକିନା ଆସିଲେ, ଇଞ୍ଜେକ୍ସନ ସବୁ ଦିଆହେଲା, ଚେକ୍ ଚାକ୍ ହେଲା, ହେଲା ପରେ ଫେର କାମ କଲାନି। ଫେର ଆମ ଭେଣୀ ଆସିଲେ ଓଡ଼ିଆ ବଜାରଟି ସକାଳେ, ସେଠି କହିଲେ ଚାଲ ସେ ଆମର ସୂତା ହାଟ ପାଖରେ ଜଣେ ଅଛନ୍ତି ତାର ସାମ୍ନାରେ, ଭଲ ଡକ୍ଟର ଅଛନ୍ତି ସେଠି ଦେଖା। ସେଠି ବି ଯାଇକିନା ସକାଳେ ଗୋଟେ, ସନ୍ଧ୍ୟାବେଳେ ଗୋଟେ, ସକାଳେ ଗୋଟେ, ଏମିତି କରି ବାଇଶ ତେଇଶଟା ଇଞ୍ଜେକ୍ସନ ଦିଆ ହେଇଗଲା। ତାପରେ ବି ଠିକ ହେଲାନି, ଦେଖିଲା ବେଳକୁ ସେ ପଥର ଧରିକିନା ଆଉଛି। ଆମର ଏଇ ବମ୍ବେ ହୋଟେଲ ସାମ୍ନାରେ ତୁଷାର ଡକ୍ଟର ଜଣେ ଅଛନ୍ତି, ତାଙ୍କ ମା ବି ଡକ୍ଟର ଥିଲେ, ତାଙ୍କ ପୁଅ ବି ଡକ୍ଟର ଅଛନ୍ତି, ବହୁତ ବଢିଆ ଲୋକ। ତାଙ୍କର ମୁଁ ଜେନେଟର ସବୁ ଇଣ୍ଡିଆଟର ସବୁ କାମ କରେ, ତ ମୁଁ ଯେମିତି ଗଲି ମତେ କହିଲେ ଆରେ ମିସ୍ତ୍ରୀ ଆସିବୁ ଜଲ୍ଦି, ଇଏ କର ଫଟାଫଟ କରି କହିଲେ ଫଟୋ ଏକ୍ସଟ୍ରା କରି ଆଣ, ସେ କାଗଜ ସବୁ ଚିରି ଦିଅ, ମତେ ଦରକାର
1: ନାହିଁ।
0: ଔଷଧ ଲେଖିକି ନଦେଲେ ମୁଁ ତ ଖାଇଲି ଆଉ, ଖାଇସାରିଲା ପରେ ନୂଆ ବର୍ଷ କି ଆମର ଇଦ ତାପରେ ଥିଲା, ମିଠା ନେଇକିନା ଗଲି, କହିଲେ କାହିଁକି ଏସବୁ ଆଣିଲ ମ, ସେଠୁ ମୋ ସ୍ତ୍ରୀ ଯିଏ ସେ ତ ଅଙ୍ଗନବାଡିରେ ଆଶା କର୍ମୀ ଅଛନ୍ତି ନା, ସେଠୁ କହିଲେ ଆରେ ଭାବି ଆସନା ମିଠା କିଉଁ ଲେ କାଇଁ ଏସବୁ କ୍ୟା ଦରକାର ତା, ଆରେ ଭାଇ ସାହେବ ଆମର ମିସ୍ତ୍ରୀ ହେ ଆର ସେ ଆମ ଜେନେଟର ସବୁ କାମ କରନ୍ତି, ବହୁତ ବଢିଆ ଲୋକ, ମୁଁ ତାଙ୍କୁ ତିରିଶ ବତିଶ ବର୍ଷ ହେଲା ଜାଣିଛି, ସତର ଲୋକ ସୁସ୍ମିତା ଲୋକ, ବହୁତ କମେଡିଆ ଲୋକ। ଆଉ ଏଇ ସାଙ୍ଗର କଥାଟା କି ଆଜି ପର୍ଯ୍ୟନ୍ତ ମନ ମୁଁ ରଖିଛି, ମୁଁ ରେଡିଓ ମାଧ୍ୟମରେ କହିବି, ସମସ୍ତେ ଯେତେ ସୂତା ଭାଇ ଭଉଣୀ ମାନେ ରେଡିଓ ଶୁଣନ୍ତି, ଏମିତିଆ ଗୋଟେ ଗୋଟେ ସାଙ୍ଗ ଦୋସ୍ତି ସମସ୍ତଙ୍କୁ ସମସ୍ତଙ୍କୁ କରନ୍ତୁ। ଆଉ ଏଇଭଳି ମୋ ଭଳି ମାନେ ମୋ ସାଙ୍ଗ ଭଳି ସାଙ୍ଗ ଗୋଟେ ଗୋଟେ ସମସ୍ତଙ୍କୁ ମିଳୁ, ଆଉ ଠିକ ଟାଇମରେ ସେ ସାହାଯ୍ୟ କରିଲା କରି ମୁଁ ବଞ୍ଚିଗଲି,
1: ବହୁତ
0: କମ୍ ପଇସାରେ ମୋର ଠିକ ବି ହେଇଗଲା।
1: ଯା ହଉ, ସତରେ ଏମିତି ଭାଗ୍ୟରେ ଥିଲେ ସାଙ୍ଗ ମିଳନ୍ତି, ଯିଏ ଜୀବନ ମାନେ ଦୁଃଖ ବାଲା ରାସ୍ତାର ମୋଡ଼ ବଦଳେଇକି ସୁଖ ପାଖକୁ ନେଇ ଆସନ୍ତି ଏବଂ ଭିଡ଼ି ଆଣନ୍ତି ସେମିତି ଜାଗାକୁ। ଶେଷ ସମୟରେ ଏତେ ସୁନ୍ଦର ଥଟ୍ ଆପଣ ସେୟାର କଲେ, ଆଣ୍ଡ ଆଜି ଆପଣଙ୍କର କଲ୍ ବି ଲାଗିଯାଇଛି ଆମ ପାଖକୁ। ଏମିତି ସବୁବେଳେ ଚେଷ୍ଟା କରୁଥାନ୍ତୁ ଆମ ସହିତ ଯୋଡ଼ି ହେଇ ରହିବାକୁ, ଟ୍ରାଏ କରନ୍ତୁ, କଲ୍ କରନ୍ତୁ, କଥା ହୁଅନ୍ତୁ, ମେସେଜ ବି କରନ୍ତୁ, ଆଣ୍ଡ ମୋଷ୍ଟ ଅଫ୍ ଅଲ୍ ସବୁବେଳେ ଶୁଣିଥାନ୍ତୁ ଆମକୁ। ସୋ ଲାଷ୍ଟ ମୋମେଣ୍ଟ ହେଇଥିଲେ ଗରିବ ଭାଇ ଆମ ସହିତ ଯୋଡ଼ି ହେଇଥିଲେ, ଆଣ୍ଡ ଏଇଠି ହିଁ ଏଣ୍ଡ କରିବାକୁ ପଡିବ ଶୋ ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍କୁ। ଆଣ୍ଡ ଯେଉଁମାନେ ବି ଆଜି ଆମ ସହିତ କନେକ୍ଟ ହେଇଥିଲେ ସମସ୍ତଙ୍କୁ ବହୁତ ଦିଲ୍ସେ ଥ୍ୟାଙ୍କ ୟୁ, ଆଣ୍ଡ ଆଗକୁ ମଧ୍ୟ ଆପଣଙ୍କ ସହିତ ଢେର ସାରା ଗପସପ୍ ଜମିବ, ବଟ୍ ଏବେ ପାଇଁ ହିଁ ଡାଇଲ୍ ଇନ୍ ଲାଇଭ ଚିଟ୍ଚାଟ୍କୁ ଏଇଠି ଏଣ୍ଡ କରୁଛୁ।

ନମସ୍କାର ଶ୍ରୋତା ବନ୍ଧୁ, ସନ୍ଧ୍ୟା 6ଟା ମୁଖ୍ୟ ସମ୍ବାଦ ସହିତ ମୁଁ ଆଦିତ୍ୟ ନାରାୟଣ ଦାସ ଆପଣମାନଙ୍କୁ ସ୍ୱାଗତ କରୁଛି। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ପୁସ୍ତକକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକ ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦରେ ଯୋଗ ଦେଇଛନ୍ତି। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ତାମିଲନାଡୁର ତିରୁଭଲୁରରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଦେଶବ୍ୟାପୀ ଆସନ୍ତା ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୁହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଦାନ ତୁଷାରପାତ ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। କେନ୍ଦ୍ର ସରକାର ଅପରେସନ୍ ସିନ୍ଦୁରରେ ଶହୀଦ ହୋଇଥିବା 6 ଯବାନଙ୍କ ନାମକୁ ସାର୍ବଜନୀନ କରିଛନ୍ତି। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଅସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ପାଇଛି ଏବଂ ଭାରତ ଆୟାରଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ T20 କ୍ରିକେଟ୍ ମ୍ୟାଚ୍। ଶ୍ରୋତାବନ୍ଧୁ, ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 7ଟାରେ। ନମସ୍କାର।

ଷ୍ଟୁଡ଼ିଓରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:25। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 60ତମ ଭାଗ ଶୁଣିପାରିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ 6:30। ସନ୍ଧ୍ୟାସର ଶୁଣିବେ 7:25। କାର୍ଯ୍ୟକ୍ରମ ଗୀତରେ ମିତରେ ରହିଛି ଆପଣଙ୍କ ପାଇଁ 8:02 ଏବଂ କାର୍ଯ୍ୟକ୍ରମ ଅଭୁଲ ସ୍କୃତି ରହିଛି 9:15। ନିଜର ମନପସନ୍ଦ ଗୀତ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ଜରିଆରେ ରିକ୍ୱେଷ୍ଟ କରି ଶୁଣିପାରିବେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ 10:02। ବର୍ତ୍ତମାନ ଶୁଣନ୍ତୁ ଆସନ୍ତାକାଲି ଅର୍ଥାତ୍ ଜୁନ୍ ମାସ 27 ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିବେ 6:05। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 78ତମ ଭାଗ ଶୁଣିବେ 6:40। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ବିଷୟ ରହିଛି ଯୋଗ ମାଧ୍ୟମରେ ଅଣ୍ଟାବିନ୍ଧା ସମସ୍ୟାର ନିରାକରଣ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ପ୍ରତିଭାଶ୍ରୀ। ଶୁଭ ସକାଳ ଶୁଣିପାରିବେ 7:25। 7:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଏଲ୍ ଇନ୍ ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ଜରିଆରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ 10:00 ଏବଂ 10:00। ଦିନ 11:00 ଶୁଣିବେ କାର୍ଯ୍ୟକ୍ରମ କଳାକାର। ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପଡ୍ ଶୁଣିବେ 11:30। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଶୁଣିପାରିବେ 12:00। ଆଜି ଚର୍ଚ୍ଚାରେ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ନିଜର ମତାମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ 2:45। ଶୁଣିବେ 3:00 ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ 4:50। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 61ତମ ଭାଗ ଶୁଣିପାରିବେ 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ଆସନ୍ତାକାଲି 6:30। ସନ୍ଧ୍ୟାସର ଶୁଣିପାରିବେ 7:25। ଗୀତରେ ମିତରେ କାର୍ଯ୍ୟକ୍ରମ ରହିଛି 8:02। ଅଭୁଲା ସ୍କୃତି ଶୁଣିବେ 9:15।

ଜନ୍ତି ସହିଦସ୍ମିକ ଚାରି ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସିଦିଲ ତକ ଷ୍ଟୁଡିଓ ଘଡ଼ିରେ ବାଜି ସାରିଛି ସନ୍ଧ୍ୟା 6:30 ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା। ହେ କାଳିଆ ସାନ୍ତ, ତୁମ ନିକଟରେ ଧନ ସମ୍ପତ୍ତି ସଂସାରର କୌଣସି ଭୌତିକ ସୁଖ ମାଗୁନି। ମୋ ଜୀବନର ପ୍ରତିଟି ପଦକ୍ଷେପରେ କେବଳ ତୁମର ଅପାର କରୁଣା ଆଶୀର୍ବାଦ ଚାହେଁ। ମୋତେ କେବଳ ଏତିକି ଶକ୍ତି ଦିଅ ଯେପରି କଠିନ ପରିସ୍ଥିତିରେ ଧୈର୍ଯ୍ୟ ନ ହରାଇ ସାହସର ସହିତ ସବୁକିଛି ସମ୍ମୁଖୀନ ହୋଇପାରିବି।

0: ବିଭାଗ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ, ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏସ୍ସିଇଆର୍ଟିର ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଏସ୍ସିଇଆର୍ଟି ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ ଏସ୍ସିଇଆର୍ଟିରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10-ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। ସିଆଇଆଇର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋହାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: मालदीप एक बहुत बड़ा पेट्रोकेमिकल्स जो 60,000 करोड़ की बहुत बड़ा हब भी बनते जा रहा है। सेमीकंडक्टर और इलेक्ट्रॉनिक्स जैसे फ्यूचर ओरिएंटेड सेक्टर्स पर भी ध्यान दिया जा रहा है। आज भारत ने विश्व में एक स्वतंत्र जगह बनाई है। समृद्ध ओडिशा के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी।
0: ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍, ଆଲୁମିନିୟମ୍, ପେଟ୍ରୋକେମିକାଲ୍ସ, ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ

ପୁଷ୍କରା ଓ ମାଇ ସୁଇଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟ୍ଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ ପିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। ପିଏନ୍ଜି ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ଭର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଂ କହିଛନ୍ତି ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ ତିନିଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ଘର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11:00 ଭୁବନେଶ୍ୱର ଛାଡ଼ିବ ଏବଂ 28 ସକାଳ 9:00 ଲୋକମାନ୍ୟ ତିଲକରେ ପହଞ୍ଚବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲ୍ଡ ଆବିଲିଟି ସ୍ୱୋର୍ଟସ୍ ୟୁଥ୍ ଗେମ୍ସ 2026 କଳାହାଣ୍ଡିର ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ରିଣ୍ଡା ସାପନମାନଙ୍କୁ ସ୍ୱାଗତ କରୁଛି। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023-24 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ହଷ୍ଟେଲକୁ ସିଏନ୍ଜି ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି। ତାମିଲନାଡୁର ତିରୁଭଲରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ଦେଶବ୍ୟାପୀ ଆସନ୍ତା ରବିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳ ପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନରେ ପରିଣତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ତୋଷରପାତ ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୁଲିସ୍। ଦ୍ୱିତୀୟ ପାକ୍ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତି ବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ ଏବଂ ଭେନେଜୁଏଲାରେ ସଂଘଟିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ପାଇଛି। ଶ୍ରୋତାବନ୍ଧୁ ବର୍ତ୍ତମାନ ପାଇଁ ମୁଖ୍ୟ ସମ୍ବାଦର ପ୍ରସାରଣ ଏତିକିରେ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଆପଣମାନେ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ସୋ ଆଜି ରହିଛି ଜୁନ୍ ମାସ 26 ତାରିଖ ଏବଂ ଆଜି ପାଳନ କରାଯାଉଛି ଇଣ୍ଟରନ୍ୟାସନାଲ ଡେ ଏଗେନ୍ଷ୍ଟ ଡ୍ରଗ୍ ଆବ୍ୟୁଜ୍ ଆଣ୍ଡ ଇଲିସିଟ୍ ଟ୍ରାଫିକିଂ। ଆମେ ଯେତେ ମାତ୍ରାରେ ନିଶା ବା ମାଦକ ଦ୍ରବ୍ୟଠୁ ଦୂରେଇ ରହିବା ସେତେ ଅଧିକ ସୁସ୍ଥ ରହିବା ମାନସିକ ସ୍ତରରେ ଏବଂ ଶାରୀରିକ ସ୍ତରରେ ସୁସ୍ଥ ରହିବା। ତେଣୁ ମାଦକ ଦ୍ରବ୍ୟକୁ ନା କୁହନ୍ତୁ, ନିଶାକୁ ମଧ୍ୟ ନା କୁହନ୍ତୁ।

ୱେଲକମ୍ ବ୍ୟାକ୍ ଫ୍ରେଣ୍ଡସ୍, ଇଭିନିଂ ଅପଡେଟ୍ ସହିତ ଶୁଭି ଅଛି ଆପଣଙ୍କ ପାଖରେ ଆଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଫ୍ରେଣ୍ଡସ୍, କ'ଣ ଆପଣ ଜାଣନ୍ତି, ନିଶା ବା ମାଦକ ଦ୍ରବ୍ୟ ଆମ ଜୀବନର ପ୍ରତି 5 ମିନିଟ୍ କ୍ଷୟ କରିଥାଏ। ଏବଂ କେବଳ ଯେଉଁମାନେ ଏହି ନିଶାଦ୍ରବ୍ୟ ସେବନ କରୁଛନ୍ତି, ଯେମିତିକି ସିଗରେଟ୍ ହେଲା ବା ଏସବୁର ଧୂଆଁ ଆମେ ଯେଉଁମାନେ ଇନହେଲ୍ ମଧ୍ୟ କରୁଛେ, ଆମମାନଙ୍କର ମଧ୍ୟ ଲାଇଫ୍ ସ୍ପାନ୍ କମିଯାଇଥାଏ। ତେବେ ଏମିତି ଏକ ଜିନିଷର ଆଡିକ୍ସନ୍ କେବେ ବି ଭଲ ନୁହେଁ, ଯାହା ଆମର କ୍ଷତି ପହଞ୍ଚାଇବା ସହିତ ଆମ ସରାଉଣ୍ଡିଂର ମଧ୍ୟ କ୍ଷତି କରିଥାଏ। ତେବେ ଏଥିପାଇଁ କେବଳ ହିଁ କେବଳ ଆବଶ୍ୟକ ଆପଣଙ୍କର ଇଚ୍ଛାଶକ୍ତି। ଯଦି ଆପଣଙ୍କୁ ମଧ୍ୟ ନିଶା କବଳିତ କରିଛି, ତାହେଲେ ନିଜର ଇଚ୍ଛାଶକ୍ତି ବଢ଼ାନ୍ତୁ ଏବଂ ଏହି ନିଶା କବଳରୁ ଯେତେ ଶୀଘ୍ର ଓହରି ଆସିବା ପାଇଁ ଚେଷ୍ଟା କରନ୍ତୁ ଏବଂ ନିଜର ଜୀବନକୁ ସୁନ୍ଦର କରିବା ସହିତ ନିଜର ଫ୍ୟାମିଲି ମେମ୍ବର୍ସ, ନିଜର ସାଙ୍ଗସାଥି ସମସ୍ତଙ୍କର ଜୀବନରେ ଖୁସି ଭରି ଦିଅନ୍ତୁ। ସୋ ଇଭିନିଂ ଅପଡେଟ୍ସର ତ ସମୟ ସରି ସରି ଆସିଛି, କିନ୍ତୁ ମୁଁ ପୁଣି ଆପଣଙ୍କ ସହିତ କନେକ୍ଟ ହୋଇଯିବି 7:25 ରେ। ସୋ ସନ୍ଧ୍ୟା ଆସର ନେଇକି, ସୋ ଯଦି ଆପଣମାନଙ୍କ ମନରେ ରହିଛି କିଛି ଥଟ୍, ସନ୍ଧ୍ୟା ଆସରରେ ସେୟାର କରନ୍ତୁ ଆଣ୍ଡ ମଷ୍ଟ ସେୟାର କରନ୍ତୁ ଆପଣଙ୍କ ପଟରେ ଆଜି କ'ଣ ରହିଛି। ମୌସମ ବର୍ଷା ହେଉଛି ନା ଗରମ ହେଉଛି ନା ଗୁଳୁଗୁଳି ହେଉଛି, କ'ଣ ରହିଛି ଆଜି ଆପଣଙ୍କ ପଟରେ ମୌସମ, ନିହାତି ଭାବରେ ସେୟାର କରନ୍ତୁ SMS କିମ୍ବା ହ୍ୱାଟ୍ସଆପ୍ ଜରିଆରେ। ଆଣ୍ଡ ଯଦି ଆଜି ରହିଛି ଆପଣଙ୍କର କେହି ନିୟରର ଡିୟରର ଆଣ୍ଡ କ୍ଲୋଜ୍ ୱାନ୍ଙ୍କର ବର୍ଥଡେ, ୟା ଫେର୍ କୌଣସି ବି ଲକ୍ କାହାକୁ ବି ୱିଶ୍ କରିବାକୁ ଚାହୁଁଛନ୍ତି, ତାହେଲେ SMS କରିଦିଅନ୍ତୁ ଆଣ୍ଡ ହ୍ୱାଟ୍ସଆପ୍ ମଧ୍ୟ କରିଦିଅନ୍ତୁ। SMS କରିବା ପାଇଁ ନିଜ ଫୋନ୍ SMS ବକ୍ସ କୁ ଯାଇ ଟ୍ୟାପ୍ କରିଦିଅନ୍ତୁ FMRC ଆଣ୍ଡ ନିଜର ମେସେଜ ଟି ଲେଖି ପଠାଇ ଦିଅନ୍ତୁ ନମ୍ବର 0949596320 ନମ୍ବରରେ। ଆପଣ ଚାହିଁଲେ ଆମକୁ 8895254200 ନମ୍ବରରେ ମଧ୍ୟ ହ୍ୱାଟ୍ସଆପ୍ କରିପାରିବେ।

0: ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଥକ ଦିଲ୍ ସେ ଦିଲ୍ ତକ୍ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। ଷୋଡ଼ଶ ଭାରତ

0: ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ ପହିଲାରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆୟାରଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷକରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ ସେଣ୍ଟର ଏନ୍କଡ୍ର ଦଶମ ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध करिछन्ते।
1: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा, सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି 2004-2014 ମସିହା ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ ଏନ୍ସିବି ଅନେକ ଅନ୍ଲାଇନ୍ ପୋର୍ଟାଲ୍ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲ୍ରେ ସମୟସୀମା ମଧ୍ୟରେ ଅପ୍ଲୋଡ୍ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ୍ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରିଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାଡ୍ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି। ଏହି ଅପରେସନ୍ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାଡ୍ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍କିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍କିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧି ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରାଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ୍ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ ପହିଲାରୁ ତିନି ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି ଷୋଡ଼ଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍କରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚଦଶ ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାର୍ତାଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15କୁ ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର ଏସ୍ଏସ୍କେଏମ୍ ହସ୍କିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ୍ 6 ଜଣଙ୍କୁ ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ ଆଇଏମ୍ଓ ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ ଆଇଏମ୍ଓ ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ୍ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ର ବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର ଦୁଇଜଣ ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନ୍କୁ ଦାୟୀ କରିଛନ୍ତି। ଇରାନ୍ ପ୍ରଶାସନ ଚେତାବନୀ ଦେଇ କହିଛି ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। ଆଇଏମ୍ଓ ମହାନିର୍ଦ୍ଦେଶକ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ ଦୁଇଟି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍କଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 10 ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200ରୁ ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି। ବେଲ୍ଫାଷ୍ଟରେ ଚାଲିଥିବା ଭାରତ ଆୟାରଲାଣ୍ଡ ଅନ୍ତର୍ଜାତୀୟ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ଆୟୋଜକ ଆୟାରଲାଣ୍ଡ 12 ଓଭରରେ 4 ୱିକେଟ୍ ହରାଇ 86 ରନ୍ ସଂଗ୍ରହ କରିଥିଲା। ଭାରତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଟି ଟ୍ୱେଣ୍ଟି ଶୃଙ୍ଖଳାର ଦ୍ୱିତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍ ଆସନ୍ତା ରବିବାର ଦିନ ଖେଳାଯିବ। ଫିଫା ବିଶ୍ୱକପ୍ର ଗ୍ରୁପ୍ ଆଇର ଏକ ମ୍ୟାଚ୍ରେ ଆଜି ନରୱେ ଓ ଫ୍ରାନ୍ସ ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ରେ ଇରାକ ଓ ସେନେଗାଲ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଉଭୟ ମ୍ୟାଚ୍ ଭାରତୀୟ ସମୟ ରାତି 12:30 ଆରମ୍ଭ ହେବ। ଅନ୍ୟପକ୍ଷରେ ଟୁର୍ଣ୍ଣାମେଣ୍ଟରେ ଚାଲିଥିବା ଅନ୍ୟ ମ୍ୟାଚ୍ଗୁଡ଼ିକରେ ଇକ୍ୱେଡର, ଆଇଭରିକୋଷ୍ଟ, ନେଦରଲ୍ୟାଣ୍ଡ୍ସ ଏବଂ ତୁର୍କୀ ବିଜୟ ଲାଭ କରିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ ଏବଂ ଆୟାରଲାଣ୍ଡ ବିପକ୍ଷ ଟି ଟ୍ୱେଣ୍ଟି କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପଭି।

ଜଗତସିଂହପୁରରୁ ଜଗତସିଂହପୁରରୁ ଟୁନା ଭାଇନା ଲେଖିଛନ୍ତି, ଶୁଭ ସନ୍ଧ୍ୟା ସୁବି ଭଉଣୀ, ଆପଣଙ୍କୁ ମଧ୍ୟ ଶୁଭ ସନ୍ଧ୍ୟା ଲେଖିଛନ୍ତି ମା ସାରଳା। ଆପଣ ଆଉ ଆପଣଙ୍କ ପରିବାରକୁ ଭଲରେ ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି ଭଉଣୀ। ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର ଲାଗୁଛି, ସେଥିପାଇଁ ହୃଦୟରୁ ଧନ୍ୟବାଦ, ଥ୍ୟାଙ୍କ ୟୁ ସୋ ମଚ୍। ଆପଣମାନଙ୍କର ଏଇ ମିଠା ମିଠା ମେସେଜ୍ ହିଁ ସନ୍ଧ୍ୟାର ଆସରକୁ ଜମେଇ ଦେଉଛି, ଆଣ୍ଡ ଆପଣମାନଙ୍କ ପାଇଁ ହିଁ ଆମେ ଭଲ ଭଲ ଶୋ ଆଣିବା ପାଇଁ ଟ୍ରାଏ କରୁଛୁ। ଆଣ୍ଡ ପରେ ପରେ ଲେଖିଛନ୍ତି, ଶୁଭ ସନ୍ଧ୍ୟା ରେନ୍ବୋର ସମସ୍ତ ସଦସ୍ୟ, ରେନ୍ବୋ ଶୁଣୁଥିବା ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ସହ ମା ସାରଳା ଭଲରେ ରଖନ୍ତୁ, ଖୁସିରେ ରଖନ୍ତୁ, ଏତିକି ପ୍ରାର୍ଥନା କରୁଛି, ଥ୍ୟାଙ୍କ ୟୁ ସୋ ମଚ୍ ଟୁନା ଭାଇନା। ଏଇଥିଲେ ଆଣ୍ଡ ସମସ୍ତଙ୍କର ମଙ୍ଗଳ ପାଇଁ ମେସେଜ୍ଟି କରିଛନ୍ତି ଏବଂ ସମସ୍ତଙ୍କୁ ୱେଲ୍ ୱିଶ୍ କରିଛନ୍ତି, ଏବଂ ଆପଣ ମଧ୍ୟ ବେଶ୍ ଖୁସିରେ ରୁହନ୍ତୁ ଏବଂ ସବୁବେଳେ ସ୍ମାଇଲ୍ ବରକରାର ରଖିଥାନ୍ତୁ।

ସନ୍ଧ୍ୟା ଆସର ସମୟ ସରି ସରି ଆସିଛି ଏଣ୍ଡ ଆମ ପାଖରେ ପହଞ୍ଚଯାଇଛି ଆଉ ଦୁଇଟି ମେସେଜ୍ ମେସେଜ୍ଟି କରିଛନ୍ତି ସୋମନାଥ ସାହୁ ଜିଗରଣ ପଡ଼ାମୁଣ୍ଡି କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ମେ ଗଡ୍ ସ୍ୱେର୍ ୟୁ ୱିଥ୍ ବ୍ଲେସିଂସ୍ ଦିସ୍ ଇଭିନିଂ ମେକିଂ ୟୋର୍ ହାର୍ଟ ଫୁଲ୍ ଅଫ୍ ଗ୍ରାଟିଟ୍ୟୁଡ୍ ଆଣ୍ଡ ଜୟ ଗୁଡ୍ ଇଭିନିଂ ଟୁ ଅଲ୍ ମ୍ୟାମ୍ ପ୍ରେଜେଣ୍ଟେସନ୍ ଅଫ୍ ଇଭିନିଂ ଟ୍ରାନ୍ସମିଶନ୍ ଇଜ୍ ସୋ ମଚ୍ ଫ୍ୟାବୁଲସ୍ ସୋ ସ୍ପେଶାଲ୍ ଥ୍ୟାଙ୍କ୍ସ ଟୁ ଆୱର୍ ଡିଲାଇଟ୍ଫୁଲ୍ ଆର୍ଜେ ସୁଇ ମ୍ୟାମ୍ ଷ୍ଟେ ବ୍ଲେସ୍ଡ୍ ଆଣ୍ଡ୍ ଗଡ୍ ବ୍ଲେସ୍ଡ୍ ଫର୍ ଏଭର୍ ମ୍ୟାମ୍ ୱିଥ୍ ସୋ ଥ୍ୟାଙ୍କ ୟୁ ସୋ ମଚ୍ ଏଥିରେ ସୋମନାଥ ସାହୁ କରିଛନ୍ତି ମେସେଜ୍ଟି ଥ୍ୟାଙ୍କ ୟୁ ସୋ ମଚ୍ ଆପଣଙ୍କୁ ଆମ ପ୍ରୋଗ୍ରାମ୍ ଭଲ ଲାଗୁଛି ଆମ ସୋ ଭଲ ଲାଗୁଛି ଜାଣିକି ବହୁତ ବଢ଼ିଆ ଲାଗିଲା ସୋ ଲାଷ୍ଟ ମେସେଜ୍ଟି କରିଛନ୍ତି ଅବିନାଶ ମିଶ୍ର ଭୁବନେଶ୍ୱରରୁ ଏବଂ ଲେଖିଛନ୍ତି ଗୁଡ୍ ଇଭିନିଂ ଆଣ୍ଡ ନମସ୍କାର ମ୍ୟାଡାମ୍ ଆପଣଙ୍କୁ ମଧ୍ୟ ଭେରି ଭେରି ଗୁଡ୍ ଇଭିନିଂ ଆଣ୍ଡ ଲେଖିଛନ୍ତି ମୁଁ ଯେତେବେଳେ ସ୍କୁଲରୁ ଆସେ ତାପରେ ମୁଁ ସାଙ୍ଗେ ସାଙ୍ଗେ କ୍ରିକେଟ୍ ଖେଳିବା ପାଇଁ ଯାଏ ଆଣ୍ଡ ଯେତେବେଳେ କ୍ରିକେଟ୍ ଖେଳିସାରି ମୁଁ ଘରକୁ ଆସିକି ମୋ ମାଙ୍କ ପାଖେ ବସିକି ଗପସପ୍ ହୁଏ ସେତେବେଳେ ମୋ ମା ମୋତେ ଶିଖେଇଥିବା ସବୁ ଭଲ ଭଲ ଶିକ୍ଷା ମୋର ଆଜି ବି ମନେ ଅଛି ଆଣ୍ଡ ସବୁ ଇଭିନିଂ ଟାଇମ୍ରେ ମୋର ଏଇ କଥା ମନେ ପଡ଼େ ଆଉ ମୁଁ ପୁରା ଚୁପଚାପ ରହେ ଆଣ୍ଡ ଟିକେ ହସିଦିଏ ଜୟ ଜଗନ୍ନାଥ ସୋ ବଢ଼ିଆ ମେସେଜ୍ଟି ଲେଖିଛନ୍ତି ନିହାତି ଭାବରେ ଆପଣ ଆପଣଙ୍କ ମାଙ୍କୁ ମିସ୍ କରୁଛନ୍ତି ଆପଣଙ୍କ ମା ଯେଉଁଠି ବି ଅଛନ୍ତି ଆପଣଙ୍କୁ ନିହାତି ଭଲ ପାଆନ୍ତି ଏବଂ ଏଇସବୁ ମେମୋରି ମଧ୍ୟ ଆମର ସବୁବେଳେ ମନେ ରହିଥାଏ ଥ୍ୟାଙ୍କ ୟୁ ସୋ ମଚ୍ ଏତେ ସୁନ୍ଦର ମେସେଜ୍ଟି ପାଇଁ

ଆପଣ ମାନଙ୍କର ମିଠା ମିଠା SMS ପଢୁ ପଢୁ ଆପଣଙ୍କ ପାଖରେ ମିଠା ମିଠା ଗୀତ ପହଞ୍ଚୁ ପହଞ୍ଚୁ କେତେବେଳେ ସନ୍ଧ୍ୟା ଆସର ସାରିବାକୁ ପଡିଲା ଜଣା ହିଁ ପଡିଲାନି। ସୋ ଏଇଠି ହିଁ ଶେଷ କରିବାକୁ ପଡିବ କାର୍ଯ୍ୟକ୍ରମ ସନ୍ଧ୍ୟା ଆସର। ବଟ୍ ମୁଁ ପୁଣି ଫେରିବି ଆପଣଙ୍କ ପାଖକୁ ବିତ୍ ଦ ଶୋ ଗୀତରେ ମିତରେ ଜଷ୍ଟ ଆଫ୍ଟର ଦିସ୍ ନ୍ୟୁଜ୍ ବ୍ରେକ।

ନମସ୍କାର, ବର୍ତ୍ତମାନର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ ଆମିଷ୍ଟାର୍ଡ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। ଷୋଡ଼ଶ ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସ ପହିଲାରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ। ପୁଷ୍କରକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର। ଆୟର୍ଲାଣ୍ଡ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ ସମ୍ମୁଖରେ 183 ରନ୍ର ବିଜୟ ଲକ୍ଷ୍ୟ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ಕ್ರಿಶನ್ ದಿ 100.4 ಆಕಾಶವಾಣಿ ಎಫ್ಎಂ ರೈನ್ಬೋ ಕಟಕ್ ದಲ್ ಸಿ ದಿಲ್ ತಕ್ ಆಂಡ್ ಸೊ ಚಾಲಿಛಿ ಗೀತರೆ ಮೇತರೆ ಶುಭ ಅಛೆ ಆಪಣಙ್କ ସହିତ ଦ ଆଇକନିକ ମୁଭି ଦିଲୱାଲେ ଦୁଲହନିଆ ଲେ ଯାଏଙ୍ଗେ ଏହି ମୁଭି ଯେତେବେଳେ ରିଲିଜ ହେଲା ଏବଂ ସମସ୍ତଙ୍କ ହୃଦୟକୁ ଛୁଇଁଥିଲା ପରେ ପରେ ୟୁରୋପର କିଛି ଲୋକେସନ ଆମ ଇଣ୍ଡିଆନ ଟୁରିଷ୍ଟ ମାନଙ୍କର ଡ୍ରିମ୍ ଡେଷ୍ଟିନେସନ ପାଲଟିଗଲା ଜିନ୍ଦଗି ନା ମିଲେଗି ଦୋବାରା ଏହି ମୁଭି ଦେଖି ସ୍ପେନ୍ ରୋଡ୍ ଟ୍ରିପ୍ କରିବାର ଇଚ୍ଛା ବି ଅନେକ ମନରେ ଆସିଥିଲା ସେମିତି ୟେ ଯବାନୀ ହେ ଦିୱାନୀ ର ଟ୍ରେକିଂ ମାଉଣ୍ଟେନ୍ ଟ୍ରାଭେଲ ଯୁବପିଢ଼ିଙ୍କ ପାଇଁ ଆହୁରି ବେଶୀ ଏକ୍ସାଇଟମେଣ୍ଟ ହୋଇଗଲା ସୋ ଫ୍ରେଣ୍ଡସ୍ ଗୋଟେ ମୁଭି ବା ଗୋଟେ ଫିଲ୍ମ କେବଳ ଏଣ୍ଟରଟେନମେଣ୍ଟ ନୁହେଁ ବରଂ ଟ୍ରାଭେଲ ପାଇଁ ଏଣ୍ଟରଟେନମେଣ୍ଟ ଆଣ୍ଡ ଟ୍ରାଭେଲ ଇନ୍ସପିରେସନ୍ ମଧ୍ୟ ହୋଇଥାଏ ଆଣ୍ଡ ଏଇଟା ହିଁ ହୋଇଥାଏ ସିନେମାର ଯାଦୁ

ଖାଲି ଫରେନ୍ ନୁହେଁ ବରଂ ଆମ ଦେଶର ବି ଅନେକ ଜାଗା ଏଇ ମୁଭି ଯୋଗୁଁ ହିଁ ଫେମସ ହେଇଛି, ଯେମିତି କାଶ୍ମୀର। କାଶ୍ମୀରର ବ୍ୟୁଟି, ଲଦାଖର ପାହାଡ଼ିଆ ରାସ୍ତା, ଗୋଆର ବିଚ୍, ରାଜସ୍ଥାନର ପ୍ୟାଲେସ୍, ଏସବୁକୁ ଆମେ ବାରମ୍ବାର ପରଦାରେ ଦେଖିଛୁ। ତାପରେ ମନ କହେ ଏଠିକୁ ଥରେ ମଷ୍ଟ ଯିବା ଦରକାର। ହଁ ଫ୍ରେଣ୍ଡ, ସିନେମାରେ ଅନେକ ସମୟରେ ଟୁରିଜିମ୍ର ବେଷ୍ଟ ଆଡଭର୍ଟାଇଜମେଣ୍ଟ ହୋଇଯାଏ, ଆଉ ଏଥିରେ ସେହି ଅଞ୍ଚଳର ଇକୋନୋମି ବି ଗ୍ରୋ କରେ।

ଫ୍ରେଣ୍ଡସ୍, ଗୋଟେ ମୁଭିରେ ଲୋକେସନଟା ତାର କେବଳ ବ୍ୟାକ୍ଗ୍ରାଉଣ୍ଡ ନୁହେଁ, ବରଂ କେବେ କେବେ ସେଇଟା ଷ୍ଟୋରିର ଗୋଟେ କ୍ୟାରେକ୍ଟର ବନିଯାଏ। ଗୋଟେ ସୁନ୍ଦର ସିନେରୀ ଗୋଟେ ସିନ୍କୁ ପୁରା ଅନ୍ଫର୍ଗେଟେବଲ୍ କରିଦିଏ। ରୋମାଣ୍ଟିକ୍ ସଙ୍ଗ୍ ହେଉ କି ଆକ୍ସନ୍ ସିକ୍ୱେନ୍ସ, ଠିକ୍ ଲୋକେସନ୍ ତାକୁ ନେକ୍ସଟ ଲେଭେଲକୁ ନେଇଯାଏ। ସେଥିପାଇଁ ଫିଲ୍ମ ମେକର୍ସ ମାନେ ଭଲ ଲୋକେସନ୍ ଖୋଜିବାରେ ବହୁତ ସମୟ ଦିଅନ୍ତି। କ୍ୟାମେରାରେ ଧରାପଡ଼ିଥିବା ସେ ବ୍ୟୁଟି ଆମକୁ ଟ୍ରାଭେଲ କରିବାକୁ ଇନ୍ସପାୟାର କରେ, ଠିକ୍ ଯେମିତି ଲେଜେଣ୍ଡାରୀ ମୁଭି ସୋଲେର ସୁଟିଂ ସେଟ୍। ସୋଲେ ସୁଟିଂ ହେଲା ପରେ ଖଣ୍ଡାଲାର ସେ ସୁଟିଂ ସେଟ୍ଟି ପାଲଟି ଯାଇଥିଲା ଗୋଟିଏ ଟୁରିଜିମ୍ ସ୍ପଟ। ଏତେ ବର୍ଷ ପରେ ମଧ୍ୟ ଏହାର କ୍ରେଜ୍ କମି ନାହିଁ। ଏବେ ମଧ୍ୟ ବାହାରୁ ଟୁରିଷ୍ଟ ଆସିଥାନ୍ତି ବୁଲିବା ପାଇଁ ସୋଲେର ସୁଟିଂ ସେଟ୍।

ସୋ ଫ୍ରେଣ୍ଡସ୍, ଆଜିକାଲି ସୋସିଆଲ ମିଡ଼ିଆରେ ମୁଭି ଲୋକେସନ୍ର ରିଲ୍ସ ବହୁତ ହି ଟ୍ରେଣ୍ଡରେ ଅଛି। ଲୋକେ ସେହି ସବୁ ଜାଗାକୁ ଯାଇ ସେହି ପୋଜ୍ ସେହି ସଙ୍ଗରେ ଭିଡ଼ିଓ ବନେଇବା ପସନ୍ଦ କରୁଛନ୍ତି ଆଣ୍ଡ ଏଇଟା ଟ୍ରାଭେଲ୍ର ଫନ୍କୁ ଆହୁରି ବଢ଼େଇ ଦେଇଛି। କିନ୍ତୁ ଫ୍ରେଣ୍ଡସ୍, ଗୋଟେ କଥା ସବୁବେଳେ ମନେ ରଖିବେ, ଆମେ ଯେଉଁ ଜାଗାକୁ ଯିବା ସେଠାକାର କ୍ଲିନ୍ଲିନେସ୍ ଆଉ ସେଠାକାର ଲୋକାଲ୍ କଲ୍ଚର୍କୁ ସବୁବେଳେ ରେସ୍ପେକ୍ଟ କରିବା। ରେସ୍ପନ୍ସିବଲ୍ ଟୁରିଷ୍ଟ ହେବା ବି ଇକ୍ୱାଲି ଇମ୍ପୋର୍ଟାଣ୍ଟ।

ସୋ ଫ୍ରେଣ୍ଡସ୍, ଟାଇମ୍ ତ ହେଇଗଲାଣି ଏଇ ଗୀତର ଭିତରେ ଶୋକୁ ଏଣ୍ଡ କରିବାକୁ, କିନ୍ତୁ ଏଣ୍ଡ କରିବା ପୂର୍ବରୁ ଫ୍ରେଣ୍ଡସ୍, ସିନେମା କେବଳ ଏଣ୍ଟରଟେନମେଣ୍ଟ ନୁହେଁ, ଆମ ପାଇଁ ଟ୍ରାଭେଲ ଗାଇଡ୍ ବି। ଗୋଟେ ଭଲ ମୁଭି ଆମକୁ ନୂଆ ଜାଗା, ନୂଆ କଲଚର ଆଣ୍ଡ ନୂଆ ଏକ୍ସପିରିଏନ୍ସ ଦେଇଥାଏ। ସୋ ଫ୍ରେଣ୍ଡସ୍, ନେକ୍ସଟ ଟାଇମ୍ ଯଦି ଯେତେବେଳେ ଆପଣ ମୁଭିଜ୍ ଦେଖୁଛନ୍ତି, ସେତେବେଳେ ଖାଲି ଷ୍ଟୋରି, ହିରୋ ବା ହିରୋଇନ୍ ନୁହେଁ, ଲୋକେସନକୁ ବି ନୋଟିସ୍ କରନ୍ତୁ। ହେଇପାରେ ସେଇଟା ଆପଣଙ୍କର ନେକ୍ସଟ ଭ୍ୟାକେସନ ଡେଷ୍ଟିନେସନ ହେଇଯିବ। ସୋ ଫ୍ରେଣ୍ଡସ୍, ହ୍ୟାପି ୱାଚିଂ, ହ୍ୟାପି ଟ୍ରାଭେଲିଂ ଆଣ୍ଡ କିପ୍ ଲିସନିଂ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ।

ଅଭୁଲା ସ୍ମୃତିରେ ସୁଭି ଅଛି ଆପଣଙ୍କ ସହିତ ଆଣ୍ଡ ସୁଭି ପହଞ୍ଚୁଛି ଆପଣଙ୍କ ପାଖରେ କିଛି ପୁରୁଣା ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ର ଗୀତ ଏବଂ ପ୍ରଥମ ଗୀତଟି ରହିଛି ଅଭିଳାଷା କଥାଚିତ୍ରରୁ ଏବଂ ବୋଲିଛନ୍ତି ଏହି ଗୀତଟିକୁ ଆରତୀ ମୁଖାର୍ଜୀ ଏବଂ ହରିହରନ୍ ଆପଣଙ୍କ ପାଖରେ ଏହି ଗୀତଟି ରହିଲା।

10 கிருஷ்ணி 100.4 கஸ்பானி எஃப்எம் ரெயின்போ கட்டக் தில் சி தில் தக் சுபி அச்சி ஆபணங்க சைத அன்சோ சலிச்சி அவல ஸ்மிருதி அச்சி அவல ஸ்மிருதி ரே ஆபணங்க பக்கரே பொஞ்சுச்சி கேதடி சி மனச்சுவா ପୁରୁଣା ଦିନର ଗୀତ ସବୁ ହିନ୍ଦୀ ଏବଂ ଓଡ଼ିଆ ଗୀତ ସବୁ ଏବଂ ପରେ ପରେ ପହଞ୍ଚୁଛି ଆପଣଙ୍କ ପାଖରେ ଲତା ମଙ୍ଗେସ୍କରଙ୍କ ଆୱାଜରେ ଦିଲ୍ ଏକ ମନ୍ଦିର କଥା ଚିତ୍ରରୁ ଏଇ ସୁନ୍ଦର ଗୀତଟି ଏବଂ ପରେ ପରେ ଆପଣମାନେ ଶୁଣିପାରିବେ ଆଶା ଭୋସଲେ ଏବଂ କିଶୋର କୁମାରଙ୍କ ଆୱାଜରେ ଆଉ ଗୋଟିଏ ବହୁତ ହି ସୁନ୍ଦର ବ୍ୟୁଟିଫୁଲ ଗୀତ କଥା ଚିତ୍ର ଦିଲ୍ଲୀ କା ଠଗ କଥାଚିତ୍ର ଏବଂ ଏହି ଗୀତଟି କେବଳ ମୋର ନୁହେଁ ବହୁ ସିନେମା ପ୍ରେମୀଙ୍କର ମନକୁ ଛୁଇଁଥିବାରୁ ବାରମ୍ବାର ରିମେକ୍ ହେଇ ଚାଲିଛି ଏହି ଗୀତ ଗୁଡ଼ିକର ସୋ ଆପଣଙ୍କ ପାଖରେ ପହଞ୍ଚୁଛି ଏମିତି କିଛି ବ୍ୟୁଟିଫୁଲ ବ୍ୟୁଟିଫୁଲ ଗୀତ ସୋ ବନେ ରହିଏ ଜୁଡ଼େ ରହିଏ ହମାରେ ସାଥ ଆଖିର ତକ ଅର୍ ଏସେ ହି ବନାତେ ରହିଏ କୁଛ ମେମୋରୀ ଆଣ୍ଡ ସୁନତେ ରହିଏ ଆପକା सबसे फेवरेट म्यूजिकल एफएम स्टेशन 100.4 आकाशवाणी एफएम रेनबो का टेक्निकल सही दिल तक

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ଅଭୁଲା ସ୍ମୃତି ରାତି ଯେତେ ଗଭୀର ହେଇଚାଲେ ସ୍ମୃତି ସେତେ ତାଜା ହେଇଯାଏ ସେସବୁ ସ୍ମୃତି ଯେତେବେଳେ ଆଖିର କାନଭାସରେ ନାଚି ଉଠେ ମନେ ପଡ଼ିଯାଏ ପୁରୁଣା ଦିନର କଥା ସବୁ ପୁରୁଣା ଦିନର ସ୍ମୃତି ସବୁ ସତରେ କେତେ ଖୁସି ଦିଏ ମନକୁ ଏସବୁ

ଜାଣିଥିଲା ଅଭିଳାଷ ସ୍ମୃତିର ଆପଣଙ୍କ ପାଖରେ ପହଞ୍ଚାଉଥିଲି କି କେତୋଟି ପୁରୁଣା ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ର ଗୀତ ଏବଂ ଶେଷରେ ପହଞ୍ଚାଇ ଦେଉଛି ସିକନ୍ଦର ଆଲାମଙ୍କ ଆୱାଜରେ ଏଇ ଗୀତଟି ଏବଂ ଏଇ ଗୀତଟି ସହିତ ହିଁ ଏଣ୍ଡ କରିବା ସୋ ଅଭିଳାଷ ସ୍ମୃତି।

ନମସ୍କାର। ରାତି 10ଟାର ମୁଖ୍ୟ ସମ୍ବାଦ ସହ ମୁଁ ଉଦୟନାଥ ସ୍ୱାଇଁ। ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲା ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 599କୁ ବୃଦ୍ଧି। ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଟ। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ଆସନ୍ତା ମାସ ପହିଲାରୁ ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 35 ଓ 36ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ। ଓଡ଼ିଆ ଚଳଚ୍ଚିତ୍ର ଆମ ଜାତିର ଅସ୍ମିତାର ପରିଚୟ। ଖୁବ୍ ଶୀଘ୍ର ପ୍ରଣୟନ ହେବ ନୂତନ ଚଳଚ୍ଚିତ୍ର ନୀତି। ପୁରସ୍କାର ପ୍ରଦାନ ସମାରୋହରେ ଯୋଗଦେଇ କହିଲେ ମୁଖ୍ୟମନ୍ତ୍ରୀ। ପାରାଦୀପ ପୌରାଞ୍ଚଳର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ। ଏବଂ ଆୟାରଲାଣ୍ଡ ବିପକ୍ଷ ଟି20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଭାରତ 34 ରନ୍ରେ ପରାସ୍ତ। 183 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ସମସ୍ତ ୱିକେଟ୍ ହରାଇ 148 ରନ୍ କରିବାକୁ ସମର୍ଥ ହୋଇଥିଲା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ରାତି 11:05 ସମୟରେ।

ଭାଇନାଙ୍କ ପାଖରୁ ଏଣ୍ଡ ଲେଖିଛନ୍ତି କି ଭଉଣୀ ଆପଣଙ୍କ ପସନ୍ଦର ହିନ୍ଦୀ ଗୀତଟି ଶୁଣାଇ ଦେବେ, ନିହାତି ଭାବରେ ପହଞ୍ଚାଇ ଦେବେ ଆପଣଙ୍କ ପାଖରେ। ଏଣ୍ଡ ପରେ ପରେ ମେସେଜ କରିଛନ୍ତି ସେୟା ଆଠଗଡ଼ରୁ ହାଲୁ ଭାଇ ଏବଂ ତପନ ଶୁଣିବାକୁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ଜବରଦସ୍ତ ପ୍ରେମିକରୁ ଗୋଟିଏ ଗୀତ ଏବଂ ଲେଖିଛନ୍ତି ଗୁଡ୍ ନାଇଟ୍ ଅପା ନମସ୍କାର, ଆଜିର ସନ୍ଧ୍ୟାରେ ସମସ୍ତ ଶ୍ରୋତାମାନଙ୍କୁ ମୋର ଶୁଭକାମନା। ସୋ ବହୁତ ହି ସୁନ୍ଦର ଗୀତଟି ରିକ୍ୱେଷ୍ଟ କରିଛନ୍ତି ଏବଂ ପହଞ୍ଚାଇ ଦେବି। ଏବଂ ହାକିମ ବାବୁ କଥାଚିତ୍ରରୁ ଗୋଟିଏ ଗୀତ ରିକ୍ୱେଷ୍ଟ କରିଛନ୍ତି ଆଭା ସେନ, ରୋହିତ ସେନ, ଦୀପକ କୁମାର, ଅଶୋକ କୁମାର, ରାଜକୁମାର ଭରଦ୍ୱାଜ, ବିମଲ ଶ୍ରୀବାସ୍ତବ, ମନୀଷ ଶର୍ମା, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଏଣ୍ଡ ଡେଡିକେଟ୍ କରିଛନ୍ତି ଟୁନା ଭାଇ, ରମେଶ ଭାଇ, ଉର୍ମିଳା ଅପା ଏବଂ ମୁନା ଭାଇଙ୍କୁ। ସୋ ଏଇ ତିନୋଟି ଗୀତ ବ୍ୟାକ୍ ଟୁ ବ୍ୟାକ୍ ଆପଣଙ୍କ ପାଖରେ ପହଞ୍ଚାଇ ଦେଉଛି। ଏଞ୍ଜୟ କରୁଥାନ୍ତୁ ଏଇ ବ୍ୟୁଟିଫୁଲ୍ ଟ୍ରାକ୍ ଗୁଡ଼ିକ ଏବଂ ଫଟାଫଟ କରିଦିଅନ୍ତୁ ଆପଣଙ୍କ ମନଛୁଆ ଗୀତର ରିକ୍ୱେଷ୍ଟ। ସୋ ଷ୍ଟେ ଟ୍ୟୁନ୍ ଦିଲ୍ ସେ ଦିଲ୍ ତକ୍।

କରିବେ ଡାକ୍ତର ପ୍ରତିଭାଶ୍ରୀ। ଶୁଭ ସକାଳ ଶୁଣିପାରିବେ ସକାଳ 7:25। ସକାଳ 8:30 ଶୁଣିବେ ମର୍ଣ୍ଣିଂ ମେଲୋଡି। ଡାଏଲ ଇନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9 ଏବଂ ସନ୍ଧ୍ୟା 5:02। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ ମାଧ୍ୟମରେ ନିଜର ମତାମତ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ସକାଳ 10 ଏବଂ ରାତି 10। ଦିନ 11 ଶୁଣିବେ କାର୍ଯ୍ୟକ୍ରମ କଳାକାର। ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ୍ଡ ଶୁଣିପାରିବେ ଦିନ 11:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। କିଛି କଥା କିଛି ଗୀତ ଶୁଣିପାରିବେ ଦିନ 12। ଆଜି ଚର୍ଚ୍ଚାରେ ଦିନ 1:10। ଏଥିରେ ନିର୍ଦ୍ଧାରିତ ବିଷୟରେ ଏସ୍ଏମ୍ଏସ୍ କିମ୍ବା ହ୍ୱାଟ୍ସଆପ୍ ଜରିଆରେ ନିଜର ମତାମତ ସେୟାର କରିପାରିବେ। ପୁରୁଣା ଓଡ଼ିଆ କଥାଚିତ୍ର ଗୀତ ଶୁଣିପାରିବେ ଦିନ 2:45। ମୋ ଦେଶ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 3:00। ସୁରେଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ ଅପରାହ୍ନ 4:50। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀ ରାମଚରିତ ମାନସର 61ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ଗୀତରେ ମିତରେ ଶୁଣିପାରିବେ ରାତି 8:02 ଏବଂ ଅଭୁଲ ସ୍କୃତି ଶୁଣିବେ ରାତି 9:15। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ ସକାଳ 5:53 ପର୍ଯ୍ୟନ୍ତ। ଶୁଭିକୁ ଦିଅନ୍ତୁ ବିଦାୟ। ରହୁଛି ନମସ୍କାର। ଟାଟା ବାବାଇ ଟେକ୍ କେୟାର।

ପ୍ରେମର ଅନ୍ୟ ନାମ ରାଧାକୃଷ୍ଣ, ଶାଶ୍ୱତ ସମ୍ପର୍କର ଅନ୍ୟ ନାମ ରାଧାକୃଷ୍ଣ, କେଳିକୁଞ୍ଜର ଅନ୍ୟ ନାମ ରାଧାକୃଷ୍ଣ, ପବିତ୍ର ରାସର ଅନ୍ୟ ନାମ ରାଧାକୃଷ୍ଣ। ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କଲେ ସର୍ବଦା ଦେବୀ ରାଧାଙ୍କ ନାମ ତାଙ୍କ ପୂର୍ବରୁ ଚାଲିଆସିଥାଏ। ରାଧାକୃଷ୍ଣ ଦୁଇ ନୁହନ୍ତି, ଏକ ଏକାକାର। ଏକଥା ସର୍ବଦା ଶ୍ରୀକୃଷ୍ଣଙ୍କ ମୁଖରୁ ଶୁଣିବାକୁ ମିଳିଥାଏ। କିନ୍ତୁ ଦେବୀ ରାଧା କେବଳ ଶ୍ରୀକୃଷ୍ଣଙ୍କ ପ୍ରେମିକା ହୋଇ ରହିଗଲେ। ସେମାନଙ୍କ ପ୍ରେମ ସମ୍ପର୍କ

ମୀରାର ଭାବ ରାଧାର ପ୍ରେମ ଯିଏ ଖୋଜୁଥିଲା ସେ କିନ୍ତୁ ପ୍ରିୟତମା କରିଥିଲା ଆଉ ଜଣଙ୍କୁ। ହଁ, ଶ୍ରୀକୃଷ୍ଣ ରାଧାଙ୍କ ପ୍ରେମ ସମ୍ପର୍କ ବିଶ୍ୱବିଦିତ ହୋଇଥିଲେ ମଧ୍ୟ ଭଗବାନଙ୍କର ପତ୍ନୀ ଭାବେ ରାଧା ନୁହେଁ ରୁକ୍ମିଣୀଙ୍କୁ ବସିବାକୁ ପଡ଼ିଥିଲା, ଯେଉଁଥିପାଇଁ ଦେବୀ ରୁକ୍ମିଣୀଙ୍କୁ ଭଗବାନ କୃଷ୍ଣଙ୍କ ପାଟରାଣୀ ହେବାକୁ ପଡ଼ିଥିଲା। ତେବେ ରୁକ୍ମିଣୀଙ୍କ ସହ ଭଗବାନ କୃଷ୍ଣଙ୍କର ପ୍ରେମ ଆଉ ବିବାହ ମଧ୍ୟ ବେଶ ରୋଚକ। ଦେବୀ ରୁକ୍ମିଣୀ ଏବଂ ଶ୍ରୀକୃଷ୍ଣଙ୍କ ମଧ୍ୟରେ ପ୍ରେମ ଆଉ ବିବାହ ଏକ ନୂତନ ପ୍ରେମ ପରମ୍ପରାକୁ ମଧ୍ୟ ଜନ୍ମ ଦେଇଛି।

ରାଧା ମାଧବ ଦେବ ସେଇ ଦେବ ରାଧାଙ୍କୁ କିନ୍ତୁ ନିଜର କରିପାରିନଥିଲେ, ରାଧାଙ୍କୁ କିନ୍ତୁ ପାଟରାଣୀ କରିନଥିଲେ, ପାଟରାଣୀର ଆସନ ଦେଇଥିଲେ ରୁକ୍ମିଣୀଙ୍କୁ। ଦେବୀ ରୁକ୍ମିଣୀ ବିଦର୍ଭ ରାଜା ଭୀଷ୍ମଙ୍କ ଦୁହିତା ଥିଲେ। ରୁକ୍ମିଣୀ ନିଜର ବୁଦ୍ଧିମତା, ସୌନ୍ଦର୍ଯ୍ୟ ଓ ନ୍ୟାୟପ୍ରିୟ ଆଚରଣ ପାଇଁ ପ୍ରସିଦ୍ଧ ଥିଲେ। ରୁକ୍ମିଣୀଙ୍କ ପୁରା ପିଲାଦିନ ଶ୍ରୀକୃଷ୍ଣଙ୍କ ସାହସ ଓ ବୀରତ୍ୱର କାହାଣୀ ଶୁଣି ଶୁଣି କଟିଥିଲା। ତେଣୁ ଯେତେବେଳେ ବିବାହର ବୟସ ଆସିଲା, ସେତେବେଳେ ଯେତେ ବି ବିବାହ ପ୍ରସ୍ତାବ ଆସିଲା ସବୁକୁ ମନା କରିଥିଲେ ରୁକ୍ମିଣୀ। ଫଳରେ ରୁକ୍ମିଣୀଙ୍କୁ ବିବାହକୁ ନେଇ ପିତାମାତା ଓ ଭାଇ ଚିନ୍ତିତ ହୋଇପଡ଼ିଲେ। ଥରେ ଜଣେ ସାଧୁ ଦ୍ୱାରିକା ଯାତ୍ରା କରିସାରି ବିଦର୍ଭ ଆସିଥିଲେ। ସେ ଶ୍ରୀକୃଷ୍ଣଙ୍କ ରୂପ, ଗୁଣ, ଆଚରଣର ଚମତ୍କାରିତା ବିଦର୍ଭବାସୀଙ୍କ ନିକଟରେ ବର୍ଣ୍ଣନା କରିଥିଲେ। ସାଧୁ ନିଜ ସହିତ ମଧ୍ୟ ଶ୍ରୀକୃଷ୍ଣଙ୍କର ଏକ ଚିତ୍ରପଟ ଆଣିଥିଲେ। ଦେବୀ ରୁକ୍ମିଣୀ ଯେତେବେଳେ ସେଇ ଚିତ୍ରପଟ ଦେଖିଲେ, ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ସାଧୁଙ୍କଠାରୁ ଶୁଣିଲେ, ସେ ଆନନ୍ଦିତ ହୋଇଗଲେ। ସେହି ମୁହୂର୍ତ୍ତରେ

ବିଚିତ୍ର ଦେଖି ସେ ତାଙ୍କ ମନେ ମନେ ପ୍ରେମ କରି ବସିଲେ। ସାଧୁଙ୍କ ଠାରୁ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଶୁଣି ସେ ଆନନ୍ଦିତ ହୋଇପଡ଼ିଲେ। କିନ୍ତୁ ସେମାନଙ୍କ ବିବାହରେ ରହିଥିଲା ଅସୁବିଧା। ରୁକ୍ମିଣୀଙ୍କ ପିତା ଜରାସନ୍ଧ ଅଧୀନରେ ରାଜା ଥିଲେ। ଭାଇ ରୁକ୍ମିଣୀଙ୍କ ସମେତ ପଞ୍ଚଭ୍ରାତା ଶ୍ରୀକୃଷ୍ଣଙ୍କ ପରମ ଶତ୍ରୁ ଜରାସନ୍ଧ, କଂସ ଆଉ ଶିଶୁପାଳଙ୍କ ସମର୍ଥକ ଥିଲେ। ତେଣୁ ସେମାନେ ରୁକ୍ମିଣୀଙ୍କୁ ଶ୍ରୀକୃଷ୍ଣଙ୍କ ସହ ବିବାହ କରିବାକୁ ଚାହୁଁନଥିଲେ। ରାଜନୈତିକ ସମ୍ପର୍କକୁ ଧ୍ୟାନ ରଖି ସେମାନେ ଚେଦି ରାଜା ଦମଘୋଷଙ୍କ ପୁତ୍ର ଶିଶୁପାଳଙ୍କ ସହିତ ରୁକ୍ମିଣୀଙ୍କର ବିବାହ ସ୍ଥିର କରିଥିଲେ। ତେବେ ଯିଏ ନିଜ ମନ ମନ୍ଦିରରେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ବରଣ କରିସାରିଛି, ସେ ଏବେ କିପରି ଶିଶୁପାଳକୁ ବିବାହ କରିଥାନ୍ତେ? ତେଣୁ ଏକ ପ୍ରେମ ପତ୍ର ଲେଖି ବ୍ରାହ୍ମଣ କନ୍ୟା ସୁନନ୍ଦାଙ୍କ ହାତରେ ଶ୍ରୀକୃଷ୍ଣଙ୍କ ନିକଟକୁ ପ୍ରେରଣ କଲେ ରୁକ୍ମିଣୀ। ଶ୍ରୀକୃଷ୍ଣ ବି ରୁକ୍ମିଣୀଙ୍କ ବିଷୟରେ ଅନେକ କିଛି ଶୁଣିଥିଲେ, ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଯେତେବେଳେ ସେ ରୁକ୍ମିଣୀଙ୍କ ପ୍ରେମ ପତ୍ର ପାଇଲେ, ଏହାକୁ ପଢ଼ିବା ପରେ ରୁକ୍ମିଣୀ ସଙ୍କଟରେ ଥିବା ଜାଣିପାରିଲେ। ତେଣୁ ତାଙ୍କୁ ସେଠାରୁ ମୁକ୍ତ କରିବା ପାଇଁ ବଡ଼ ଭାଇ ବଳରାମଙ୍କ ସହିତ ଏକ ଯୋଜନା ପ୍ରସ୍ତୁତ କଲେ। ଯେତେବେଳେ ଶିଶୁପାଳ ଶୋଭାଯାତ୍ରା ସହିତ ରୁକ୍ମିଣୀଙ୍କୁ ବିବାହ କରିବାକୁ ବିଦର୍ଭ ରାଜଉଆସ ଦ୍ୱାରଦେଶକୁ ଆସିଲେ, ସେତିକିବେଳେ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ହରଣ କରିନେଲେ।

ପ୍ରଭୁଜ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କ ହରଣ ପରେ ତାଙ୍କ ଶଙ୍ଖ ବଜାଇ ବିଦର୍ଭ ରାଜାଙ୍କୁ ସୂଚନା ଦେଇଥିଲେ। ରୁକ୍ମିଣୀ ହରଣ ଖବର ପାଇ ତାଙ୍କ ଭାଇ ରୁକ୍ମିଣୀ ଆଉ ଶିଶୁପାଳ ଆଶ୍ଚର୍ଯ୍ୟ ହୋଇଗଲେ। ଶିଶୁପାଳ ଲଜ୍ଜିତ ହୋଇ ଫେରିଯାଇଥିଲେ, କିନ୍ତୁ ରୁକ୍ମିଣୀ ଏଥିରେ କ୍ରୋଧିତ ହୋଇ ଶ୍ରୀକୃଷ୍ଣଙ୍କୁ ବଦ୍ଧ କରିବା ପାଇଁ ତାଙ୍କ ସହିତ ଯୁଦ୍ଧ କଲେ। ଏହି ଯୁଦ୍ଧ ଶ୍ରୀକୃଷ୍ଣ ବିଜୟୀ ହୋଇ ରୁକ୍ମିଣୀଙ୍କୁ ସାଥିରେ ନେଇ ଦ୍ୱାରିକା ଫେରିଯାଇଥିଲେ। ଦ୍ୱାରିକାରେ ରୁକ୍ମିଣୀ ଆଉ ଶ୍ରୀକୃଷ୍ଣଙ୍କ ବିବାହ ପାଇଁ ବଡ଼ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଥିଲା। ଏହାପରେ ରୁକ୍ମିଣୀ ଦ୍ୱାରିକାର ପାଟରଣୀ ପାଲଟି ଯାଇଥିଲେ।

ଭାଗବତ ଶୁଣିବା ବିନା କଣ ଶେଷ ହେଇପାରେ କି ପ୍ରଭୁଙ୍କ ଆରାଧନା? ଏଇଠି ତ ଶେଷ କରୁଛୁ ଅର୍ଘ୍ୟଥାଳି, ଆଜିର ଅର୍ଘ୍ୟଥାଳି। ତେବେ ଏବେ ଶୁଣିବା ଅତିବଡ଼ି ଜଗନ୍ନାଥ ବିରଚିତ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 77ତମ ଭାଗ। ଏହାକୁ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

ମାୟା ପ୍ରଳୟ ଜଳରାଶି ଭିତରେ ବସୁନ୍ଧରୀ କେଉଁଠି ଲୁଚି ରହିଲା, ତାହା ବ୍ରହ୍ମାଙ୍କୁ ଗୋଚର ନ ହୁଅନ୍ତେ ସେ ଧରଣୀ ଉଦ୍ଧାର ପାଇଁ ଶ୍ରୀବିଷ୍ଣୁଙ୍କୁ ଧ୍ୟାନ କଲେ। ମାୟାଧର ଶ୍ରୀହରି ଶୁକର ରୂପରେ ପ୍ରକଟ ହୋଇ ଜଳ ମଧ୍ୟରୁ ଦାନ୍ତରେ ଧରି ବସୁନ୍ଧରୀକୁ ଉଦ୍ଧାର କଲେ। ଉଦ୍ଧାର ସମୟରେ ପଥ ରୁଧୁଥିବା ଆଦିରାକ୍ଷସ ହିରଣ୍ୟାକ୍ଷକୁ ସଂହାର କଲେ। ଧରଣୀ ଉଦ୍ଧାର ହୁଅନ୍ତେ ବ୍ରହ୍ମାଙ୍କ ସହ ଋଷିଗଣ ଭଗବାନଙ୍କୁ ସ୍ତୁତି କଲେ।

0: ଯକୃତ ଆମ ଉପର ପେଟର ଡାହାଣ ପାଖରେ ରହିଥାଏ। ଆମ ଶରୀର ଭିତରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ଜୈବିକ ପ୍ରକ୍ରିୟା ମଧ୍ୟରୁ ଯକୃତ ପ୍ରାୟ 500ରୁ ଅଧିକ କାମରେ ଭାଗ ନେଇଥାଏ। ଆମେ ଦୈନିକ ଶ୍ୱେତସାର, ପୁଷ୍ଟିସାର, ସ୍ନେହସାର, ଲବଣ ତଥା ଭିଟାମିନ୍ ଖାଦ୍ୟ ଗ୍ରହଣ କରିଥାଉ। ସେଗୁଡ଼ିକ ହଜମ କରି ରକ୍ତରେ ମିଶାଇବା ଏବଂ ଅଣୁସ୍ତରରେ ଶରୀରର ଆବଶ୍ୟକତା ପୂରଣ କରିବା ଯକୃତର ଏକ ମୁଖ୍ୟ କାର୍ଯ୍ୟ। ଏହାଦ୍ୱାରା ଯକୃତ ଶରୀର ଗଠନରେ ସାହାଯ୍ୟ କରେ, ପରିଶ୍ରମ କରିବା ଦ୍ୱାରା ଶରୀରରେ ହେଉଥିବା କ୍ଷୟକ୍ଷତି ଭରଣା କରେ ଏବଂ ଭବିଷ୍ୟତ ପାଇଁ କିଛି ଖାଦ୍ୟାଣୁ ଗଚ୍ଛିତ କରି ରଖେ। ଆମ ଦେହ ଭିତରେ ଦୈନିକ କିଛି ଜୀବକୋଷ କାମ କରି ମୃତ ବା ଅଚଳ ହୋଇଯାଆନ୍ତି, ଯକୃତ ସେଗୁଡ଼ିକୁ ନଷ୍ଟ କରିଦିଏ। ସେହିପରି ଦେହ ବାହାରୁ ପ୍ରବେଶ କରୁଥିବା ଜୀବାଣୁମାନଙ୍କୁ ମଧ୍ୟ ନଷ୍ଟ କରିଦିଏ। ମଦ ତଥା ଅନ୍ୟାନ୍ୟ ମାଦକ ଦ୍ରବ୍ୟର କୁପ୍ରଭାବ ନଷ୍ଟ କରିବାରେ ସାହାଯ୍ୟ କରେ। ସେହିପରି ଆମେ ବ୍ୟବହାର କରୁଥିବା ଔଷଧର କୁପ୍ରଭାବ ମଧ୍ୟ ନିଷ୍କ୍ରିୟ କରିଦିଏ। ଆମର ଖାଦ୍ୟ ହଜମ ପାଇଁ ଯକୃତ ପିତ୍ତରସ ତିଆରି କରେ। ଏହି ପିତ୍ତରସ ଯକୃତରୁ ବାହାରି ପିତ୍ତନଳୀ ଦେଇ ଖାଦ୍ୟନଳୀରେ ଥିବା ଖାଦ୍ୟରେ ମିଶେ ଏବଂ ଖାଦ୍ୟକୁ ହଜମ କରେ। ଏଥର ସଂକ୍ଷେପରେ ଆଲୋଚନା କରିବା କେଉଁ କେଉଁ ରୋଗ ଯକୃତକୁ ଆକ୍ରମଣ କରିଥାଏ। ବିଭିନ୍ନ ଭୂତାଣୁ ଯକୃତକୁ ସଂକ୍ରମଣ କରି ହେପାଟାଇଟିସ୍ ବା କାମଳ ରୋଗ ସୃଷ୍ଟି କରନ୍ତି। ଏହି ରୋଗର ଲକ୍ଷଣଗୁଡ଼ିକ ହେଲା ଆଖି ଓ ଚର୍ମ ହଳଦିଆ ପଡ଼ିବା, ଗାର୍ଡ ହଳଦିଆ ପରିସ୍ରା ହେବା, ଜ୍ୱର ହେବା, ଭୋକ ମରିଯିବା ଏବଂ ଉପର ପେଟର ଡାହାଣ ପାଖରେ ଦରଜ ହେବା। ଏହି ହେପାଟାଇଟିସ୍ ଭୂତାଣୁଗୁଡ଼ିକ ବିଭିନ୍ନ ପ୍ରକାରର ଯଥା ଏ, ବି, ସି, ଡି, ଇ ଇତ୍ୟାଦି। ଏମାନଙ୍କ ମଧ୍ୟରୁ ଏ ଏବଂ ଇ ଭୂତାଣୁ ଦୂଷିତ ପାଣି ତଥା ଖାଦ୍ୟ ମାଧ୍ୟମରେ ଦେହକୁ ପ୍ରବେଶ କରି ହଳଦିଆ କାମଳ ରୋଗ ସୃଷ୍ଟି କରେ। ତେଣୁ ଆମେ ବିଶୁଦ୍ଧ ପାଣି ଓ ଖାଦ୍ୟ ବ୍ୟବହାର କରି ହେପାଟାଇଟିସ୍ ଏ ଏବଂ ଇ ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ହେଲେ ହେପାଟାଇଟିସ୍ ବି ଭୂତାଣୁ ଅଧିକ ମାରାତ୍ମକ, ସଂକ୍ରମିତ ଛୁଞ୍ଚି, ରକ୍ତ ସଞ୍ଚାରଣ ତଥା ଦେହରେ ହେଉଥିବା କ୍ଷତ ମାଧ୍ୟମରେ ଏହା ଦେହ ଭିତରକୁ ପ୍ରବେଶ କରି ପ୍ରଥମେ କାମଳ ରୋଗ ଏବଂ ପରେ ପରେ ସିରୋସିସ୍ ତଥା କର୍କଟ ରୋଗ ସୃଷ୍ଟି କରେ। ଏହି ହେପାଟାଇଟିସ୍ ବି ଭୂତାଣୁ ପାଇଁ ଗୋଟିଏ ସଫଳ ଟୀକା ମିଳୁଅଛି। ସମସ୍ତେ ଏହି ଟୀକା ନେଇ ବି ଭୂତାଣୁ ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବା। ଏବେ ଯକୃତର ସିରୋସିସ୍ ରୋଗ ବିଷୟରେ ଆଲୋଚନା କରିବା। ଏହି ରୋଗରେ ବିଭିନ୍ନ କାରଣରୁ ଯକୃତର ଜୀବକୋଷଗୁଡ଼ିକ ନଷ୍ଟ ହୋଇଯାଆନ୍ତି ଏବଂ ସେହି ସ୍ଥାନରେ ଅଧିକ ତନ୍ତୁ ଜମିଯାଇ ଫାଇବ୍ରୋସିସ୍ ଭଳି ଚିହ୍ନ ସୃଷ୍ଟି କରେ, ଫଳରେ ଯକୃତର ଆକାର ସଙ୍କୁଚିତ ହୋଇ ଅକାମୀ ହୋଇପଡ଼େ। ସିରୋସିସ୍ ଯୋଗୁଁ ପେଟ ଭିତରେ ପାଣି ଜମିଯାଏ, ଏହାକୁ ଜଳ ଉଦରୀ ରୋଗ କୁହନ୍ତି। ଆମ ଦେଶରେ ସାଧାରଣତଃ ମଦ୍ୟପାନ ଯୋଗୁଁ ସିରୋସିସ୍ ରୋଗ ହୋଇଥାଏ, ତେଣୁ ମଦ୍ୟପାନ ବର୍ଜନ କରି ଆମେ ଏହି ରୋଗରୁ ରକ୍ଷା ପାଇପାରିବା। ହେଲେ ଆଜିକାଲି ଲୋକଙ୍କ ଜୀବନଶୈଳୀ ବଦଳି ଯାଇଛି, ବେଶୀ ଲୋକ ଚଟପଟି ଖାଦ୍ୟ ଖାଇବାକୁ ଭଲ ପାଉଛନ୍ତି, ବ୍ୟାୟାମ ବା ପରିଶ୍ରମ କରିବାକୁ ପସନ୍ଦ କରୁନାହାନ୍ତି, ଫଳରେ ଯକୃତରେ ଅଧିକ ଚର୍ବିଜାତୀୟ ଖାଦ୍ୟ ଜମା ହୋଇ କ୍ରମେ ଯକୃତ ଚର୍ବିମୟ ହୋଇଯାଉଛି। ପରବର୍ତ୍ତୀ ସମୟରେ ଏହି ଚର୍ବିମୟ ଯକୃତରେ ସିରୋସିସ୍ ରୋଗ ଜନ୍ମ ନେଉଛି। ଏଥିରୁ ମୁକ୍ତି ପାଇବାକୁ ହେଲେ ଜୀବନଶୈଳୀ ପରିବର୍ତ୍ତନ ସହିତ ସୁଷମ ଖାଦ୍ୟ ଖାଇ ବ୍ୟାୟାମ ବା ଯୋଗ ଆଦରି ଆମକୁ ନିଜକୁ ସୁସ୍ଥ ରଖିବାକୁ ପଡ଼ିବ। ଆଗରୁ ଆଲୋଚନା କରିଛେ ହେପାଟାଇଟିସ୍ ବି ଭୂତାଣୁ ସଂକ୍ରମଣ ଯୋଗୁଁ ପ୍ରଥମେ ହଳଦିଆ କାମଳ ରୋଗ ହୁଏ, ଏହି ସଂକ୍ରମଣ ଦୀର୍ଘଦିନ ରହିଲେ ସିରୋସିସ୍ ରୋଗ ହୋଇ ପରେ ଯକୃତ କର୍କଟ ରୋଗ ହୋଇଥାଏ। ବିଷାକ୍ତ ଖାଦ୍ୟ, ହାନିକାରକ ଔଷଧ ବା ଅନ୍ୟ କେଉଁ କାରଣରୁ ଯଦି ଯକୃତ ଜୀବକୋଷ ନଷ୍ଟ ହୋଇଯାଆନ୍ତି ତେବେ କର୍କଟ ରୋଗ ସୃଷ୍ଟି ହେବାର ଆଶଙ୍କା ଥାଏ। ଅତଏବ ଆମେ ସତର୍କ ତଥା ସଜାଗ ହୋଇ ହେପାଟାଇଟିସ୍ ବି ଟୀକା ନେବା, ମଦ୍ୟପାନ ବର୍ଜନ କରିବା, ବିଷାକ୍ତ ଖାଦ୍ୟ ତଥା ଔଷଧଠାରୁ ଦୂରରେ ରହିବା, ଜୀବନଶୈଳୀ ପରିବର୍ତ୍ତନ କରି ସୁଷମ ଖାଦ୍ୟ ଖାଇଲେ ବିଭିନ୍ନ ପ୍ରକାରର ଯକୃତ ରୋଗରୁ ନିଜକୁ ରକ୍ଷା କରିପାରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ଯକୃତର ଯତ୍ନ, ଆଲୋଚନା କରିଥିଲେ ଡାକ୍ତର ନିରଞ୍ଜନ ରାଉତ, ଆକାଶବାଣୀ କଟକ। ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।

ବନ୍ଧୁ, ଜୀବନକୁ ସୁସ୍ଥ ରଖିବାକୁ ହେଲେ, ଜୀବନକୁ ସୁଖୀ ରଖିବାକୁ ହେଲେ ଆମ ଶରୀର ପ୍ରତି ଯତ୍ନବାନ ହେବାକୁ ପଡିବ। ଆଉ ଶରୀରର ଯତ୍ନ ମାନେ ପ୍ରତିଦିନ ସକାଳେ ଯୋଗ ଆଉ ବ୍ୟାୟାମ କରିବା। ନିରୋଗ ପାଇଁ, ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ବହୁତ। ଯୋଗ ସୁସ୍ଥ ଜୀବନଶୈଳୀ ଗଠନ, ମାନସିକ ଚାପ ନିୟନ୍ତ୍ରଣ ଓ ଶାରୀରିକ ମାନସିକ ସ୍ୱାସ୍ଥ୍ୟର ବିକାଶରେ ସହାୟକ ହୋଇଥାଏ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ବିଭିନ୍ନ ରୋଗରୁ ମୁକ୍ତି ମିଳିବା ସହ ଶରୀର ଆଉ ମନକୁ ସୁସ୍ଥ ରଖାଯାଇପାରିଥାଏ। ତେଣୁ ବନ୍ଧୁ, ସକାଳେ ଶୀଘ୍ର ଉଠନ୍ତୁ, ନିଶ୍ଚୟ କିଛି ସମୟ ପାଇଁ ନିଜ ଶରୀର ପାଇଁ ଦିଅନ୍ତୁ। ସତର୍କ ରୁହନ୍ତୁ, ସୁସ୍ଥ ରୁହନ୍ତୁ, ସତେଜ ରୁହନ୍ତୁ।

ଆମ୍ବ ପଣସ ଏସବୁ ଖାଉଛି ତ ଏ ଆମ୍ବ ପଣସ ଖରାଦିନେ ଖାଇଲେ ଚଳିବ କିନ୍ତୁ ବର୍ଷା ହେଲା ମାନେ ଏସବୁ ଖାଇଲା ମାନେ ନିଶ୍ଚିତ ଭାବେ ଇଏ ଅସୁବିଧା କରିବ ମାନେ ଦେହ ଅସୁସ୍ଥ କରିବ ତେଣୁ ଅଚାନକ ଡାଇରିଆ ମାଡ଼ି ଆସିବ ଅଚାନକ ଥଣ୍ଡା ଧର ନେବ ଜ୍ୱର ହେବ ପୁଣି ବର୍ଷା ଦିନ ଆସିଲାଣି ମାନେ ବିଭିନ୍ନ ଜାଗାରେ ସନ୍ତସନ୍ତିଆ ଜାଗା ରହିଛି ସେସବୁ ଜାଗାରେ ପାଣି ଜନ୍ମିବ ମଶାମାଛି ହେବେ ଡେଙ୍ଗୁ ମ୍ୟାଲେରିଆ ଏସବୁ ବ୍ୟାପିବ ତ ଏସବୁ ଯୋଉ ଆମ ଶରୀର ପାଇଁ ବିପଦ ସୃଷ୍ଟି କରିବ ତେଣୁ ଆମେ ଟିକେ ସତର୍କ ରହିକି ଯଦି ସଚେତନ ରହିଯିବା ନିଶ୍ଚିତ ଭାବେ ଏଥିରୁ ରକ୍ଷା ପାଇପାରିବା ଆଉ ଆମେ ନିଶ୍ଚିତ ଭାବେ ନିଜକୁ ମଧ୍ୟ ରକ୍ଷା କରିପାରିବା ଏଇ ପାଗ ପରିବର୍ତ୍ତନର କିଛି ସମୟ କିଛି ଦିନ ଆମେ ଯଦି ପୁରା ଟିକେ ସତର୍କ ରହିବା ସଚେତନ ରହିବା ଉଷୁମ ପାଣି ପିଇବା ସକାଳେ ଟିକେ ବ୍ୟାୟାମ କରିବା ଆଉ ବର୍ଷାରେ ନ ଭିଜିବାକୁ ଚେଷ୍ଟା କରିବା ତାହେଲେ ଆମେ ନିଶ୍ଚିତ ଭାବେ ସୁସ୍ଥ ରହିବା କାରଣ ସୁସ୍ଥ ଜୀବନ ସୁସ୍ଥ ମନ ସୁସ୍ଥ ଶରୀର ସୁସ୍ଥ ସମାଜ ଆଉ ମନଟା ସୁସ୍ଥ ରହିଲେ ସିନା ଗୀତ ଶୁଣିବାକୁ ମଜା ଲାଗିବ ନା କଣ କହୁଛନ୍ତି ବନ୍ଧୁ ହଁ ଟ୍ୟୁନ୍ କରିଥାନୁ 100.4 ଆକାଶବାଣୀ FM ରେନ୍ବୋ କର ଦିଲ୍ ସେ ଦିଲ୍ ତକ୍।

ବନ୍ଧୁ କଥା ହଉଛି ବର୍ତ୍ତମାନ ସମୟ ହେଇଯାଇଛି ଜାଣିବା ଜନ୍ମଦିନର କଥା ମାନେ ଆଜି କେଉଁ ରଥୀ ମହାରଥୀକୁ ଆମେ ପାଇଛୁ ବା କାହାକୁ ଆମେ ହରେଇଛୁ ଏମିତି କଥା ଭିତରେ ଆଜି ଆମେ ଯଦି ତାଲିକା ଦେଖିବା ଆଜି ଅନେକ ଲୋକଙ୍କୁ ଆମେ ପାଇଛୁ ଯେଉଁମାନେ ଆମ ପାଇଁ ଆମ ଦେଶ ପାଇଁ ଜାତି ପାଇଁ ଅନେକ କୀର୍ତ୍ତି ଆଉ କୃତି ସ୍ଥାପନ କରିଯାଇଛନ୍ତି ସେହିଭଳି କ୍ରମରେ ଦେଖିଲେ ଆମ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ସୁଚେତା କୃପାଲିନ 1963ରୁ 1967 ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଚତୁର୍ଥ ମୁଖ୍ୟମନ୍ତ୍ରୀ ଭାବେ ସେ କାର୍ଯ୍ୟ କରିଥିଲେ ପଞ୍ଜାବର ଅମ୍ବାଲରେ 1908 ଆଜିର ତାରିଖରେ ଜନ୍ମଗ୍ରହଣ କରିଥିଲେ ସୁଚେତା ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେ ଅନେକବାର କାରାବରଣ କରିଥିଲେ ପରେ ମହାତ୍ମା ଗାନ୍ଧୀଙ୍କ ସହିତ କାର୍ଯ୍ୟ କରିଥିଲେ ସେ ମଧ୍ୟ ସମ୍ଭିଧାନ ପ୍ରଣେତା ସଭାର ସବ୍ କମିଟିରେ କାର୍ଯ୍ୟ କରିଥିଲେ ଦେଶର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ 1971ରୁ ରାଜନୀତିର ଅବସର ଗ୍ରହଣ କରିଥିବା ସୁଚେତାଙ୍କର 74 ଡିସେମ୍ବର 1 ତାରିଖରେ ପରଲୋକ ହୋଇଯାଇଥିଲା ସେହିଭଳି ମଧ୍ୟ ଆମ ଦେଶର ଅଷ୍ଟମ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ ବା ଭିପି ସିଂହଙ୍କର ଆଜି ମାନେ 25 ଜୁନ୍ 1931 ଜନ୍ମଗ୍ରହଣ କରିଥିଲେ ଭିପି ସିଂହ 1931 ମଣ୍ଡ ଶାସନର ଏକ ରାଜପୁତ ଜମିଦାର ପରିବାରରେ ତାଙ୍କର ଜନ୍ମ ହୋଇଥିଲା ସେ ମଣ୍ଡ ଶାସନ ରାଜ୍ୟର 41ତମ ଶାସକ ଥିଲେ ତେବେ ଦେଶର ପ୍ରଧାନମନ୍ତ୍ରୀ ଭାବେ 1989ରୁ 1990 ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଭିପି ସିଂ ସିନେମା ଜଗତ କଥା ଯଦି ଦେଖିବା ଆଜି ହେଉଛି ଆଫତାବ ଶିବଦାସିନ ପ୍ରସିଦ୍ଧ ଅଭିନେତା ତାଙ୍କର ଜନ୍ମଦିନ ଅଭିନେତା ପ୍ରଯୋଜକ ଜୁନ୍ 25, 1978 ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଆଫତାବ ମାତ୍ର 14 ବୟସରେ ଅଭିନୟ ଜୀବନ ଆରମ୍ଭ କରିଥିବା ଆଫତାବଙ୍କ ପ୍ରମୁଖ ସିନେମା ହେଉଛି ମିଷ୍ଟର ଇଣ୍ଡିଆ ସେହେନ୍ସା ଚାଲବାଜ ଆୱାଲା ନମ୍ବର ସିଆଇଟି ଇନ୍ସାନିୟତ ମସ୍ତ କସୁର କ୍ୟା ପ୍ୟାର ହେ କ୍ୟା ୟାର ପ୍ୟାର ହେ ଆୱାରା ପାଗଲା ଦିୱାନା ହଙ୍ଗାମା ପ୍ରମୁଖ ସେ 6 ବିଭିନ୍ନ ପୁରସ୍କାର ପାଇ ମନୋନୀତ ହୋଇଛନ୍ତି 4 ବିଜୟୀ ହୋଇଛନ୍ତି ସେହିଭଳି ବିଶିଷ୍ଟ ହାସ୍ୟ ଅଭିନେତା ସତୀଶ ଶାହ ଆଜିର ତାରିଖ ଜୁନ୍ 25, 1951 ଜନ୍ମଗ୍ରହଣ କରିଥିଲେ ସତୀଶଙ୍କ ପ୍ରମୁଖ ସିନେମା ମଧ୍ୟ ରହିଛି ଜାନବୀ ଦୋ ୟାର ଇ ଯୋ ହେ ଜିନ୍ଦଗି ଶରାବି ଭର୍ସେ ଶରାଭାଇ ମେ ହୁ ନା କାଲ ହୋ ନା ହୋ ଫାନା ଓମ୍ ଶାନ୍ତି ଓମ୍ ଆଜି ମଧ୍ୟ ବନ୍ଧୁ ବଲିଉଡ କୁଇନ୍ କରିଶ୍ମା କପୁରଙ୍କ ଜନ୍ମ ଦିନ 1934 ଜୁନ୍ 25 ଜନ୍ମଗ୍ରହଣ କରିଥିଲେ କରିଶ୍ମା 1991 କରିଶ୍ମା ପ୍ରେମ କୈଦୀ ଚଳଚ୍ଚିତ୍ର ମଧ୍ୟରେ ବଲିଉଡ଼ରେ ପ୍ରବେଶ କରିଥିଲେ ପରେ ପରେ ସେ ଜିଗର ଅନାଡି ରାଜା ବାବୁ କୁଲି ନମ୍ବର ୱାନ୍ ସଦନ ଚଲେ ସସୁରାଲ ଜିନ୍ ରାଜା ହିନ୍ଦୁସ୍ତାନୀ ଜୁଦାଇ ହିରୋ ନମ୍ବର ୱାନ୍ ବିବି ନମ୍ବର ୱାନ୍ ହସିନା ମନ ଜାଏଗି ଦୁଲ୍ହନ ହମ୍ ଲେ ଜାଏଗି ହମ୍ ସାଥ ସାଥ ଫିଜା ଶକ୍ତି ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ବିଭିନ୍ନ ପୁରସ୍କାର 20 ବିଭିନ୍ନ ପୁରସ୍କାର ଜିତିଥିବା ବେଳେ 24 ସେ ବିଭିନ୍ନ ପୁରସ୍କାରକୁ ମନୋନୀତ ହୋଇଛନ୍ତି ଥରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ଫିଲ୍ମଫେୟାରକୁ 8 ମନୋନୀତ ହୋଇ 4 ବିଜୟୀ ହୋଇଛନ୍ତି କରିଶ୍ମା ଆଜି ମଧ୍ୟ ପରମବୀର ଚକ୍ର ବିଜେତା ମନୋଜ ପାଣ୍ଡେଙ୍କର ଜନ୍ମଦିନ ଦେଶର ସର୍ବଶ୍ରେଷ୍ଠ ସାମରିକ ସମ୍ମାନ ପରମବୀର ଚକ୍ର ବିଜେତା କ୍ୟାପ୍ଟେନ୍ ମନୋଜ କୁମାର ପଣ୍ଡା ଜୁନ୍ 25, 1975 ଉତ୍ତରପ୍ରଦେଶର ସୀତାପୁରରେ ଜନ୍ମଗ୍ରହଣ କରିଥିଲେ 11 ଗୋର୍ଖା ରାଇଫଲ୍ର କ୍ୟାପ୍ଟେନ୍ ଭାବେ କାର୍ଗିଲ୍ ଯୁଦ୍ଧରେ ନିଜର ଅଦମ୍ୟ ସାହସ ବୀରତ୍ୱ ଓ ପରାକ୍ରମ ଦେଖାଇ ସେ 1999 ଜୁଲାଇ 3 24 ବୟସରେ ଶହୀଦ ହୋଇଯାଇଥିଲେ ତାଙ୍କର ବଳିଦାନ ପାଇଁ ତାଙ୍କୁ 2000 ପରମବୀର ଚକ୍ରରେ ମରଣୋତ୍ତର ଭାବେ ସମ୍ମାନିତ କରାଯାଇଥିଲା ଆଜି ମଧ୍ୟ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମଦନ ମୋହନଙ୍କର ଜନ୍ମଦିନ 1924 ମଦନଗନ ଜନ୍ମଗ୍ରହଣ କରିଥିଲେ 50-70 ଦଶକର ବହୁ ଚଳଚ୍ଚିତ୍ରରେ ସୁମଧୁର ସଙ୍ଗୀତର ସ୍ୱର ଦେଇ ଶ୍ରୋତାଙ୍କ ହୃଦୟ ରାଜ କରିଛନ୍ତି ମଦନ ମୋହନ ତାଙ୍କ ଭଲ ନାଁ ହେଉଛି

ମୋତେ ଶୁଭ ସକାଳ ସରିବା ପୂର୍ବରୁ ଟିକେ ଖେଳ ଖବର ଉପରେ ନଜର ପକାଇଦେବା। 65ତମ ଜାତୀୟ ଆନ୍ତଃରାଜ୍ୟ ଆଥଲେଟିକ୍ସ ବୁଧବାର ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି। ଏଥିରେ 630ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି। ଏଥିରେ ଆୟୋଜକ ଓଡ଼ିଶାରୁ 28 ଜଣ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି। ସମସ୍ତଙ୍କ ନଜର ରହିଛି ଅଲିମ୍ପିଆନ୍ ଶ୍ରାବଣୀ ନନ୍ଦ। ଆଉ ଏକଦା ଦେଶରେ ଦ୍ରୁତ

ପ୍ରଥମ ଧାବିକା ଥିବା ଅନିମେଷ କୁଜୁରଙ୍କ ଉପରେ ତେବେ ପ୍ରଥମ ଦିନର ଖେଳରେ ବେଶ ଚମତ୍କାର ପଦକ ହାସଲ କରିଛନ୍ତି ଖେଳାଳିମାନେ ଆମ ଓଡ଼ିଆ ଝିଅ ପ୍ରଜ୍ଞା ପ୍ରଶାନ୍ତି ସାହୁ ସେ ତୃତୀୟ ସ୍ଥାନରେ ରହିଛନ୍ତି ସେ ଜିତିଛନ୍ତି ପଦକ ଜିତିଛନ୍ତି ପ୍ରଜ୍ଞା ପ୍ରଦର୍ଶନ କାଂଶ ପଦକ ହାସଲ କରିଛନ୍ତି ଏହା ସହିତ ଜ୍ୟୋତି ମଧ୍ୟ ହଡଲ୍ସରେ ଜ୍ୟୋତି ଏରାଜା ହଡଲ୍ସରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଏହିଭଳି ଭାବେ କ୍ରୀଡ଼ା ଆରମ୍ଭ ହୋଇଛି ଏ କ୍ରୀଡ଼ାରେ ବହୁତ ରାଜ୍ୟର ଖେଳାଳିମାନେ ଭାଗ ନେଇଛନ୍ତି ଆଉ ଏହା ସହିତ ଆମ ରାଜ୍ୟର ମଧ୍ୟ ଖେଳାଳିମାନେ ଭାଗ ନେଇଛନ୍ତି ସମସ୍ତଙ୍କର ନଜର ରହିଛି କିଭଳି ଭାବେ ଆମ ଦେଶର ଖେଳାଳିମାନେ ନାଁ କରିବେ ଆଉ ଏସିଆନ୍ ଗେମ୍ସ ପାଇଁ ଏହି ଖେଳାଳିମାନେ ନିଜକୁ ପ୍ରତିପାଦ କରିପାରିବେ ନିଜ ପାଇଁ ଯୋଗ୍ୟତା ହାସଲ କରିପାରିବେ ଏ ଯେଉଁ ହଡଲ୍ସରେ 100 ମିଟର ହଡଲ୍ସରେ ବାଧା ଦୌଡ଼ରେ ଆମ ଓଡ଼ିଆ ଝିଅ ପ୍ରଜ୍ଞା ତୃତୀୟ ସ୍ଥାନରେ ରହିଛନ୍ତି ସବିତା ଟପ୍ନ ଚତୁର୍ଥ ସ୍ଥାନରେ ରହିଛନ୍ତି ପ୍ରଜ୍ଞା କାଂଶ୍ୟ ପଦକ ଜିତିଥିବା ବେଳେ ସବିତା ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି ଏହିଭଳି ସେମାନେ ଏସିଆନ୍ ଗେମ୍ ପାଇଁ ନିଜକୁ ପ୍ରତିପାଦିତ କରିପାରିଛନ୍ତି ଓଡ଼ିଆଙ୍କ ମଧ୍ୟରେ ମହିଳା ଟ୍ରିପଲ୍ ଜମ୍ପରେ ମେରି ମୁକ୍ତା ସୋରେଙ୍ଗ ଷଷ୍ଠ ସ୍ଥାନରେ ରହିଛନ୍ତି ହାମର ଥ୍ରୁରେ ସନ୍ଧ୍ୟା ସାଣ୍ଡେଲିର ଷଷ୍ଠ ସ୍ଥାନରେ ମହିଳା 800 ମିଟର ଦୌଡ଼ର ହିଟ୍ସରେ ଦୀପ୍ତିରାଣ ସାହୁ ଷଷ୍ଠ ସ୍ଥାନରେ ରହିଛନ୍ତି ତେବେ ଅନୁଷ୍କା ଯାଦବ ୟୁପିର ହାମର ଥ୍ରୋରେ ରେକର୍ଡ ସ୍ଥାପନ କରିଛନ୍ତି 67.02 ମିଟରର ଦୂରତାକୁ ଫିଙ୍ଗି ରେକର୍ଡ ମଧ୍ୟ କରିଛନ୍ତି।

ବନ୍ଧୁ ମର୍ଣ୍ଣିଂ ମେଲୋଡିକୁ ଆଜି ଆରମ୍ଭ କରିବା ପୁରା ପୁରି ଖେଳରୁ ମାନେ କ୍ରୀଡ଼ା ଜଗତରୁ ଆଜି କ୍ରୀଡ଼ା ସହିତ ଟିକେ ମର୍ଣ୍ଣିଂକୁ ଏନ୍ଜୟ କରିବା ମିଠା ମିଠା ଗୀତ ସାଙ୍ଗରେ। ତ କି କ୍ରୀଡ଼ା ବା କେଉଁ ଖେଳ? ତ ଏବେ ସବୁଠି ଚାଲୁଛି ଟୁର୍ଣ୍ଣାମେଣ୍ଟ। ଗୋଟେ ପଟରେ ICC ଓମେନ୍ସ T20 ୱାର୍ଲ୍ଡ କପ୍ ଚାଲୁଛି, ଯେଉଁଥିରେ ଭାରତ ବାଂଲାଦେଶ ଆଜି ଖେଳିବାକୁ ଯାଉଛି। ଏପଟେ ଜାତୀୟ ଆଥଲେଟିକ୍ ମିଟ୍ ମଧ୍ୟ ଆମର ଆନ୍ତଃରାଜ୍ୟ ଜାତୀୟ ଆଥଲେଟିକ୍ ମିଟ୍ କଳିଙ୍ଗ ଷ୍ଟାଡିୟମରେ ଚାଲିଛି। ଆଉ ସବୁଠୁ ବଡ଼ କଥା ହେଉଛି ବର୍ତ୍ତମାନ ଚାଲୁଛି ଫିଫା ୱାର୍ଲ୍ଡ କପ୍, ଫୁଟବଲ ଜଗତର ମହାକୁମ୍ଭ କୁହାଯାଉଥିବା 2026 ଫିଫା ବିଶ୍ୱକପ୍ ଫୁଟବଲ ଆରମ୍ଭ ହୋଇଯାଇଛି। ଏହା ହେଉଛି ଇତିହାସର ସର୍ବବୃହତ ସଂସ୍କରଣ, ମାନେ ଚଳିତ ଥର ଯେଉଁ ଫିଫା ବିଶ୍ୱକପ୍ ହେଉଛି ଏହାକୁ ଇତିହାସର ସବୁଠୁ ବଡ଼ ସଂସ୍କରଣ କୁହାଯାଉଛି। କାହିଁକି ନା ତିନୋଟି ଦେଶରେ ଏହି ଖେଳ ଖେଳାଯାଉଛି, ଆମେରିକା, କାନାଡ଼ା ଓ ମେକ୍ସିକୋ ଭଳି ତିନୋଟି ରାଷ୍ଟ୍ରରେ ମିଳିତ ଭାବେ ଆୟୋଜିତ ହେଉଛି ଫିଫା ବିଶ୍ୱକପ୍। ଐତିହାସିକ ମେକ୍ସିକୋ ସିଟିରୁ ଏହାର ଉଦ୍ଘାଟନୀ ସମାରୋହ ଆରମ୍ଭ ହୋଇଛି ଜୁନ୍ 11। ଆସନ୍ତା ଜୁଲାଇ 19 ପର୍ଯ୍ୟନ୍ତ ଚାଲିବ ଏହି ବିଶାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଏହି ମହାକୁମ୍ଭରେ ଚଳିତ ବର୍ଷ 48 ଦେଶ ଭାଗ ନେଇଛନ୍ତି, ଯେଉଁଥିରେ 104 ମ୍ୟାଚ୍ ଖେଳାଯିବ। ଅନ୍ୟ ବର୍ଷ ତୁଳନାରେ ଏହା ହେଉଛି ସବୁଠୁ ଅଧିକ। ତେବେ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଆମ ଭାରତୀୟ ଦଳ ସ୍ଥାନ ନେଇଛି କି, ଭାରତୀୟ ଖେଳାଳିମାନେ ଖେଳୁଛନ୍ତି କି, ଏମିତି କିଛି କଥାକୁ ନେଇ ଆମେ ଚର୍ଚ୍ଚା କରିବା ମର୍ଣ୍ଣିଂ ମେଲୋଡିରେ। ଆଉ ଶୁଣିବା କିଛି ମେଲୋଡିୟସ୍ ସଙ୍ଗ୍, ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଡ଼କ ଦିଲ୍ ସେ ଦିଲ୍ ତକ୍।

ବିଶାଳ ଫୁଟବଲ ଟୁର୍ଣ୍ଣାମେଣ୍ଟ ଫିଫା ବିଶ୍ୱକପ୍ ଯେଉଁ ଚାଲୁଛି, ଇଣ୍ଟରନ୍ୟାସନାଲ ଆସୋସିଏସନ ଫୁଟବଲ ଫେଡେରେସନର ଯେଉଁ ମହାକୁମ୍ଭ ଆରମ୍ଭ ହୋଇଛି, ୱାର୍ଲଡ କପ୍ ଆରମ୍ଭ ହୋଇଛି, ବିଶ୍ୱକପ୍ ଆରମ୍ଭ ହୋଇଛି, ଫିଫା ବିଶ୍ୱକପ୍, ଏଥିରେ ଭାରତ ଅଂଶଗ୍ରହଣ କରୁନାହିଁ। 48 ଦେଶ ଭାଗ ନେଉଛି କିନ୍ତୁ ଯେଉଁଥିରେ ଭାରତ ନାହିଁ। କିନ୍ତୁ ଏହି ମହାକୁମ୍ଭରେ ଭାରତୀୟ ଦଳ ଖେଳୁନଥିଲେ ମଧ୍ୟ କିଛି ଭାରତୀୟ ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ବଂଶୋଦ୍ଭବ ଖେଳାଳି ନିଜ ନିଜ ଦେଶରୁ ପ୍ରତିନିଧିତ୍ୱ କରୁଛନ୍ତି ଏହି ଟୁର୍ଣ୍ଣାମେଣ୍ଟରେ। ଆଉ ସେମାନେ ହେଲେ ତାହସିନ ମହମ୍ମଦ ଜାମସିଦ ଯିଏକି କାତାର ପକ୍ଷରୁ ଖେଳୁଛନ୍ତି, ନିଶାନ ଭେଲୁପେଲେ ଅଷ୍ଟ୍ରେଲିଆ ପକ୍ଷରୁ ଖେଳୁଛନ୍ତି, ସାମୁଏଲ ମୌତିସାମୀ ଡିଆର୍ କଙ୍ଗୋ ପକ୍ଷରୁ ଖେଳୁଛନ୍ତି ଏବଂ ସରପ୍ରୀତ ସିଂ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ଏଭଳି ଚାରି ଜଣ ଭାରତୀୟ ଅଛନ୍ତି, ଭାରତୀୟ ବଂଶୋଦ୍ଭବ ଖେଳାଳି ଚଳିତ ଥର ଏ ବିଶ୍ୱକପ୍ରେ ଖେଳୁଛନ୍ତି, ଯେଉଁମାନଙ୍କର କଥା ଆମେ ଚର୍ଚ୍ଚା କରିବା। ତେବେ ଆମେ ଯଦି ଭାରତର କଥା କହିବା, ଭାରତରେ ଫୁଟବଲ ଗୋଟେ ଖେଳ ନୁହେଁ, ବରଂ ଏହା ଗୋଟେ ସଂସ୍କୃତି ଆଉ ଯୁବପିଢ଼ିଙ୍କ ମଧ୍ୟରେ ଗୋଟେ ପ୍ରେରଣାର ଉତ୍ସ। କ୍ରିକେଟ ପଛକୁ ଦେଶର ଦ୍ୱିତୀୟ ସର୍ବାଧିକ ଲୋକପ୍ରିୟ ଭାବେ ଫୁଟବଲ ସାମାଜିକ ଏକତା, ଶାରୀରିକ ବିକାଶ ଆଉ ଜାତୀୟ ଗର୍ବ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବିଶେଷ କରି ଭାରତର ଜନଜାତି ପ୍ରବଳ ଅଞ୍ଚଳରେ ଫୁଟବଲ ଖେଳ ଅଧିକ ପରିମାଣରେ ଖେଳାଯାଇଥାଏ। ଆଉ ଉତ୍ତର ପୂର୍ବରେ ତ ଅଧିକାଂଶ ଖେଳାଳି ଫୁଟବଲ ସହିତ ଜଡ଼ିତ। ଆମର ଭାରତୀୟ ପ୍ରମୁଖ ଫୁଟବଲ ଖେଳାଳି କେତେ ଜଣଙ୍କ ନାଁ ଆସିଲେ, ବାଇଚୁଙ୍ଗ ଭୁତିଆ, ସୁନୀଲ ଛେତ୍ରୀ, ଏମାନଙ୍କ ନାଁ ମଧ୍ୟ ଆଗକୁ ଆସିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଦଳର ସଫଳତା ଦେଶର ଗର୍ବ ବଢ଼ାଇଛି ସତ, କିନ୍ତୁ ଭାରତ ଏପର୍ଯ୍ୟନ୍ତ ଫିଫା ୱାର୍ଲଡ କପ୍ ଖେଳିପାରିନି। ଥରେ ଭାରତ ଯାଇଥିଲା 1950 ବିଶ୍ୱକପ୍ରେ ଖେଳିବା ପାଇଁ, ଭାରତୀୟ ପୁରୁଷ ଫୁଟବଲ ଦଳ ଯୋଗ୍ୟତା ହାସଲ କରିଥିଲା, କିନ୍ତୁ ଆନୁଷ୍ଠାନିକ କାରଣରୁ ଦଳ ବ୍ରାଜିଲ ଗସ୍ତ କରିପାରିନଥିଲା, ଯେଉଁଥିପାଇଁ ଫିଫା ୱାର୍ଲଡ କପ୍ରେ ଭାରତ ଭାଗ ନେଇପାରିନି। କିନ୍ତୁ ଭାରତରେ ଫୁଟବଲ ଖେଳର ଗୋଟେ ପରମ୍ପରା ରହିଛି, ଅନେକ ଆଞ୍ଚଳିକ ଦଳ ରହିଛି, ବିଶେଷ କରି ପଶ୍ଚିମବଙ୍ଗ, ଗୋଆ, କେରଳ, ଉତ୍ତର ପୂର୍ବ ଭାରତ ମଣିପୁର, ମିଜୋରାମ, ଏଠି ଅନେକ ଗୁଡ଼ିଏ ଫୁଟବଲ କ୍ଲବ ରହିଛି ଯେଉଁଠି ସବୁବେଳେ ଫୁଟବଲ ଖେଳା ଯାଇଥାଏ, ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ। ଏଠି ମଧ୍ୟ ଭାରତରେ ଇଣ୍ଡିଆନ ସୁପର ଲିଗ୍ ଆୟୋଜିତ ହୋଇଥାଏ, ଆଇ ଲିଗ୍ ଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି ଆଉ ଫୁଟବଲ ବେଶ ଲୋକପ୍ରିୟତା ହାସଲ କରିଛି। କିନ୍ତୁ ଏହି ଫୁଟବଲ ପହଞ୍ଚି ପାରିନି ଉପରସ୍ତରରେ, ମାନେ ଫିଫା ୱାର୍ଲଡ କପ୍ରେ।

ବିଶିଷ୍ଟ ଦଳରେ ପଦାର୍ପଣ କରିଥିଲେ ନିଶାନ ଭେଲୁପିଲେ। ଏହି ବିଶ୍ୱକପ୍ ଯୋଗ୍ୟତା ମ୍ୟାଚ୍ରେ ସେ ଗୋଲ୍ ମଧ୍ୟ କରିଥିଲେ। 50% ନିଶାନ 8 ଆନ୍ତର୍ଜାତିକ ମ୍ୟାଚ୍ ଖେଳି 3 ଗୋଲ୍ ସ୍କୋର କରିଛନ୍ତି ଆଉ ଚଳିତ ବିଶ୍ୱକପ୍ରେ ଅଷ୍ଟ୍ରେଲିଆ ଦଳରୁ ପ୍ରତିନିଧିତ୍ୱ କରୁଛନ୍ତି।

ତାପରେ ଆଉ ଦୁଇ ଜଣ ଖେଳାଳି ଅଛନ୍ତି, ଜଣେ ହେଲେ ସାମୁଏଲ ମୌତୁସାମୀ, ଯେ କଙ୍ଗୋସ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ସାମୁଏଲଙ୍କର ଜନ୍ମ ହେଉଛି ଫ୍ରାନ୍ସରେ, ତାଙ୍କ ମା ହେଉଛନ୍ତି କଙ୍ଗୋର ଏବଂ ବାପା ଭାରତର ଗୋଆର। 29 ବର୍ଷିଆ ଏହି ମିଡଫିଲ୍ଡର ଆଫ୍ରିକୀୟ ଦେଶ ପକ୍ଷରୁ 2019 ପଦାର୍ପଣ କରିଥିଲେ। ଏପର୍ଯ୍ୟନ୍ତ 57 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଲାଣି। ସେ ଗ୍ରୀକ୍ କ୍ଲବ ଆଟ୍ରୋମିଟ୍ସରୁ ଖେଳୁଥିବା ବେଳେ ପୂର୍ବରୁ ଫ୍ରେଞ୍ଚ ଦଳ ନାଣ୍ଟେସ୍ ଏବଂ ତୁର୍କିସ୍ ଦଳ ସିଭାସପୋରରୁ ଖେଳିବାର ମଧ୍ୟ ଅଭିଜ୍ଞତା ଅଛି ତାଙ୍କର। ସାମୁଏଲ ହେଉଛନ୍ତି ଆଗାମୀ ବିଶ୍ୱକପ୍ରେ ଖେଳିବାକୁ ଯାଉଥିବା ଭାରତୀୟ ବଂଶୋଦ୍ଭବ ମଧ୍ୟରୁ ଅନ୍ୟତମ ଅଭିଜ୍ଞ ଖେଳାଳି। ଆଉ ଜଣେ ଭାରତୀୟ ହେଲେ ସରପ୍ରୀତ ସିଂ, ଯେ ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଛନ୍ତି। ପଞ୍ଜାବର ସରପ୍ରୀତ ଅକ୍ଲାଣ୍ଡରେ ଜନ୍ମିତ, ସେ ନ୍ୟୁଜିଲାଣ୍ଡ ଫୁଟବଲ ଦଳର ଜଣେ ଉଜ୍ଜଳ ତାରକା। 2018 କଣ୍ଟର କଣ୍ଟିନେଣ୍ଟାଲ କପ୍ ଖେଳିବାକୁ ସେ ଭାରତ ମଧ୍ୟ ଆସିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଖେଳୁଥିବା ସରପ୍ରୀତ ଏ ପ୍ରତିଯୋଗିତାରେ କେନିଆ ବିପକ୍ଷରେ ଗୋଲ୍ କରିଥିବା ବେଳେ ଭାରତକୁ 2-1 ହରାଇବାର ପ୍ରମୁଖ ଭୂମିକା ନେଇଥିଲେ। ଭାରତ ବିପକ୍ଷ 2 ମ୍ୟାଚ୍ରେ ଗୋଲ୍ କରିବାରେ ସେ ମଧ୍ୟ ସହଯୋଗ କରିଥିଲେ। ସେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଖେଳାଳି ଭାବେ ଜର୍ମାନ ବୁନ୍ଦେସ୍ ଲିଗ୍ରେ ମଧ୍ୟ ଖେଳିଛନ୍ତି। 2019-2020 ବୁନ୍ଦେସ୍ ଲିଗ୍ର ବିଜେତା ବେୟର୍ନ ମୁନିଚ୍ ଦଳର ସଦସ୍ୟ ଥିଲେ ସେ। 37 ବର୍ଷ ସରପ୍ରୀତ 24 ଅନ୍ତର୍ଜାତିକ ମ୍ୟାଚ୍ ଖେଳିଛନ୍ତି ଆଉ 3 ଗୋଲ୍ ଦେଇଛନ୍ତି। ଏହିଭଳି ଭାବେ ଭାରତ ଫୁଟବଲରେ ଫିଫା ବିଶ୍ୱକପ୍ରେ ଭାଗ ନେବାର ସୁଯୋଗ ପାଇନଥିଲେ ମଧ୍ୟ ଭାରତୀୟ ବଂଶୋଦ୍ଭବ ଖେଳାଳିମାନେ ସ୍ଥାନ ପାଇଁ ଭାରତ ପାଇଁ ଗର୍ବ ଆଣିଛନ୍ତି।

ହଁ ବନ୍ଧୁ, ତୁମ ବନ୍ଧୁପଣ ଆଜି ଜଣା ପଡିବ। ଆପଣମାନେ କେତେ କଲ୍ କରୁଛନ୍ତି, ଆପଣଙ୍କ ବନ୍ଧୁପଣର ବନ୍ଧୁର କଥାକୁ କେତେ ହୃଦୟର ସହିତ ଆମ ସହିତ ସେୟାର କରିବେ, ସେ କଥା ପାଇଁ ତ ଆଜି ଆପଣମାନଙ୍କ ପାଇଁ ଫୋନ ଲାଇନ ଖୋଲା ରହିଛି। ଡାଏଲ ଇନ୍ ଲାଇଭରେ ଚିଟ୍ଚାଟ୍ କରିବା। ଆଜିର ଟପିକ୍ ହେଉଛି ଅନେକ ପରିଚିତ ଲୋକ ନା କିଛି ଘନିଷ୍ଠ ବନ୍ଧୁ, କେଉଁଟା ରହିବା ଭଲ। ଏ ମଣିଷ ହେଉଛି ଗୋଟିଏ ସାମାଜିକ ପ୍ରାଣୀ, ସମାଜରେ ସେ ଏକତ୍ର ରହିବାକୁ ଭଲ ପାଏ, ଅନ୍ୟମାନଙ୍କ ସହିତ ସମ୍ପର୍କ ବାନ୍ଧିବା ହେଉଛି ତାର ପ୍ରବୃତ୍ତି। ସେହି ସମ୍ପର୍କରେ ମଣିଷ ଅନେକ ସମ୍ପର୍କୀୟ ବନ୍ଧୁ ବାନ୍ଧବ ସାଥୀ ସହୋଦର ଗଢ଼ିଥାଏ। ତ ବନ୍ଧୁ, ବର୍ତ୍ତମାନ ସମୟରେ ମଣିଷ ଟିକେ ପ୍ରତିଷ୍ଠା ପାଇବା ପାଇଁ ଅଧିକ ଲୋକ ତାକୁ ଜାଣିବା ଦରକାର। ଏଇଭଳି ଗୋଟିଏ ମନୋବୃତ୍ତି ଆମ ଭିତରେ ଯେତେବେଳେ ଆସିଛି, ଆମେ ଅନେକ ବନ୍ଧୁ ତିଆରି କରି ଚାଲିଛୁ, ସାମାଜିକ ଭାବେ ହେଉ ବା ସାମାଜିକ ଗଣମାଧ୍ୟମରେ ହେଉ, ଅନେକ ସମ୍ପର୍କ ବାନ୍ଧିଛୁ, ଅନେକ ଲୋକ ଆମକୁ ଚିହ୍ନିଛନ୍ତି ବିଭିନ୍ନ କ୍ଷେତ୍ରରେ, ଯେଉଁମାନେ ଅଛନ୍ତି ରାଜନୀତି କୁହାଯାଉ, ସମାଜସେବା କୁହାଯାଉ, ସାହିତ୍ୟ କ୍ଷେତ୍ରରେ କୁହାଯାଉ, ସାମ୍ବାଦିକତା କ୍ଷେତ୍ରରେ କୁହାଯାଉ, ଅନେକ କ୍ଷେତ୍ରରେ ଆମେ ଅନେକ ପରିଚିତ ସମ୍ପର୍କ ତିଆରି କରିଛୁ, ଆମକୁ ଅନେକ ଲୋକ ଜାଣିଛନ୍ତି, ଆମେ ବି ଅନେକ ଲୋକଙ୍କୁ ଜାଣିଛୁ। ତ ଏତେ ସବୁ ପରିସ୍ଥିତି ମଧ୍ୟରେ ବେଳେବେଳେ ଆସେ କିଛି ଘନିଷ୍ଠ ବନ୍ଧୁ। ଏସବୁ ପରିସ୍ଥିତି ଘନିଷ୍ଠ ନୁହନ୍ତି, ଘନିଷ୍ଠ ଥାନ୍ତି ଆଉ କିଛି କ୍ଲୋଜ୍ ଫ୍ରେଣ୍ଡସ୍ ଯେଉଁମାନେ କହନ୍ତି, ସେ ଯେଉଁ ଘନିଷ୍ଠ ବନ୍ଧୁ, ସେ ଘନିଷ୍ଠ ବନ୍ଧୁ ଅଳ୍ପ ରହିବା ଭଲ ନା ଅଧିକ ପରିଚିତ ହେବା ଭଲ, ବା ଅଧିକ ପରିଚିତ ଲୋକ ଆପଣଙ୍କର ରହିବା, ଆପଣଙ୍କୁ ଅଧିକ ଲୋକ ଜାଣିବା ଦରକାର, ଆପଣ ମଧ୍ୟ ଅଧିକ ଲୋକଙ୍କୁ ଜାଣିବା ଦରକାର, ଏମିତି କୋଉ ସମ୍ପର୍କଟା ଆଜିର ସମାଜରେ ଆମ ପାଇଁ ନିହାତି ଆବଶ୍ୟକ? ଅଧିକ ପରିଚିତ ସମ୍ପର୍କ ନା ଘନିଷ୍ଠ କିଛି ଅଳ୍ପ କିଛି ଘନିଷ୍ଠ ବନ୍ଧୁ, ତାରି ମଧ୍ୟରେ ଆମେ ଆମ ସମ୍ପର୍କକୁ ରଖିବା। ତ କାରି ମଧ୍ୟରେ ରଖିବା ସେ ସମ୍ପର୍କ, ଆପଣ କଲ୍ କରନ୍ତୁ ଆମକୁ 06712303153 ନମ୍ବରରେ, ଆଉ ଆପଣଙ୍କର ମତ ଆମ ସହିତ ସେୟାର କରନ୍ତୁ।

0: ଏବେ ବନ୍ଧୁ ଖୋଜିବା କିଏ ଅଛି ବନ୍ଧୁପଣରେ ଆମ ସହିତ। ପ୍ରଥମ ବନ୍ଧୁ ଆମକୁ ଶଙ୍ଖଳିଛନ୍ତି ଆଉ ତାଙ୍କ ବନ୍ଧୁପଣର କଥା ଆମ ସହିତ ସେୟାର କରୁଛନ୍ତି। ଦେଖିବା କିଏ ଅଛନ୍ତି। ହଣ୍ଡ୍ରେଡ୍ ପଏଣ୍ଟ ଫୋର ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ କିଏ ଅଛନ୍ତି। ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। କଣ କହିବେ ଆଜିର ଟପିକ ସମ୍ପର୍କରେ।
1: ବଢିଆ ଟପିକ ଟେ ଅଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ।
0: ଆଜ୍ଞା ଆଜ୍ଞା।
1: ପରିଚିତ ଏବଂ ଘନିଷ୍ଠ, ପରିଚିତ ଅପେକ୍ଷା ଅଳ୍ପ କିଛି ଘନିଷ୍ଠ ବନ୍ଧୁ, ଯୋଉମାନଙ୍କ ଯୋଉ ବନ୍ଧୁମାନେ କି ତାଙ୍କ ସବୁ ଯୋଉ ବନ୍ଧୁମାନଙ୍କ ବିଷୟରେ ସବୁ ଜାଣିଥିବ, ତାଙ୍କ ଚରିତ୍ର ତାଙ୍କ ବ୍ୟବହାର ସବୁ କିଛି ଜାଣିଥିବ, ସେମିତି ଅଳ୍ପ କିଛି ରଖିବ ତାହେଲେ ଠିକ। କିନ୍ତୁ ପରିଚିତ ତ ଆମେ ସମସ୍ତେ, ଦେଖିଦେଲେ ସେ ପରିଚିତ ହେଇଗଲା। ଅଳ୍ପ କିଛି ଘନିଷ୍ଠ ବନ୍ଧୁ ଯୋଉମାନେ କି ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିପାରୁଥିବେ, ସେମିତିଆ ବନ୍ଧୁ ଅଳ୍ପ କିଛି ହେଲେ ବଢିଆ।
0: ଘନିଷ୍ଠ ବନ୍ଧୁ ସବୁ ସମୟରେ ବିପଦ ଆପଦରେ ପାଖରେ ଆସି ଠିଆ ହବ।
1: ନିଶ୍ଚିତ ନିଶ୍ଚିତ, ମୁଁ ହେଲେ ଆପଣଙ୍କୁ ଦେଖିଦେଲି, ଆପଣ ପରିଚିତ ହେଇଗଲି। ତେଣୁ ଇଏ କହିଲା ଭଳିଆ ଆକାଶରେ କେତେ କେତେ ତାରା ଅଛନ୍ତି, ସବୁ କିନ୍ତୁ
0: ସବୁ କିନ୍ତୁ ଜହ୍ନ ନୁହନ୍ତି,
1: ଚନ୍ଦ୍ର ସମସ୍ତଙ୍କୁ ଆଲୋକିତ କରେ ନା। ସେମିତି କିଛି ଭଲ ବନ୍ଧୁ ବା ଘନିଷ୍ଠ ବନ୍ଧୁଙ୍କ ସହିତ ସମ୍ପର୍କ ରଖିଲେ ଆପଣଙ୍କର ସବୁ କିଛି ଭଲ ହବ।
0: ତେଣୁ
1: ଆପଣ ବି ସେମିତି ଘନିଷ୍ଠ ହବା ନିଶ୍ଚିତ ଭାବରେ ଦରକାର।
0: ବାସ ବାସ, ଯାହା ହଉ ଆଜି ସୁନ୍ଦର ଟପିକରେ ସୁନ୍ଦର ମତାମତ ଦେଲେ, ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ, ନମସ୍କାର।
0: ନମସ୍କାର। ତ ବନ୍ଧୁ ଶୁଣୁଥିଲେ ଗୀତାଞ୍ଜଳି ଭଉଣୀ ସାମିଲ ହେଇଥିଲେ କାର୍ଯ୍ୟକ୍ରମର ପ୍ରଥମ ବନ୍ଧୁ ରୂପେ ଆଜି ଆମକୁ ସଂକଳିଲେ। ଅର୍ଥାତ୍ ସେ ତାଙ୍କ ମତରେ ଘନିଷ୍ଠ ବନ୍ଧୁ ନିହାତି ଦରକାର। ପରିଚିତ ସମ୍ପର୍କ ତ ବହୁତ ତିଆରି ହେବେ, ପରିଚିତ ବନ୍ଧୁ ତ ଅନେକ ଆସିବେ, କିନ୍ତୁ ଘନିଷ୍ଠ ବନ୍ଧୁ ଯାହାକୁ ଭଲ ଭାବେ ଜାଣିଥିବେ ଆଉ ସବୁ ସମୟରେ ସୁଖ ଦୁଃଖରେ ସେ ଆସି ଆମ ପାଖରେ ଠିଆ ହେଇଥିବେ, ସେହିଭଳି ବନ୍ଧୁ ରଖିବା ନିହାତି ଆବଶ୍ୟକ। ଦେଖିବା ପରବର୍ତ୍ତୀ ବନ୍ଧୁ କ'ଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ଲାଗନ୍ତି ମନ ଆଇନାରେ। ଜୟ ଜଗନ୍ନାଥ, ନମସ୍କାର।
0: ନମସ୍କାର ଭାଇ, କିଏ ଚିହ୍ନା କିଏ ଅଚିହ୍ନା କୁହନ୍ତୁ।
2: ମୁଁ ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ।
0: ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ଏବେ କୁହନ୍ତୁ ଆପଣଙ୍କର ଚିହ୍ନା ବନ୍ଧୁ କିଏ, ଅଚିହ୍ନା ବନ୍ଧୁ କିଏ?
2: ଆଜ୍ଞା ଦେଖନ୍ତୁ, ଆଜି ତ ବହୁତ ଭଲ ଟପିକ ରଖିଛନ୍ତି, ଯେ ପରିଚିତ ବନ୍ଧୁ ଆଉ ଘନିଷ୍ଠ ବନ୍ଧୁ। ନିଶ୍ଚୟ ଟିକେ ମୁଁ ବ୍ୟାଖ୍ୟା କରିବି, ଅଦା ଆଉ ଶୁଣ୍ଠି।
0: ଆଜ୍ଞା,
2: ଅଦାରୁ ଶୁଣ୍ଠି ତିଆରି ହୁଏ, କିନ୍ତୁ ଅଦାର କାର୍ଯ୍ୟ ଅଲଗା, ଶୁଣ୍ଠିର କାର୍ଯ୍ୟ ଅଲଗା। ଅଦାର ଦାମରୁ ଶୁଣ୍ଠିର ଦାମ ମଧ୍ୟ

0: ଅଧିକ କାହିଁକି ତାର କ୍ୱାଲିଟି ଶୃଙ୍ଖଳ କ୍ୱାଲିଟି ଅଧିକ ସେମିତି ଗୋଟେ ପରିଚିତ ବନ୍ଧୁ ହିଁ ଜଣେ ବହୁତ ଦିନ ଜଣଙ୍କ ସାଥେ ଯଦି ସାଥିରେ ଗଲେ ତାହେଲେ ସେ ଘନିଷ୍ଠ ବନ୍ଧୁ ହବ ତେଣୁ ମୋ ମତେ ଘନିଷ୍ଠ ବନ୍ଧୁ ଜଣେ ପାଇଁ ଗୋଟେ ପ୍ରକୃତ ବନ୍ଧୁ ବୋଲି ମୁଁ କହିବି କାହିଁକିନା ଫେସବୁକ୍ରେ ତ ଜଣେ ଜଣଙ୍କର 5000 10000 ବନ୍ଧୁ ଅଛନ୍ତି ତା ଦେହରେ ମଧ୍ୟ କିଛି କ୍ଲୋଜ୍ ଫ୍ରେଣ୍ଡ ଅଛନ୍ତି କ୍ଲୋଜ୍ ଫ୍ରେଣ୍ଡ ମାନେ ନିହାତି ଦରକାର
1: ଠିକ ଠିକ ଠିକ କଥା କହିଲେ ଠିକ ଠିକ ତେଣୁ କ୍ଲୋଜ ଫ୍ରେଣ୍ଡଟା ସବୁ ସମୟରେ ସବୁ ବେଳେ ଆମ ପାଖରେ ଆସି ଛିଡା ହେଇଥାଏ
0: ପରିଚିତ ରୁ ହିଁ ପ୍ରକୃତ ବନ୍ଧୁ ହେଇପାରିବ ପରିଚିତ କିଛି ରହିଲେ ଗୋଟେ ଲୋକ ପାଖରେ ଆସି ଯୋଉ ଘନିଷ୍ଠ ବନ୍ଧୁ ହେବ ସେ ହିଁ ଶ୍ରେଷ୍ଠ ଯେମିତି ଅର୍ଡର ସୃଷ୍ଟି ହୁଏ ଯେମିତି ଅର୍ଡର ଶୃଙ୍ଖି ସୃଷ୍ଟି ହୁଏ ସେମିତି ପରିଚିତ ବନ୍ଧୁ ରୁ ହିଁ ଘନିଷ୍ଠ ବନ୍ଧୁ ସୃଷ୍ଟି ହବ
1: ଯାହା ନାରାୟଣ ଭାଇ ଖୁବ ବଢିଆ ଭାବେ ବ୍ୟାଖ୍ୟା କଲେ ଅଦା ଆଉ ଶୁଣ୍ଠିର ସମ୍ପର୍କ ଦେଇକରି ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ପରିଚିତ ବନ୍ଧୁ ହିଁ ଘନିଷ୍ଠ ବନ୍ଧୁ ହୋଇଥାଏ ପରିଚିତ ବନ୍ଧୁ ରହିବା ଦରକାର ସେ ବି ଘନିଷ୍ଠ ହୋଇଯିବ ଯାହା ହଉ ଆଜି ଆମ ସହିତ ଯୋଡି ହେଇଥିବାରୁ ଆପଣଙ୍କ ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ନମସ୍କାର ତ ବନ୍ଧୁ ଶୁଣୁଥିଲେ କେଡ଼େ ସୁନ୍ଦର କଥା କହିଲେ ନାରାୟଣ ଭାଇ ପ୍ରକୃତରେ ଅଦାରୁ ଶୁଣ୍ଠି ତିଆରି ହୁଏ ଅର୍ଥାତ ପରିଚିତ ବନ୍ଧୁ ହିଁ ଘନିଷ୍ଠ ହୋଇଥାନ୍ତି ତେଣୁ ବନ୍ଧୁ ପରିଚିତ ଥାନ୍ତୁ ତାଙ୍କ ମଧ୍ୟରୁ ଘନିଷ୍ଠ ବି ହୁଅନ୍ତୁ ତେଣୁ ଘନିଷ୍ଠ ବନ୍ଧୁ ଥାନ୍ତୁ ପରିଚିତ ବନ୍ଧୁ ଉଭୟ ବି ଥାନ୍ତୁ ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି କଣ କହୁଛନ୍ତି ଆଜିର ଟପିକ ନେଇ କିଏ କହୁଛନ୍ତି କୋଉଠୁ କହୁଛନ୍ତି
2: ହରେ କୃଷ୍ଣ ସାର୍ ନମସ୍କାର ଗୁଡ୍ ଇଭିନିଂ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ପରିଚୟଟା ଦିଅନ୍ତୁ ସାର୍
2: ପରିଚୟ ସାର୍ ବଳରାମ ବେହେରା କହୁଥିଲି ଏଜିଓପି ଷ୍ଟାଫ ହାଇକୋର୍ଟ ବିଲ୍ଡିଂ ଖଟ
1: ଆପଣଙ୍କ କାର୍ଯ୍ୟକ୍ରମ ସ୍ୱାଗତ କରୁଛି ବଳରାମ ବାବୁ କଣ କହିବେ ଆଜିର ଟପିକ ସମ୍ପର୍କରେ
2: ଟଫିରେ ଆଜ୍ଞା ଯୋଉ ଫ୍ରେଣ୍ଡସିପ କହୁଛନ୍ତି ବନ୍ଧୁ ବନ୍ଧୁ ସମ୍ପର୍କ ଆଜ୍ଞା
1: ପରିଚିତ ବନ୍ଧୁ ଦରକାର ନା ଘନିଷ୍ଠ ବନ୍ଧୁ ଦରକାର
2: ନାଇଁ ଘନିଷ୍ଠ ବନ୍ଧୁ ଇଶ ବନ୍ଧୁ ଦିଟା ଯାକ ତ ଦରକାର ହଉଛି ଦରକାର ବେଳେ କାମରେ ଲାଗିବେ କିନ୍ତୁ ଟିକେ ବନ୍ଧୁତା ଭିତରେ ଟିକେ ବୁଝି ସୁଝିକି ଚଳିବାର ଅଛି ଆଜ୍ଞା କାରଣ ବନ୍ଧୁ ବି ଧୋକା ବି ଦେଇଦିଅନ୍ତି ଆଜ୍ଞା ମୋ କହିବା କଥା ହେଲା ବନ୍ଧୁ ସାଙ୍ଗେ ବନ୍ଧୁ ସମ୍ପର୍କ ରଖନ୍ତୁ ଯଦି ଘନିଷ୍ଠ ବନ୍ଧୁ କିଏ ଅଛି ତାଙ୍କ ସାଙ୍ଗେ ସମ୍ପର୍କ ରଖନ୍ତୁ ଦୂରତା ବନ୍ଧୁ ବି ସମ୍ପର୍କ ରଖନ୍ତୁ କିନ୍ତୁ ପଇସା ପତ୍ର ଉପରେ ଟଙ୍କ ପଇସା ଉପରେ ଟିକେ ସେଇଟା ଟିକେ ବୁଝି ସୁଝି କାରବାର କଲେ ବନ୍ଧୁର ସବୁଦିନ ପାଇଁ ଭଲ ରହିବ ପଇସା ପତ୍ର ଟଙ୍କା ପଇସା ଦିନ ଦିନ ବନ୍ଧୁ ତା ଦୂରେଇ ଯାଏ ଆଜ୍ଞା
1: ସେଟା ଶତ୍ରୁ ଅର୍ଥ ହିଁ ଅନର୍ଥର କାରଣ ପାଲଟି ଯାଏ
2: ଆଜ୍ଞା ଆଜ୍ଞା ସେଇଟା ମୁଁ ଟିକେ ଦୂରେଇକି ରଖେ ସେଇ ଜିନିଷଟାକୁ ମୁଁ ଏମିତି ଅଫିସ ଜଣେ କହିଲେ ଭାଇ ମତେ 50,000 ଦେଲ ମୁଁ କହିଲି ଭାଇ ପଇସା ଅଛି ମୁଁ ବଳରାମ କେ ମିଛ କହିବନି ଆଜ୍ଞା ମୋ ପାଖରେ ପଇସା ଅଛି କଣ 100,000 ଅଛି ମୁଁ ଦେଇଦେବି କିନ୍ତୁ ଗୋଟେ ଆମର ଅଛି ପୂର୍ବପୁରୁଷ କହିଛି ଯିବ ପଇସା ଯିବ ସିଧା ଆସିବ ଟଙ୍କା କିନ୍ତୁ ଆଜି ଦେବି କାଲି ଦେବି ଏଲ୍ଆଇସି ଉଠେଇ ଦେବି ଜିପିଏଫ୍ ଉଠେଇ ଦେବି ଦରମା ପାଇଲି ଦେବି ଗଲା ଆଉ କଣ ଘରୁ ଛାଡିକି ପଳେଇ ଯାଉଛି ଯଦି ଦେଇପାରିବିନି ଆମ ଘର ଛାଡି ପଳେଇ ଯାଉଛି ନା ତାକୁ ଛାଡିକି ପଳେଇ ଯାଉଛି ଆଜି ନାଇଁ କାଲି ତ ପଇସା ଦେବି ଜିନିଷ ଏଇଭଳିଆ ଜିନିଷ ହଉଛି ଆଜ୍ଞା ଅସୁବିଧା ହେଇଯାଉଛି
1: ଠିକ ଅଛି
2: ଟିକେ ଆଜ୍ଞା
1: ଆପଣଙ୍କ ମତରେ ପରିଚିତ ବନ୍ଧୁ ବି ରହିବା ଦରକାର ଘନିଷ୍ଠ ବନ୍ଧୁ ବି ରହିବା ଦରକାର କିନ୍ତୁ ବୁଝି ସୁଝିକି ବନ୍ଧୁତା ସ୍ଥାପନ କରିବା ଦରକାର
2: ନାଇଁ ମୋ କହିବା କଥା କିନ୍ତୁ ଆମର ତ ମେନ୍ ବନ୍ଧୁ ହେଲା ଶରୀରରେ ଅଛନ୍ତି ତିନିଟା ବନ୍ଧୁ ଅଛନ୍ତି ଆମ ଶରୀରରେ ମେନ୍ ବନ୍ଧୁ ହେଲା ଆଖି ସେକେଣ୍ଡ ବନ୍ଧୁ ହେଲା କାନ ଥାର୍ଡ ବନ୍ଧୁ ହେଲା ଆମର ପାଟି
1: ଏଇ ତିନି ବନ୍ଧୁ
2: ମେନ୍ କଣ୍ଟ୍ରୋଲ ଯଦି କରିବେ ତାହେଲେ କିଛି ନା କିଛି ବନ୍ଧୁ ତ ବିନା ପଇସାରେ ବି କାମ କରିପାରିବ ସେଇଟା ଲୋକମାନେ ବୁଝେଇ ପାରିବେ ଦେଖେଇ କହିପାରିବେ ସବୁ କିଛି କରିପାରିବେ
1: ଯାହା ହଉ ଆମ ସହିତ ଯୋଡି ହେଇ ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ
2: ରହିଲେ ନମସ୍କାର ଜଗନ୍ନାଥ ରାଧେ ରାଧେ
1: ଜୟ ଜଗନ୍ନାଥ ରାଧେ ରାଧେ ତ ବନ୍ଧୁ ଶୁଣୁଥିଲେ ବଳରାମ ଭାଇ ବଢିଆ କଥା ଟିକେ କହିଲେ ପରିଚିତ ବନ୍ଧୁ ରୁହନ୍ତୁ ଘନିଷ୍ଠ ବନ୍ଧୁ ରୁହନ୍ତୁ କିନ୍ତୁ ତା ସହିତ ଆମ ଶରୀରର ତିନି ବନ୍ଧୁଙ୍କୁ ମଧ୍ୟ ଜାଗ୍ରତ ରଖନ୍ତୁ ଦେଖିବେ ଆପଣ ନିଶ୍ଚିତ ଭଲରେ ଭଲ ବନ୍ଧୁ ପାଇବେ ଏମିତି କଥା ତ ହବ ସତରେ ବନ୍ଧୁ ଆମ ସମ୍ପର୍କରେ ନିହାତି ଦରକାର ଆମର ଅନେକ ଲୋକ ଆମ ଚାରିପାଖରେ ଅଛନ୍ତି ସେମାନଙ୍କ ସହିତ ଆମର ସମ୍ପର୍କ ଭିନ୍ନ ଭିନ୍ନ ଉପାୟରେ ଅଛି ପରିଚିତ ସମ୍ପର୍କ ବନ୍ଧୁବାନ୍ଧବ ସମ୍ପର୍କ ସମ୍ପର୍କୀୟ ସବୁ ବିଭିନ୍ନ ପ୍ରକାର ଅଛନ୍ତି ତା ଭିତରୁ ଘନିଷ୍ଠ ଥାନ୍ତି କିଛି ଯେଉଁମାନେ ସୁଖ ଦୁଃଖ ସବୁ କିଛିରେ ସହଯୋଗ କରନ୍ତି ଭଲ ପରାମର୍ଶ ଦିଅନ୍ତି ସାଥିରେ ଠିଆ ହୁଅନ୍ତି ବିପଦ ସମୟରେ ସହଯୋଗ କରିଥାନ୍ତି ଚିନ୍ତା ସମୟରେ ଚିନ୍ତା ଦୂର କରିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି ସେହିଭଳି କିଛି ଘନିଷ୍ଠ ବନ୍ଧୁ ବି ଥାନ୍ତି ଆଉ କିଛି ପରିଚିତ ବନ୍ଧୁ ଥାନ୍ତି ଯେଉଁମାନଙ୍କ ଦ୍ୱାରା ଆମେ ଅନେକ କଥା ଜାଣିପାରୁ ଆବଶ୍ୟକ ସମୟରେ ସେମାନଙ୍କର ସହଯୋଗ ମଧ୍ୟ ନେଇପାରୁ ଆଉ ସହଯୋଗ ମଧ୍ୟ ମିଳିଥାଏ ତ ବନ୍ଧୁ ଏବେ ଆପଣ କୁହନ୍ତୁ ପ୍ରକୃତରେ ପରିଚିତ ବନ୍ଧୁ ଦରକାର ନା ଘନିଷ୍ଠ ବନ୍ଧୁ ଦରକାର ପରବର୍ତ୍ତୀ କଲର କିଏ ଅଛନ୍ତି ଦେଖିବା ସେ କଣ କହୁଛନ୍ତି କିଏ କହୁଛନ୍ତି କୋଉଠୁ କହୁଛନ୍ତି
3: ଭାଇ ନମସ୍କାର ଜୟ ଜଗନ୍ନାଥ
1: ଜୟ ଜଗନ୍ନାଥ ନମସ୍କାର କୁହନ୍ତୁ ଭାଇ କଣ କହିବେ ଆଜି
3: ମୁଁ କହୁଥିଲି ଭାଇ ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର
1: ରାଜେଶ ଭାଇ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି କଣ କହିବେ ଆଜିର ଟପିକ ସମ୍ପର୍କରେ
3: ଭାଇ ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲସେ ଧନ୍ୟବାଦ ଦେବି ଆଉ ଏ ଟପିକ ଭାଇ କହିବି ଆମର ଭାଇ ଗୋଟେ କଥାରେ ଅଛି ସମ୍ପଦ ବେଳେ ସର୍ବେ ସଖା ବିପଦେ ନ ଦିଅନ୍ତି

0: ଆଜ୍ଞା ଆଜ୍ଞା,
1: ତେଣୁ ବନ୍ଧୁ ପ୍ରକୃତ ବନ୍ଧୁ ମିଳିବା ତ ବହୁତ କଷ୍ଟକର ବର୍ତ୍ତମାନ ଆଧୁନିକ ଅତ୍ୟାଧୁନିକ କଳି ଯୁଗରେ ବା ଏଆଇ ଜମାନାରେ। ଆମର ଗୋଟେ ଭାଇ ଆଉ ଗୋଟେ ଶ୍ଳୋକ ଅଛି ଚାଣକ୍ୟଙ୍କର, ଉତ୍ସବ ବେଳେ ସରି ଉତ୍ସବ ବ୍ୟସନିଶ୍ଚୈବ ରାଜଦ୍ୱାରେ ଶ୍ମଶାନିଶ୍ଚ ଯତିଷ୍ଠତି ସ ବାନ୍ଧବ। ବିଳାସ ବ୍ୟସନରେ ଥିବ, ରାଜାଙ୍କ ଦ୍ୱାରରେ ଥିବ, କୋର୍ଟ କଚେରୀ ମାମଲାରେ ଥିବ, ଶ୍ମଶାନରେ ଥିବ, ସୁଖରେ ଥିବ, ଦୁଃଖରେ ଥିବ, ସିଏ ହଉଛି ପ୍ରକୃତ ବନ୍ଧୁ। ବର୍ତ୍ତମାନ ଭାଇ ପ୍ରକୃତ ବନ୍ଧୁ ମିଳିବା ଭାରି କଷ୍ଟକର। ବର୍ତ୍ତମାନ ଭାଇ ସମ୍ପଦ ବେଳେ ସର୍ବେ ସକା ବିପଦେ ନ ଦିଅନ୍ତି ଦେଖାରେ। ଆପଣ ଦେଖିବେ ଗୁଡ ପାଣି ଚିନି ପାଣି ପକେଇବେ, ପିମ୍ପୁଡି ଜନ୍ଦା ଭାଇ ଲାଇନ ଲାଗିଥିବେ, ଯେତେବେଳେ ଗୁଡ ପାଣି ଚିନି ପାଣି ମିଠା ସରିଗଲା ଭାଇ ସିଏ ତାଙ୍କ ବାଟରେ ଚାଲିଲେ। ତେଣୁ ପଇସା ଅଛି ମାନେ ବନ୍ଧୁ ହଜାର ହଜାର ଜୁଟିବେ, ପ୍ରକୃତ ବନ୍ଧୁ ମିଳିବା ଭାରି କଷ୍ଟକର। ଦିଟା ମନ ଗୋଟାଏ ଗାମୁଛା ଯୋଉଠି ଥିବ ସେ ହଉଛି ପ୍ରକୃତ ବନ୍ଧୁ।
0: ଠିକ କଥା କହିଲେ, ବଢିଆ କଥାରେ କହିଲେ। ସବୁବେଳେ ଯିଏ ଆମ ସାଥିରେ ଛିଡ଼ା ହେଇଥିବ ବିପଦ ଆପଦରେ ସେ ହିଁ ପ୍ରକୃତ ବନ୍ଧୁ। ଆଜି ଆମ ସହିତ ଯୋଡ଼ି ହେଇକି ସୁନ୍ଦର ମାତା ମନ୍ଦିର ଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରାଜେଶ ଭାଇ।
1: ରହିଲି ଭାଇ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ତ ବନ୍ଧୁ ଶୁଣୁଥିଲେ ରାଜେଶ ଭାଇ କହୁଥିଲେ ପ୍ରକୃତରେ ବନ୍ଧୁ ସବୁ ସମୟରେ ସୁଖରେ ଦୁଃଖରେ ସବୁ ସମୟରେ ଯିଏ ଛିଡ଼ା ହେଇପାରୁଥିବ ସେଇଭଳି ଘନିଷ୍ଠ ବନ୍ଧୁ ସମ୍ପର୍କ ରଖିବା ବହୁତ ଭଲ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, ସମୟ ଆମ ପାଖରେ ଖୁବ କମ। ଆମେ 9:30 କାର୍ଯ୍ୟକ୍ରମ ଅନ୍ୟତ୍ର ନେଇଯିବା, ଅର୍ଥାତ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବା ସ୍କୁଲ ଟାଇମ୍ ବାଇ ଭାରତ ମସଲା। 9:30 ଆମେ ଶୁଣିବା ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି, ତ କାର୍ଯ୍ୟକ୍ରମକୁ ଆମେ 9:30 ମଧ୍ୟରେ ହିଁ ଶେଷ କରିବା। ଆମ ପାଖରେ 12 ରହିଲା, ଆରି ଭିତରେ କିଏ କିଏ ଅଛନ୍ତି ଆମ ସହିତ, କାହା ସହିତ ଆମେ କୋଉ କୋଉ ବନ୍ଧୁ ଆମ ସହିତ ଯୋଡ଼ି ହେଇଛନ୍ତି ତାଙ୍କ ସହିତ କଥା ହେଇଯିବା। ପରବର୍ତ୍ତୀ କଲର ଦେଖିବା କିଏ ଆମ ସହିତ ସଂଯୋଗ ହେଇଛନ୍ତି ଆଉ କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
2: ହ୍ୟାଲୋ ଜୟଦେବ ବାବୁ ନମସ୍କାର। ଗୁଡ ମର୍ଣ୍ଣିଂ, ମୁଁ ବସନ୍ତପୁର ମହାପାତ୍ର ଦଶମନ୍ତପୁର କହୁଛି।
0: ଦଶମନ୍ତପୁର?
2: ଆଜ୍ଞା।
0: ଦଶମନ୍ତପୁର ମାନେ କୋରାପୁଟ?
2: ନାଇଁ ଯଶବନ୍ତପୁର।
0: ଯଶବନ୍ତପୁର ଜଗତସିଂହପୁର।
2: ଆଜ୍ଞା,
0: ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ବସନ୍ତ ଭାଇ। କଣ କହିବେ ଟପିକ ସମ୍ପର୍କରେ?
2: ମୁଁ ପ୍ରତିକ୍ରିୟା କହିବି ଯେ ଆମର ସଂସ୍କୃତର ଶ୍ଳୋକ ଅଛି, ଏକ ଚନ୍ଦ୍ର ତମହନ୍ତି ନ ଚ ତାରା ଗଣ ପିଚ। ଗୋଟିଏ ଚନ୍ଦ୍ର ଅନ୍ଧକାରକୁ ବିନାଶ କରେ, ଲକ୍ଷ ଲକ୍ଷ କୋଟି କୋଟି ତାରା ଥିଲେ ବି କିଛି ମୂଲ୍ୟ ନାହିଁ। ତେଣୁ ପରିଚିତ ବନ୍ଧୁ ପରିଚିତ ବାଟରେ ଥାନ୍ତୁ, କିନ୍ତୁ ଆମର ସମୟ ଅସମୟରେ ବେଶୀ ଦରକାର ଯେଉଁମାନେ ଘନିଷ୍ଠ। ଘନିଷ୍ଠ ବନ୍ଧୁ ହିଁ ଆମର କାମରେ ଆସିବେ, ପରିଚିତ ବନ୍ଧୁ ପରିଚିତ ଭାବରେ ରହିବେ, ସବୁବେଳେ ସେ କାମରେ ଆସନ୍ତି। ଆପଣଙ୍କର ଚନ୍ଦ୍ର ଗୋଟେ ପିଲାକୁ ଆମେ ଦେଖଉ ଚନ୍ଦ୍ର, ଆମର ବିଭିନ୍ନ ପ୍ରକାର ଉପମା ଦଉ ଚନ୍ଦ୍ର, ଚନ୍ଦ୍ରକୁ ଆମେ ଦେଖିଲେ ବେଶୀ ଖୁସି ହଉ, ତାରା ତ ସବୁଥିରେ ପଡ଼ିଛନ୍ତି, ତାଙ୍କୁ ସେ କିଏ ଆଲୋଚନା କରୁଛି ନା କି ଦଉଛି। ତେଣୁ ଗୋଟେ ଘନିଷ୍ଠ ବନ୍ଧୁ ଯେତିକି ଆମର ବନ୍ଧୁ ବନ୍ଧୁତ୍ୱ ରକ୍ଷା କରିବ, ଲକ୍ଷେ ପରିଚିତ ବନ୍ଧୁ ଥିଲେ କିଛି ମୂଲ୍ୟ ନାହିଁ।
0: ଠିକ କଥା, କିନ୍ତୁ ପରିଚିତ ବନ୍ଧୁ ବି ଥାନ୍ତୁ, ପରିଚିତ ବନ୍ଧୁ ଆବଶ୍ୟକ
2: ଥାନ୍ତୁ। ମୁଁ ପରିଚିତ ବନ୍ଧୁକୁ ଆଭଏଡ କରୁନି, ପରିଚିତ ବନ୍ଧୁ ପରିଚିତ ବାଟେ ରୁହନ୍ତୁ, କିନ୍ତୁ ଆପଣଙ୍କର ଅସମୟରେ ସମୟରେ ଯିଏ ଆବଶ୍ୟକ ଅନୁଭବ କରିବେ ସେ ହଉଛି ଆପଣ ଘନିଷ୍ଠ ବନ୍ଧୁ। କିନ୍ତୁ ଘନିଷ୍ଠ ବନ୍ଧୁ ମିଳିବା ଆଜିକାଲି କଷ୍ଟ, କାରଣ ଆଜିକାଲି ଯୁଗରେ ଏମିତି ହେଲାଣି ଯେ ଆପଣ କିଏ ଆପଣ ଘନିଷ୍ଠ ଆପଣ ଜାଣିପାରିବେନି, ଆପଣ ମାନେ ମୁଁ ଘନିଷ୍ଠ ତା ଜାଣିବାଟା ବହୁତ କଷ୍ଟ। ତେଣୁ ଘନିଷ୍ଠ ବନ୍ଧୁ ସହିତ ସମ୍ପର୍କଟା ନିବିଡ଼ ରହେ, ସିଏ ଆମକୁ ଆପଣଙ୍କ ଅସମୟ ସମୟରେ ସାହାଯ୍ୟ କରିବ ବା ଆପଣଙ୍କର କାମରେ ଆସିବ, କିନ୍ତୁ ପରିଚିତ ବନ୍ଧୁ ପରିଚିତ ବାଟରେ ଥାନ୍ତୁ। ଆମେ ତ ଅପରିଚିତ କରିବାକୁ ଚାହୁଁନୁ, ପରିଚିତ ଥାନ୍ତୁ। ହଜାର ହଜାର ବନ୍ଧୁ ଲୋକଙ୍କର ଅଛନ୍ତି, କଣ ଲାଭ ହବ? କଣ
0: ଖୁବ ସୁନ୍ଦର କଥା କହିଲେ। ଆଜି ଆମ ସହିତ ଯୋଡ଼ି ହେଇକି ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ଆଜ୍ଞା। ବନ୍ଧୁ ଶୁଣୁଥିଲେ ବସନ୍ତ ଭାଇ କହୁଥିଲେ ପରିଚିତ ବନ୍ଧୁ ବି ଥାନ୍ତୁ, ହଜାରେ ତାରା ଥିଲେ ମଧ୍ୟ ଗୋଟିଏ ଚନ୍ଦ୍ର ହିଁ ଆଲୋକିତ କରିଥାଏ, ଗୋଟିଏ ଚନ୍ଦ୍ର ହିଁ ଅନ୍ଧକାରକୁ ଦୂର କରିଥାଏ। ତେଣୁ ସେ ଚନ୍ଦ୍ର ଭଳି ଘନିଷ୍ଠ ବନ୍ଧୁଟିଏ ପାଖରେ ନିହାତି ରଖନ୍ତୁ। ଦେଖିବା ପରବର୍ତ୍ତୀ କଲର କିଏ ଅଛନ୍ତି, କଣ କହୁଛନ୍ତି ଆଜିର ଟପିକକୁ ନେଇ। କିଏ କହୁଛନ୍ତି, କୋଉଠୁ କହୁଛନ୍ତି?
3: ନମସ୍କାର ଜୟଦେବ ଭାଇ, ମୁଁ ଆପଣଙ୍କର ଘନିଷ୍ଠ ବନ୍ଧୁ ସମୀର ପଣ୍ଡା
0: ଆପଣଙ୍କୁ ସ୍ୱାଗତ କରୁଛି କାର୍ଯ୍ୟକ୍ରମକୁ। ଏବେ କୁହନ୍ତୁ, କହି ତ ସାରିଲାଣି ଘନିଷ୍ଠ ବନ୍ଧୁ, ଏବେ କୁହନ୍ତୁ ଆଉ କଣ ରହିଛି ଆପଣଙ୍କ ମନର କଥା?
3: ମୋ ପୂର୍ବରୁ ବସନ୍ତ ସାର ତ ପ୍ରାଞ୍ଜଳ ଭାବରେ ବୁଝେଇଦେଲେ, ତଥାପି ମୁଁ ବି କିଛି କହିବି।
0: କୁହନ୍ତୁ ଭାଇ।
3: କୁହନ୍ତି ନା, ଦୁନିଆଟା ଦେଖ କେଡ଼େ ସ୍ୱାର୍ଥପର, ଦୁନିଆଟା ଦେଖ କେଡ଼େ ସ୍ୱାର୍ଥପର, କେହି ନୁହଁ ଏଠି କାହାର, ଲୁହା ବଦଳାଏ ଲୁହାର ଆକୃତି, ପକେଇ ନିର୍ଘାତ ପାହାର, କାଠ ବଦଳାଏ କାଠ କରିଦିଏ କାଠକୁ ଦିଗଳ, କୁରାଡ଼ି ପଛରେ ରହିକି କାଠ କରିଦିଏ କାଠକୁ ଦିଗଳ, କୁରାଡ଼ି ପଛରେ ରହିକି ଅତି ନିଜ ଲୋକ ଅତି ପାଖ ଲୋକ ଧୋକା ଦେଇପାରେ, ମିଛ ମିଠା କଥା କହିକି ତେଣୁ ଏଥିରେ ସବୁ ରହିଗଲା ଆଜ୍ଞା।

0: ଖାଲି କଟକ ନୁହଁ ଅନ୍ୟ ଜିଲ୍ଲାମାନଙ୍କରେ ମଧ୍ୟ ବହୁତ ପରିଚିତ ବନ୍ଧୁ ସୃଷ୍ଟି ହେଇପାରିଛନ୍ତି। ଯଦି କୌଣସି ଅସୁବିଧା ବଶତ ଯାଇକି ଆମେ କୌଣସି ଗୋଟେ ଜିଲ୍ଲାରେ ଯାଇକି ଯାଜପୁର ହଉ କି ଜଗତସିଂହପୁରରେ ପହଞ୍ଚିଲୁ, ସେଠି ଯୋଉମାନେ ଆମର ପରିଚିତ ବନ୍ଧୁମାନେ ଅଛନ୍ତି, ସେ ଯେତେବେଳେ ଜାଣିବେ ଯେ କଟକରୁ ଆମର ଜଣେ ବନ୍ଧୁ ଆସିଛନ୍ତି, କିଛି ଅସୁବିଧାରେ ପଡ଼ିଛନ୍ତି ବା ତାଙ୍କୁ ଦେଖା ସାକ୍ଷାତ କରିବାକୁ ଚାହୁଁଛନ୍ତି, ତାଙ୍କର ବି ସେତିକି ଆନ୍ତରିକତା ଥିବ, ସେ ନିଶ୍ଚିନ୍ତ ଭାବରେ ଆସିକି ଆମ ପାଖରେ ପହଞ୍ଚିବେ ଏବଂ ଆମ ସୁଖ ଦୁଃଖରେ ଟିକେ ସାମିଲ ହେଇପାରିବେ, ଆମକୁ କିଛି ସାହାଯ୍ୟ ବି କରିପାରିବେ। ଆଉ ରହିଲେ ଯୋଉ ଘନିଷ୍ଠ ବନ୍ଧୁ, ଘନିଷ୍ଠ ବନ୍ଧୁ ତ ଆମ ଜୀବନରେ ନିହାତି ଆବଶ୍ୟକ। ଆମେ ଯେହେତୁ ସମାଜରେ ବସବାସ କରୁଛେ ଏବଂ ଆମର ବିଭିନ୍ନ ପ୍ରକାର ସମସ୍ୟା ଅଛି, ବିଭିନ୍ନ ପର୍ବପର୍ବାଣି ବିବାହ ଉତ୍ସବ ଏମିତି ଅଛି, ସେମାନେ ଏଇସବୁ କାର୍ଯ୍ୟକ୍ରମରେ ହଉ ବା ଯୋଉଟାକି କହୁଛନ୍ତି ଶ୍ମଶାନ ହଉ ବା ଦୁଃଖ ସମୟରେ ହଉ, ସେମାନେ ଆସି ପହଞ୍ଚନ୍ତି, ସେମାନେ ହଉଛନ୍ତି ଘନିଷ୍ଠ ବନ୍ଧୁ। ଆଉ ମୋ ମତରେ ଘନିଷ୍ଠ ବନ୍ଧୁମାନଙ୍କ ଭିତରେ ସେତିକି ରହିବା ଦରକାର, ମାନେ ବିଶ୍ୱାସ ରହିବା ଦରକାର, ସେତିକି ତାଙ୍କର ମାନେ ଆମ ପ୍ରତି ଗୋଟେ ବିଶ୍ୱାସ ରହିବା ଦରକାର ଏବଂ ସେମାନେ ଆମକୁ ବୁଝିବା ଦରକାର। କେତେବେଳେ ବି କାହା ମାନେ ପ୍ରରୋଚନାରେ କାହା କଥାରେ ଆମେ ଭାସି ନ ଯାଇକି ଆମକୁ ଆମ ଉପରେ ଯୋଉ ବିଶ୍ୱାସ ରହିଛି ସେ ବିଶ୍ୱାସଟା ହିଁ ଆମ ଉପରେ ରହିବା ଦରକାର ତାଙ୍କର। ଯଦି ମନ ଭିତରେ ଥରେ ଅବିଶ୍ୱାସ ମନୋଭାବ ଆସିଗଲା ତାହେଲେ ସବୁକିଛି ସମ୍ପର୍କ ଟୁଟିଗଲା।
1: କୁହନ୍ତୁ ଭାଇ, ସମୟ କମ ତ, ପ୍ରାୟୋଜିତ କାର୍ଯ୍ୟକ୍ରମ ଅଛି। ଭାଇ ଆମ ସହିତ ଯୋଡି ହେଇଥିବାରୁ, ସୁନ୍ଦର ମତାମତ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତ ବନ୍ଧୁ ଶୁଣୁଥିଲେ ବାମଦେବ ଭାଇ କହୁଥିଲେ ପରିଚିତ ବନ୍ଧୁ ଆମେ ରହିବ। ଆମେ ବିଭିନ୍ନ କ୍ଷେତ୍ରରେ ଯେତେବେଳେ ଆମେ କାମ କରୁଛେ ସେଇ କ୍ଷେତ୍ରରୁ ଆମର ଅନେକ ପରିଚିତ ସମ୍ପର୍କ ତିଆରି ହୋଇଥାଏ। ସେମାନେ ଦୂର ଦୂରାନ୍ତରେ ଥିଲେ ମଧ୍ୟ ଆବଶ୍ୟକ ସମୟରେ ନିଶ୍ଚିନ୍ତ କାମରେ ଲଗାନ୍ତି। ଆମେ ଯେତେବେଳେ କୌଣସି କାର୍ଯ୍ୟ ନେଇକି ସେଠି କୌଣସି ଅଞ୍ଚଳକୁ ଯାଇଥାଉ, କିଛି ଆବଶ୍ୟକ ଥାଏ, କିଛି ବୁଝିବାର ଥାଏ, କିଛି ସହଯୋଗ ଥାଏ, ଆମେ ଲୋଡ଼ିଲେ ମଧ୍ୟ ସେମାନେ ଦୂରରେ ଥାଇବି ଆମକୁ ସହଯୋଗ କରିଥାନ୍ତି। ଆଉ ଘନିଷ୍ଠ ବନ୍ଧୁ ସିଏ ହୁଅନ୍ତି ଯିଏ ସୁଖ ଦୁଃଖ ସବୁ ସମୟରେ ଆମ ପାଖରେ ଠିଆ ହୁଅନ୍ତି, ଉଚିତ ପରାମର୍ଶ ଦିଅନ୍ତି, ଉଚିତ ମାର୍ଗରେ ଆମକୁ ନିଅନ୍ତି, ଆମେ ଭୁଲ କରୁଥିଲେ ଆମକୁ ଚେତେଇ ଦିଅନ୍ତି, ସେହି ହେଉଛନ୍ତି ଘନିଷ୍ଠ ବନ୍ଧୁ। ତେଣୁ ସମାଜରେ ଉଭୟ ବନ୍ଧୁର ଆବଶ୍ୟକତା ରହିଛି, ଘନିଷ୍ଠ ଦରକାର, ସମ୍ପର୍କୀୟ ଦରକାର, ସମସ୍ତେ ସାଥିରେ ରହିବା ଦରକାର। ତେବେ ସମସ୍ତଙ୍କୁ ହାତେ ମାପି ଚାଖେଣ୍ଡି ଚାଲିଲା ଭଳି ସମସ୍ତଙ୍କ ସହିତ ମାପି ଚୁପି ଚାଲିଲେ ଆମେ ନିଶ୍ଚିତ ଭାବେ ଗୋଟେ ଭଲ ସମ୍ପର୍କ ଗଢ଼ିପାରିବା, ଗୋଟେ ସମ୍ପର୍କର ଦୁନିଆରେ ବଞ୍ଚିପାରିବା, ଆଉ ଭଲ ସମ୍ପର୍କ ମଧ୍ୟରେ ସାରା ଦୁନିଆକୁ ଭ୍ରାତୃତ୍ୱର ବନ୍ଧନରେ, ବନ୍ଧୁତ୍ୱର ବନ୍ଧନରେ ଆମେ ବାନ୍ଧି ଦେଇପାରିବା। ଆଜି ଯେଉଁମାନେ ଆମ ସହିତ ସାମିଲ ହେଲେ, ମତ ଦେଲେ, ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ, କାରଣ ଆମ ପାଖରେ ସମୟ ଆଜି ସୀମିତ ଥିଲା, ପ୍ରାୟୋଜିତ କାର୍ଯ୍ୟକ୍ରମ ରହିଛି। ପରବର୍ତ୍ତୀ ସମୟରେ ଆମେ ଏଇଠି ଶେଷ କରୁଛୁ ଆଜିର ଡାଇଲି ଲାଇଭ ଚିଟ୍ ଚାଟ୍।

0: ପିଲାମାନେ ମୁଁ ଭାରତ ମସଲାର ଭରତ ମଉସା। ଆଜି ଭାରତ ମସଲା ସ୍କୁଲ ଟାଇମ୍ର ଆଉ ଏକ ନୂତନ ଅଧ୍ୟାୟରେ। ଆଜି ଅଧ୍ୟାୟର ଆରମ୍ଭରେ ଭାରତ ମସଲାର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ପଣ୍ଡା ମହୋଦୟ କେଡ଼େ ସୁନ୍ଦର କଥାଟେ କହିଛନ୍ତି, ଆସ ମନ ଦେଇ ଶୁଣିବା।
1: ଯେତେ ଅଭିଭାବକ ଯିବା ଶ୍ରୋତା ଶୁଣୁଛନ୍ତି ଏ କାର୍ଯ୍ୟକ୍ରମକୁ, ପ୍ରଥମ ଯଦି ଗୁରୁ ଦେଖାଯାଏ ଗୋଟେ ପିଲାର, ସେ ହେଉଛନ୍ତି ମା। ବାପ ମା ହେଉଛନ୍ତି ପ୍ରଥମ ଗୁରୁ। ତା ସହିତ ପିଲାଙ୍କୁ ପ୍ରେସର କରନ୍ତୁ, ପିଲାର ରୁଚି ଅନୁସାରେ ଆପଣମାନେ ନିଷ୍ପତ୍ତି ନିଅନ୍ତୁ। ଆପଣ ଜବରଦସ୍ତି କୌଣସି ପ୍ରେସର ଦେବା ପିଲା ପ୍ରତି ଉଚିତ ନୁହେଁ। ତା ସହିତ ଆମେ ନିଶ୍ଚିତ ଭାବରେ ସଂକଳ୍ପ ନେବା କିଭଳି ଏଇ ଯୋଉ ଭାରତ ମସଲା ସ୍କୁଲ ଟାଇମ୍ ପ୍ରତି ଗୁରୁବାର ସକାଳ 9:30 ମୁଁ ଅଭିଭାବକ ତଥା ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଗୁରୁଜୀ ଗୁରୁମା ସମସ୍ତଙ୍କୁ ଅନୁରୋଧ କରିବି, ଆପଣମାନେ କାର୍ଯ୍ୟକ୍ରମକୁ ଶୁଣନ୍ତୁ। ତା ସହିତ ଆପଣ ମୂଲ୍ୟବାନ ମତାମତ ମଧ୍ୟ ଦିଅନ୍ତୁ।
0: ଶୁଣିଲେ ଟିକିଲେ, ଏଥର ଆମ ମାନେ ଲକ୍ଷ୍ମୀପ୍ରିୟା ରାଉତ ମହୋଦୟା ଆଜିର ଦିନରେ ତୁମମାନଙ୍କ ଲାଗି କେମିତିକା କଥା ରଖିଛନ୍ତି, ଆସ ଶୁଣିବା।
2: ଜୟ ଜଗନ୍ନାଥ। ଶୁଭ ସକାଳ ପିଲାମାନେ, ମୋର ପ୍ରିୟ ରେଡିଓ ଶ୍ରୋତା ମାନଙ୍କୁ ନମସ୍କାର ଜଣାଇବା ସହିତ ମୋର କୁନି କୁନି ପିଲାମାନଙ୍କୁ ସ୍ନେହାଶୀର୍ବାଦ ଜଣାଉଛି। ମୁଁ ଆପଣଙ୍କର ପ୍ରତି ସପ୍ତାହରେ ଆସୁଥିବା ଏବଂ ମୋର କିଛି କଥା କିଛି କାହାଣୀ କହୁଥିବା ସେଇ ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ରାଉତ। ପିଲାମାନେ, ଆମେ ବହୁତ ଦିନ ଧରି ଘରେ ରହିଯାଇଥିଲେ, ହଁ ନା ନାହିଁ? କିନ୍ତୁ ଏବେ ଆମର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ

ବିଦ୍ୟାଳୟ ସବୁ ଖୋଲି ଯାଇଛି। ହଁ ନା ନାଇଁ ପିଲାମାନେ? ଆଚ୍ଛା ପିଲାମାନେ ବିଦ୍ୟାଳୟ ଯିବାକୁ ଏବେ ଭଲ ଲାଗୁଥିବ ନା ନା ଇଚ୍ଛା ହଉନି? ହଁ ନିଶ୍ଚୟ ଟିକେ ପଛଘୁଞ୍ଚା ଦେଉଥିବ, କାରଣ ବହୁତ ଦିନ ଧରି ରହିଗଲଣି ତ ଘରେ, ତେଣୁ ଅଭ୍ୟାସରେ ପଡିଯାଇଛ। ନା ରେ ପିଲାମାନେ, ଆମେ ସ୍କୁଲକୁ ଯିବା, କାରଣ ସ୍କୁଲ ହିଁ ହଉଛି ଆମର ମନ୍ଦିର। ସେଇ ସ୍କୁଲକୁ ତୁମେମାନେ ଆସିବା ପୂର୍ବରୁ ଆମର ସରକାରଙ୍କର ଚିଠି ଅନୁଯାୟୀ ପ୍ରତ୍ୟେକ ବିଦ୍ୟାଳୟ ତୁମେମାନେ ଦେଖିଥିବ କେତେ ପରିଷ୍କାର କରାଯାଇଛି। ବିଦ୍ୟାଳୟରେ ଯେଉଁ ଘାସ ବୁଦା ଗଛ ଲତା ହେଇଥିଲା ତାକୁ କଟାଯାଇଛି, ଏବଂ ଆମର ଯେଉଁ ପିଇବା ପାଣିର ବ୍ୟବସ୍ଥା କରାଯାଇଥିଲା, ଯେଉଁ ଟାଙ୍କି, ତାକୁ ସରକାରଙ୍କ ଚିଠି ଅନୁଯାୟୀ ତାକୁ ସମ୍ପୂର୍ଣ୍ଣ ନିଷ୍କାସନ କରାଯାଇ ତାକୁ ଫିନାଇଲ ପକାଯାଇ ସଫା ସୁତୁରା ରଖାଯାଇଛି। କ୍ଲାସ ରୁମ୍ର ଯେତିକ ଫ୍ୟାନ ଆଉ ଆମର ଇଲେକ୍ଟ୍ରିକ ଜିନିଷ ବୋର୍ଡ ସେସବୁ ମଧ୍ୟ ମରାମତି କରାଯାଇଛି। କାହିଁକି ଜାଣିଛ ପିଲାମାନେ? ତୁମେମାନେ ଆସିଲେ ଯେମିତି ପାଠ ପଢିବା ପାଇଁ ତୁମର କୌଣସି ପ୍ରକାର ଅସୁବିଧା ହେବ ନାହିଁ, ସେଥିପାଇଁ ସରକାରଙ୍କ ତରଫରୁ ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତୁମେମାନେ ଆସିବା ପୂର୍ବରୁ ସଫା ସୁତୁରା ରଖିଛନ୍ତି। ଠିକ ଯେପରି ମନ୍ଦିରକୁ ଗଲେ ଆମେ ଯେମିତି ସଫା ସୁତୁରା ମନ୍ଦିରର ପରିବେଶ ଦେଖୁ, ସେଥିରେ ମନ୍ଦିରରେ ଭଗବାନଙ୍କୁ ଦେଖୁ, ଠିକ ସେହିପରି ତମେମାନେ ହଉଛ ଆମର ଈଶ୍ୱର ସଦୃଶ। ତେଣୁ ତୁମେମାନେ ଯେତେବେଳେ ମନ୍ଦିରକୁ ଆସିବ, ମନ୍ଦିର ତ ନିଶ୍ଚୟ ସଫା ସୁତୁରା ହବ ନା, ତେଣୁ ସେଥିପାଇଁ ପରିଷ୍କାର କରାଯାଇଛି। ଖାଲି ସେତିକି ନୁହେଁ, ତୁମର ଦାୟିତ୍ୱ ଅଛି, କାରଣ ବର୍ଷା ଦିନ ବର୍ଷା ଆସିଲେ ଜାଣିଛ ସବୁ ଜନ୍ତୁଜନ୍ତା ମାନେ ମଧ୍ୟ ବୁଲନ୍ତି, ତେଣୁ ସେଥିପ୍ରତି ତୁମେମାନେ ମଧ୍ୟ ଯତ୍ନଶୀଳ ହବ। ତେଣୁ ଯେଉଁଠି ବି ପାଣି ଦେଖୁଛ ସେଠି ଯଦି 4-5 ଦିନ ପାଣି ରହିଯାଏ ସେଥିରେ ମଶା ମାନେ କଣ କରନ୍ତି, ଛୁଆ ଦିଅନ୍ତି। ତେଣୁ ସେଇ ସବୁରୁ ଦୂରେଇବା ପାଇଁ ତମମାନେ ଭଲ ପାଠ ପଢିବା ପାଇଁ ସରକାରଙ୍କ ତରଫରୁ ଯାହା ବ୍ୟବସ୍ଥା କରାଯାଇଛି ସେସବୁ ବିଦ୍ୟାଳୟ ମାନଙ୍କରେ କରାଯାଇଛି। ଏବେ ନିଶ୍ଚୟ ତୁମକୁ ଭଲ ଲାଗୁଥିବ, କାରଣ ମଧ୍ୟାହ୍ନ ଭୋଜନରେ ମଧ୍ୟ ରୋଷେଇ ଘରର ସଫା ସୁତୁରା କରାଯାଇଛି। ଯେଉଁଥିରେ ତୁମେମାନେ ସବୁ ଖାଉଥିଲ ଟ୍ରେ ଗ୍ଲାସ ତାକୁ ମଧ୍ୟ ସଫା ସୁତୁରା କରାଯାଇଛି। କେତେକ ବିଦ୍ୟାଳୟରେ ରଙ୍ଗ ଦିଆଯାଇଛି, ତୁମମାନଙ୍କର ଯୋଉ ଖେଳ ଉପକରଣ ସବୁ ପ୍ରସ୍ତୁତ ହୋଇଛି, ଭାରି ମଜା ଲାଗୁଥିବ। କିନ୍ତୁ ମଜା ଲାଗିଲେ ବି ଆମର ପ୍ରଥମ କର୍ତ୍ତବ୍ୟ କଣ? ପାଠ ପଢିବା, କାରଣ ଆମେ ଜାଣିଛେ ଡ୍ୟୁଟି ଇଜ୍ ଗଡ୍, କର୍ତ୍ତବ୍ୟ ହିଁ ଭଗବାନ। ତମମାନଙ୍କର କର୍ତ୍ତବ୍ୟ ହେଲା ତୁମେମାନେ କେବଳ ପାଠ ପଢିବ, କିନ୍ତୁ ପାଠ ପଢିବ ଯେ ଯେଉଁଠି ପାଠ ପଢିବ କିପରି ନିଷ୍ଠାର ସହିତ ପଢିବ, ମୁଁ ଗତ ଏପିସୋଡରେ ତୁମକୁ କହିଥିଲି ଜଣେ ଭଲ ବିଦ୍ୟାର୍ଥୀ ହେବା ପାଇଁ କଣ କଣ ସବୁ ଲକ୍ଷଣ ଥିବା ଦରକାର। ତେଣୁ ଆମେ ଯିଏ ଯେଉଁ କାମ କରନ୍ତୁ, ତୁମେମାନେ ସବୁ ପାଠ ପଢିବା ସେଇଟା ତୁମର କର୍ମ, ତ ଯିଏ ଯେଉଁ ସ୍ଥାନରେ ରହିଛନ୍ତି ସେ କାର୍ଯ୍ୟକୁ ସଠିକ ଭାବରେ ଯଦି ଆମେ ସମ୍ପାଦନ କରିବା ତାହେଲେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ଏବଂ ଆମକୁ ସୁଫଳ ପ୍ରଦାନ କରନ୍ତି। ଏହି ସମ୍ପର୍କରେ ମୁଁ ଗୋଟିଏ ଛୋଟିଆ କାହାଣୀ କହୁଛି, ଶୁଣନ୍ତୁ। ଥରେ ଦେବର୍ଷି ନାରଦ ଭଗବାନ ନାରାୟଣଙ୍କ ପାଖକୁ ଗଲେ। ତୁମେମାନେ ଜାଣିଛ ଦେବର୍ଷି ନାରଦ କଣ କହନ୍ତି ପିଲାମାନେ? ନାରାୟଣ ନାରାୟଣ ନାରାୟଣ, ସେ ସବୁବେଳେ ନାରାୟଣଙ୍କୁ ହିଁ ସ୍ମରଣ କରନ୍ତି। ଯେତେବେଳେ ନାରାୟଣଙ୍କ ପାଖକୁ ଆସିକି ପ୍ରଣାମ କଲେ, ନାରାୟଣ ତାଙ୍କୁ କହିଲେ, ତୁମର ଏଇ ଭକ୍ତିରେ ମୁଁ ବହୁତ ଖୁସି, ତମେ ହେଉଛ ମୋର ପ୍ରିୟ ଭକ୍ତ। ନାରଦଙ୍କ ମନରେ ଟିକେ ଗର୍ବ ଆସିଗଲା। ନାରଦ କହିଲେ, ପ୍ରଭୁ ମୁଁ ତାହେଲେ କଣ ଆପଣଙ୍କର ପ୍ରିୟ ଭକ୍ତ, ସବୁଠାରୁ ବଡ ଭକ୍ତ? ପିଲାମାନେ ତୁମେ ତ ଜାଣିଛ ନାରାୟଣ କାହାର ଗର୍ବ ସହନ୍ତି ନାହିଁ, ତାକୁ ସେଇଥିପାଇଁ ଗର୍ବ ଗଞ୍ଜନ ହରି ବୋଲି କହନ୍ତି। ତେଣୁ ନାରାୟଣ କହିଲେ, ନା ନା ତୁମେ ମୋର ପ୍ରିୟ ଭକ୍ତ ନୁହେଁ। ନାରଦ କହିଲେ, ତାହେଲେ କିଏ ତୁମର ପ୍ରିୟ ଭକ୍ତ? ନାରାୟଣ କହିଲେ, ଆସନ୍ତା କାଲି ମୁଁ ସେହି ମୋର ପ୍ରିୟ ଭକ୍ତକୁ ତୁମକୁ ଦେଖାଇଦେବି। ତେଣୁ ତା ପର ଦିନ ଦେବର୍ଷି ନାରଦ ଆଉ ପ୍ରଭୁ ନାରାୟଣ ଗୋଟେ ଗାଁକୁ ଗଲେ। ଗୋଟେ ଛୋଟିଆ ଚାଳ ଘରଟିଏ, ସେଇ ଚାଳ ଘରେ ଗୋଟେ କୃଷକଟି ଗୋଟେ ଖଟିଆ ଉପରେ ଶୋଇଥାଏ। ନାରାୟଣ ଆଉ ଦେବର୍ଷି ନାରଦ ତାଙ୍କୁ ଅପେକ୍ଷା କରି ରହିଲେ। ସେ କୃଷକଟି ଯେତେବେଳେ ବିଛଣାରୁ ଉଠିଲେ ସେତେବେଳେ କହିଲେ, ହେ ପ୍ରଭୁ ନାରାୟଣ ଆଜିର ଦିନ ମଙ୍ଗଳମୟ ହେଉ, ଶୁଭଙ୍କର ହେଉ, ଏହା କହିକି ସେ ଉଠିଲେ। ତାପରେ ଉଠି ସାରିଲା ପରେ ନିଜର ନିତ୍ୟକର୍ମ କଲେ। ସାରିଲା ପରେ ସେ ତାଙ୍କର ଯୋଉ ବଳଦକୁ ନେଇ ହଳ କରିବାକୁ ଗଲେ, ସେଠାରେ ହଳ କଲେ। ହଳ କରିସାରି ମଧ୍ୟାହ୍ନ ସମୟରେ ସେ ଘରକୁ ଆସିଲେ, ପୁଣି ତାଙ୍କର ବଳଦକୁ ପିଆଇଲେ ଖୁଆଇଲେ, ଖୋଇ ସାରିଲା ପରେ ନିଜେ ଗାଧୁଆ ପାଧୁଆ କରି ପୁଣି ଯେତେବେଳେ ଖାଇବାକୁ ବସିଲେ ପ୍ରଭୁ ନାରାୟଣଙ୍କୁ ସେ ଖାଦ୍ୟକୁ ସମର୍ପଣ କଲେ। ପ୍ରଭୁ ନାରାୟଣଙ୍କୁ ସ୍ମରଣ କରି ସେ ଖାଦ୍ୟ ଖାଇଲେ, ତାପରେ ଟିକେ ବିଶ୍ରାମ ନେଲେ। ପୁଣି ଅପରାହ୍ନ ସମୟରେ ବଳଦକୁ ନେଇକି ପୁଣି ଶସ୍ୟ କ୍ଷେତ୍ରକୁ ଗଲେ, ସନ୍ଧ୍ୟାରେ ଫେରିଲେ ଏବଂ ଫେରିଲା ପରେ ପୁଣି ଗୁହାଳରେ ସେଇ ବଳଦଙ୍କୁ ବାନ୍ଧି ତାଙ୍କୁ ଖୁଆପିଆ କାମ କରି ତାପରେ ରାତ୍ରରେ ଯେତେବେଳେ ଖାଇସାରି ବିଶ୍ରାମ କରିବାକୁ ଗଲେ ସେତେବେଳେ ପ୍ରଭୁ ନାରାୟଣଙ୍କୁ କଣ କଲେ, ପ୍ରଣାମ କରି ଶୋଇଲେ, ପ୍ରଭୁ ଆଜିର ରାତି ମୋ ପାଇଁ ଶୁଭଙ୍କର ହେଉ, ନାରାୟଣ କହି ଶୋଇପଡିଲେ। ଏ କଥା ପ୍ରଭୁ ନାରାୟଣ ଆଉ ଦେବର୍ଷି ନାରଦ ସବୁ ଦେଖୁଥାନ୍ତି। ତାପରେ ସେମାନେ ଫେରି ଆସିଲେ। ଫେରି ଆସି ଦେବର୍ଷି ନାରଦ ନାରାୟଣଙ୍କୁ କଣ କହିଥିବେ? ନାରାୟଣଙ୍କୁ କହିଲେ, ପ୍ରଭୁ ମୁଁ ଦିନ ତମାମ ଆପଣଙ୍କୁ ନାରାୟଣ

0: ନାରାୟଣ ନାରାୟଣ କହୁଛି, ମୁଁ କେମିତି ବଡ ଭକ୍ତ ହେଲିନି, ସେ ମାତ୍ର ତିନି ଥର କହିଛନ୍ତି, ମୁଁ ଗଣିଛି ଭଲ ଭାବରେ। କାରଣ ସକାଳେ କହିଛନ୍ତି, ମଧ୍ୟାହ୍ନରେ କହିଛନ୍ତି, ଆଉ ଶୋଇଲା ବେଳେ କହିଛନ୍ତି। ତାହେଲେ ସିଏ କେମିତି ବଡ ଭକ୍ତ ହେଇପାରିଲେ? ପ୍ରଭୁ ନାରାୟଣ କଣ କଲେ ଜାଣିଛ? ଦେବର୍ଷି ନାରଦଙ୍କୁ କହିଲେ, ବୋଲେ ଆଚ୍ଛା ହଉ ଠିକ ଅଛି, ଯେ ମତେ ଭାରି ଶୋଷ ଲାଗିଲାଣି, ଟିକେ ଗଲ ପାଣି ଟିକେ ଆଣିବ, ମୁଁ ପିଇ ସାରିଲେ ତୁମ ପ୍ରଶ୍ନର ଉତ୍ତର ଦେବି। ସେ ଯୋଉ ପାହାଡ ସେପଟେ ଯୋଉ ଝରଣା ଅଛି, ସେଇ ଝରଣାକୁ ଯିବ, ଆଉ ସେ ଝରଣାରୁ କଳସରେ ପାଣି ଆଣିକି ମତେ ଗୋଟେ ପାତ୍ରରେ ପାଣି ଆଣି ମତେ ଦେଲେ ମୁଁ ପିଇବି। ଦେବର୍ଷି ନାରଦ ପ୍ରଭୁଙ୍କର ଆଜ୍ଞା ତ ନିଶ୍ଚୟ ପାଳନ କରିବେ, କାରଣ ସିଏ ଭାବନ୍ତି ସେ ଜଣେ ବଡ ଭକ୍ତ। ବୋଲେ ହଉ ଆଜ୍ଞା। ତାପରେ ସେ ପାତ୍ର ନେଇକି ପାହାଡ ତଳକୁ ଗଲେ ଏବଂ ନଦୀରୁ କଣ କଲେ, ନଦୀ ଭିତରକୁ ଗଲେ, ସ୍ୱଚ୍ଛ ନିର୍ମଳ ଜଳ ଯେତେବେଳେ ସେ ପାତ୍ରରେ ଭରିଲେ, ସେତେବେଳେ ପ୍ରଭୁ ନାରାୟଣ କହି ସେ କଣ କଲେ, ପାହାଡ ଉପରକୁ ଚଢିଲେ ଏବଂ ପାହାଡରୁ ପୁଣି ଖସିଲେ। ଖସିଲା ପରେ ସେ କଣ କଲେ, ଯେତେବେଳେ ପ୍ରଭୁଙ୍କୁ ପାଣି ପିଇବାକୁ ଦେଲେ, ସେତେବେଳେ କହିଲେ ନାରାୟଣ କହିକି ତାଙ୍କୁ ପାଣି ଦେଲେ। ଏଇ ସମୟରେ ପ୍ରଭୁ ନାରାୟଣ କଣ କହିଲେ, ଟିକେ ହସି ଦେଲେ। ହସି ଦେଇ କହିଲେ, ଆଚ୍ଛା ଦେବର୍ଷି ନାରଦ, ଆପଣ ପାଣି ଆଣିବା ପରଠାରୁ ମତେ ଦବା ପର୍ଯ୍ୟନ୍ତ କେତେ ଥର ମତେ ସ୍ମରଣ କରିଛ? ନାରାୟଣଙ୍କ କଥା ଶୁଣି ନାରଦ ଟିକେ ସ୍ତମ୍ଭୀଭୂତ ହେଇଗଲେ ଏବଂ ମନେ ମନେ ଭାବିକି ଗଣିଲେ, କେତେ ଥର ମୁଁ କହିଛି? ସେ କହିଲେ, ମାତ୍ର ମୁଁ ଦୁଇ ଥର କହିଛି, କାରଣ ଯେତେବେଳେ ପାଣି ଆଣିଲି ଥରେ କହିଛି, ଆପଣଙ୍କୁ ଯେତେବେଳେ ଦେଲି ସେତେବେଳେ କହିଛି, ତାହେଲେ ଦୁଇ ଥର ମାତ୍ର କହିଛି। ତେଣୁ ନାରାୟଣ କହିଲେ, ତୁମେ ଏଇ କର୍ମ ଭିତରେ ମତେ ଦୁଇ ଥର ଡାକିଛ, କିନ୍ତୁ ସେ କୃଷକ ଦିନ ତମାମ କାମ କରି କଠିନ ପରିଶ୍ରମ କରି ସେ ମତେ ତିନି ଥର ଡାକିଛନ୍ତି। ତେବେ କୁହନ୍ତୁ, ତାହେଲେ ମତେ କିଏ ଅଧିକ ସମୟ ଡାକିଲେ, ଆଉ କିଏ ମୋର ପ୍ରିୟ ଭକ୍ତ ହେବେ? ନାରଦ ନାରାୟଣଙ୍କର ଏ କଥା ଶୁଣି ନିଜକୁ ଲଜ୍ଜିତ ମନେ କଲେ ଏବଂ ପ୍ରଭୁଙ୍କ ପାଦ ତଳେ ପଡି ନମସ୍କାର କରି କହିଲେ, ପ୍ରଭୁ ମୋର ଭୁଲ ହେଇଯାଇଛି, ମୋ ମନରେ ଯୋଉ ଗର୍ବ ଥିଲା, ଯୋଉ ଅହଂଭାବ ଥିଲା, ଆଜି ମୋର ତାହା ଦୂର ହେଇଯାଇଛି। ଏଠି ପିଲାମାନେ ମୋର କହିବାର ଉଦ୍ଦେଶ୍ୟ, ସେ ଜଣେ କୃଷକ, ସିଏ ତାର କର୍ମ ହେଲା ଚାଷ କରିବା, ସିଏ ତାର ଗୋରୁର ଯତ୍ନ ନେଲା, ଖାଦ୍ୟପେୟ ଖାଇବାକୁ ଦେଲା, ନିଜେ ନିଜର ନିତ୍ୟକର୍ମ ସାରିଲା, ତାପରେ ସେ କୃଷି କ୍ଷେତ୍ରକୁ ଗଲା ଏବଂ ସେଥିରେ ହଳ କରି ତାର ନିଷ୍ଠାର ସହିତ, ସେ ଏକାଗ୍ରତାର ସହିତ ସେ କାର୍ଯ୍ୟ କଲା, ତାପରେ ସେ ଭଗବାନଙ୍କୁ ଡାକିଲା। ତେଣୁ ଆମେ ଏଇଠି କହିବାର ଉଦ୍ଦେଶ୍ୟ ଯେ ଆମେ ଯେତେବେଳେ ପାଠ ପଢୁଛେ, ସେତେବେଳେ ନିଷ୍ଠାର ସହିତ, ଏକାଗ୍ରତାର ସହିତ, ମନ ଧ୍ୟାନ ଦେଇକି ଯଦି ଆମେ ସେ କାର୍ଯ୍ୟ କରିବା, ତାହେଲେ ଈଶ୍ୱର ପ୍ରଭୁ ନାରାୟଣ ମଧ୍ୟ ଆମ ଉପରେ ସନ୍ତୁଷ୍ଟ ହେବେ, ସେ ମଧ୍ୟ ଆଶୀର୍ବାଦର ବର୍ଷା ଝାଡ଼ିବେ, ସେ ମଧ୍ୟ ଆମକୁ ଭଲରେ ରଖିବେ, ଆଉ କୁଶଳରେ ଆମର ଦିନ ଅତିବାହିତ ହେବ। ତେଣୁ ପିଲାମାନେ, ଏଇ ଛୋଟିଆ ଗପରୁ ଆଜି ଆମେ ଜାଣିଲେ ଯେ ଆମେ ପାଠ ପଢିବା, ପାଠ ପଢିବା ସମୟରେ ଆମେ ଅନ୍ୟମନସ୍କ ହେବା ନାହିଁ, କି ମନ ଭିତରେ ଚଞ୍ଚଳତା, ମନ ତ ଚଞ୍ଚଳ ଅସ୍ଥିର, ତାକୁ କଣ୍ଟ୍ରୋଲ କରିବା ପାଇଁ ସକାଳେ ସନ୍ଧ୍ୟାରେ ସମସ୍ତେ ପ୍ରାର୍ଥନା କରିବା, ଘରେ ଯେତେ ଗୁରୁଜନ ଅଛନ୍ତି, ବାପା ମା, ଜେଜେବାପା, ଜେଜେମା, ତାଙ୍କୁ ପ୍ରଣାମ କରିବା, ତାଙ୍କର ଆଶୀର୍ବାଦ ନେବା, ଏବଂ ମା ମାନଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ମୋର ଏତିକ ଅନୁରୋଧ, ଆପଣ ପିଲାମାନଙ୍କର ଯତ୍ନ ନିଅନ୍ତୁ। ପିଲାମାନେ ଯଦି ଘରେ ବଦମାସ ହଉଛନ୍ତି, କେତେକ ବାପା ମା ଟ୍ୟୁସନ ଦେଇ ଦଉଛନ୍ତି, ଆପଣ ନିଜେ ଆପଣଙ୍କ ପିଲାଙ୍କୁ ଦେଖନ୍ତୁ। ମୁଁ ମୋ ପିଲାଟା ଉପରେ ଯେତିକି ନଜର ରଖିବି, ଟ୍ୟୁସନ ସାର୍ କଣ ସେତିକି ନଜର ରଖିବେ? ତେଣୁ ଆପଣଙ୍କୁ ସୁବିଧା ହେବା ପାଇଁ, ଆପଣ ଯେହେତୁ ଜଞ୍ଜାଳ ଭିତରେ ବୁଡି ରହୁଛନ୍ତି, ପିଲାଙ୍କୁ ଆଉ ସମୟ ଦେଇପାରୁନାହାନ୍ତି, ସେଥିପାଇଁ ଛାଡି ଦଉଛନ୍ତି ନା। ପିଲାଙ୍କୁ ମୁଁ ଗତ ଏପିସୋଡରେ କହିଥିଲି, ପିଲାଙ୍କୁ ସମୟ ଦିଅନ୍ତୁ, ଦେଖିବେ ଆମ ସଂସାର ହସି ଉଠିବ, ଆମ ସଂସାର ସୁନ୍ଦର ସଂସାର ହେଇଯିବ, ଆମ ପିଲାମାନଙ୍କ ଭିତରେ ଏତେ ସ୍ନେହ ମମତାରେ ଆମେ ଏମିତି ବାନ୍ଧି ହେଇଯିବା, ଆମ ଘର ହିଁ ସ୍ୱର୍ଗ ହେଇଯିବ। ଏତିକି ଆଜିର କଥା, ରହିଲି, ଧନ୍ୟବାଦ।
1: ଧନ୍ୟବାଦ ଦିଦି। ହଉ, ଏଥର ବିଭିନ୍ନ ବିଦ୍ୟାଳୟର ତୁମ ପରି ଛାତ୍ର ଛାତ୍ରୀ ମାନେ ଛୁଟି ପରେ ସ୍କୁଲ ଖୋଲିବାର ଅନୁଭୂତିକୁ ନେଇ ସେମାନଙ୍କ ମୁହଁରୁ କିଛି କଥା।
2: ନମସ୍କାର, ମୁଁ ସୁଦୀକ୍ଷା ପଣ୍ଡା। ମୁଁ କେଜି ସ୍କୁଲରେ ନ ଚାଲିଲେ ପଢେ। ଆମ ସ୍କୁଲ ଛୁଟି ଥିବା ପରେ ମୋ ଅଜା ଘର ଆଉ ମୁଁ ଗାଁକୁ ଯାଇଥିଲି। ଗାଁରେ ଡଲି ଖେଳିଲି, ବହୁତ ମଜା ଲାଗିଲା। ଖୋଲା ଛୁଟିରେ ମୁଁ କଲାଙ୍କ ଯାଇଥିଲି। ରଜ ପରେ ସ୍କୁଲ ଖୋଲିଲା, ସ୍କୁଲ ଯିବା ପାଇଁ ଖୁସି ଥିଲି।

0: ଥିଲି। ମୋର ସାଙ୍ଗମାନଙ୍କ ସହିତ ଦେଖା ହେବାର ଓ ଗୁରୁଜୀ ମାନଙ୍କୁ ଦେଖିବା ପାଇଁ ବହୁତ ଖୁସି ଥିଲି। ମୋ ପ୍ରିୟ ସାଙ୍ଗ ପ୍ରଜ୍ଞା, ଗୋଟେ ମାସ ଧରି ମୁଁ ଥିଲି ଘରେ, ସେଥିପାଇଁ ମତେ ଭଲ ଲାଗୁନଥିଲା। ମୋ ପ୍ରିୟ ସାଙ୍ଗ ଦେଖା ହେବାରୁ ମତେ ଖୁସି ଲାଗିଲା। ମୁଁ ମୋର ସବୁ ସାଙ୍ଗ ଓ ଗୁରୁଜୀ ମାନଙ୍କ ସହିତ ଆଲୋଚନା କଲି ଛୁଟି ସମୟ କେମିତି ବିତିଲା। ରଜ ପର୍ବରେ ପିଠାପଣା ମାମା କଲେ, କୁଆଡେ ଯାଇଥିଲି, କେମିତି ରଜ କଲି, କେମିତି ନୂଆ ଡ୍ରେସ ପିନ୍ଧିଲି, କେମିତି ପିଠାପଣା ଖାଇଲି, କଥାବାର୍ତ୍ତା ହେଲୁ, ପ୍ରଥମ ସ୍କୁଲ ଖୋଲିଲୁ, କେମିତି ମଜା ଲାଗୁଥିଲା।
1: ନମସ୍କାର, ମୋର ନାମ ସତ୍ୟବ୍ରତ ପଣ୍ଡା। ମୁଁ ସଇଁଦା ସରକାରୀ ନୋଡାଲ ହାଇସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ଅଟେ। ଦୀର୍ଘ ଦୁଇ ମାସ ଧରି ଗ୍ରୀଷ୍ମ ଅବକାଶ ଛୁଟି ଚାଲିଥିଲା। ଏହି ଛୁଟି ମଧ୍ୟରେ ଆମେ ସାଙ୍ଗମାନେ ଦେଖାଇ ପାରୁନଥିଲୁ। ଗ୍ରୀଷ୍ମ ଅବକାଶ ଏହି ଛୁଟି ପରେ ମୁଁ ମୋ ସାଙ୍ଗମାନଙ୍କୁ ଦେଖି ବହୁତ ଆନନ୍ଦିତ ହେଲି। ମୋ ସାର୍ ମତେ ଯେଉଁ ଛୁଟି ପାଠ ଦେଇଥିଲେ ଛୁଟି ପୂର୍ବରୁ, ସେଇ ଛୁଟି ପାଠଟିକୁ ମୁଁ କରିଦେଇଥିଲି ଏବଂ ସାର୍ଙ୍କୁ ଦେଖାଇଥିଲି ମଧ୍ୟ। ସାର୍ ମତେ କହିଥିଲେ ସାବାସ ପଣ୍ଡା। ତାପରେ ଆମେ ସାଙ୍ଗମାନେ ମିଳିମିଶି ସମସ୍ତେ କଥା ହଉଥିଲୁ ଯେ କିଏ ଗ୍ରୀଷ୍ମ ଛୁଟିରେ କେଉଁଠିକି ବୁଲିବାକୁ ଯାଇଥିଲା।
2: ନମସ୍କାର, ମୋ ସ୍କୁଲ ନାଁ ପିଏମ ଶ୍ରୀ ଗଭର୍ଣ୍ଣମେଣ୍ଟ ଗାର୍ଲସ ହାଇ ସ୍କୁଲ ଜଗତସିଂହପୁର। ମୋ ନାଁ ସୁସ୍ମିତା ପଣ୍ଡା, କ୍ଲାସ 8। ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଖୋଲିବା ଦିନଟି ମୋ ପାଇଁ ବହୁତ ଖୁସିର ଦିନ ଥିଲା। ପ୍ରାୟ ସବୁ ପିଲାମାନଙ୍କ ପାଇଁ ଏଇଟା ବହୁତ ଖୁସିର ଦିନ। ଦେଢ ମାସର ଲମ୍ବା ଛୁଟି ପରେ ଆମେ ଯେତେବେଳେ ସ୍କୁଲ ବ୍ୟାଗ ଧରି ଆମ ଗେଟ୍ ପାଖରେ ପହଞ୍ଚିଲୁ, ଆମ ସ୍କୁଲର ମାନେ ଏତେ ସୁନ୍ଦର ରୂପ ଦେଖି ଆମ ମନ କୁଣ୍ଢେ ମୋଟ ହୋଇଗଲା ପରି ଲାଗୁଥିଲା। ନୂଆ ପୋଷାକ, ନୂଆ ବହି ଖାତା, ନୂଆ କାଗଜ, ନୂଆ କ୍ଲାସ ଆଉ ସକାଳର ପ୍ରାର୍ଥନା ଘଣ୍ଟିର ଟଣ ଟଣ ଶବ୍ଦ ସବୁ ମିଶି ଆମ ଦେହରେ ଯେପରି ସିଂହରଣ ଖେଳାଇ ଦିଏ। ଦେଢ ମାସ ଧରି ଆମେ କେହି କାହାକୁ ଦେଖା କରିନଥିଲୁ। ଗ୍ରୀଷ୍ମ ଛୁଟି ପରେ ସ୍କୁଲ ଖୋଲିବା ପରେ ଆମେ ବହୁତ ବନ୍ଧୁଙ୍କ ସାଙ୍ଗରେ ଦେଖା ହେଲୁ। ଆମ ନିଜର ଗ୍ରୀଷ୍ମ ଛୁଟି କିପରି କଟାଇଲୁ ତାକୁ ମଧ୍ୟ କହିଲୁ। ଏବେ ମଧ୍ୟ ନୂଆ ବହିର ପାଠପଢା ଆରମ୍ଭ ହୋଇଗଲାଣି। ଆମ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ବହୁତ ସୁନ୍ଦର ଭାବରେ ଆମକୁ ପାଠ ପଢାଇ ଦଉଛନ୍ତି। ଆମ CRCC ଯିଏ ଅଛନ୍ତି, ତାଙ୍କ ନାଁ ହଉଛି ଲକ୍ଷ୍ମୀପ୍ରିୟା ରାହୁଲ। ତାଙ୍କୁ ବହୁତ ବହୁତ ଧନ୍ୟବାଦ, ସେ ବହୁତ ବହୁତ ଶିକ୍ଷଣୀୟ କଥା ମଧ୍ୟ ଆମ ପାଖକୁ ପହଞ୍ଚାଇ ଦଉଛନ୍ତି।
3: ପିଲାମାନେ ମନେ ରଖା ଆଜି ଅଧ୍ୟାୟର ପ୍ରଶ୍ନ, ପ୍ରଶ୍ନଟି ହେଲା ଆମର CRCC ଲକ୍ଷ୍ମୀପ୍ରିୟା ଦିଦି ଆଜି ଯୋଉ ଗପଟି କହିଲେ, ସେଇ ଗପରେ ଯୋଉ କୃଷକଟି ସେ ଦିନ ତମାମ କେତେ ଥର ନାରାୟଣଙ୍କୁ ଜପିଥିଲେ। ଆମକୁ ଉତ୍ତର ପଠେଇବାର ଆମ ହ୍ୱାଟ୍ସଆପ ନମ୍ବରଟି ହେଲା 8847862377। ହଉରେ ପିଲେ, ତାହେଲେ ମନେ ରଖ ଗତ ଅଧ୍ୟାୟର ଭାଗ୍ୟଶାଳୀ ବିଜେତା ତମେ ମାନେ। ଶୁଭମ କୋଲେ ତଳ ତେଲେଙ୍ଗା ବଜାର କଟକରୁ, ତନ୍ମୟ ସାହୁ ଷଷ୍ଠ ଶ୍ରେଣୀ ଏକାମ୍ର ହାଇସ୍କୁଲ ରାଇସୁଙ୍ଗୁଡା କଟକରୁ, ଏବଂ ସତ୍ୟମ ବାରିକ ଅଷ୍ଟମ ଶ୍ରେଣୀ ବରପାଲି ବରଗଡ଼ରୁ। ତମ ସମସ୍ତଙ୍କୁ ଆମର ଭାରତ ମସଲା ସ୍କୁଲ ଟାଇମ୍ ତରଫରୁ ଅଭିନନ୍ଦନ। ହଉ, ଆଜି ପାଇଁ ତାହେଲେ ଭାରତ ମସଲାର ଭରତ ମଉସାକୁ ବିଦାୟ ଦିଅରେ ପିଲେ, ରହୁଛି, ନମସ୍କାର।
4: ଶୁଣୁଥିଲେ ପ୍ରାୟୋଜିତ କାର୍ଯ୍ୟକ୍ରମ ସ୍କୁଲ ଟାଇମ୍ ବାଇ ଭାରତ ମସଲା।

ବନ୍ଧୁ, ଏହି ଗୀତଟି ଶୁଣିବା ପାଇଁ ଆମକୁ ଅନୁରୋଧ କରିଥିଲେ ମାମା ମିଶ୍ର ଭୁବନେଶ୍ୱରରୁ। ଆହୁରି ମଧ୍ୟ ଅନୁରୋଧ ଆସିଛି ଦାମୋଦର ରଥ ଶର୍ମା ସୁରକ୍ଷା ସହାୟ ସହଯୋଗ ଭବନ ସେକ୍ଟର 13 CDA କଟକରୁ, ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କି କଟକରୁ, ପ୍ରଦୀପ କୁମାର ସାମନ୍ତ ସିଂହାର ପ୍ରଗତିକୋଟର ବାବା ତିଲକ ନଗର ସେକ୍ଟର 12 CDA କଟକରୁ।

ସୁରଜନୀ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକର ଦିଲ୍ ସେ ଦିଲ୍ ତକ୍ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଆମକୁ ଆଭାସ ସେନ, ରୋହିତ ସେନ, ଦୀପକ କୁମାର ଏ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ସୁନ୍ଦର ଗୀତଟି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ଆଭାସ ସେନ, ରୋହିତ ସେନ, ଦୀପକ କୁମାର, ରାଜକୁମାର, ଭରଦ୍ୱାଜ, ବିମଲ ଏମାନେ ସମସ୍ତେ ଶୁଣିବାକୁ ଚାହିଁଛନ୍ତି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ତ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି ଆମେ ଆପଣଙ୍କ ନିକଟରେ ପହଞ୍ଚାଉଛୁ ଆପଣଙ୍କ ପସନ୍ଦର ଏଇ ଗୀତଟିକୁ

ଏଥର ଶୁଣିବାକୁ ମଧ୍ୟ ଚାହିଁଛନ୍ତି ମନୀଷ ଶର୍ମା, ଆଲିସା ଆପା, ତମାନ୍ନା ରେଡ୍ଡି, ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ। ଆହୁରି ମଧ୍ୟ ଅନୁରୋଧ ଆସିଛି ରମେଶ ଚନ୍ଦ୍ର ସାହୁ ଖୁମା ଭାପୁର ଢେଙ୍କାନାଳରୁ, ଚନ୍ଦ୍ରକାନ୍ତ ପୃଷ୍ଟି ଗୋପପୁର, ନିଶ୍ଚନ୍ତ କୋଇଲ କଟକରୁ, ପ୍ରେମଜୀ ଭାଇ ଭାରତୀୟ ସିଡିଏସ୍ ସେକ୍ଟର 7 ମର୍କତନଗର କଟକରୁ।

ଅନୁରୋଧର ମାତ୍ରା ବଢି ବଢି ଚାଲିଛି। ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ରୋହିତ ମେହେର ବୁଦାପାଲି ବିଜେପୁର ବରଗଡ଼ରୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ। ସେ ଗୀତଟିକୁ ଶୁଣିବାକୁ ମଧ୍ୟ ଚାହିଁଛନ୍ତି ଝାଡ଼ଖଣ୍ଡ ସୁପାଇ ସାହି ଗାଁରୁ ଦେବେନ୍ଦ୍ର ତାନ୍ତି ରାକେଶ ତାନ୍ତି ପ୍ରକାଶ ନିଶା କୁମାରୀ ରେଶ୍ମା କୁମାରୀ ଦୀପାଲି କୁମାରୀ ଔର ଦେବେନ୍ଜୀ। ତ ଶୁଣେଇ ଦେଉଛୁ ଆପଣଙ୍କ ଆପଣଙ୍କ ପସନ୍ଦର ଗୀତ। ଆହୁରି ଗୋଟିଏ ମେସେଜ୍ ମଧ୍ୟ ଆସିଛି ତେରେଗା ଭଟ୍ଟପଡ଼ା ଛତିଶଗଡ଼ରୁ ହୀରାମଣି ବର୍ମା ପରସମଣି ବର୍ମା ପୁଷ୍ପେନ୍ଦ୍ରମଣି ବର୍ମା ନିଖିଲେଶ ବର୍ମା ଶୁଣିବାକୁ ଚାହିଁଛନ୍ତି ଏହି ସୁନ୍ଦର ଗୀତଟି। ଶୁଣେଇ ଦେଉଛୁ ଆପଣଙ୍କ ଆପଣଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲଙ୍କାପେଣ୍ଠ କଟକରୁ ସୁନ୍ଦର ଗୀତଟି ଶୁଣି ଦେଉଛୁ ଆପଣଙ୍କୁ ସେହି ଗୀତଟି ମଧ୍ୟ ଶୁଣିବାକୁ ଚାହିଁଛନ୍ତି କଳ୍ପନା ମହାନ୍ତି ସୋମ ପ୍ରକାଶ ଭରତଚନ୍ଦ୍ର ନାୟକ ସିଡିଏ ସେକ୍ଟର 6 କଟକରୁ ଆହୁରି ମଧ୍ୟ ଶାନ୍ତି ଅଶାନ୍ତି ଚନ୍ଦ୍ରକାନ୍ତି ପାର୍ବତୀ କୁଆଁରପାଳ କଟକରୁ ସେମାନେ ଡେଡିକେଟ୍ କରିଛନ୍ତି ମୁନା ଭାଇ ବାନ୍ଦେ ଭାଇ ବାସନ୍ତୀ ଭଉଣୀ ଏବଂ ସବୁ ଶ୍ରୋତାମାନଙ୍କୁ ସେ ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ଲକ୍ଷ୍ମୀପ୍ରିୟା ରୋଜାଲିନ ଦିବ୍ୟଚନ୍ଦନ ବିଶ୍ୱରଞ୍ଜନ ବାସନ୍ତୀ ମହାପାତ୍ର ସ୍ୱରାଜ କଲୋନୀ ମଦନମୋହନ ନଗର ପଟିଆ ଭୁବନେଶ୍ୱର ଶୁଣି ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଏହି ଗୀତଟି

0: ମନଦରଜ ବନ୍ଧୁ ମାଲିସ ନାଏ ହେଲେ ଆପଣଙ୍କ ମନଦରଜ ପାଇଁ ଆମ ପାଖରେ ଅଛି ମଲମ ଅଛି ସେ ମଲମ ହେଲା ସଙ୍ଗୀତ ସେ ମଲମ ହେଲା ମିଠା ଗୀତ ସେ ଗୀତ ତ ଆପଣମାନଙ୍କ ପାଖରେ ପହଞ୍ଚି ଚାଲିଛୁ ଆକାଶବାଣୀ ଏଫ୍ଏମ୍ ରେନ୍ବୋରେ ଦିଲ୍ ସେ ଦିଲ୍ ତକ୍ ଆପଣମାନଙ୍କ ଅନୁରୋଧରେ ଗୋଟିଏ ପରେ ଗୋଟିଏ ଗୀତ ଆପଣଙ୍କ ପାଖରେ ପହଞ୍ଚି ଚାଲିଛି ମୋ ପାଖରେ ବହୁତ ଗୁଡ଼ିଏ ମେସେଜ୍ ପହଞ୍ଚି ସମସ୍ତଙ୍କ ଗୀତ ଗୋଟି ଗୋଟି କରି ପ୍ଲେ କରିବା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମ୍ଭବ ନୁହେଁ ତଥାପି ମୁଁ ସମସ୍ତଙ୍କ କାର୍ଯ୍ୟକ୍ରମରେ ସ୍ଥାନ ଦେବା ପାଇଁ ଚେଷ୍ଟା କରୁଛି ତ ଅନେକ ଗୀତ ବାଛି ବାଛି କରି ଗୀତ ଆପଣମାନଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି ଆଶା କରୁଛି ଆପଣମାନଙ୍କୁ ଗୀତ ଭଲ ଲାଗୁଥିବ ଅନେକଙ୍କ ଅନୁରୋଧର ଗୀତ ଆମେ ପହଞ୍ଚାଇ ପାରୁନୁ କିନ୍ତୁ ଯେଉଁ ଗୀତ ଆମ ପାଖରେ ଉପଲବ୍ଧ ଅଛି ବା ସାଙ୍ଗେ ସାଙ୍ଗେ ମିଳିପାରୁଛି ସେ ଗୀତ ହିଁ ଆମେ ଆପଣମାନଙ୍କ ପାଖରେ ପହଞ୍ଚାଉଛୁ ପରବର୍ତ୍ତୀ ଗୀତଟି ଶୁଣିବାକୁ ଚାହିଁଛନ୍ତି ଜଲିଲ ଖାନ ସିମରନ ସେ ଡେଡିକେଟ୍ କରିଛନ୍ତି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ବାସନ୍ତୀ ଖଟୁଆଙ୍କୁ ଶୁଣେଇ ଦେଉଛୁ ଆପଣଙ୍କୁ ଆପଣଙ୍କ ପସନ୍ଦର ଗୀତ ସେ ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ନରଗଡ଼ା ଛତିଶଗଡ଼ରୁ ମହାରାଜା କୀର୍ତ୍ତନ ପୁରୀ ଗୋସ୍ୱାମୀ ଲକ୍ଷ୍ମୀ ଦେବୀ ଗୋସ୍ୱାମୀ ଯୋଗେଶ ପୁରୀ ଟ୍ୱିଙ୍କିଲ ଡିମ୍ପଲ ମିନାକୀ ନିଶା ତୁଳସୀ ଏବଂ ଦିଶା ଗୋସ୍ୱାମୀ ଆପଣ ସମସ୍ତଙ୍କ ପାଖରେ ପହଞ୍ଚାଇ ଦେଉଛୁ ଏ ଗୀତଟି
1: हमरा हाल का है
2: बताए दे, बताए दे।
1: निकले थे हम हलवा खाने मुंह ही जल गया है

କାର୍ଯ୍ୟକ୍ରମ ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ରାଜେଶ ରିତିକା ମନୀଷା ନାୟକ ଚର୍ଚିକା ବଜାର ଜଗତସିଂହପୁରରୁ ତ ସେଇ ଗୀତଟିକୁ ମଧ୍ୟ ଶୁଣିବାକୁ ଚାହିଁଛନ୍ତି ମୁନା ପଣ୍ଡା କୋଟିଲ ଜଗତସିଂହପୁରରୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଗୀତଟି

ବନ୍ଧୁ ଗୋଟେ ପରେ ଗୋଟେ ମେସେଜ ପହଞ୍ଚି ଚାଲିଛି, ସମୟ ବି ସରି ସରି ଆସୁଛି, ଆପଣମାନଙ୍କର ମେସେଜ ବି ବଢି ବଢି ଚାଲୁଛି। ପରବର୍ତ୍ତୀ ମେସେଜଟି ଆସିଛି ଖୋର୍ଦ୍ଧାରୁ ସୁଦୂର ଷଡ଼ଙ୍ଗୀରୁ ପଠାଇଛନ୍ତି ଉର୍ମିଳା ବେହେରା, ପ୍ରଶାନ୍ତ ବେହେରା, ପ୍ରଦ୍ୟୁମ୍ନ ବେହେରା। ନମସ୍କାର ଜୟଦେବ ଭାଇ, ଆଜିର କାର୍ଯ୍ୟକ୍ରମ ବହୁତ ଭଲ ଲାଗୁଛି, ହେଲେ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଭାଗ ନେଇପାରିଲିନି, ଦୁଃଖ ତ। କିଛି ଗଛ ଲଗାଉଥିଲି ଚାରିଆଡ଼େ, ଫୋନ୍ ଇନ୍ ଶୁଣିପାରିଲିନି। ହଉ, ଆଜି ଗୋଟେ ଭଲ ଗୀତ ଶୁଣେଇଦେବେ, ଠିକ୍ ଅଛି, ଶୁଣେଇ ଦେଉଛି ଆପଣଙ୍କୁ ଆପଣଙ୍କ ପସନ୍ଦର ଏଇ ଗୀତଟି।

ସନ୍ତୋଷ ଭାଇ ମତେ ଗୋଟେ ମେସେଜ ଦେଇଥିଲେ, ଜୟଦେବ ଭାଇ ଶ୍ରୀ ରାଧେ ରାଧେ, ଅନେକ ଦିନର ପ୍ରତୀକ୍ଷା ପରେ ଆଜି ସକାଳେ ରେନ୍ବୋ ଅଗଣାକୁ ଆସିଥିବାରୁ ବହୁତ ଖୁସି। ଆଜି ସକାଳର ଅର୍ଘ୍ୟଥାଳିରେ ଆଲୋଚନା, ରୁକ୍ମିଣୀ ବିବାହ, ରାଧା ମୀରା ନିବିଡ଼ ପ୍ରେମ କାହାଣୀ ଶୁଣିବାକୁ ଲାଗିଲା, ଭଲ ଲାଗିଲା। ସନ୍ତୋଷ ବେହେରା କନ୍ତଲା ଆଠଗଡ଼ରୁ ମେସେଜ ଦେଇଛନ୍ତି, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ, ସୁନ୍ଦର ମେସେଜ।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ମଞ୍ଜୁବାଳା ପାତ୍ର ଭକ୍ତି ପ୍ରସାଦ ଅସରଳା ପିଚୁକୁଳି ଖୋର୍ଦ୍ଧାରୁ ଶୁଣି ଦେଉଛୁ ଆପଣଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣିବାକୁ ଚାହିଁଛନ୍ତି ଦିବାକର ସେଠୀ ସେକ୍ଟର 6 CDA କଟକରୁ ସେ ଡେଡିକେଟ୍ କରିଛନ୍ତି ଗୀତକୁ ଉର୍ମିଳା ଭଉଣୀ କ୍ଷିତିଶ ଭାଇ ପ୍ରେମଜୀ ଭାଇ ସନ୍ଧ୍ୟା ବାପା ଏବଂ ତାଙ୍କ ମିସେସ୍ ପୁଅ ଏବଂ ଝିଅକୁ ଶୁଣିଦେଉଛୁ ଏବଂ ଏଠି ମୋର ସମସ୍ତ ଦୋକାନୀ ବନ୍ଧୁମାନଙ୍କୁ ସମସ୍ତଙ୍କ ପାଇଁ ଶୁଣିଦେଉଛି।

ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସମୟ ବର୍ତ୍ତମାନ ଦିନ 12 ବାଜି ସାରିଛି। ମୁଁ ଜାଣିଛି ଆପଣମାନେ ବହୁତ ବ୍ୟସ୍ତ ଥିବେ, ସମୟ ବି କାହାକୁ ଅପେକ୍ଷା କରେ, ସମୟ ତା ବାଟରେ ଗଡ଼ି ଚାଲେ, ଖାଲି ତା ସହିତ ଆମକୁ ତାଳ ଦେଇକରି ଯିବାକୁ ହିଁ ପଡ଼ିଥାଏ। କିନ୍ତୁ ବର୍ତ୍ତମାନ ସମୟ ହେଇଯାଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ହଁ ସାଥୀ, ଆମେ ଢେର ସାରା କିଛି ମିଠା ମିଠା କଥା ହବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସୁଜାତା ଅଛି ଆପଣମାନଙ୍କ ସହିତ, ସେଇଥିପାଇଁ ମିଠା ମିଠା କଥା ହବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସାଥୀ, ଆମର ମାନେ ଆମ ଜୀବନରେ କାହା ସହିତ ବା ପ୍ରେମ ହୋଇନଥାଏ, କାହା ସହିତ ବି ପ୍ରେମ ହୋଇଥାଏ, କାରଣ ପ୍ରେମ ଗୋଟେ ଜୀବନର ପାର୍ଟ, ମାନେ ଲାଇଫର ଗୋଟେ ପାର୍ଟ। ଆମ ଜୀବନର ଏକ ଅମୂଲ୍ୟ ଅନୁଭୂତି ହେଉଛି ପ୍ରେମ। ଏହା କେବଳ ଦୁଇଟି ହୃଦୟର ମିଳନ ନୁହେଁ ସାଥୀ, ବରଂ ଦୁଇଟି ଆତ୍ମାର ଏକ ପବିତ୍ର ବନ୍ଧନ। ଯେମିତିକି ସତ୍ୟ, ନିଷ୍କାମ ଏବଂ ଚିରସ୍ଥାୟୀ ପ୍ରେମକୁ ହିଁ ଶାଶ୍ୱତ ପ୍ରେମ କୁହାଯାଏ। ହଁ ସାଥୀ, ସମୟର ପରିବର୍ତ୍ତନ, ଦୂରତା, ଦୁଃଖ ସୁଖ କିମ୍ବା ବିଭିନ୍ନ ପ୍ରତିକୂଳ ପରିସ୍ଥିତି ମଧ୍ୟ ଯେଉଁ ପ୍ରେମକୁ ଦୁର୍ବଳ କରିପାରେନି। ସେହି ହେଉଛି ଶାଶ୍ୱତ ପ୍ରେମର ପ୍ରକୃତ ଉଦାହରଣ। ତେବେ ସାଥୀ, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି କିଛି କଥା କିଛି ଗୀତ ହଁ ସାଥୀ ପ୍ରକୃତ ପ୍ରେମର ଅର୍ଥ ହେଉଛି ଅନ୍ୟକୁ ଖୁସି ଦେବା ତାଙ୍କର ଭାବନାକୁ ସମ୍ମାନ କରିବା ଓ ତାଙ୍କର ସଫଳତାରେ ଆନନ୍ଦ ଅନୁଭବ କରିବା ଯେଉଁଠାରେ ଅହଙ୍କାର ଈର୍ଷା ଓ ସ୍ୱାର୍ଥ ରହିଥାଏ ସେଠାରେ ପ୍ରେମର ସ୍ଥାନ ନଥାଏ ତେଣୁ ଶାଶ୍ୱତ ପ୍ରେମକୁ ବଞ୍ଚାଇ ରଖିବା ପାଇଁ ପରସ୍ପର ମଧ୍ୟରେ ସତ୍ୟତା ସହନଶୀଳତା ଓ କ୍ଷମାର ଭାବନା ରହିବା ଆବଶ୍ୟକ ସେହି ଶାଶ୍ୱତ ପ୍ରେମ ଆମର କେତେବେଳେ କାହା ସହିତ ହେଇଯାଇଥାଏ ଯେମିତିକି ପ୍ରେମ କେତେବେଳେ ସାଥୀ ଶୁଣେଇ ଦେଉଛି ଏହି ସୁନ୍ଦର ଗୀତଟି ଏଞ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ହଁ ସାଥୀ ଏଇ ବୋଧେ ପ୍ରେମ ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦେଲସା ଦେଲ ତକ ଚାଲିଛି କିଛି କଥା କିଛି ଗୀତ ସାଥୀ ପ୍ରେମ ବିନା ଜୀବନ ନିରସ ଓ ଶୂନ୍ୟ ହୋଇଯାଏ ଧନ ସମ୍ପତ୍ତି ଐଶ୍ୱର୍ଯ୍ୟ ମଣିଷକୁ ସୁଖ ଦେଇପାରେ କିନ୍ତୁ ପ୍ରକୃତ ଶାନ୍ତି ଓ ଆନନ୍ଦ କେବଳ ପ୍ରେମ ମାଧ୍ୟମରେ ମିଳିଥାଏ ଆମେ ସବୁବେଳେ ମାନବିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ପ୍ରତି ଭଲ ପାଇବା ଓ ସହାନୁଭୂତି ମନୋଭାବ ରଖିବା ନିହାତି ଦରକାର।

ସାଥୀ, ଶାଶ୍ୱତ ପ୍ରେମ ହେଉଛି ଏକ ପବିତ୍ର ଓ ଚିରନ୍ତନ ଅନୁଭୂତି ଯାହା କେବେ ବି ଶେଷ ହୁଏନି, ଯାହା ସମୟର ଦୂରତା ଓ ପରିସ୍ଥିତିର ସୀମାକୁ ଅତିକ୍ରମ କରି ମଣିଷର ହୃଦୟରେ ସଦା ଜୀବନ୍ତ ରହିଥାଏ। ସାଥୀ, ତ୍ୟାଗ, ବିଶ୍ୱାସ, ସମର୍ପଣ ଓ ନିଷ୍କାମ ଭାବନା ହିଁ ଶାଶ୍ୱତ ପ୍ରେମର ପ୍ରକୃତ ପରିଚୟ। ଯେଉଁ ହୃଦୟରେ ସତ୍ୟ ଓ ପ୍ରେମ ବାସ କରେ ସେ ହୃଦୟ ସଦା ସୁନ୍ଦର, ପବିତ୍ର ଆଉ ଆନନ୍ଦମୟ ରହିଥାଏ। ତେଣୁ ଆମେ ସମସ୍ତେ ପ୍ରେମର ମହତ୍ତ୍ୱକୁ ବୁଝି ନିଜ ଜୀବନରେ ଶାଶ୍ୱତ ପ୍ରେମର ଆଲୋକ ପ୍ରସାରିତ କରିବା ନିହାତି ଦରକାର।